କିନ୍ତୁ ସେଠି ଏଥର ଟିକେ ବ୍ୟତିକ୍ରମ ଘଟିଛି, କାହିଁକି ନା ଏବେ ସ୍କୁଲ ସିନା ଛୁଟି ହେଇଯାଇଛି କିନ୍ତୁ ପିଲାମାନଙ୍କର ଭର୍ଚୁଆଲ କ୍ଲାସେସ୍ କଣ୍ଟିନ୍ୟୁ ରହିଛି, ତା ସହିତ ବି ଅନେକ ଆମ ଛୋଟ ଛୋଟ ସାଙ୍ଗମାନଙ୍କର ଟ୍ୟୁସନ୍ ବି ସେମିତି ଚାଲୁ ରହିଛି। ସୋ ମସ୍ତି କରିବାଟା ଜାରି ରହିଛି ବି, ତା ସହିତ ଜାରି ରହିଛି ପାଠପଢା ବି। ପାଠପଢା ଏମିତି ଜାରି ରହିଥାଉ, ତା ସହିତ ମସ୍ତି ବି ଜାରି ରହୁ, ଆଉ ଜାରି ରହୁ ଗୀତ ଶୁଣିବା। ପହଞ୍ଚୁଛି କିଛି ମିଠା ମିଠା ଗୀତ ଖାସ ଆମର ସେଇ ଛୋଟ ଛୋଟ ସାଙ୍ଗମାନଙ୍କ ପାଇଁ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କେଟେକ୍, ଆଉ କହୁଥାନ୍ତୁ ଦିଲ୍ ସି ଦିଲ୍ ତକ୍।

101.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ଶନିବାର 1948 ଶତାବ୍ଦ ବୈଶାଖ 12 ଦିନ ଇଂରାଜୀ 2026 ମସିହା ମେ ମାସ 2 ତାରିଖ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 5:58:33 ସୁପ୍ରଭାତ ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ

ଜଗତର ନାଥ ହେଉଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ। ଜଗତର ନାଥ ହେଉଛନ୍ତି ସର୍ବବ୍ୟାପକ, ସର୍ବଶକ୍ତିମାନ, ସର୍ବଜ୍ଞ ଏବଂ ଜ୍ଞାନର ପ୍ରତୀକ। ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ, ସେଇଥିପାଇଁ ସିଏ ଅନାଦି ଆଉ ଅନନ୍ତ। ତାଙ୍କର ଶରୀର ସଚ୍ଚିତ ଆନନ୍ଦରେ ଗଢ଼ା, ତେଣୁ ସିଏ ସଚ୍ଚିଦାନନ୍ଦ। ଜଗତରେ ଯାହା ସବୁ ଘଟୁଛି ସେସବୁର କାରଣ ହେଉଛନ୍ତି ବ୍ରହ୍ମାଣ୍ଡର ନାଥ ସ୍ୱୟଂ ଭଗବାନ ଶ୍ରୀ ଜଗନ୍ନାଥ। ତାଙ୍କ ଇଚ୍ଛା ବିନା ଘାସ ମଧ୍ୟ କଳେ ନାହିଁ। ସେ ହେଉଛନ୍ତି କରୁଣାର ସିନ୍ଧୁ, ଦୟା କ୍ଷମାର ସାଗର। ଅଣୁଠୁ ପରମାଣୁ ପର୍ଯ୍ୟନ୍ତ ସବୁଠାରେ ତାଙ୍କରି ରୂପ। ସକଳ ସୃଷ୍ଟିର ଆଧାର ମଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ। ଚାଲନ୍ତୁ ତାଙ୍କରି ନାମ ନେଇ ତାଙ୍କରି ଚରଣରେ ନିଜର ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କରି ଆରମ୍ଭ କରିବା ଆଜିର ଏ ପବିତ୍ର ଦିନଟିକୁ।

ଙ୍କର ସ୍ୱତନ୍ତ୍ରତା ବିଶ୍ୱପ୍ରସିଦ୍ଧ, ଯେପରି ଆତ୍ମାକୁ ଛାଡ଼ି ଶରୀରର ପରିକଳ୍ପନା ନିରର୍ଥକ, ଠିକ୍ ସେହିପରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଛାଡ଼ି ସମସ୍ତ ଚିନ୍ତନା ଆଉ ଚେତନା ଅସାର ହୋଇଯାଏ। ଶ୍ରୀ ଜଗନ୍ନାଥଙ୍କର ବିଭୂତି ସମୂହର ଅନ୍ତ ହିଁ ନାହିଁ, ତାହା ନୀଳ ସାଗରର ଉର୍ମିଳା ପରି ଅନନ୍ତ ଅସୀମ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡର ପ୍ରାଣକର୍ତ୍ତା ଓ ତ୍ରାଣକର୍ତ୍ତା। ଭାଗ୍ୟ ବିଧାତା ଭାବରେ ସେ ସବୁଠି ପରିଚିତ। ଶ୍ରୀକ୍ଷେତ୍ରର ମୌଡ଼ମଣି, ବିଶ୍ୱର କଲ୍ୟାଣକାରୀ, ନୀଳାଦ୍ରି ବିହାରୀ ପ୍ରଭୁ ଶ୍ରୀ ଜଗନ୍ନାଥ ସବୁ ଭକ୍ତଙ୍କର ହୃଦୟରେ ବାସ କରନ୍ତି। ଭକ୍ତର କରୁଣା ଡାକ ସେ କେବେ ବି ଅଣଦେଖା ଅଣଶୁଣା କରିପାରନ୍ତିନି। ଭକ୍ତଟିଏ ଭକ୍ତି ଭାବରେ ତାଙ୍କୁ ଥରେ ଡାକିଦେଲେ ସେ ଓ ବୋଲି କରନ୍ତି, କୋଳେଇ ନିଅନ୍ତି ଭକ୍ତ।

ସକାଳର ଆରମ୍ଭ ପ୍ରଭୁ, ତୁମରି ନାମରେ ହିଁ ମୋ ଦିନ ଶେଷ ହୁଏ। ତୁମରି ଭକ୍ତି ଭାବରେ ଏ ହୃଦୟ ଭରି ଉଠିଥାଏ। ତୁମରି ଭକ୍ତି ଭାବରେ ହିଁ ଏ ମନ ସମ୍ପୂର୍ଣ୍ଣ ହୋଇଯାଏ। ପ୍ରଭୁଙ୍କ ଚରଣରେ ନିଜକୁ ସମ୍ପୂର୍ଣ୍ଣ ରୂପରେ ସମର୍ପଣ କରିବା ପରେ ଆଉ ଜୀବନରେ କିଛି ବି ପାଇବାର ଇଚ୍ଛା ନଥାଏ, କିଛି ମାଗିବାର ଆଶା ବି ନଥାଏ। ସବୁକିଛି ସେଇ ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପୂରଣ କରିଦିଅନ୍ତି। ପ୍ରଭୁଙ୍କ ନାମ ନେଲେ ପ୍ରତ୍ୟେକଟି ମୁହୂର୍ତ୍ତ ପବିତ୍ରମୟ ହୋଇଯାଏ। ଏହି ସକାଳର ପ୍ରତ୍ୟେକଟି ମୁହୂର୍ତ୍ତ ପବିତ୍ରମୟ ହୋଇଯାଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନାମ ସହିତ।

ଶ୍ରୀ ଜଗନ୍ନାଥଙ୍କର ନାମ ନେଇ ଆରମ୍ଭ ତ କରିଛେ ଆମେ ଆଜିର ଏହି ସକାଳ। ପ୍ରଭୁ ଆମ ସମସ୍ତଙ୍କୁ ଆଶିଷ ଦିଅନ୍ତୁ। ଆମ ସମସ୍ତଙ୍କର ଭାବ ଭକ୍ତି ଭରା ହୃଦୟ ତାଙ୍କ ଚରଣ ତଳେ ସମର୍ପଣ ରହିଥାଉ। ଆଉ ଆଜି ଦିନଟି ସମସ୍ତଙ୍କ ପାଇଁ ଶୁଭ ହେଇଆସୁ।

ଶ୍ରୀକୃଷ୍ଣ ଓ ଯାଦବ ବଂଶ କ୍ଷୟ କଥା ଶୁଣିଲେ କାଳେ ପାଣ୍ଡବମାନେ ଜୀବନ ହାରିଦେବେ, ସେ କଥା ଭାଳି ବିଦୁର ଯୁଧିଷ୍ଠିରଙ୍କୁ କପଟରେ ମିଠା କଥା କହି ଭୁଲାଇଦେଲେ। ଚାରିଆଡ଼ କୁହୁଡ଼ି ମାଡ଼ିଆସିବା ଦେଖି ବିଦୁର ଧୃତରାଷ୍ଟ୍ରଙ୍କ ପାଖକୁ ଯାଇ କହିଲେ, ଏବେ ଦ୍ୱାପର ଶେଷ ହୋଇ କଳିଯୁଗ ଆସିଗଲା, ସେ କଳିଠାରୁ କେହି ବର୍ତ୍ତି ପାରିବେ ନାହିଁ। ପାଣ୍ଡବମାନେ ରାଜ୍ୟ ଶାସନ କରୁଥିବାରୁ ବିଦୁରଙ୍କ ସହ ଧୃତରାଷ୍ଟ୍ର ଓ ଗାନ୍ଧାରୀ ତାପରେ ବଣକୁ ବାହାରିଗଲେ।

ପାଣି ପିଇବା ଦ୍ୱାରା ଶରୀରକୁ ଡିଟକ୍ସ କରିବାରେ ସେ ସାହାଯ୍ୟ କରେ। ସକାଳୁ ଉଠିଲେ ଦିନଟି ବହୁତ ଭଲ ଭାବରେ ଆରମ୍ଭ ହୁଏ ଆଉ ଶରୀରରେ ଉର୍ଜା ଭରି ଯାଇଥାଏ। କାମ ଭଲରେ କରିବା ପାଇଁ ହେଲେ ଆମକୁ ପୁରା ଦିନର ପ୍ଲାନିଂ କରିବାକୁ ପଡ଼ିବ। ତେଣୁ ଆପଣମାନେ ମଧ୍ୟ ନିଜ ସକାଳକୁ ଏମିତି ଆରମ୍ଭ କରନ୍ତୁ ଯେମିତି ସକାଳଟି ପୁରା ବଢ଼ିଆସେ କଟିବ ଏବଂ ପୁରା ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟ ସରକାର ଶ୍ରମିକମାନଙ୍କ ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଶ୍ରମିକ ଦିବସ ପାଳନ ସମାରୋହରେ ମଜୁରୀ ବୃଦ୍ଧି ଘୋଷଣା କରିଛନ୍ତି। ଅଣକୁଶଳୀ ଶ୍ରମିକମାନଙ୍କର ଦୈନିକ ମଜୁରୀ 472 ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ 522 ଟଙ୍କା, କୁଶଳୀଙ୍କ 572 ଟଙ୍କା ଏବଂ ଉଚ୍ଚକୁଶଳୀଙ୍କ ମଜୁରୀ 622 ଟଙ୍କାକୁ ବୃଦ୍ଧି କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରମିକମାନଙ୍କ ପାଇଁ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ଦୈନିକ 10 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ଗତ ମାସ ପହିଲାରୁ ଲାଗୁ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକମାନଙ୍କ ସହାୟତା ପାଇଁ 130 କୋଟି ଟଙ୍କା ବ୍ୟୟ ଅଟକଳରେ 50 ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ଆର୍ଥିକ ବର୍ଷରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ 5 ଲକ୍ଷରୁ ଅଧିକ ଶ୍ରମିକଙ୍କୁ ନୂତନ ଭାବେ ପଞ୍ଜିକରଣ କରାଯାଇଛି। ନିର୍ମାଣ ଶ୍ରମିକମାନଙ୍କୁ 541 କୋଟି ଟଙ୍କାରୁ ଅଧିକ ସହାୟତା ରାଶି ପ୍ରଦାନ କରାଯାଇଛି। ଶ୍ରମିକ ଦିବସ ପାଳନ ଅବସରରେ ରାଜ୍ୟର 6,000 ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି ଏବଂ ଶ୍ରମିକମାନଙ୍କୁ ସହାୟତା ବାବଦରେ 150 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ 8 ଜିଲ୍ଲା ପାଇଁ 1,698 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ 1,701 କିଲୋମିଟର ଦୈର୍ଘ୍ୟର 837 ସଡ଼କ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାୟଗଡ଼ାଠାରେ ଗତକାଲି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରାମାଞ୍ଚଳର ବିକାଶରେ ବିକଶିତ ଭାରତ ଏବଂ ରାଜ୍ୟର ବିକାଶ ପରିକଳ୍ପନା କରାଯାଇପାରିବ। ଯୋଜନାରେ 50ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ କ୍ଷୁଦ୍ର ପଡ଼ାଗ୍ରାମକୁ ପକ୍କା ରାସ୍ତା, ବିଜୁଳି ଓ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଗ୍ରାମାଞ୍ଚଳର ସାମାଜିକ ଓ ଅର୍ଥନୈତିକ ଉନ୍ନତି ସହିତ 2036 ସୁଦ୍ଧା ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ମାର୍ଗ ପ୍ରଶସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାଫଳ ଆଜି ଅପରାହ୍ନରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷାଫଳ ମଧ୍ୟ ଆଜି ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ www.bscodisha.ac.inରେ ପରୀକ୍ଷାଫଳ ଦେଖିପାରିବେ। ଇଣ୍ଟରନେଟ୍ ନଥିବା ଅଞ୍ଚଳରେ ରୋଲ୍ ନମ୍ଘର ଦେଇ ଏସ୍ଏମ୍ଏସ୍ ଜରିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷାଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ମାଟ୍ରିକ୍ ସାର୍ଟିଫିକେଟ୍ ପାଇବେ। ଅନ୍ୟପକ୍ଷରେ ଯୁକ୍ତ 2 ପରୀକ୍ଷାଫଳ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ବର୍ଷ ଫେବୃୟାରୀ ମାସ 18 ତାରିଖରୁ ଯୁକ୍ତ 2 ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ମାସ 28 ତାରିଖରେ ଶେଷ ହୋଇଥିଲା। 4,01,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ପକ୍ଷରୁ ନେଟ୍ ପରୀକ୍ଷାରେ ଫରେଷ୍ଟ୍ରି ଓ ଷ୍ଟାଟିଷ୍ଟିକ୍ସ ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଆସନ୍ତା ଜୁନ୍ ମାସରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷାରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜାତୀୟ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଜୁନ୍ ମାସ ୟୁଜିସି ନେଟ୍ ପରୀକ୍ଷା ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଏନ୍ଟିଏ ପକ୍ଷରୁ ବର୍ଷକୁ

0: ଦୁଇଥର ଜୁନ୍ ଏବଂ ଡିସେମ୍ବର ମାସରେ ୟୁଜିସି ନେଟ୍ ପରୀକ୍ଷା କରାଯାଇଥାଏ। ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ଜାତୀୟ ଶିକ୍ଷାନୀତି ଓ ଉଚ୍ଚଶିକ୍ଷାରେ ସଂସ୍କାରମୂଳକ ପଦକ୍ଷେପ ସମ୍ବନ୍ଧରେ ଏକ କର୍ମଶାଳାର ଆୟୋଜନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍, ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ଏବଂ ବରିଷ୍ଠ ଅଧ୍ୟାପକମାନେ ଯୋଗଦେବେ। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ଗତକାଲିଠାରୁ ଆସନ୍ତା ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହେଉଥିବାରୁ ବନ ବିଭାଗ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି। ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୁମ୍ଭୀରମାନେ ଅଣ୍ଡା ଦେଇ ସାରିବା ପରେ ଅଣ୍ଡା ବସା ଗଣାଯିବ। ଆବଶ୍ୟକ ପଡ଼ିଲେ ଅଣ୍ଡାକୁ ସଂଗ୍ରହ କରାଯାଇ କୃତ୍ରିମ ପ୍ରଜନନ ମାଧ୍ୟମରେ ଶାବକ ଜନ୍ମ ପ୍ରକ୍ରିୟା ସମ୍ପାଦନ କରାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଦୁଇଦିନ ଧରି ଇଣ୍ଡୋର ଆଥ୍ଲେଟିକ୍ ସେଣ୍ଟରଠାରେ ଦେଶର ପ୍ରଥମ ଇଣ୍ଡିଆନ୍ ଇଣ୍ଡୋର ଓପନ୍ ପୋଲୋ ଭୋଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଦେଶର ଶ୍ରେଷ୍ଠ ଆଥ୍ଲେଟ୍ସମାନେ ଯୋଗଦେବେ ବୋଲି ଆଥ୍ଲେଟିକ୍ସ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ପ୍ରତିଯୋଗିତାରେ ସକାଳ 8ଟାରେ ଆରମ୍ଭ ହେବ। ରାଜ୍ୟରେ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ଝଡ଼ ତୋଫାନ ଓ ବର୍ଷାର ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ରାଜ୍ୟର ସର୍ବାଧିକ ତାପମାତ୍ରା ମାଲକାନଗିରିରେ 40.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ବିଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାରେ ସର୍ବାଧିକ 68.8 ମିଲିମିଟର ଏବଂ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ 64 ମିଲିମିଟର ବର୍ଷା ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32 ମିନିଟରେ।
1: ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ। ଏଥିରେ ଆଜିର ବିଷୟ ରହିଛି ସ୍ୱାସ୍ଥ୍ୟ ପାଇଁ ମାଛ କେତେ ଉପକାରୀ। ଆଲୋଚନା କରିବେ ଡକ୍ଟର କୌଶିକ ମିଶ୍ର।
2: ଆମର ଦୈନନ୍ଦିନ ଖାଦ୍ୟସୂଚୀରେ ମାଛ ଏକ ବଡ଼ ସୁସ୍ୱାଦୁପୂର୍ଣ୍ଣ ଓ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। ଆମ ରାଜ୍ୟ, ଦେଶ ତଥା ପୃଥିବୀର ଅଧିକାଂଶ ଦେଶରେ ମାଛରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ସମସ୍ତଙ୍କର ଅତି ପ୍ରିୟ। କେବଳ ସ୍ୱାଦ ଦୃଷ୍ଟିରୁ ନୁହେଁ, ପୋଷଣ ତତ୍ତ୍ୱ ଦୃଷ୍ଟିରୁ ମଧ୍ୟ ମାଛର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୂର୍ବ ଭାରତୀୟ ରାଜ୍ୟମାନଙ୍କରେ ମାଛ ଓ ଭାତ ଏକ ପ୍ରମୁଖ ଖାଦ୍ୟ ଅଭ୍ୟାସ। ସେ ସମୁଦ୍ର ମାଛ ହେଉ ଅବା ନଈ ପୋଖରୀର ମଧୁର ମାଛ ହେଉ, ଉଭୟ କ୍ଷେତ୍ରରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଭରପୁର ରହିଛି। ତାହେଲେ ଆସନ୍ତୁ ଆମେ ଏଲେ ଆଲୋଚନା କରିବା କ'ଣ କ'ଣ ପୋଷକ ତତ୍ତ୍ୱ ମାଛରୁ ଆମେ ପାଇଥାଉ। ମାଛରୁ ଆମକୁ ପୁଷ୍ଟିସାର, ସ୍ନେହସାର, କ୍ୟାଲସିୟମ, ଫସ୍ଫରସ୍ ଓ ଫ୍ଲୋରାଇଡ୍ ଭଳି ଖଣିଜ ଦ୍ରବ୍ୟ, ଭିଟାମିନ୍ ଏ ଓ ଡି ବେଶ୍ ପରିମାଣର ମିଳିଥାଏ। ସମୁଦ୍ର ମାଛରୁ ଆୟୋଡିନ୍ ବେଶ୍ ପରିମାଣରେ ଆମେ ପାଇଥାଉ। ଏହା ଗଳଗଣ୍ଡ ରୋଗ ପ୍ରତିରୋଧ କରିବାରେ ସାହାଯ୍ୟ କରିଥାଏ। ମାଛର ଚର୍ବିରୁ ମିଳୁଥିବା ଓମେଗା 3 ଫ୍ୟାଟି ଏସିଡ୍ ହୃଦରୋଗ ନିରାକରଣରେ ସାହାଯ୍ୟ କରେ। ଦଣ୍ଡିକିରି, ମହୁରାଳି, କରାଣ୍ଡି ପରି ଚୁନା ମାଛରୁ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ। ମାଛରୁ ମିଳୁଥିବା ପୁଷ୍ଟିସାର ସହଜରେ ହଜମ ହୋଇଯାଏ। ମାଛ ତେଲରେ ଭିଟାମିନ୍ ଏ ଓ ଡି ପ୍ରଚୁର ପରିମାଣରେ ଥାଏ। ଭିଟାମିନ୍ ଏ ଅନ୍ଧାରକଣା ରୋଗ ଦୂର କରିବାରେ ସାହାଯ୍ୟ କରେ। ଭିଟାମିନ୍ ଡି ଆମର ହାଡ଼କୁ ଶକ୍ତ କରେ ଓ ପିଲାମାନଙ୍କଠାରେ ରିକେଟ୍ ରୋଗ ପ୍ରତିରୋଧ କରିଥାଏ। ପ୍ରତି 100 ଗ୍ରାମ ମାଛରେ ପୁଷ୍ଟିସାର ପାଖାପାଖି 19.5 ଗ୍ରାମ, ସ୍ନେହସାର 2.4 ଗ୍ରାମ ଓ ଖଣିଜ ଦ୍ରବ୍ୟ 1.5 ଗ୍ରାମ ଥାଏ। ଭଜା ମାଛ 2 ଖଣ୍ଡରୁ ଆମେ ପ୍ରାୟ 220 କିଲୋକାଲୋରି ଶକ୍ତି ପାଇଥାଉ। ସେହିପରି 2 ଖଣ୍ଡ ମାଛ କଟଲେଟ୍ରୁ 190 କିଲୋକାଲୋରି ମିଳିଥାଏ। ଏକ ଗିନା ଚିଙ୍ଗୁଡ଼ି ତରକାରୀ ମଧ୍ୟ 220 କିଲୋକାଲୋରି ଶକ୍ତି ଆମକୁ ଯୋଗାଇ ଦେଇଥାଏ। ଆମର ହାର୍ଟ ବା ହୃଦୟକୁ ସୁସ୍ଥ ରଖିବାରେ ମାଛର ବେଶ୍ ଭୂମିକା ରହିଛି। ଗବେଷଣାରୁ ଜଣାଯାଇଛି ଯେ ଜଣେ ବ୍ୟକ୍ତି ସପ୍ତାହକୁ ଅନ୍ତତଃ ଥରେ ଯଦି ମାଛ ଖାଆନ୍ତି ତାହେଲେ ତାଙ୍କଠାରେ ହୃଦରୋଗ ହେବାର ସମ୍ଭାବନା 50% କମ୍। ମାଛରୁ ମିଳୁଥିବା ଓମେଗା 3 ଫ୍ୟାଟି ଏସିଡ୍ ରକ୍ତରେ କୋଲେଷ୍ଟ୍ରଲ୍ ଓ ଟ୍ରାଇଗ୍ଲିସରାଇଡ୍ ପରିମାଣ କମାଇବାରେ ସାହାଯ୍ୟ କରିଥାଏ। ତାଦ୍ୱାରା ହୃଦରୋଗ ହେବାର ସମ୍ଭାବନା କମିଯାଏ। ଏହି ଓମେଗା 3 ଫ୍ୟାଟି ଏସିଡ୍ ଏକ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରିଥାଏ। ଏହାଦ୍ୱାରା ରକ୍ତବାହୀ ଶିରା ଓ ଧମନୀର ବାହ୍ୟ ଆବରଣ କଠିନ ଓ ମୋଟା ହୋଇନଥାଏ। ନିୟମିତ ବ୍ୟବଧାନରେ ମାଛ ଖାଇବା ଦ୍ୱାରା ଆମ ହୃଦୟର ଆରିଦ୍ମିଆ ନାମକ ଏକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ଭାବନା ବେଶ୍ ପରିମାଣରେ ହ୍ରାସ ପାଏ। ଆଉ ଏକ ଗବେଷଣାରୁ ଜଣାପଡ଼ିଛି ଯେ ମଣିଷର ମସ୍ତିଷ୍କ ଓ ସ୍ମରଣ ଶକ୍ତି ଉପରେ ମଧ୍ୟ ମାଛର ବେଶ୍ ପ୍ରଭାବ ରହିଛି। ନିୟମିତ ମାଛ ଖାଉଥିବା ବୟସ୍କ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ପ୍ରଖର ଥାଏ। ସେମାନେ ସବୁ କଥା ଭଲ ଭାବରେ ମନେ ରଖନ୍ତି ଓ ତାଙ୍କର ଚିନ୍ତନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ। ବର୍ତ୍ତମାନ ଡିଏଚ୍ଏ ବା ଡୋକୋସା ହେକ୍ସାନୋଇକ୍ ଏସିଡ୍ ସମ୍ପର୍କରେ ଗବେଷଣାଲବ୍ଧ ତଥ୍ୟ ସବୁଆଡ଼େ ଉପଲବ୍ଧ। ମାଛରେ ଏହା ଅଧିକ ପରିମାଣରେ ଥାଏ। ପିଲାମାନଙ୍କୁ ମାଛ ଖାଇବାକୁ ଦେଲେ ସେମାନେ ଅଧିକ ଡିଏଚ୍ଏ ପାଇଥାନ୍ତି। ଏହା ସେମାନଙ୍କର ଏକାଗ୍ରତା ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହା ସହିତ ଯେଉଁ ପିଲାମାନଙ୍କର ବ୍ୟବହାରଗତ ସମସ୍ୟା ରହିଛି କିମ୍ବା ଯାହାର

0: ସ୍ୱଭାବ ଅସ୍ଥିର ଅଥୟ ସେମାନଙ୍କ ପାଇଁ ମଧ୍ୟ ଡିଏଚ୍ଏ ବେଶ୍ ଉପକାରୀ। ସଦ୍ୟତମ ଗବେଷଣାରୁ ଜଣାଯାଏ ମାଛର ଗଣ୍ଠି ଯନ୍ତ୍ରଣା ଉପଶମ ଦିଗରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣ୍ଠି ଫୁଲା ଗଣ୍ଠି ଦରଜ କମାଇବାରେ ମଧ୍ୟ ମାଛ ସାହାଯ୍ୟ କରିଥାଏ। ମାଛରେ ଥିବା ପୋଷକ ତତ୍ତ୍ୱ ଓମେଗା 3 ଫ୍ୟାଟି ଏସିଡ୍ ଓ ଡିଏଚ୍ଏ ଏ ଦିଗରେ ସହାୟକ ହୋଇଥାନ୍ତି। ମାଛରୁ ମିଳୁଥିବା ଜିଙ୍କ ଆୟୋଡିନ୍ ଆଉ ସେଲେନିୟମ୍ ଆମ ଶରୀର ପାଇଁ ବେଶ୍ ଉପକାରୀ। ଆୟୋଡିନ୍ ଶରୀରର ବିକାଶ ଅଭିବୃଦ୍ଧି ପାଇଁ ସାହାଯ୍ୟ କରେ। ସେଲେନିୟମ୍ ଏଞ୍ଜାଇମ୍ ତିଆରିରେ ସାହାଯ୍ୟ କରେ। ତେଜସ୍କ୍ରିୟ ବିକିରଣ ତଥା ରାସାୟନିକ ପଦାର୍ଥ ଦ୍ୱାରା ସଂଗଠିତ କୋଷ କ୍ଷୟକୁ ଏହା ପ୍ରତିରୋଧ କରେ। ଏହି ଉପାଦାନଗୁଡ଼ିକର କର୍କଟ ରୋଗ ପ୍ରତିରୋଧୀ ଭୂମିକା ସମ୍ପର୍କରେ ଗବେଷଣା ଏବେ ଜାରି ରହିଛି। ତାହେଲେ ଶ୍ରୋତାବନ୍ଧୁ, ଏଥର ଜାଣିଲେ ତ ମାଛ ଆମ ପାଇଁ କେତେ ଉପକାରୀ? ମାଛ ଭଜା, ମାଛ ତରକାରୀ, ମାଛ ବେସର, ମାଛ କାଲିଆ କେବଳ ସୁଆଦିଆ ଖାଦ୍ୟ ନୁହନ୍ତି, ସେଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଭରପୁର ରହିଛି। ସେଗୁଡ଼ିକ ଆମ ଶରୀର ପାଇଁ ବେଶ୍ ଉପକାରୀ। ସନ୍ତୁଳିତ ଆହାରରେ ନିୟମିତ ବ୍ୟବଧାନରେ ମାଛରୁ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କଲେ ଆମେ ନିଜକୁ ସୁସ୍ଥ ରଖିପାରିବା।
1: ଶୁଣୁଥିଲେ ଆପଣମାନେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ। ଏଥିରେ ବିଷୟବସ୍ତୁ ରହିଥିଲା ସ୍ୱାସ୍ଥ୍ୟ ପାଇଁ ମାଛ କେତେ ଉପକାରୀ। ଆଲୋଚନା କରୁଥିଲେ ଡକ୍ଟର କୌଶିକ ମିଶ୍ର। ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବହୁରା। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଆଜି ପଶ୍ଚିମବଙ୍ଗର 15 ମତଦାନ କେନ୍ଦ୍ରରେ ଆରମ୍ଭ ହୋଇଛି ପୁନଃ ମତଦାନ। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ଭାରତରେ ଶକ୍ତି ଯୋଗାଣ ସୁବ୍ୟବସ୍ଥିତ ଥିବା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ସୂଚନା। $100 ବିଲିୟନ୍ ଅତିକ୍ରମ କଲା ଭାରତ ୟୁଏଇ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର। ସଂଘର୍ଷ ଶେଷ କରିବା ଲାଗି ଇରାନ୍ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସକୁ 7 ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍। ପଶ୍ଚିମବଙ୍ଗର 15 ମତଦାନ କେନ୍ଦ୍ରରେ ଆଜି ପୁନଃ ମତଦାନ ହେଉଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ମଗ୍ରାହାଟ ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀର 11 ଏବଂ ଡାଇମଣ୍ଡ ହାର୍ବର ବିଧାନସଭା ନିର୍ବାଚନ ମଣ୍ଡଳୀର 4 ମତଦାନ କେନ୍ଦ୍ରରେ ଆଜି ସକାଳ 7 ମତଦାନ ଆରମ୍ଭ ହୋଇଛି। ସନ୍ଧ୍ୟା 6 ପର୍ଯ୍ୟନ୍ତ ମତଦାନ ଜାରି ରହିବ। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ସମ୍ପୃକ୍ତ ବିଧାନସଭା ଆସନ ଅଞ୍ଚଳରେ ରିଟର୍ଣ୍ଣିଂ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ ପୁନଃ ମତଦାନ କରାଯାଉଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ସମ୍ପୃକ୍ତ ବୁଥ୍ଗୁଡ଼ିକରେ ଗତ ବୁଧବାର ଦିନ ମତଦାନ ହୋଇଥିଲା। ରିପୋର୍ଟ ଆଧାରରେ କମିଶନ ଏହି ମତଦାନ କେନ୍ଦ୍ରଗୁଡ଼ିକରେ ନିର୍ବାଚନକୁ ଅବୈଧ ଘୋଷଣା କରିଥିଲେ। ଆଣବିକ ଶକ୍ତି ନିୟାମକ ବୋର୍ଡ କୁଡାନକୁଲମ୍ ଆଣବିକ ଶକ୍ତି ପ୍ରକଳ୍ପ ୟୁନିଟ୍ 5 ଏବଂ 6 ଗୁରୁତ୍ୱପୂର୍ଣ୍ଣ ଉପକରଣ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରିଛି, ଫଳରେ ଭାରତୀୟ ଆଣବିକ ଶକ୍ତି ନିଗମ ଲିମିଟେଡ୍କୁ ପ୍ଲାଣ୍ଟରେ ଗୁରୁତ୍ୱପୂର୍ଣ୍ଣ ଉପକରଣ ସ୍ଥାପନ କରିବାକୁ ଅନୁମତି ମିଳିପାରିଛି। ଏହି ଉପକରଣ ମଧ୍ୟରେ ରିଆକ୍ଟର ପ୍ରେସର ଭେସେଲ, ଷ୍ଟିମ୍ ଜେନେରେଟର ଏବଂ କୁଲାଣ୍ଟ ପମ୍ପ ରହିଛି। ଏଇଆର୍ବି ଦ୍ୱାରା ନିର୍ଦ୍ଦିଷ୍ଟ ସୁରକ୍ଷା ଆବଶ୍ୟକତା ଅନୁଯାୟୀ ୟୁନିଟ୍ଗୁଡ଼ିକର ଡିଜାଇନ୍ର ବହୁସ୍ତରୀୟ ସୁରକ୍ଷା ସମୀକ୍ଷା ଏବଂ ପ୍ରଥମ କଂକ୍ରିଟ୍ ପୋର୍ ପାଇଁ 2021 ଏପ୍ରିଲ୍ ମାସରେ ଜାରି କରାଯାଇଥିବା ପୂର୍ବ ଅନୁମତି ଅନୁଯାୟୀ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟକଳାପର ପ୍ରଗତି ସନ୍ତୋଷଜନକ ରହିବା ପରେ ଏହି ଅନୁମତି ପ୍ରଦାନ କରାଯାଇଛି। ତାମିଲନାଡୁର ତିରୁନେଲଭେଲି ଜିଲ୍ଲାରେ ଅବସ୍ଥିତ କୁଡାନକୁଲମ୍ ଆଣବିକ ପ୍ରକଳ୍ପ ସ୍ଥାନରେ ଭିଭିଇଆର୍ ଡିଜାଇନ୍ର 6 ପ୍ରେସର ଜଳ ରିଆକ୍ଟର ରହିଛି, ଯାହା ରୁଷ ସହିତ ବୈଷୟିକ ସହଯୋଗରେ ପ୍ରତିଷ୍ଠା କରାଯାଉଛି। ପଶ୍ଚିମ ଏସିଆରେ ସୃଷ୍ଟ ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଉଥିବା ସତ୍ତ୍ୱେ ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟ ଓ ଭାରତୀୟ ନାଗରିକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଗତକାଲି କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶରେ ଏଲ୍ପିଜିର କଳାବଜାରୀ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ 2,300 ଅଧିକ ସ୍ଥାନରେ ଚଢ଼ାଉ କରାଯାଇଛି। ଅନ୍ଲାଇନ୍ ଏଲ୍ପିଜି ସିଲିଣ୍ଡର ବୁକିଂ 98% ବୃଦ୍ଧି ପାଇଛି। ପ୍ରାୟ 41,60,000 ଏଲ୍ପିଜି ସିଲିଣ୍ଡର ବୁକିଂ ହୋଇଥିବାବେଳେ 49,08,000 ଘରୋଇ ଏଲ୍ପିଜି

ସିଲିଣ୍ଡର ବିତରଣ କରାଯାଇଛି। ଫେବୃୟାରୀ ମାସରେ ବିକ୍ରି ହୋଇଥିବା 5 କିଲୋଗ୍ରାମ ଏଫ୍ଟିଏଲ୍ ସିଲିଣ୍ଡର ସଂଖ୍ୟା ପ୍ରାୟ 21,07,000କୁ ବୃଦ୍ଧି ପାଇଛି। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ପ୍ରାୟ 5,88,000 ପିଏନ୍ଜି ସଂଯୋଗ ଦିଆଯାଇଛି। ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଥିବା ଅଞ୍ଚଳରେ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ 24 ଘଣ୍ଟା ମଧ୍ୟରେ ଭାରତୀୟ ଜାହାଜ ସହିତ କୌଣସି ଅଘଟଣ ଘଟିନାହିଁ। ତେହେରାନରେ ଥିବା ଭାରତୀୟ ଦୂତାବାସ ସ୍ଥଳ ସୀମା ମାର୍ଗ ଦେଇ ଇରାନ୍ରୁ 2,490 ଜଣ ଭାରତୀୟ ନାଗରିକଙ୍କୁ ପରିବହନ ସୁବିଧା ପ୍ରଦାନ କରିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ବିଶ୍ୱ ଶକ୍ତି ସଂକଟ ସମୟରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ପ୍ରୟାସ ସ୍ୱରୂପ ଭାରତ ଏହାର ଅଶୋଧିତ ତୈଳ ଉତ୍ସ ଆଧାରକୁ ପୂର୍ବର 27ଟି ଦେଶରୁ 41ଟି ଦେଶକୁ ବୃଦ୍ଧି କରିଛି। ଦକ୍ଷିଣ ଗୁଜରାଟରେ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି, ସଂକଟ ପରିଚାଳନାରେ ଦୀର୍ଘକାଳୀନ ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଘରୋଇ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ଶ୍ରୀ ପୁରୀ କହିଛନ୍ତି, ରିଫାଇନରୀଗୁଡ଼ିକରେ ଏଲ୍ପିଜି ଉତ୍ପାଦନ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଘରୋଇ ଉତ୍ପାଦନ 60% ବୃଦ୍ଧି ପାଇଛି। ପ୍ରତିଦିନ ଘରୋଇ ଉତ୍ପାଦନ 36,000ରୁ 54,000 ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଅନୁଯାୟୀ ପ୍ରଚଳନରେ ଥିବା 2,000 ଟଙ୍କା ମୂଲ୍ୟର ନୋଟ୍ର 98.47% ଫେରିଆସିଛି। 3 ବର୍ଷ ପୂର୍ବେ 2,000 ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା କରାଯାଇଥିଲା। କେନ୍ଦ୍ରୀୟ ବ୍ୟାଙ୍କ ଏହାର ମୁଦ୍ରା ପରିଚାଳନା ପ୍ରକ୍ରିୟାର ଅଂଶ ଭାବରେ 2023 ମଇ ମାସ 19 ତାରିଖରୁ ଏହି ନୋଟ୍ ପ୍ରତ୍ୟାହାର ଘୋଷଣା କରିଥିଲା। ସେହି ସମୟରେ ପ୍ରଚଳନରେ ଥିବା ଏହି ନୋଟ୍ର ମୋଟ୍ ମୂଲ୍ୟ 3.56 ଲକ୍ଷ କୋଟି ଟଙ୍କା ଥିଲା। ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ୍ ସୁଦ୍ଧା ଏହି ମୂଲ୍ୟ 5,451 କୋଟି ଟଙ୍କାକୁ ହ୍ରାସ ପାଇଛି। ପ୍ରତ୍ୟାହାର ଘୋଷଣା ସତ୍ତ୍ୱେ 2,000 ଟଙ୍କା ନୋଟ୍ ବୈଧ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, 4 ବର୍ଷ ପୂର୍ବେ କାର୍ଯ୍ୟକାରୀ ହୋଇଥିବା ଭାରତ ୟୁଏଇ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ଭାରତୀୟ ଚାଷୀ, ଏମ୍ଏସ୍ଏମ୍ଇ ଏବଂ ଅନ୍ୟାନ୍ୟ ବ୍ୟବସାୟ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋୟଲ କହିଛନ୍ତି, ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ଦୃଢ଼ ଭାବରେ ବୃଦ୍ଧି ପାଇଛି ଏବଂ $100 ବିଲିୟନ୍ ଅତିକ୍ରମ କରିଛି। ରତ୍ନ ଓ ଅଳଙ୍କାର, ଇଞ୍ଜିନିୟରିଂ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଏବଂ କୃଷି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବ୍ୟାପକ ଉନ୍ନତି ହୋଇଥିବା ସେ କହିଛନ୍ତି। ଇରାନ୍ ପକ୍ଷରୁ ସଂଘର୍ଷ ଶେଷ କରିବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିଛନ୍ତି। ଇରାନ୍ ମଧ୍ୟସ୍ଥ ମାଧ୍ୟମରେ ସଂଶୋଧିତ ପ୍ରସ୍ତାବ ଦାଖଲ କରିଥିଲା। ଶ୍ରୀ ଟ୍ରମ୍ପ ସ୍ୱୀକାର କରିଛନ୍ତି ଯେ ତେହେରାନ ଆଲୋଚନାରେ ଅଗ୍ରଗତି କରିଛି, କିନ୍ତୁ ପ୍ରସ୍ତାବରେ ଦିଆଯାଇଥିବା ସର୍ତ୍ତାବଳୀରେ ସେ ସହମତ ନୁହନ୍ତି। ସେ କହିଛନ୍ତି, ଇରାନ୍ ଏପରି ରିହାତି ଚାହୁଁଛି ଯାହାକୁ ସେ ଗ୍ରହଣ କରିପାରିବେ ନାହିଁ। ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇରାନ୍ ନେତୃତ୍ୱ ଆଭ୍ୟନ୍ତରୀଣ ଅସ୍ଥିରତାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା କୁହାଯାଇଛି। ଅନ୍ୟପକ୍ଷରେ ଲେବାନନରେ ଇସ୍ରାଏଲି ଆକ୍ରମଣରେ ଗୋଟିଏ ଦିନରେ 30ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ 2 ଜଣ ଶିଶୁ ଅଛନ୍ତି, ଫଳରେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତିର ଉଲ୍ଲଂଘନ ନେଇ ଚିନ୍ତା ସୃଷ୍ଟି ହୋଇଛି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ସମସ୍ତ ପକ୍ଷଙ୍କୁ ଏଭଳି କୌଣସି କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି ଯାହା ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି କରିବ। ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୁଟେରସ୍ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି 3 ମାସରେ ପହଞ୍ଚିଛି ଏବଂ ବିଶ୍ୱ ଅନେକାଂଶରେ କ୍ଷତିଗ୍ରସ୍ତ ହେଉଛି। ସେ ଜୋର୍ ଦେଇ କହିଛନ୍ତି, ସମସ୍ତ ପକ୍ଷ ଏପରି କାର୍ଯ୍ୟରୁ ଦୂରେଇ ରହିବା ଉଚିତ ଯାହା ଯୁଦ୍ଧବିରତି ପରିସ୍ଥିତିକୁ ଦୁର୍ବଳ କରିବାର ସମ୍ଭାବନା ରହିଛି। ସେ ଏକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ସମାଧାନ ପାଇଁ ଆହ୍ୱାନ ଦେଇଛନ୍ତି। ପୂର୍ବରୁ ଶ୍ରୀ ଗୁଟେରସ୍ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ଅନୁରୋଧ କରିଥିଲେ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଗୃହ ତାଲିକାକରଣ ଏବଂ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଅଧିସୂଚିତ 15 ଦିନିଆ ସ୍ୱଗଣନା ଅବଧି ସମାପ୍ତ ହେବା ପରେ ଏହା ଆରମ୍ଭ ହୋଇଛି। ଗୃହ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି କାର୍ଯ୍ୟ ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପକ୍ଷରେ ସ୍ୱଗଣନା କାର୍ଯ୍ୟ ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ମେଘାଳୟ ଏବଂ ଝାଡ଼ଖଣ୍ଡର ନଗର ନିଗମରେ ଆରମ୍ଭ ହୋଇଛି। ଏହି ଅନ୍ଲାଇନ୍ ସୁବିଧା ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ପରେ ଗୃହ ଗଣନା କାର୍ଯ୍ୟ ଆସନ୍ତା 16 ତାରିଖରୁ ଜୁନ୍ 14 ତାରିଖ ପର୍ଯ୍ୟନ୍ତ କରାଯିବ। ଏହାବ୍ୟତୀତ ବିହାରରେ 15 ଦିନିଆ ସ୍ୱଗଣନା ଅବଧି ଆଜି ଶେଷ ହେଉଥିବାବେଳେ ଆସନ୍ତାକାଲିଠାରୁ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବ।
ଜନଗଣନା ପାଇଁ ଗ୍ରହଣ କରାଯାଇଥିବା ଡିଜିଟାଲ୍

0: ପଦ୍ଧତିରେ ଏପର୍ଯ୍ୟନ୍ତ ପ୍ରାୟ 82 ଲକ୍ଷ ପରିବାର ସରକାରୀ ପୋର୍ଟାଲ ଜରିଆରେ ପଞ୍ଜିକରଣ ହୋଇଥିବା ସୂଚନା ମିଳିଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ହାଇଦ୍ରାବାଦରେ ଆତ୍ମନିର୍ଭର ପଞ୍ଚାୟତ ପଦକ୍ଷେପ ଉପରେ ଏକ ଆଉଟରିଚ୍ କର୍ମଶାଳା ଆୟୋଜନ କରାଯାଉଛି। ଏଥିରେ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଅଧୀନରେ ପଞ୍ଚାୟତିରାଜ ମନ୍ତ୍ରଣାଳୟର ପଦକ୍ଷେପ, ଆତ୍ମନିର୍ଭର ପଞ୍ଚାୟତ କାର୍ଯ୍ୟକ୍ରମର ଦୃଷ୍ଟିକୋଣ, ଉଦ୍ଦେଶ୍ୟ ଏବଂ କାର୍ଯ୍ୟକ୍ଷମ ଢାଞ୍ଚା ସମ୍ପର୍କରେ ସୂଚନା ପ୍ରଦାନ କରାଯିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ କର୍ମଶାଳାରେ ଉଦ୍ବୋଧନ ଦେବେ। କର୍ମଶାଳାରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କରିଛି। 226 ରନ୍ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 19 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ସିଜିନ୍ର ଚତୁର୍ଥ ବିଜୟ ହାସଲ କରିଛି ଏବଂ ପଏଣ୍ଟ ଟେବୁଲ୍ର ଷଷ୍ଠ ସ୍ଥାନରେ ରହିଛି। ରାଜସ୍ଥାନ ରୟାଲ୍ସ 10ଟି ମ୍ୟାଚ୍ରୁ 6ଟିରେ ବିଜୟ ସହିତ ଚତୁର୍ଥ ସ୍ଥାନରେ ରହିଛି। ଆଜି ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ 7:30 ମ୍ୟାଚ୍ ଖେଳାଯିବ। ବୋତ୍ସୁଆନାର ଗାବୋରୋନେ ଆଜି ବିଶ୍ୱ ଆଥ୍ଲେଟିକ୍ସ ରିଲେ ଆରମ୍ଭ ହେବ। ଏଥିରେ 21 ଜଣିଆ ଭାରତୀୟ ଦଳ 5ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ। ମୋଟ 6ଟି ରିଲେ ଇଭେଣ୍ଟରେ ପୁରୁଷ ଏବଂ ମହିଳା କ୍ରୀଡ଼ାବିତ୍ ଏକକ ଓ ମିଳିତ ପର୍ଯ୍ୟାୟରେ 100 ଓ 400 ମିଟର ଦୌଡ଼ରେ ଭାଗ ନେବେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଆଜି ପଶ୍ଚିମବଙ୍ଗର 15ଟି ମତଦାନ କେନ୍ଦ୍ରରେ ଆରମ୍ଭ ହୋଇଛି ପୁନଃ ମତଦାନ। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ଭାରତରେ ଶକ୍ତି ଯୋଗାଣ ସୁବ୍ୟବସ୍ଥିତ ଥିବା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ସୂଚନା। $100 ବିଲିୟନ୍ ଅତିକ୍ରମ କଲା ଭାରତ ୟୁଏଇ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର। ସଂଘର୍ଷ ଶେଷ କରିବା ଲାଗି ଇରାନ୍ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ଆପଣମାନେ ଓଡ଼ିଆରେ ସମ୍ବାଦ ଯାହାକୁ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆମ ଜୀବନର ସବୁଠୁ ଅନ୍ଧାର ଦିନ ମଧ୍ୟ ନୂଆ ଆଲୋକର ଆରମ୍ଭ ହୋଇପାରେ। ଆଉ ଏଇଟା ସେତେବେଳେ ହିଁ ହେବ ଯେତେବେଳେ ଆମେ ଆମ ମନରେ ଥିବା ଆଶାକୁ ଛାଡ଼ିବା ନାହିଁ। ଶ୍ରୋତାବନ୍ଧୁ, ଗୋଟିଏ ନୂଆ ସକାଳର ଶୁଭାରମ୍ଭରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ମୋ ତରଫରୁ ଆପଣମାନଙ୍କୁ ଶୁଭ ସକାଳ ଗୁଡ୍ ମର୍ଣ୍ଣିଂ ଜଣାଉଛି। ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟ ଏକ ଦିଲ୍ ସେ ଦିଲ୍ ତକ୍। ଆପଣଙ୍କ କୋୟଲ ଆସି ପହଞ୍ଚି ସାରିଛି ଆପଣଙ୍କ ପାଖରେ ଆଜିର ଏହି ନୂଆ ସକାଳକୁ ଆପଣଙ୍କ ସାଥିରେ କାଟିବା ପାଇଁ, ଆଜିର ଏହି ନୂଆ ସକାଳକୁ ସ୍ୱାଗତ କରିବା ପାଇଁ। ଗୋଟେ ନୂଆ ସକାଳ ଯେତେବେଳେ ଆସେ ନା, ନୂଆ ସୂର୍ଯ୍ୟଙ୍କର ଝଲକ ପାଇବା ମାତ୍ରେ ହିଁ ଯେମିତି ସାରା ଜୀବଜଗତ ପୁଣି ଥରେ ଜୀବନ୍ତ ହୋଇଉଠେ। ସମସ୍ତେ ନିସ୍ତେଜ ହୋଇଯାଇଥାନ୍ତି ରାତିରେ, କିନ୍ତୁ ସୂର୍ଯ୍ୟଙ୍କର କିରଣ ପୁଣି ନୂଆ ଉର୍ଜା ନେଇକି ଆସେ ଆମ ପାଇଁ। ଚାଲନ୍ତୁ ଆଜିର ଏହି ନୂଆ ଉର୍ଜା ସହିତ ନୂଆ ସକାଳକୁ ସ୍ୱାଗତ କରିବା ଏ ଲଭ୍ଲି ଟ୍ରାକ୍ରେ।

ଆଜିର ଏଇ ନୂଆ ସକାଳ ସତରେ ବହୁତ କିଛି ନୂଆ ନେଇକି ଆସିଛି ଆମ ପାଇଁ। ଆଜିର ଏଇ ନୂଆ ସକାଳ ଅନେକ ଖୁସି ଆଉ ଉତ୍ସାହ ମଧ୍ୟ ଭରି ଦେଇଛି ଆମ ପାଇଁ, କାହିଁକି ନା ପ୍ରତ୍ୟେକଟି ସକାଳ ଯେତେବେଳେ ନୂଆ କରି ଆସେ ନା, ସୂର୍ଯ୍ୟଙ୍କ କିରଣ ସହିତ ଉଦୟ ହେଉଥିବା କିରଣ ସହିତ ଯେତେବେଳେ ନୂଆ ସକାଳ ଆସେ, ସେତେବେଳେ କିଛି ନୂଆ ଖୁସି, ନୂଆ ଉତ୍ସାହ ଆଉ ନୂଆ ପ୍ରେରଣା ନେଇକି ଆସେ। ତାକୁ ବାସ୍ ଆମକୁ ହିଁ ବୁଝିବାକୁ ପଡିବ। ତେବେ ଆମେ ତ ବୁଝିବା ହିଁ ସକାଳର ଏଇ ଉତ୍ସକୁ ଉତ୍ସାହକୁ, କିନ୍ତୁ ତାହା ସହିତ ଆମକୁ ନିଜକୁ ସୁସ୍ଥ ରଖିବା ପାଇଁ କିଛି କିଛି ଚେଷ୍ଟା ପ୍ରତ୍ୟେକ ଦିନ ସକାଳେ କରିବାକୁ ପଡିବ। ସୁସ୍ଥ ଆଉ ସକ୍ରିୟ ଦିନ ପାଇଁ ସକାଳରେ କିଛି ଛୋଟ ଛୋଟ ଅଭ୍ୟାସ ଯଦି ଆମେ ରଖିବା, ତାହେଲେ ପୁରା ଦିନଟି ଆମର ସୁସ୍ଥ ରହିବ ଆଉ ଆମେ ସକ୍ରିୟ ଭାବରେ କାମ ବି କରିପାରିବା। ସକାଳୁ ଉଠୁ ଉଠୁ ଆମକୁ ପାଣି ପିଇବା ଉଚିତ, ଆଉ ସେଇଟା ଆମ ଶରୀର ପାଇଁ କି ବହୁତ ଭଲ, ଶରୀରକୁ ହାଇଡ୍ରେଟ କରେ ଆଉ ମେଟାବଲିଜିମକୁ କଣ୍ଟିନ୍ୟୁ ଆକ୍ଟିଭ ରଖିବାରେ ସାହାଯ୍ୟ କରେ। ସକାଳ ସୂର୍ଯ୍ୟର ଆଲୋକ ନିହାତି ଆମ ସମସ୍ତଙ୍କ ପାଇଁ ଦରକାର, ଏଥିରେ ଭିଟାମିନ୍ ଡି ଥାଏ, ମନକୁ ସତେଜ କରିବାରେ ସାହାଯ୍ୟ କରେ। ସ୍ୱାସ୍ଥ୍ୟକର ଖାଦ୍ୟ ତ ଆମେ ଖାଇବା, କିନ୍ତୁ ସେଥିରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ବହୁତ ଜରୁରୀ, କାହିଁକି ନା ପ୍ରୋଟିନ୍ ଆମକୁ ଶକ୍ତି ପ୍ରଦାନ କରିଥାଏ ପୁରା ଦିନ ଏନର୍ଜିର ସହିତ କାମ କରିବା ପାଇଁ। ଫଳମୂଳ, ଅଣ୍ଡା ଏବଂ କିଛି ଶସ୍ୟ ଏସବୁ ଆମେ ଖାଇପାରିବା ସକାଳୁ ସକାଳୁ। ଆଉ ଦିନର ଯୋଜନା ଯଦି ଆମେ କରିନବା ନା, ପ୍ଲାନିଂ ପୁରା କରିନବା ନା, ତାହେଲେ ବହୁତ ହିଁ ବଢ଼ିଆସେ ଆମେ ଆମ ଦିନକୁ କାଟିପାରିବା। ସେମିତି ବି ଆଜି ୱେଦର ଟିକେ ହାଲକା ଫୁଲକା, ଟିକେ ତାପମାତ୍ରା କମ୍ ରହିବାର ଚାନ୍ସେସ୍ ଅଛି, ବର୍ଷା ହେବାର ମଧ୍ୟ ଚାନ୍ସେସ୍ ଅଛି। ତେଣୁକରି ନିଜକୁ ପୁରା ହାଇଡ୍ରେଟ୍ ରଖନ୍ତୁ, ସମର ସିଜନ୍ରେ ବି ଫୁଲ୍ ଆକ୍ଟିଭ୍ ରୁହନ୍ତୁ, ଆଉ ଭଲ ଭଲ ପୋଷାକ ପିନ୍ଧନ୍ତୁ। ମାନେ ଭଲ ପୋଷାକ ମାନେ କଟନର, ଭଲ ସୂତି କପଡ଼ାର, ଭଲ ପତଳା ପୋଷାକ ପିନ୍ଧନ୍ତୁ, ଯେଉଁଟାକି ଆପଣଙ୍କୁ ଲାଇଟ୍ ଫିଲ୍ କରେଇବ। ଆଉ ଫ୍ଲାୱାର ତ ମୋତେ ବହୁତ ଭଲ ଲାଗେ, ଯଦି ଆପଣଙ୍କୁ ବି ଫ୍ଲାୱାର ଭଲ ଲାଗେ ତାହେଲେ ଫ୍ଲାୱାର ପ୍ରିଣ୍ଟର କିଛି ବି ପୋଷାକ ପିନ୍ଧନ୍ତୁ, ଆପଣଙ୍କୁ ଯେଉଁ କଲର୍ ଭଲ ଲାଗେ ଆପଣ ପିନ୍ଧନ୍ତୁ, ଦେଖିବେ ଆପଣଙ୍କୁ ସେଇଟା ଆହୁରି ଫୁର୍ତ୍ତି କରିଦେବ। ଆମେ ବହୁତ ସମୟରେ ଏଇଟା ଭାବି ନଥାଉ ଯେ ପୋଷାକର କୌଣସି ଇଫେକ୍ଟ ଅଛି କି ନାହିଁ ଆମ ଉପରେ, କିନ୍ତୁ ପୋଷାକର ବହୁତ ଇଫେକ୍ଟ ଥାଏ। ଆମେ ଯେଉଁଭଳିଆ ପୋଷାକ ପିନ୍ଧୁ ସେଇଭଳିଆ ଆମର ଉର୍ଜା ମଧ୍ୟ ହେଇଯାଏ। ଯେମିତି ମୁଁ ଗୋଟେ ଭଲ ପୋଷାକ ପିନ୍ଧିଛି ଆଉ ମୋତେ ସେଇଟା ବହୁତ ପସନ୍ଦ, ତାହେଲେ ମୁଁ ବହୁତ ଫୁର୍ତ୍ତି ରହିବି, ଏନର୍ଜିର ସହିତ କାମ କରିବି। ତ ସେହି ହିସାବରେ ପୁରା ଦିନଟିକୁ କାଟିବାର ପ୍ଲାନିଂ କରନ୍ତୁ। ଆଉ ସକାଳୁ ସକାଳୁ ମୁଁ ଆପଣଙ୍କୁ ବଢ଼ିଆ ବଢ଼ିଆ ଗୀତ ଶୁଣାଇ ଦେଉଛି, ଯେଉଁଟାକି ଆପଣଙ୍କ ଚାଏ କପ୍ ସହିତ ଆପଣଙ୍କ ମୁଡ୍କୁ ବି ଫ୍ରେଶ କରିଦେବ।

ସକାଳର ଶୁଭାରମ୍ଭ ହେଇସାରିଛି। ଆପଣଙ୍କ ସାଥିରେ ଅଛି ମୁଁ ଆପଣଙ୍କ କୋୟା। ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସୋ ଦିଲ୍ ସେ ଦିଲ୍ ତକ୍ରେ ମୁଁ ଆପଣଙ୍କ କୋୟଲ ଅଛି ଆପଣମାନଙ୍କ ସାଥିରେ।

ମର୍ଣ୍ଣିଂରେ ଆପଣମାନଙ୍କ ସାଥିରେ ଅଛି ମୁଁ ଆପଣଙ୍କ କୋୟାଲ। ଆଜିର ଏହି ସୁନ୍ଦର ସକାଳକୁ ଆମେ ସମସ୍ତେ ୱେଲକମ୍ କରିଛେ ଏବଂ ଏହି ସକାଳଟି ସମସ୍ତଙ୍କ ପାଇଁ ଆହୁରି ବି ଖାସ୍ ହେଇଯାଉ ଏହି ଚେଷ୍ଟା ଆମେ ନିଶ୍ଚୟ କରିବା। ଆମେ ତ କଥା ହେଉଥିଲେ ଆଜି ଦିନର କିଛି ସ୍ପେଶିଆଲିଟି ବିଷୟରେ, ତ ଦିନଟି ତ ଯାହା ରହିବା କଥା ରହିବ, ଯେମିତି ଆସିବା କଥା ଆସିବ, ପୁଣି ଗୋଟେ ଦିନ ଯିବ। ତେଣୁକରି ଏହିସବୁ ବିଷୟରେ ଆମକୁ ଚିନ୍ତା କରିବା ଉଚିତ ନୁହେଁ, ବରଂ ଆମେ ଚେଷ୍ଟା କରିବା ଆମର ଏହି ସକାଳଟିକୁ ଆମେ କେମିତି ଆହୁରି ବି ଖାସ୍ କରିଦେବା। ତେବେ ଖାସ୍ କରିବା ପାଇଁ ହେଲେ ଆମକୁ ସବୁବେଳେ ପଜିଟିଭ୍ ରହିବାକୁ ପଡ଼ିବ। ପଜିଟିଭ୍ ରହିବା ଦ୍ୱାରା ଆମର ବହୁତ ନକାରାତ୍ମକ ଶକ୍ତି, ନକାରାତ୍ମକ ଚିନ୍ତା ଏସବୁ ଆମଠୁ ଦୂରେଇ ଯିବ। ଅଧିକା ଚିନ୍ତା କରିକରି ଯେଉଁ ମୁଣ୍ଡ ବ୍ୟଥା କରନ୍ତି ଆମେ, ସେସବୁ ଦୂରେଇ ଯିବ। ତେଣୁକରି ଗୋଟିଏ ଛୋଟିଆ ଆମର ସକାରାତ୍ମକ ଚିନ୍ତାଧାରା ଯେଉଁଟା ଆମ ସକାଳକୁ ଆରମ୍ଭ ବି କରିବ, ପୁରା ଦିନ ସାରା ଆମ ମୁଣ୍ଡକୁ ଥଣ୍ଡା ବି ରଖିବ। ସୋ ଗରମ ଦିନରେ ନିଜ ମୁଣ୍ଡକୁ ଥଣ୍ଡା ରଖିବା ପାଇଁ ଯଦି ଚାହୁଁଛନ୍ତି, ସକାଳୁ ଟିକେ ନେଚର ସହିତ ଟାଇମ୍ ବିତାନ୍ତୁ। ପ୍ରକୃତି ସବୁ ଜିନିଷର ତା ପାଖରେ ଥାଏ ସୁଯୋଗ, ଆଉ ପ୍ରକୃତି ଆମକୁ ସବୁ ପ୍ରକାରର ସୁଯୋଗ ଦେଇଥାଏ। ଆମେ ନିଜକୁ କେମିତି ରିଲାକ୍ସ କରିବା, ଆମେ ନିଜକୁ କେମିତି ପଜିଟିଭ୍ ରଖିବା, କେମିତି ସକାଳୁ ସକାଳୁ ତାଜାପଣରେ ଆମ ମନ ଭରିବ, ସେସବୁ ଆମକୁ ପ୍ରକୃତିଠୁ ନିହାତି ମିଳିଯିବ। ସକାଳୁ ସକାଳୁ ଉଠିକି ଚଢ଼େଇମାନଙ୍କର କିଚିରିମିଚିରି ଶବ୍ଦ ଶୁଣନ୍ତୁ, ପ୍ରକୃତିକୁ ଉପଭୋଗ କରନ୍ତୁ, ଦେଖିବେ ଆପଣଙ୍କ ସକାଳ କ'ଣ, ଆପଣଙ୍କ ଦିନ କ'ଣ, ଆପଣଙ୍କ ଜୀବନ ଧନ୍ୟ ହୋଇଯିବ। ଆଜିର ଏଇ ଲଭ୍ଲି ବ୍ୟୁଟିଫୁଲ୍ ମର୍ଣ୍ଣିଂକୁ ଆହୁରି ବି ସୁନ୍ଦର କରିବା ଗୋଟେ ଲଭ୍ଲି ଟ୍ରାକ୍ ସହିତ। ଏଞ୍ଜୟ କରନ୍ତୁ।

ଗ୍ରହଣ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସୁଦିଲ ସେ ଦିଲ ତକରେ ଆପଣଙ୍କ କହିବାର ଅଛି ଆପଣମାନଙ୍କ ସାଥିରେ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 8:31। ଚାଏ କପ୍ ତ ଆପଣଙ୍କର ଆପଣ ଏଞ୍ଜୟ କରିସାରିବେଣି। ସକାଳଟା ଟିକେ ଫାଷ୍ଟ ଫାଷ୍ଟ ବି ହେଇଯିବଣି। ବହୁତ ଜଣଙ୍କର ଆଜି କାମକୁ ଯିବାର ଥିବ ଆଉ ବହୁତ ଜଣ ଛୁଟି ବି ନେଇଥିବେ। ତ ଯେଉଁମାନେ ବି କାମକୁ ଯାଉଛନ୍ତି, ବାହାରୁଛନ୍ତି, ନିଜ କାମ ପାଇଁ ପ୍ରିପେୟାର ଆପଣ ହେଉଛନ୍ତି, ବାହାରକୁ ଯିବେ, କାମ କରିବେ, ସବୁକିଛି ଠିକ୍ ଅଛି। କିନ୍ତୁ ଏବେ ଯୋଉ ଛୁଆମାନଙ୍କର ଗ୍ରୀଷ୍ମ ଛୁଟି ହେଇଯାଇଛି ନା, ମାନେ ସମର ଭ୍ୟାକେସନ୍ ହେଇଯାଇଛି ନା, ତ ଆପଣଙ୍କ ଘରରେ ଥିବା କୁନି କୁନି ଛୁଆଙ୍କୁ ମଧ୍ୟ ଆପଣଙ୍କୁ ଟିକେ ଟାଇମ୍ ଦେବାକୁ ହବ। ତ ଛୋଟ ଛୁଆମାନେ ଯେତେବେଳେ ସ୍କୁଲ ଛୁଟି ହେଇଯାଏ, ତାଙ୍କୁ ହୋମୱାର୍କ ତ ଆଜିକାଲି ବହୁତ ମାତ୍ରାରେ ଦିଆଯାଉଛି। ହୋମୱାର୍କ ସହିତ ଆମେ ଛୁଆଙ୍କୁ କେମିତି ଏଙ୍ଗେଜ୍ କରେଇବା, ଗ୍ରୀଷ୍ମ ଛୁଟିକୁ କାଟିବାର କିଛି ଆଇଡିଆଜ୍ ଆଜି ମୁଁ ଆପଣଙ୍କ ସହିତ ସେୟାର କରିବି। କିନ୍ତୁ ତା ପୂର୍ବରୁ ଗୋଟେ ଲଭଲି ଟ୍ରାକ୍ ଅଛି, ଚାଲନ୍ତୁ ଝୁମିବା ଏଇ ଗୀତରେ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଓ ସେଇ ଦେଓତା ମର୍ଣ୍ଣିଂ ମେଲୋଡି କାର୍ଯ୍ୟକ୍ରମରେ ଆପଣମାନଙ୍କ ସାଥିରେ ଅଛି ମୁଁ ଆପଣଙ୍କ କୋୟଲ ଏବଂ ସକାଳୁ ସକାଳୁ ଆଜି ଆମେ କଥା ହେଉଛେ କି କେମିତି ଆପଣ ନିଜର ସମର ଭ୍ୟାକେସନ୍କୁ କାଟିପାରିବେ ଆପଣଙ୍କ ଘରେ ଥିବା କୁନି କୁନି ପିଲାମାନଙ୍କର ବର୍ତ୍ତମାନ ସ୍କୁଲ ଛୁଟି ହୋଇଯାଇଛି ସମର ଭ୍ୟାକେସନ୍

ମ୍ୟୁଜିକାଲି ୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋକଡ ଏକ ଦିଲ୍ ସେ ଦିଲ୍ ତକୁ ପୁଣି ଥରେ ସ୍ୱାଗତ କରୁଛି ଆପଣମାନଙ୍କୁ ମୁଁ ଆପଣଙ୍କ କୋୟଲ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଫ୍ରିକ୍ୱେନ୍ସି ଶ୍ରୋତବନ୍ଧୁ ବର୍ତ୍ତମାନ ସମୟ ଷ୍ଟୁଡିଓ ଘଡ଼ିରେ ସକାଳ 9:00 ହୋଇସାରିଛି ଆଉ ଜମାରୁ ଡେରି କରିବିନି ମୁଁ ଜାଣିଛି ଆପଣମାନେ ଅପେକ୍ଷା କରିଛନ୍ତି ମୋ ସହିତ କଥାବାର୍ତ୍ତା ହେବା ପାଇଁ ନିଜର ମତ ସେୟାର କରିବା ପାଇଁ ତେବେ ଆଜି ଡାଇଲ୍ ଇନ୍ ଟପିକ୍ରେ ଆମେ କଥା ହେବା ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ କରିବା ଆଜିକାଲି ତ ଆମେ ସମସ୍ତେ ଜାଣିଛେ କି ଇଣ୍ଡିଆ କେତେ ଡିଜିଟାଲାଇଜ୍ ହୋଇଗଲାଣି ସବୁ କିଛି ଆମକୁ ଫୋନ୍ର ଗୋଟିଏ ସ୍କ୍ରିନ୍ ଭିତରେ ହିଁ ମିଳିଯାଉଛି ଆଉ ଫୋନ୍ରେ ଛୁଟକିରେ ଆମେ ସବୁ କାମ କରିପାରୁଛେ ଠିକ୍ ସେମିତି ଏବେ ସପିଂ ବି ବହୁତ ଇଜି ହୋଇଗଲାଣି ଫୋନ୍ ମାଧ୍ୟମରେ ଆଜିକାଲି ଏତେ ଅନ୍ଲାଇନ୍ର ସବୁ ଆସିଲାଣି ବ୍ରାଣ୍ଡ ସବୁ କି ଆମେ ଆରାମସେ ଘରେ ବସିକି ଛୁଟକିରେ ସବୁ ଜିନିଷକୁ ଅର୍ଡର କରିପାରୁଛେ ଯୋଉଟା ଆସିକି ଆମ ଘରେ ଡାଇରେକ୍ଟ ପହଞ୍ଚି ବି ଯାଉଛି ଆଣ୍ଡ ତାକୁ ଆମେ ଆରାମସେ ରିଟର୍ଣ୍ଣ ବି କରିପାରୁଛେ ଯଦି ଆମକୁ ପସନ୍ଦ ନ ଆସୁଛି ସୋ ଶ୍ରୋତାବନ୍ଧୁ ଆପଣ ମୋ ସହିତ ସେୟାର କରନ୍ତୁ ଆପଣଙ୍କୁ କୋଉଟା ସହଜ ଲାଗେ ଅନ୍ଲାଇନ୍ ନା ଅଫ୍ଲାଇନ୍ ସପିଂ ନମ୍ବରଟି ହେଉଛି 0671230315 3 କଲ୍ କରନ୍ତୁ ଶେୟାର କରନ୍ତୁ।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ହିଁ ଅଛି। ଡାଇଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ ଚାଲିଛି ବର୍ତ୍ତମାନ, ଆଉ ଆଜିର ଫର୍ଷ୍ଟ କଲ୍ଟି ମୋ ପାଖରେ ବର୍ତ୍ତମାନ ପହଞ୍ଚି ସାରିଛି। ଆସିକି ଦେଖିବା କିଏ କଲ୍ କରିଛନ୍ତି। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି? ଗୁଡ୍ ମର୍ଣ୍ଣିଂ।
1: ଗୁଡ୍ ମର୍ଣ୍ଣିଂ, ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର ଜଗତସିଂହପୁର।
0: କେମିତି ଅଛନ୍ତି?
1: ଫୁଲ ବୋବାଲ ଅଛି, ବିନ୍ଦାସ ଅଛି, ପୁରା ଥଣ୍ଡା ଥଣ୍ଡା କୁଲ୍ କୁଲ୍ ପାଗ ଅଛି। ଆପଣଙ୍କ ପ୍ରୋଗ୍ରାମ ବି ପୁରା ଚାର ଚାନ୍ଦ ଲଗେଇ ଦଉଛି, ଆପଣ ବି ଭଲରେ ଥିବେ ବୋଲି ମୁଁ ଭାବୁଛି ଆଉ।
0: ମୁଁ ତ ଏକଦମ ଭଲରେ ଅଛି। ଆଚ୍ଛା କୁହନ୍ତୁ, ଆପଣଙ୍କୁ ଅନଲାଇନ୍ ସପିଂ ନା ଅଫଲାଇନ୍ ସପିଂ କୋଉଟା ସହଜ ଲାଗେ?
1: ଆକ୍ଚୁଆଲି କଥା ହଉଛି ମୁଁ ଭାରି ମାନେ ଅନଲାଇନ୍ ସପିଂରେ ବହୁତ ଥର ଠିକିଛି, କାରଣ ଥରେ ଜୋତା ଚଷମା ପ୍ୟାଣ୍ଟ ଫ୍ୟାଣ୍ଟ ମଗେଇଥିଲି ଅନଲାଇନ୍ରେ, ବହୁତ ଖରାପ ପଡିଲା, କିନ୍ତୁ ରିଟର୍ନ କଲେନି। ତେଣୁ ମୁଁ ପ୍ରାୟ ଅଫଲାଇନ୍ ସପିଂଟା ମତେ ଭଲ ଲାଗେ। ଆପଣ ମାନେ ଫେସ୍ ଟୁ ଫେସ୍ ଦେଖିବେ, କ୍ୱାଲିଟି କ୍ୱାଣ୍ଟିଟି ପ୍ରାଇସ୍ ସବୁ ଷ୍ଟଡି କରିବେ, ଭଲ ମନ୍ଦ ଦେଖିକିରି କିଣିବେ, ଦରକାର ପଡିଲେ ବି ଯାଇକି ରିଟର୍ନ ବି କରିପାରିବେ। କିନ୍ତୁ ଅନଲାଇନ୍ରେ ଯୋଉମାନେ ପଠଉଛନ୍ତି ସେମାନେ ଧରାଛୁଆଁ ଦେବେନି, ଆମେ ଚିଟିଂବାଜିରେ ଫ୍ରଡ୍ରେ ପଡିଯାଉଛୁ। ତେଣୁ ଅନଲାଇନ୍ ସପିଂଟା ମୁଁ ଜମା ପସନ୍ଦ କରେନି।
0: ଆଚ୍ଛା ଠିକ ଅଛି, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ। ଆପଣଙ୍କୁ କିଛି ଅସୁବିଧା ହେଇଛି ସେଥିପାଇଁ ଆପଣ ଏମିତି ଭାବୁଛନ୍ତି। ଏନିୱେ ବହୁତ ହି ବଢିଆ କଥା ସେୟାର କରିଛନ୍ତି, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ। ରହିଲି, ନମସ୍କାର।
1: ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଶ୍ରୋତା ବନ୍ଧୁ, ଆମକୁ ସବୁ ଦେଖି ଚାହିଁକି ହିଁ କରିବାର ଅଛି, ମାନେ ଅନଲାଇନ୍ ହଉ କି ଅଫଲାଇନ୍ ହଉ। କିଛି ଜଣ ଏମିତି ଥାନ୍ତି ଯାହାଙ୍କୁ ଅନଲାଇନ୍ ସପିଂ ଏତେ ଇଜି ଲାଗେ କି ସେ ଫଟାଫଟ ଫଟାଫଟ ସପିଂ କରିଦିଅନ୍ତି, ଆଉ କିଛି ଜଣ ଅଛନ୍ତି ଯେଉଁମାନଙ୍କୁ ଅଫଲାଇନ୍ ସପିଂ ଭଲ ଲାଗେ, ନିଜେ ଯାଇକି ଦେଖି

0: କି ପସନ୍ଦ କରିକି ଜିନିଷଟା ଆଣିବା ବହୁତ ଇଜି। କିନ୍ତୁ ଗୋଟେ କଥା ଆଜିକାଲି ବହୁତ ଦେଖାଯାଉଛି କି ଅନଲାଇନ୍ରେ ବହୁତ ସହଜରେ ଆଉ ବହୁତ କମ୍ ପ୍ରାଇସ୍ରେ ଆଜିକାଲି ପ୍ରଡକ୍ଟ ସବୁ ଆସୁଛି, ସେଇଥିପାଇଁ ପ୍ରାୟ ସମସ୍ତେ ଅନଲାଇନ୍ ସପିଂ କରିବାକୁ ପସନ୍ଦ କରୁଛନ୍ତି। ତେବେ ଦେଖିବା ବର୍ତ୍ତମାନ ଆଉ କିଏ ଅଛନ୍ତି ମୋର ବନ୍ଧୁ ଫୋନ୍ ଲାଇନ୍ରେ। ହ୍ୟାଲୋ
1: ହ୍ୟାଲୋ ଶୁଭ ସକାଳ କହିଲି ମ୍ୟାମ, ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ମୁଁ ମୁନା ପଣ୍ଡା କୋଟିଲା କନକରୁ ଜଳସମ୍ପୁରୁ କହୁଥିଲି।
0: କେମିତି ଅଛନ୍ତି?
1: ମୁଁ ତ ସବୁବେଳେ ବିନ୍ଦାସ ରହୁଛି, ଆଶା ହେଉଛି ମା ଶାଳାଙ୍କ ଆଶୀର୍ବାଦରୁ ଆପଣ ବିନ୍ଦାସ ଥାନ୍ତୁ, ଖୁସି ଥାନ୍ତୁ, ସୁସ୍ଥ ଥାନ୍ତୁ, ମା ଶାଳା ଘଣ୍ଟ ଘୋଡ଼ ରଖିଥାନ୍ତୁ। ବିଶେଷ କରି ଆଜି ଯୋଉ ସକାଳୁ ଜଗନ୍ନାଥଙ୍କ ଉପରେ ଆଲୋଚନା କଲା, ସବୁଠୁ ଭଲ ହେଲା ଛଅ ସାତଟି ଭଜନ ଯେତେବେଳେ ପୁଣା ପୁଣା ତାକୁ ଶୁଣି ବହୁତ ଖୁସି ଲାଗିଲା। ଶୁଭ ସକାଳ ବହୁତ ଭଲ ହେଲା, ଆଉ ମର୍ଣ୍ଣିଂ ମେଲୋଡ଼ିରେ
0: ବହୁତ ବହୁତ ଧନ୍ୟବାଦ, ଆପଣଙ୍କୁ ଭଲ ଲାଗିଲା ସେଇଟା ମୋ ପାଇଁ ବହୁତ ବଡ଼ କଥା।
1: ଆପଣ ଆସିଲେ ମୁଁ ପ୍ରୋଗ୍ରାମ ଶୁଣେ, ଆପଣ ଟିକେ ସକାଳେ ଆପଣ ନାଁଟା କହିଦିଅନ୍ତେ ଆହୁରି ବହୁତ ଭଲ ଲାଗନ୍ତା।
0: ବହୁତ ବହୁତ ଧନ୍ୟବାଦ, ଆପଣ ଶୁଣୁଛନ୍ତି ଆଉ ଶୁଣିକି ଏତେ ଭଲ ପାଇବା ଦଉଛନ୍ତି, ଏମିତି ହିଁ ଶୁଣୁଥାନ୍ତୁ। ଆଚ୍ଛା ଆପଣ କହିଲେ ମତେ ମାନେ ଅନଲାଇନ୍ରେ ସପିଂ କରନ୍ତି ଆପଣ?
1: ଦେଖନ୍ତୁ ମତେ ଆସି 46-47 ବର୍ଷ ହେଲା, ଆମେ ଆଜି ପର୍ଯ୍ୟନ୍ତ ଅନଲାଇନ୍ ସପିଂ ଜମା ପସନ୍ଦ କରନି କାହିଁକି ନା, ଦେଖନ୍ତୁ ଆମେ ଦୋକାନକୁ ଯିବା ସେଠି ଥରକୁ ଦିଥର ଦେଖିବା, ଭଲ ଯଦି ପସନ୍ଦ ହେଲା ଆଉ ଗୋଟେ ଦୋକାନ ଯାଉ ବୁଲି ବୁଲି, ସିଏ ଯୋଉ ମଜା ଥାଏ ଅନଲାଇନ୍ରେ ତ ମଜା ନଥାଏ। ତାପରେ ଆମେ ପ୍ରାଇସ୍ରେ ଟିକେ କାଟଛାଟ କରିପାରିବା, ଗୋଟା ଦିଟା ଦେଖିବା ପସନ୍ଦ କରିବା, ତାପରେ ସେଠି ବହୁତ ପ୍ରକାର ଲୋକ ଆସିବେ ତାଙ୍କ ସାଙ୍ଗରେ ଟିକେ ଦେଖା ସାକ୍ଷାତ ହେଇଯିବ, ଖୁସି ବି ଲାଗିବ। କିନ୍ତୁ ଅନଲାଇନ୍ରେ ଆପଣ ଅନଲାଇନ୍ରେ ମଗେଇଦେଲେ ଆସିଲେ ଦେଇଦେଲେ ତାପରେ ଘରକୁ ଆସିବା, ଆପଣ ପ୍ୟାକେଟ୍ କଲା ସେ ଅରିଜିନାଲ ଥାଇପାରେ ଡୁପ୍ଲିକେଟ୍ ଥାଇପାରେ, ପୁଣି ଏତେ ଗଣ୍ଡଗୋଳ ପକାଇ ସିଧା ଯାଇକି ଦୋକାନ ଜିନିଷ କି ଆଣ୍ଟା
0: ମାନେ ଆପଣଙ୍କ ଅଫଲାଇନ୍ଟା ବହୁତ ଇଜି ଲାଗେ, ଆପଣଙ୍କୁ ବହୁତ ସହଜ ଲାଗେ। ଥ୍ୟାଙ୍କ ୟୁ ସୋ ମଚ୍।
1: ଦେଖନ୍ତୁ ଆମେ ଗଲେ ସେଠି ଦେଖିଲେ ଭଲ ହୁଅନ୍ତା, ପାଞ୍ଚ ଜଣ ସାଙ୍ଗେ ଦେଖା ସାକ୍ଷାତ ଅନଲାଇନ୍ରେ କାହା ସାଙ୍ଗେ ଦେଖିବେ
0: ଆପଣ, ଯେତେ ମୋବାଇଲ ଉପରେ ଆମେ ନିର୍ଭର କରିବା ସେତେ ସମସ୍ତଙ୍କ ଠାରୁ ଦୂରେଇ ଦୂରେଇ ଯିବା। ରାଇଟ୍,
1: ନିଶ୍ଚିନ୍ତ ମୋବାଇଲ ବ୍ୟବହାର କରୁଛ ସମସ୍ତଙ୍କୁ ଦୂରେଇ ଗଲେଣି, ଏମିତିକି ଦୋକାନ ବଜାର ଯାଇକି ଆମେ ଯୋଉ ବୁଲିକି ଜିନିଷ ଶୁଣିଥିଲେ ତାର ମଜାଟା ନିଆରା ଥିଲା।
0: ଥ୍ୟାଙ୍କ ୟୁ ସୋ ମଚ୍, ଆପଣ କଲ୍ କଲେ ଆଉ ଆପଣଙ୍କର ଏକ୍ସପିରିଏନ୍ସ ସେୟାର କଲେ, ରହିଲେ ନମସ୍କାର।
1: ରହୁଛି ମା କାକେ ପ୍ରାର୍ଥନା କଥା, ଆପଣ ଏମିତି ଖୁସି ଥାନ୍ତୁ, ମା ଶାଳା ଆପଣ ଘଣ୍ଟ ଘୋଡ଼ିଏ ରଖିଥାନ୍ତୁ, ରହୁଛି ନମସ୍କାର।
0: ବହୁତ ବହୁତ ଧନ୍ୟବାଦ ଶ୍ରୋତବନ୍ଧୁ। ସତରେ କାହାର କେମିତି ପସନ୍ଦ, ମାନେ କେହି କେହି ତ ପସନ୍ଦ କରନ୍ତି ଅନଲାଇନ୍ ପ୍ଲସ୍ ଅଫ୍ଲାଇନ୍ ଦୁଇଟା ଯାକ ରେ ସପିଂ କରିବା ପାଇଁ କେହି ପସନ୍ଦ କରନ୍ତି, କେବଳ ଅଫ୍ଲାଇନ୍ କେହି ପସନ୍ଦ କରନ୍ତି, କେବଳ ଅନଲାଇନ୍। ବଟ୍ ଆପଣଙ୍କୁ କ'ଣ ପସନ୍ଦ, ଆପଣଙ୍କୁ କୋଉଟା ସହଜ ଲାଗେ ସେଟା ଆପଣ ମୋ ସହିତ ସେୟାର କରିପାରିବେ। ଆଉ ଜଣେ ବନ୍ଧୁ କନେକ୍ଟ ହେଇଯାଇଛନ୍ତି ଫୋନ୍ ଲାଇନ୍ରେ, କଥା ହେଇଯିବା ବର୍ତ୍ତମାନ। ହ୍ୟାଲୋ
2: ଅଶୋକ ପଣ୍ଡା, ମଧୁ ପଟନା, କଟକ।
0: କେମିତି ଅଛନ୍ତି?
2: ଭଲ ଅଛି।
0: ଆଚ୍ଛା କଣ କହିବେ, ଆପଣଙ୍କୁ କୋଉଟା ସହଜ ଲାଗେ, ଅନଲାଇନ୍ ସପିଂ ନା ଅଫଲାଇନ୍ ସପିଂ?
2: ଅଫଲାଇନ୍ ସପିଂ ଭଲ ଲାଗେ।
0: କାହିଁକି ଆପଣଙ୍କୁ ଅନଲାଇନ୍ରେ କେବେ କିଛି ସପିଂ କରନ୍ତିନି, କିଛି ତ କାରଣ ଥିବ? ଅନଲାଇନ୍ରେ କେବେ କିଛି ସପିଂ କରନ୍ତିନି ଆପଣ, କିଛି କାରଣ ଥିବ?
2: ମୁଁ ଅନଲାଇନ୍ରେ କୌଣସି ସପିଂ କରିନି, ମୁଁ ଅଫଲାଇନ୍ରେ ଯାଏ, ଦୁଇ ଚାରିଟା ଦୋକାନ ବୁଲିବି, ଦେଖିବି ନିଜ ପସନ୍ଦର ଜିନିଷ, ଦେଖିବି ନିଜ ପସନ୍ଦର ଜିନିଷ କିଣିବି, ଆଉ ସେଇଟା ମତେ ଭଲ ଲାଗେ।
0: ଆଚ୍ଛା ଆପଣଙ୍କ ଘରେ ଛୁଆ ଅଛନ୍ତି, ପିଲା ଅଛନ୍ତି ଆପଣଙ୍କର, ଛୋଟ ଛୁଆ ଅଛନ୍ତି ଆପଣଙ୍କ ଘରେ?
2: ଶ୍ରୋତ
0: ବନ୍ଧୁ ଆପଣ ମଧ୍ୟ ସେୟାର କରିପାରିବେ ଆପଣଙ୍କ ମତାମତ 0671230315 ନମ୍ବରରେ କଲ୍ କରିକି ଶୁଣୁଥାନ୍ତୁ।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଣ୍ଡ ଆପଣଙ୍କ କୟାଲ ଅଛି ଆପଣମାନଙ୍କ ସାଥିରେ ବେଲ୍ ଅଛି ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ରେ ଆମେ ଚିଟ୍ଚାଟ୍ କରୁଛେ ଅନ୍ଲାଇନ୍ ଭର୍ସେସ୍ ଅଫ୍ଲାଇନ୍ ସପିଂ ବିଷୟରେ ଅନ୍ଲାଇନ୍ ସପିଂରେ କେତେ କ'ଣ ଫାଇଦା ମିଳୁଛି କେତେ ଡିସ୍କାଉଣ୍ଟ ମିଳୁଛି ଯେତେବେଳେ ଚାହିଁଲେ ସେତେବେଳେ ସେଲ୍ ସବୁ ଚାଲିଥାଉଛି କିନ୍ତୁ ଅଫ୍ଲାଇନ୍ରେ ଟିକେ ଟିକେ ସେଲ୍ ଫେଲ୍ ଆଣ୍ଡ ଟିକେ ଡିସ୍କାଉଣ୍ଟ ପ୍ରାଇସ୍ ମିଳିବ ବହୁତ କମ୍ ନା ହଁ ଏମିତି ଭାବୁଛନ୍ତି କି ଆପଣ ବି ଆପଣ କ'ଣ ଭାବୁଛନ୍ତି ଅନ୍ଲାଇନ୍ ସପିଂ ନା ଅଫ୍ଲାଇନ୍ ସପିଂ କୋଉଟା ଆପଣଙ୍କ ପାଇଁ ସହଜ ସେଇଟା ସେୟାର କରୁଛନ୍ତି ଆଜି ମୋ ସହିତ ଦେଖିବା କିଏ ଅଛନ୍ତି ମୋର ବନ୍ଧୁ ଫୋନ୍ ଲାଇନ୍ରେ ହ୍ୟାଲୋ
1: ହ୍ୟାଲୋ
0: ହଁ ନମସ୍କାର ଗୁଡ୍ ମର୍ଣ୍ଣିଂ କିଏ କହୁଥିଲେ
1: ନମସ୍କାର କୋଏଲ ମ୍ୟାମ୍
0: ନମସ୍କାର କିଏ କହୁଥିଲେ
1: ମୁଁ କହୁଥିଲି ଗୋତରା ନିଶ୍ଚିନ୍ତ କହିଲି ସୁକାନ୍ତ ବାରେଇ କହୁଥିଲି
0: ଆଚ୍ଛା ଫର୍ଷ୍ଟ ଟାଇମ୍ କଲ୍ କରିଛନ୍ତି ମୋ ଶୋ କୁ ସେଇଆ ମତେ ଲାଗିଲା ଆଉ କଣ କରନ୍ତି ଆପଣ କଣ ଆପଣ କେବେ ଅନଲାଇନ୍ ସପିଂ କରନ୍ତି ଅନଲାଇନ୍ ସପିଂ ନା ଅଫ୍ଲାଇନ୍ ସପିଂ
1: ଶୁଣନ୍ତୁ ମୋର ଗୋଟେ ଅଭିଯୋଗ ଅଛି ମୁଁ ସବୁଦିନ ତ ଶୁଣେ

0: ଆପଣ ସବୁ ଆଜି ଫାର୍ଷ୍ଟ ଟାଇମ୍ କଲ୍ କଲି, କିଛି ନିର୍ଦ୍ଦିଷ୍ଟ ସଂସ୍ଥା ବାରମ୍ବାର କଲ୍ କରୁଛନ୍ତି,
1: ଶୁଣନ୍ତୁ ସେମିତି ଆମେ କଣ କହିପାରିବା?
0: ନାଇଁ ମୋର ମାନେ ଏଇ ଆକାଶବାଣୀ ମାଧ୍ୟମରେ ଅନୁରୋଧ, ମାନେ ଅନ୍ୟ ସଂସ୍ଥା ମାନଙ୍କୁ ଚାନ୍ସ ଦିଅନ୍ତୁ।
1: ଶୁଣନ୍ତୁ ଗୋଟେ କଥା ଫାର୍ଷ୍ଟ ମୁଁ ଆପଣଙ୍କୁ କହିଦିଏ, ଏଇ ରେଡିଓ ଷ୍ଟେସନ ହେଲା ସବୁ ଶ୍ରୋତାମାନଙ୍କର, ଆପଣମାନଙ୍କ ଭଲ ପାଇବାରେ ହିଁ ଆମେ ସବୁ ଚାଲିଛେ, ଆପଣମାନଙ୍କର ଭଲ ପାଇବା ଯୋଗୁଁ ହିଁ ଆପଣଙ୍କର ଆଉ ଆମର ଏସବୁ ଦିଲ୍ଲୀ କନେକ୍ସନ ହେଇଛି, ଆପଣମାନେ କଲ୍ କରିଛନ୍ତି ସେତିକି ଭଲ ପାଇବା ଅଛି ବୋଲି ନା, ଆଉ ଯିଏ ଯେତେବେଳେ କଲ୍ କଲେ ଆମେ ତ ତାଙ୍କ ସାଙ୍ଗରେ କଥା ହବା ନା, ଏମିତି କି ନାହିଁ ଆପଣ ଡେଲି କଲ୍ କରୁଛନ୍ତି ଆମେ କଥା ହବାନି, ସେମିତି ତ ହେଇପାରିବନି ନା। ଆପଣ ଏସବୁ ନା ଅଭିଯୋଗ ଇଏ ସବୁ ଛାଡ଼ି ଦିଅନ୍ତୁ, ରିଲାକ୍ସ ହୁଅନ୍ତୁ, ଆଉ ଆପଣ ସବୁଦିନ କଲ୍ ଦେଖିବେ ମୁଁ ଆପଣଙ୍କ ସାଙ୍ଗରେ ବି ସବୁଦିନ କଥା ହେବି, ବୁଝିଲେ। ସୋ ଏଇସବୁ କଥା ଛାଡ଼ନ୍ତୁ, ଏବେ ମୋତେ ଟପିକ ଉପରେ ଆମେ ଯିବା, କୁହନ୍ତୁ ଆପଣଙ୍କୁ ଅନଲାଇନ୍ ସପିଂ ନା ଅଫଲାଇନ୍ ସପିଂ କୋଉଟା ସହଜ ଲାଗେ?
0: ଅଫଲାଇନ୍ ସପିଂ ଭଲ ଲାଗେ, ଅନଲାଇନ୍ ସପିଂ ଯେତେ ଥର କରିଛି ମୁଁ ମାନେ ଠକାମିର ଶିକାର ହେଇଛି। ଧର ମୁଁ ଦେଖିଥିବି ନାଲି ସାର୍ଟ ଆସିଲା ବେଳକୁ ହଳଦିଆ
1: ସାର୍ଟ, ଏମିତି ବି ହୁଏ,
0: ଏମିତି ବି ମାନେ ଦେଖିଥିବି ଭଲ କ୍ୱାଲିଟି ଆସିଲା ବେଳକୁ।
1: କିନ୍ତୁ ସେଥିରେ ରିଟର୍ନ କରିବାର ବି ତ ଅପସନ ଥାଏ, ଆମେ ଆରାମସେ ରିଟର୍ନ କରିଦେଲେ 5 ମିନିଟର ପଇସା ବି ଆମର ରିଟର୍ନ ଆସିଯାଏ।
0: ମ୍ୟାଡାମ ଏଇ କଥା ତ ଆମେ କରିପାରିବା, ଏ ଜିନିଷ ହୁଏ କାହିଁ?
1: ସେମିତି କାହିଁକି
0: ଅଫଲାଇନ୍ ରେ ହୁଏନି? ଅଫଲାଇନ୍ ଦେଖିଲୁ କିଣିଲୁ ନେଇ ଫେରେଇ ପାରିବୁ।
1: ନିଶ୍ଚୟ ନିଶ୍ଚୟ, ତାହେଲେ ଆପଣଙ୍କୁ ବେଶୀ ସହଜ ଲାଗେ ଅଫଲାଇନ୍ ସପିଂ?
0: ଅଫଲାଇନ୍ ଅନଲାଇନ୍ ମୋର ବିଶ୍ୱାସ ହିଁ ନାହିଁ।
1: ଥ୍ୟାଙ୍କ ୟୁ ସୋ ମଚ୍, ଆପଣ କଲ୍ କଲେ ଆଉ ସେୟାର କଲେ, ବାକି ମନରୁ ମାନ ଅଭିମାନ ଦୂର କରିଦିଅନ୍ତୁ, ଆଉ ସେମିତି କିଛି କଥା ମନରେ ରଖନ୍ତୁନି, ଆପଣ ବାସ୍ କଲ୍ କରନ୍ତୁ ଯେତେବେଳେ ଆପଣଙ୍କର ଇଚ୍ଛା ହବ ନା, ଆଜି ମତେ କଲ୍ କରିବାର ଅଛି, ମତେ କଥା ହବାର ଅଛି, ଆପଣ ସେତେବେଳେ କଲ୍ କରନ୍ତୁ, କଥା ହୁଅନ୍ତୁ। ଓକେ ରହିଲି, ନମସ୍କାର, ବାଏ ବାଏ। ତେବେ ଶ୍ରୋତା ବନ୍ଧୁ, ଆପଣଙ୍କୁ କୋଉଟା ବେଶୀ ସହଜ ଲାଗେ, ଅନଲାଇନ୍ ନା ଅଫଲାଇନ୍ ସପିଂ? ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ
2: ହ୍ୟାଲୋ
1: ହ୍ୟାଲୋ
2: ମ୍ୟାଡମ ନମସ୍କାର।
1: ନମସ୍କାର, କିଏ କହୁଥିଲେ?
2: ମୁଁ ସୌବିନ୍ଦ କୁମାର ପରିଡ଼ା, ଦକ୍ଷିଣ ବଜାର କେନ୍ଦ୍ରାପଡ଼ାରୁ କହୁଥିଲି।
1: ବାବା ବହୁତ ଦୂରରୁ କଲ୍ କରିଛନ୍ତି, ଆପଣ ରେଡିଓ ଶୁଣନ୍ତି ସବୁବେଳେ ଏଫ୍ଏମ୍ ରେନ୍ବୋ?
2: ନିୟମିତ ନିୟମିତ ଶୁଣେ, ମୁଁ ଯୁଆଡେ ଯାଏ ଅଫିସରେ କାମ କରେ, ହେଡ୍ଫୋନ୍ ଟି ଥାଏ, ହେଡ୍ଫୋନ୍ ରେ ଚାଲେ। ବର୍ତ୍ତମାନ ମଧ୍ୟ ଗୋଟେ ଏକ୍ଜାମ ଦେବା ପାଇଁ ଯାଉଛି, ସାଲେପୁର କେନ୍ଦ୍ରାପଡ଼ାକୁ ଯାଉଛି, କାନରେ ମଧ୍ୟ ରେଡିଓ ବଜେ।
1: କଣ ଏକ୍ଜାମ ଅଛି ଆପଣଙ୍କର?
2: ସରି ମ୍ୟାଡମ,
1: କଣ ଏକ୍ଜାମ ଅଛି ଆପଣଙ୍କର? ଆଚ୍ଛା, ତାପରେ କଣ ମାନେ ଆପଣ ପଢୁଥିଲେ, ଆଜି ଏକ୍ଜାମ ଅଛି, ଏକ୍ଜାମ ଦେବେ? ଆଚ୍ଛା, ବହୁତ ହି ବଢିଆ କଥା, ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା, ଆଉ ଅଲ୍ ଦ ବେଷ୍ଟ ମୋ ତରଫରୁ, ବଢିଆ ଆପଣଙ୍କ ଏକ୍ଜାମ ଯାଉ। ଆଉ ମୋ ସହିତ କଥା ହଉଛନ୍ତି ତ ମୁଁ ଚାହିଁବି କି ଆପଣଙ୍କ ମନଟାକୁ ଟିକେ ଖୁସି କରିଦିଏ, ତାକି ଏକ୍ଜାମ ବି ବଢିଆ ସେ ଆପଣ ଲେଖିବେ। କୁହନ୍ତୁ, ଅନଲାଇନ୍ ସପିଂ ନା ଅଫଲାଇନ୍ ସପିଂ, ଆପଣଙ୍କୁ କୋଉଟା ସହଜ ଲାଗେ?
2: ଶୁଣିବା ପରେ ବହୁତ ଲୋକଙ୍କ ମତ ନେଲା ପରେ ଭାରି କଷ୍ଟ ଲାଗିଲେ, ଏବେ ବି ଅନେକ ଲୋକ ଅଫଲାଇନ୍ ସପିଂ କୁ ପ୍ରିଫର କରୁଛନ୍ତି ବର୍ତ୍ତମାନ ସମୟରେ ଅନଲାଇନ୍ ଯୁଗରେ। ମୋବାଇଲ ଠୁ ଆରମ୍ଭ କରି ଯାହା ଯାହା ଜିନିଷ ଅତି ଛୋଟ 10 ଟଙ୍କାର ଜିନିଷ ଠୁ ଆରମ୍ଭ କରି ଲକ୍ଷେ ଟଙ୍କାର ଜିନିଷ ପର୍ଯ୍ୟନ୍ତ ମଧ୍ୟ ଅନଲାଇନ୍ ରୁ ଆଣନ୍ତି।
1: ନିଶ୍ଚୟ, ଆପଣଙ୍କୁ କାହିଁକି ଅନଲାଇନ୍ ସପିଂ ଭଲ ଲାଗେ? କିଛି ତ ତାର ଉପକାରିତା ଥିବ ନା, ମାନେ କିଛି ବେନିଫିଟ ଥିବ ଯାହା ପାଇଁ ଅନଲାଇନ୍ ସପିଂ ଭଲ ଲାଗେ?
2: ଆରମ୍ଭ କରି ଟିକେ ଖାଲି ଜିନିଷଟାକୁ ଆମେ ପରଖି ପାରୁନା, କେବଳ ଜିନିଷଟାକୁ କେବଳ ପରଖି ପାରୁନେ କ୍ୱାଲିଟିଟା କଣ ରହିଛି, କିନ୍ତୁ ଆମେ ଯୋଉ ଯୋଉ ଜିନିଷ ଅନଲାଇନ୍ରେ ଆଣୁ ବହୁତ କମ୍ ପଇସାରେ, ବହୁତ ମାନେ ମନ ଚାହୁଁଥିବା ଜିନିଷଟାକୁ ଆମେ ସବୁ ଜିନିଷ ଦୋକାନରେ ମିଳିପାରେ ନା, ଯୋଉ ଜିନିଷ ମନଟା ଚାହୁଁଥାଏ ସେ ଜିନିଷ ଦୋକାନରେ ଆଭେଲେବୁଲ ହେଇପାରେ ନା ସବୁ ଦୋକାନରେ, କିନ୍ତୁ ଅନଲାଇନ୍ରେ ସେଟା ଆଭେଲେବୁଲ ହୁଏ, ଯୋଉଟାକି ଆମ ପାଇଁ ଭଲ ଲାଗେ, ଆମକୁ ଖୁସି ଲାଗେ ଅନଲାଇନ୍ରେ ସ୍କ୍ରଲ କରିବା, ତାକୁ ଦେଖିବା, ବିଭିନ୍ନ ସମୟରେ ଶୋଇଥିବା, ଯୋଉ ଯୋଉ ସମୟରେ ଯାହା ମନ ଯେତେବେଳେ ଚାହିଁଲା ଆମେ ତାକୁ ସପିଂ କରାଇ ପାରିଲେ, କିନ୍ତୁ ଯୋଉଟାକି ଅଫଲାଇନ୍ ହେଇପାରେ ନା
1: ଲାଗେନି, ସ୍କ୍ରଲ କରି କରି ବହୁତ ଟାଇମ ୱେଷ୍ଟ କରିଦେଉ ଆମେ।
2: ହଁ ଟାଇମ ତ ୱେଷ୍ଟ ହୁଏ, ଖୁସି ବି ଥାଏ,
1: ଟାଇମ ତ ଏମିତି ବି ଯାଏ ଯେତେବେଳେ ଆମେ ଅଫଲାଇନ୍ରେ ଯାଇକି ଦୋକାନରୁ ଦୋକାନ ବୁଲନ୍ତି, ତେଣୁକରି ସବୁ ଜିନିଷରେ ସବୁକିଛି ଅଛି, ଉପକାରିତା ବି ଅଛି ଅପକାରିତା ବି ଅଛି, ଆମେ ଦେଖିବା ଆମ ପାଇଁ କୋଉଟା ବେଷ୍ଟ ଆମେ ସେଇଟା ହିଁ କରିବା। ଆଣ୍ଡ ଥ୍ୟାଙ୍କ ୟୁ ସୋ ମଚ୍, ଆପଣ କଲ୍ କଲେ ଫର୍ଷ୍ଟ ଟାଇମ, ମତେ ବହୁତ ଭଲ ଲାଗିଲା, ଏମିତି କଲ୍ କରୁଥାନ୍ତୁ। ଓକେ ଅଲ୍ ଦ ବେଷ୍ଟ ପୁଣି ଥରେ ଆପଣଙ୍କ ଏକ୍ସାମ ପାଇଁ,
2: ବାଏ।
1: ଶ୍ରୋତା ବନ୍ଧୁ, ଆପଣମାନଙ୍କର ଭଲ ପାଇବା, ଆପଣମାନଙ୍କ

0: ମତ ଯୋଉ ମୋ ସହିତ ସେୟାର କରୁଛନ୍ତି ନା ମତେ ବହୁତ ଖୁସି ଲାଗୁଛି। ତ ଆଉ ଜଣେ ବନ୍ଧୁ ବି କନେକ୍ଟ ହେଇଗଲେଣି, ତାଙ୍କ ସାଙ୍ଗରେ ବି କଥା ହେଇଯିବା, ନହେଲେ ସିଏ ପୁଣି ରାଗିଯିବେ ମୋ ଉପରେ। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ, କିଏ କହୁଥିଲେ? ନମସ୍କାର ନମସ୍କାର, କିଏ କହୁଥିଲେ?
1: ଆପଣଙ୍କ ଉପରେ ରାଗିବା କଥା,
0: ରାଗନ୍ତୁ ତାହେଲେ, ନିଜ ଲୋକଙ୍କ ଉପରେ ତ ରାଗନ୍ତି ନା ଲୋକମାନେ, କୁହନ୍ତୁ କାହିଁକି ରାଗିବେ ଆପଣ? ଦେଖନ୍ତୁ ଗୋଟେ କଥା, ମୁଁ ଗୋଟେ କଥା କହିବା ପାଇଁ ଚାହିଁବି, ମେସେଜ ବହୁତ ମାତ୍ରାରେ ଆସୁଛି ଯୋଉଟା କି ସମ୍ଭବ ନୁହେଁ କେବେ ବି ଆମ ପାଇଁ କି ଆମେ ସବୁଗୁଡା ନାଁ ପଢିବୁ ବସିକି, ସିରିୟସଲି। ଆଉ ଖାଲି ନାଁ ପଢିଦେଲେ ବି ଆପଣ କହିବେ ହେଇ ମୋ ଗୀତ ଶୁଣେଇଲେନି।
1: ଆମେ ଯୋଉ ପୁରୁଣା ଭାଇ ଭଉଣୀ ମାନେ ଅଛୁ, ଆମର କିଛି କମ୍ପ୍ଲେନ୍ ନାହିଁ। ଆମର ନାଁ ପଢିଦେଲେ, ଗୀତ ବି ନଦେଲେ ଆମେ କିଛି କହିବା ନାହିଁ, କାହିଁକି ଆମ ଆର୍ଯ୍ୟ ମାନଙ୍କ ସହିତ ସେତିକି ସମ୍ପର୍କ ଅଛି ବୋଲି ମେସେଜ ଆଜି ଗଦାଇ ପଡୁଛି।
0: ନିହାତି ନିହାତି ଚେଷ୍ଟା କରିବା, କିନ୍ତୁ ଗୋଟେ ଘଣ୍ଟା ଭିତରେ ସବୁ ଗୀତ ସର୍ଚ୍ଚ କରିକି ଆପଣ କୋଉ ଗୀତ ଶୁଣିବା ପାଇଁ ଚାହୁଁଛନ୍ତି ସେଟାକୁ ପ୍ଲେ କରିବା ହିଁ ଗୋଟେ ବହୁତ ଡିଫିକଲ୍ଟ କାମ। ତା ଛଡ଼ା ଅଲଗା ଅନ୍ୟାନ୍ୟ କାମ ବି ଆମର ଷ୍ଟୁଡିଓରେ ରହୁଛି, ତ ଆମ ପାଖରେ ଏତେ ସମ୍ଭବ ହେଇ ପାରୁନି, ବଟ୍ ଆମେ ଚେଷ୍ଟା ନିଶ୍ଚୟ କରିବା କି ଆପଣମାନଙ୍କ ନାଁ ଟିକେ ଆଟଲିଷ୍ଟ ପଢିବା। ଓକେ,
1: ପରିଚୟଟା ଦେଇଦେଉଛି, ଉର୍ମିଳା ବେହେରା କହୁଥିଲି ସୁଦର୍ଶଡ଼ିଙ୍ଗରୁ।
0: ପରିଚୟ ଆଉ କଣ ବାକି ଅଛି ଜାଣିବା ପାଇଁ?
1: ଦେଇଦେବାଟା ମୋ ମତରେ ଭଲ।
0: କୁହନ୍ତୁ ଆପଣଙ୍କୁ ଅନଲାଇନ ନା ଅଫଲାଇନ କୋଉ ସପିଂ ଭଲ ଲାଗେ?
1: ଅଫଲାଇନ ଟା ଭଲ ଲାଗେ, କାହିଁକି ନା ଜିନିଷଟାକୁ ଆମେ ପରଖିକି ଆଣିପାରିବା। ଦୋକାନ ହଉ କିମ୍ବା ଗାଁ ଗହଳି କି ଯିଏ ଆସନ୍ତି, 5-10 ରେଟ୍ କାଟିକି ବି ଆମେ ବାର୍ଗିଂ କରିକି ବି ଦେଇପାରିବା। କି ଧର ଚିହ୍ନା ପରିଚୟ ହେଇଗଲା, ସେ ଯୋଉ ଜିନିଷ ଯାହାଠାରୁ କିଣୁଛେ, କିଛି ପଇସା ବି ରହିପାରିଲେ ପର ମୁହୂର୍ତ୍ତରେ ଆମେ ଦେଇପାରିବା। ଆଉ ଅନଲାଇନରେ କିନ୍ତୁ ବହୁତ ଥର ମୁଁ ବି ଆଣିଛି, ହଇରାଣ ହବାର ପଡିଛି। ଦିଟା ଶାଢୀ ଅନଲାଇନରେ ମଗେଇଥିଲୁ, ଗୋଟେ ଶାଢୀ ରିଟର୍ନ ଗଲା କିନ୍ତୁ ପଇସା ରିଟର୍ନ ଆଉ ଆସିଲାନି।
0: ଆଚ୍ଛା, ସେଇଟା
1: କଷ୍ଟ ଲାଗିଲା ଆଉ।
0: ଆଚ୍ଛା ଆଚ୍ଛା, ଏମିତି କେବେ ହେଇନି କେହି କିଛି ଆପଣଙ୍କୁ ଗିଫ୍ଟ ଦେଇଥିବେ ଅନଲାଇନ୍ରୁ ମଗେଇକି ସେଇଟା ଆପଣଙ୍କୁ ବହୁତ ପସନ୍ଦ ଆସିଥିବ?
1: ନା, ସେଇଟା କେବେ ହେଇନି।
0: ଆଚ୍ଛା ଠିକ ଅଛି,
1: ମାଧ୍ୟମରେ ଶ୍ରୋତା ଭାଇ ଭଉଣୀ ମାନଙ୍କ ପାଖରୁ କିଛି ମାନେ ଆସିଛି, ଭଲ ଭଲ ଜିନିଷ ଆସିଛି, ସେଟା ବି ଆମ ପାଖରେ ଅଛି ଆଜି ପର୍ଯ୍ୟନ୍ତ।
0: ବାଇ ଦ ୱେ ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ। ଆଉ ଆପଣଙ୍କର ମତ କଣ, ଆପଣଙ୍କୁ କୋଉଟା ସହଜ ଲାଗେ ଆପଣ ସେଟା ସେୟାର କଲେ। ରହିଲି, ନମସ୍କାର।
1: ଥ୍ୟାଙ୍କ ୟୁ ଅପା, ଧନ୍ୟବାଦ। ଯାହା ହଉ ସୁନ୍ଦର ପ୍ରୋଗ୍ରାମ, ବହୁତ ଦିନ ପରେ ସୁଯୋଗ ମିଳିଲା ଆପଣଙ୍କ ସୋରେ। ଥ୍ୟାଙ୍କ ୟୁ,
0: ଥ୍ୟାଙ୍କ ୟୁ ସୋ ମଚ୍।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଉ ମୁଁ ଆପଣଙ୍କ କହିଲା ଅଛି ଆପଣମାନଙ୍କ ସାଥିରେ ଶ୍ରୋତା ବନ୍ଧୁ ଆଜି ଡାଇଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ୍ରେ ଆମେ କଥା ହେଉଛେ ଅନ୍ଲାଇନ୍ ନା ଅଫ୍ଲାଇନ୍ କୋଉ ସପିଂ କରିବା ପାଇଁ ଆପଣଙ୍କୁ ବହୁତ ସହଜ ଲାଗେ ଆପଣଙ୍କ ପାଇଁ କୋଉଟା ବେଷ୍ଟ ବୋଲି ଆପଣ ଭାବନ୍ତି ତ ମୋର ବହୁତ ଜଣ ବନ୍ଧୁ ଅଲରେଡି କଲ୍ କରିକି ମୋ ସହିତ ତାଙ୍କର ମତ ସେୟାର କରିସାରିଲେଣି ବର୍ତ୍ତମାନ ଦେଖିବା ଆଉ କିଏ ଅଛନ୍ତି ଫୋନ୍ ଲାଇନ୍ରେ ହ୍ୟାଲୋ ହ୍ୟାଲୋ
1: ମ୍ୟାଡାମ ନମସ୍କାର ମୁଁ ଜଗତସିଂହପୁରରୁ ଡଲି କହୁଥିଲି
0: ନମସ୍କାର ଡଲି ମ୍ୟାଡାମ ବହୁତ ଦିନ ପରେ କଲ୍ କଲେ ଭଲ ଅଛନ୍ତି ତ
1: ଆଜ୍ଞା ମୁଁ ଫାର୍ଷ୍ଟ କ୍ଲାସ ଅଛି ଆପଣ କେମିତି ଅଛନ୍ତି
0: ମୁଁ ବି ବଢିଆ ଅଛି କଣ ଏତେ ଦିନ ଯାଇ କାଇଁ କଲ୍ କରୁନଥିଲେ ବ୍ୟସ୍ତ ଥିଲେ କି
1: ମ୍ୟାଡାମ ନାଇଁ ବ୍ୟସ୍ତ ନାହିଁ ଟିକେ ଗ୍ୟାପ୍ କରି କଲ୍ କରେ ସମସ୍ତଙ୍କ କଥା ଟିକେ ରଖିବା ଉଚିତ ଆଉ
0: ଆଚ୍ଛା
1: ସେମାନେ କହୁଛନ୍ତି ଟିକେ ଗ୍ୟାପ୍ କରି କର
0: ଆଉ ଆମେ ଯୋଉ ଆପଣଙ୍କୁ ମିସ୍ କରୁଛୁ ଆମେ ଯୋଉ ଆପଣଙ୍କୁ ମିସ୍ କରୁଛୁ ଏତେ ଦିନ ଆପଣ କଲ୍ ନ କଲେ
1: ଆପଣ ଯୋଉ କହିଲେ ଜଣେ ଭାଇକି ଯେ ଆପଣ ସବୁଦିନ କଲ୍ କରନ୍ତୁ
0: ଦେଖନ୍ତୁ ଆପଣମାନଙ୍କ ସାଙ୍ଗରେ କଥା ହେବା ପାଇଁ ବହୁତ ଭଲ ଲାଗେ ଆମକୁ ଆଉ ଆପଣ ସେତିକି ନିଜର ଭାବୁଛନ୍ତି ବୋଲି ଟାଇମ୍ ବାହାର କରିକି କଲ୍ କରୁଛନ୍ତି କାହିଁ ମନା କରି
1: ମ୍ୟାଡାମ ଦେଖନ୍ତୁ ଏମିତି କିଛି ନାହିଁ ଯାହାର ଲାଗିବ ସିଏ କରିବେ
0: ହଁ ହଁ ସେଇ କଥା
1: ଯୋଉ କହୁଛନ୍ତି ଯେ ଆମର ଲାଗୁନି
0: ଆଚ୍ଛା ଶୁଣନ୍ତୁ ନା ଆମେ ଏଥିରେ କାଇଁ ଟାଇମ୍
1: ଆମେ
0: ଏଇସବୁ ଆଚ୍ଛା ଶୁଣନ୍ତୁ ଡଲି ମ୍ୟାଡାମ ଡଲି ମ୍ୟାଡାମ ଡଲି ମ୍ୟାଡାମ
1: କରୁଛୁ ବୋଲି ଆମର ଲାଗୁଛି ନା ଆଉ
0: ଡଲି ମ୍ୟାଡାମ ଆପଣ ମୋ କଥା ଶୁଣିବେ ମୁଁ କହୁଛି ଆମେ ଏଇସବୁ କଥାରେ କାଇଁ ସମୟ ନଷ୍ଟ କରିବା କହିଲେ କେତେ ବଢିଆ ବଢିଆ କଥା ଆମେ ହେଇପାରିବା ସକାଳୁ କଣ ଖାଇଛନ୍ତି କହିଲେ ଆଗ
1: ମୁଁ ସକାଳୁ ଦହିବରା ଖାଇଛି
0: ଆ ଦହିବରା ଖାଇଛନ୍ତି ଏତେ ବଢିଆ ଜିନିଷଟା ମୋ ପାଇଁ ତ ଟିକେ ପଠେଇଲେନି ମୁଣ୍ଡ ତ ପେଟ ତ ସବୁ ଥଣ୍ଡା ଥିବ କାହିଁ ରାଗୁଛନ୍ତି ହଁ ଫେମସ କଣ ଘର ତିଆରି ଯୋଉ ସ୍ନେହ ଶ୍ରଦ୍ଧାରେ ଦହିବରା ତାଠୁ ଫେମସ ଆଉ କିଛି ଅଛି ଦୁନିଆରେ
1: ମ୍ୟାଡାମ ଆମେ ଘରେ ତିଆରି କରୁ ଦହିବରା ଆମେ କ୍ଷୀର ଘିନି ଆସୁ ବସା ଦହି ପକେଇ ଦଉ ବରା ଛାଣି ଦଉ ତା ଦେହରେ
0: ଆଉ ତାହେଲେ ତାର ଯୋଉ ସ୍ୱାଦ ଆଉ କୋଉଠି ମିଳିବ
1: ଆଜ୍ଞା କୃଷଙ୍କ ପତ୍ର ପକେଇ ଦଉ ବାଡିରେ ଅଛି ଘର ତିଆରି ଦହିବରା କରିକିରି ଖାଇଦେଲୁ ଗଲା
0: ଆଚ୍ଛା ଠିକ ଅଛି ନେକ୍ସଟ ଟାଇମ୍ ଯେବେ ବନେଇବେ ମୋ ପାଇଁ ଟିକେ ପଠେଇଦେବେ ହେଲା ନହେଲେ ମୋ ପାଇଁ ଏକ୍ସଟ୍ରା ଆପଣ ଭାବିବେ ମୁଁ କୋୟଲ ମ୍ୟାଡାମଙ୍କୁ ଦେଇଛି ସେ ଖାଉଛନ୍ତି କହିକି ନିଜେ ମୋ ପାଇଁ ଟିକେ ଏକ୍ସଟ୍ରା ଖାଇଦେବେ ଠିକ ଅଛି
1: ମୁଁ ତ ଫେସବୁକ୍ ରେ ଆପଣଙ୍କ ଫଟୋ ସବୁ ଦେଖେ ଫଟୋ ଟେ ଦେଖିକି ଟିକେ ଦହିବରା ସେଇଠି ମାରିଦେବି
0: ମୋ ପେଟ ପୁରିଗଲା ଆପଣଙ୍କ କଥା ଶୁଣିକି ଚାଲନ୍ତୁ ମୋତେ କୁହନ୍ତୁ ଅନଲାଇନ୍ ନା ଅଫଲାଇନ୍ ସପିଂ କୋଉଟା ଆପଣଙ୍କୁ ଭଲ ଲାଗେ
1: ଅଫଲାଇନ୍ ଟା ମୋର ଭଲ
0: ଆଚ୍ଛା
1: କାରଣ ଆମେ ଯିବା ସବୁ ଦେଖିକିରି ଆଣିବା ମ୍ୟାଡାମ ମୁଁ ଦିଥର ଅନଲାଇନ୍ରେ ମଗେଇଛି ଦିଥର ଯାକ ଠକାମିରେ ପଡିଛି ଏବେ ବି ମଗଉଛି ଭଲ ଆସୁଛି କିନ୍ତୁ ମତେ ଦିଥର ଠକାମିରେ ପଡିଛି ଗୋଟାଏ ଥର ଗଛ ମଗେଇଥିଲି ସିଏ ମଦାର ଗଛ ସିଏ ମୁଁ ନାଲି ମଦାର ମଗେଇ ନଥିଲି ହଳଦିଆ ମଦାର ମଗେଇଥିଲି ଦେଖିଲା ବେଳକୁ ଆମେ ଗଛ

0: ଲଗେଇଦେଲୁ ନାଲି ଆଉ ଥରେ ସେମିତି ମ୍ୟାଡାମ ଅନଲାଇନରେ ଉଲ୍ ମଗେଇଥିଲି ସ୍ୱିଟର ବୁଣିବି ବୋଲି ସେ ଦେଖିଲା ବେଳକୁ ଆଣିଲେ ଖୋଲି ଦେଲା ବେଳକୁ ସୂତା
1: ଆପଣ
0: ଉଲ୍ ଗୁଡାକ ସେମିତି ସୂତା ଗୁଡାକ ପଡିଛି କୋଉ କାମରେ ଲାଗିବନି
1: ଆପଣ ରିଟର୍ନ କରିଦେଲେନି ରିଟର୍ନ
0: କରିବା ବେଳକୁ ଫିଟେଇଲେ ହବନି ଫିଟେଇଲେ ସିଏ ଆଉ ଗ୍ରହଣ କରିବେନି
1: ଆଚ୍ଛା
0: ତେଣୁ ଆମେ ଘରକୁ ଆଣିକିରି ତାକୁ ଫିଟେଇକି ଦେଖିଲା ବେଳକୁ ଖାଲି ସୂତା କିନ୍ତୁ ଏବେ ମ୍ୟାଡାମ ସବୁଥିରେ ଭଲ ଅଛି ଖରାପ ଅଛି ଏବେ ସବୁ ଜିନିଷ ରେଗୁଲାର ସେମିତି ପଡ଼େନି କେତେବେଳେ କ୍ୱଚିତ କେମିତି ପଡିଯାଏ ଏବେ ଅନଲାଇନରେ ଆମେ ମଗେଇଛୁ ଉଲ୍ ବଢିଆ ଉଲୁ ଆସିଛି ଆମେ ଯୋଉ ଟାଇପର ମଗେଇଥିଲୁ ସେଇ ଉଲୁ ଆସିଛି
1: ଦେଖିଲେ ଏଇଟା ଗୋଟେ ମାନେ କହିଲେ ଗୋଟେ କଥା କି କେତେବେଳେ ଭଲ କେତେବେଳେ ଖରାପ ସବୁ ଜିନିଷର ଭଲ ଖରାପ ଥାଏ ତେଣୁକରି ସବୁକିଛି ଟ୍ରାଏ କରିବା କଥା ନା କଣ ଥ୍ୟାଙ୍କ ୟୁ ସୋ ମଚ୍
0: ସବୁକୁ ନେଇକି ଆମେ ବାଲାନ୍ସ ରଖି ଚାଲିବା କଥା
1: ବହୁତ ବଢିଆ କଥା କହିଲେ ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲି
0: ନମସ୍କାର
1: ନମସ୍କାର।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ମୁଁ କୋୟଲ ଆପଣମାନଙ୍କ ସାଥିରେ ଅଛି। କଥାବାର୍ତ୍ତା ତ ଜୋରସୋର ସେ ଚାଲିଛି କି ଅନଲାଇନ୍ ନା ଅଫଲାଇନ୍ ସପିଂ ଆପଣଙ୍କୁ କ'ଣ ଭଲ ଲାଗେ। ତ

0: ଆପଣଙ୍କ ପାଇଁ କୋଉଟା ସହଜ ସେଟା ଆପଣ ସେୟାର କରିଛନ୍ତି ଆଜି ମୋ ସହିତ। ମୋ ନମ୍ବରଟି ଆଉଥରେ କହିଦେଉଛି 0671230315 3। ଏବଂ ବର୍ତ୍ତମାନ ଆଉ ଜଣେ ବନ୍ଧୁ କନେକ୍ଟ ହେଇଯାଇଛନ୍ତି ଫୋନ ଲାଇନରେ। ହ୍ୟାଲୋ,
1: ଗୁଡ ମର୍ଣ୍ଣିଂ ଅପା, ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଗୁଡ ମର୍ଣ୍ଣିଂ, ଜୟ ଜଗନ୍ନାଥ। କିଏ କହୁଥିଲେ?
1: ଆଭାସ କହୁଛି।
0: ଆଚ୍ଛା, କେମିତି ଅଛନ୍ତି? ବହୁତ ଦିନ ପରେ କଲ୍ କଲେ। କେମିତି ଅଛନ୍ତି ଆପଣ? ଭଲ ଅଛନ୍ତି ତ?
1: ହଁ, ପୁରା ବଢିଆ।
0: ଖରାରେ ନିଜର ଯତ୍ନ କେମିତି ନଉଛନ୍ତି?
1: ଖରା ତ ଆମ ପ୍ଲାଣ୍ଟ ଡ୍ୟୁଟି, ଆଉ ଆମେ ତ ଏସି ରୁମ୍ ରେ ଅଫିସ ଡ୍ୟୁଟି କରୁଛି, ଆଉ ଖରା ଆମକୁ କଣ ଜଣା ପଡିବ।
0: ହଁ, ସେଇଟା ଠିକ କହିଲେ। ଏଇ ତ ଖରାରେ ବହୁତ ଜଣ ଏମିତି ବି ଅଛନ୍ତି ଯୋଉମାନେ ପୁରା ଖରାରେ ହିଁ କାମ କରନ୍ତି, ତ ସେମାନଙ୍କ ପାଇଁ ଖରା କଣ, ବର୍ଷା କଣ, ଶୀତ କଣ?
1: ନିୟମ ହେଇଛି 11:00 ମାନେ ବ୍ରେକ୍ ଦିଆହଉଛି 3 ପର୍ଯ୍ୟନ୍ତ।
0: ଆଚ୍ଛା, ବହୁତ ବଢିଆ। ତ କଣ ଆପଣଙ୍କୁ କଣ ଭଲ ଲାଗେ, ଅନଲାଇନ ନା ଅଫଲାଇନ ସପିଂ?
1: ମୋ ମତରେ ମୋର ଅନଲାଇନ, ଆମର ଯେତିକି ଷ୍ଟାଫ ସବୁ ଅନଲାଇନ, ଆମକୁ ଟାଇମ ମିଳେନି ମାର୍କେଟ ଯିବା ପାଇଁ, ସପିଂ ମଲ୍ ଯିବା ପାଇଁ ଟାଇମ୍ ମିଳୁଛି।
0: ତ ଆପଣଙ୍କୁ କେବେ ମାନେ ଠକାମିରେ ପଡି ନାହାନ୍ତି ଅନଲାଇନ ରେ ସପିଂ କରିକି?
1: ନାଇଁ, କେବେ ଠକ ପଡିଛି। ଏମିତି ଥରେ ହେଇଥିଲା, କଲର ଟିକେ ଚେଞ୍ଜ ହେଇଥିଲା, ତାକୁ ପଛରେ ବି ରିଟର୍ନ କରି ପୁଣି ମଗେଇଲୁ, ପୁଣି ଦେଲା।
0: ଆଚ୍ଛା, ତାହେଲେ ଆପଣଙ୍କୁ ଇଜି ଲାଗେ ବହୁତ?
1: ନାଇଁ, ଆମର ସେମିତି କିଛି ହେଇନି, ଆମ ଅନଲାଇନ ଆମ ପାଇଁ ଆମ ସୁବିଧା। ଆମେ ତ ଯିବାକୁ ମାର୍କେଟ ଯିବା ଟାଇମ୍ ହବନି ନା, ଯାହା ହବ ସନ୍ଧ୍ୟାବେଳେ, ଆଉ ଯିବୁ କେତେବେଳେ?
0: ଠିକ ଅଛି, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର।
1: ରହିଲି, ନମସ୍କାର ଆପଣ।
0: ଶ୍ରୋତା ବନ୍ଧୁ, ଆପଣ ମାନଙ୍କର ମାନେ ଇଚ୍ଛା, ଆପଣ ମାନଙ୍କର ଚଏସ, ଆପଣ ମାନଙ୍କର ମତ ସବୁ ଆଜି ଆପଣ ମୋ ସହିତ ସେୟାର କରିଛନ୍ତି। ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ,
2: ଗୁଡ ମର୍ଣ୍ଣିଂ କୋଲମା, ନମସ୍କାର।
0: ନମସ୍କାର, ଗୁଡ ମର୍ଣ୍ଣିଂ, କିଏ କହୁଥିଲେ?
2: ମୁଁ ଜଣେ ଆପଣଙ୍କର ପ୍ରକୃତ ନିୟମିତ ଶ୍ରୋତା ହେଲି, ରମେଶ ଚନ୍ଦ୍ର ସାହୁ, ଅକୁମା ଭବରୁ, ଢେଙ୍କାନାଳରୁ।
0: ଆଚ୍ଛା, କେମିତି ଅଛନ୍ତି?
2: ବହୁତ ବଢିଆ ଅଛି, ପ୍ରୋଗ୍ରାମ ଶୁଣୁଛି, ଆଉ ବହୁତ ଶ୍ରୋତା ମାନେ ଭଲ ଭଲ କଥା ଗୁଡା କହିଛନ୍ତି। ମୁଁ ତ ପ୍ରାୟ ଶୁଣେ, ମୁଁ ମେସେଜ କରିପାରେନି, କିନ୍ତୁ ଶୁଣେ, ଶୁଣିଲେ ଟିକେ ଭଲ ଲାଗେ, ଏଥିରୁ ଶିଖିବାକୁ ପଡିବ। କିନ୍ତୁ ମୁଁ ପ୍ରାୟ ଦୋକାନ ଯେହେତୁ ରହିଛି, ବିଜି ରହିଛି, ସେତେବେଳେ କରିପାରିନି। ଯଦି ଲୋକ ଗ୍ରାହକ ନଥିବେ ଟିକେ କରିଦିଏ, ଆଉ ଏବେ ତ କଲ୍ ଲାଗିଥିଲା, କିନ୍ତୁ ଆପଣ ଗୀତ ବଜେଇଦେଲେ ଆଉ କରିପାରିନି, ଆଉ ଏବେ ବି ଲାଗିଯାଇଛି, ବହୁତ ଖୁସି ଅଛି।
0: ଆଚ୍ଛା, ଆପଣଙ୍କୁ କଣ ଭଲ ଲାଗେ, ଦୋକାନରେ ବସି ବସି ଅନଲାଇନ ରେ ସପିଂ କରନ୍ତି ନା କଣ?
2: ଏଇଟା ମ୍ୟାଡମ ତ କହିବାକୁ ଯାଉଛି ନା, ମ୍ୟାଡମ ଦେଖନ୍ତୁ, ମୋର ତ ଏମିତି 1000-2000 ଭେରାଇଟି ମାର ଦୋକାନ, ମୋର ତେଜରା ଦୋକାନ, ତା ଥଣ୍ଡା ଫଣ୍ଡା ବିଭିନ୍ନ ପ୍ରକାର ଜିନିଷ ବିକା ହଉଛି, ସହ ବିକା ହଉଛି, କିନ୍ତୁ ଜିନିଷ କଣ କି ମୋର ଅନଲାଇନ ଟା ଟିକେ ଫେଭରେଟ କାହିଁକି ଦିଆଗଲେ, ମୁଁ ତ କୁଆଡେ ଯାଇପାରେନି, ବିଶେଷ ଦୋକାନରେ ସବୁ ବିଜି ରହେ, ତେଣୁ ଏ ଥଣ୍ଡା ଫଣ୍ଡା ବିଭିନ୍ନ ପ୍ରକାର ଟେକ୍ସନାରି ଆଉ ଟେକ୍ସନାରି ଜିନିଷ ଆଉ ଏମିତି ମଗାମଗି କରେ, କୌଣସି ପ୍ରକାର ମୁଁ ଏମିତି ହଇରାଣ ହେଇନି, କିନ୍ତୁ ଗୁରେ କ୍ଷେତ୍ରରେ ଅନଲାଇନ ଟା ଭଲ, କିନ୍ତୁ ଅଲଗା କ୍ଷେତ୍ରରେ ମାନେ ଯୋଉ ଜିନିଷ ଚଏସ ଉପରେ ସାର୍ଟ ପ୍ୟାଣ୍ଟ ସବୁ କି କଣ ଉପରେ, ସେଟା ଟିକେ ଅଫଲାଇନ କଲେ ଟିକେ ଭଲ, କାହିଁକି ନା ଏଥିରୁ କିଛି ମାନେ ଗୋଟେ ଜିନିଷ ଚଏସ ନ ହେଲା, ଆଉ ଗୋଟେ ଦୋକାନ ଯିବା ବୁଲିବା ଦେଖିବା, କିନ୍ତୁ ଅନଲାଇନ ଗୁରେ କ୍ଷେତ୍ରରେ ଭଲ, ଗୁରେ କ୍ଷେତ୍ରରେ ଭଲ ବି।
0: ମାନେ ଆପଣ ନିଜ ଦୋକାନ ପାଇଁ ଅନଲାଇନ ରେ ସପିଂ କରନ୍ତି, କିନ୍ତୁ ନିଜ ପାଇଁ ଅଫଲାଇନ ରେ ସପିଂ କରନ୍ତି?
2: ହଁ, ନାଇଁ ଅନଲାଇନ ରେ କରେ, ମୁଁ ଫ୍ଲିପକାର୍ଟ ରେ ସବୁ ଜିନିଷ ଆଣେ ହେରି, ଗାଡି ଦେଇକି ଯାଏ, ଆଉ ମତେ ବି କିଛି ଏମିତି ଫରକ ପଡ଼ିନି, ବହୁତ ଭଲ ଜିନିଷ ଆସୁଛି, ବେଳେ ବେଳେ ଏମିତି ଖରାପ ଜିନିଷ କାହା ଭାଗରେ କେମିତି କଣ ପଡୁଛି, କିନ୍ତୁ ମୋର ବି ଭଲ ପଡେ, କିଛି ଅସୁବିଧା ହେଇନି, ଆଉ ଥଣ୍ଡା ଫଣ୍ଡା ଜିନିଷ ଦେଖି ଯେମିତି କିଛି ଖରାପ ଜିନିଷ ଆସେନି, ସବୁ ମାନେ ରିପୋର୍ଟେଡ ଜିନିଷ ଆସେ, ତେଣୁ ମୋର ଅନଲାଇନ ଟା ଭଲ।
0: ଆଚ୍ଛା, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ।
2: କୁହନ୍ତୁ, ମୁଁ କିଛି ଅଭିଯୋଗ କରୁନି, କିନ୍ତୁ ସମସ୍ତଙ୍କୁ ଗୋଟେ ସୁହାଇଲା ଭଳିଆ କଥା କହୁଛି, ଶୁଣନ୍ତୁ ଆଜ୍ଞା ମ୍ୟାଡମ, ଦି ଜଣ ଅଭିଯୋଗ କଲେଣି, ମୁଁ ଠିକ ଖାଲି ସୁରାକ ଦେଉଛି, ଯୋଉ ମାନେ ଆମର ଯୋଉ ଶ୍ରୋତା ମାନେ କରୁଛନ୍ତି, ଓଡିଶାରେ ବହୁତ ଶ୍ରୋତା ଅଛନ୍ତି, ସବୁ ଶ୍ରୋତା ମାନେ ଟ୍ରାଏ କରୁଥିବେ, କିନ୍ତୁ ଟ୍ରାଏ ଭିତରେ ଯଦି ଜଣେ ଜଣେ କରୁଛି କାଲି, ସେଟା ଆଜି ନ କଲେ କଣ ଅସୁବିଧା ହଉଛି, ସେମାନେ ଟ୍ରାଏ ନ କରନ୍ତୁ, ଆଉ ଦି ଜଣ ମାନେ ଏଥିରୁ ମାନେ ସୁଯୋଗ ପାଇବେ ନା, ତେଣୁ ସମସ୍ତେ ମାନେ ମ୍ୟାଡମ ଅଭିଯୋଗ କରୁନି, କିନ୍ତୁ ଏଟା ସମସ୍ତଙ୍କୁ ରିକ୍ୱେଷ୍ଟ, ଟିକେ ଗ୍ୟାପ ନେଇକି 2-3 ଦିନ ଭିତରେ କଲେ ଭଲ ହବ।
0: ହଉ, ଠିକ ଅଛି, ଆପଣ ଯୋଉଟା କହିଲେ ସେଟା ଆପଣ ନିଜେ ବି ନିଜ ଉପରେ ଲାଗୁ କରନ୍ତୁ, ବାକି ଆମର କାହା ପ୍ରତି କିଛି ବି ନାହିଁ କି ରେଷ୍ଟ୍ରିକ୍ସନ ନାହିଁ କି ଆପଣ କଲ୍ କରନ୍ତୁନି, ଆପଣ କଲ୍ କରନ୍ତୁ, ଆମ ହୃଦୟରେ ଆପଣମାନଙ୍କ ପାଇଁ ଭରପୁର ଭଲ ପାଇବା ଅଛନ୍ତି ଅଛି, ଆଉ ଆମେ ୱେଲକମ୍ କରୁଛୁ ଆପଣଙ୍କୁ, ଯୋଉଦିନ ଠିକ ଲାଗୁଛି ଆପଣଙ୍କ ପାଖରେ ସମୟ ହେଉଛି ଆପଣ ନିଶ୍ଚୟ କଲ୍ କରନ୍ତୁ, ଆଉ ଆମେ କଥା ହବୁ, ବୁଝିଲେ? ଆଉ ଏସବୁ କଥା ଛାଡ଼ନ୍ତୁ, ଏଥିରେ ଆପଣ ମତେ କଲ୍ କରିକି କହିଛନ୍ତି, ଆପଣଙ୍କ ମତାମତ ସେୟାର କରିଛନ୍ତି, ସେଟା ବହୁତ ବଡ କଥା, ଥ୍ୟାଙ୍କ ୟୁ ସୋ ମଚ୍ ଟାଇମ୍ ବାହାର କରିକି କଲ୍ କରିଥିବାରୁ। ରହିଲି, ନମସ୍କାର।
2: ନମସ୍କାର।
0: ଆପଣମାନଙ୍କର ଭଲ ପାଇବା ଅଛି ଆଉ ସେଇଥିପାଇଁ ଆମେ ସମସ୍ତେ ଏଇଠି ବସିକି କଥାବାର୍ତ୍ତା ହେଉଛି ଫୋନରେ, ସେଇଥିପାଇଁ ଆପଣ କଲ୍ କରୁଛନ୍ତି ଆଉ ସେତିକି ଭଲ ପାଇବା ଅଛି ବୋଲି ହିଁ ଆପଣ ବି ପରସ୍ପର ଉପରେ

0: ରାଗର ଅଭିମାନ କରୁଛନ୍ତି, ଅଭିଯୋଗ କରୁଛନ୍ତି, କିନ୍ତୁ ମୁଁ କହିବି ଏସବୁ ଛାଡ଼ନ୍ତୁ ନା, କାଇଁ ବେକାର କଥାରେ ଆମେ ଟାଇମ୍ ୱେଷ୍ଟ କରିବା କହିଲେ, ଯାହା ପାଖରେ ଟାଇମ୍ ଅଛି ଯିଏ କଲ୍ କରିପାରୁଛି ସିଏ କଲ୍ କରନ୍ତୁ, ସେଥିରେ ଆମର କିଛି ବି ରେଷ୍ଟ୍ରିକ୍ସନ୍ ନାହିଁ। ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ
1: ହ୍ୟାଲୋ
2: ହ୍ୟାଲୋ ହ୍ୟାଲୋ ମ୍ୟାଡମ୍ ନମସ୍କାର।
0: ନମସ୍କାର, କିଏ କହୁଥିଲେ?
2: ମୁଁ ବିକାଶ ସାମନ୍ତରାୟ କହୁଥିଲି, ରସୁଲଗଡ଼ ଭୁବନେଶ୍ୱର।
0: ଆପଣ ଫର୍ଷ୍ଟ ଟାଇମ୍ କଲ୍ କରିଛନ୍ତି ବୋଧେ ନା?
2: ମ୍ୟାଡମ୍ ଆଉ ଥରେ କଲ୍ କରିଥିଲି, ସେଥିରେ ଟପିକ୍ ଥିଲା ପ୍ରତିକୂଳ ପରିସ୍ଥିତିରେ କେମିତି କଣ ଆପଣ ଇଏ କରୁଛନ୍ତି। ଏମିତି ପ୍ରତି ପରିସ୍ଥିତିରେ ନେଟୱର୍କ ଲାଗୁନଥିଲା, କିନ୍ତୁ କାର୍ ଲାଗିଲାନି, କିନ୍ତୁ ମୋର ଲାଗିଥିଲା ଫାର୍ଷ୍ଟ
0: ଟାଇମ୍। ମୋ ସାଙ୍ଗ କଥା ହେଇଥିଲେ
2: ଆପଣ ସହିତ ଫାର୍ଷ୍ଟ ଟାଇମ୍?
0: ସେଇଟା ମୁଁ କହୁଛି, ମତେ କାଇଁ ମନେ ପଡୁନି ଆପଣଙ୍କ ସାଙ୍ଗରେ କଥା ହେଲା ଭଳିଆ। ଏନିୱେ ଆପଣ ଟାଇମ୍ ବାହାର କରିକି କଲ୍ କରିଛନ୍ତି, ଏଇଟା ବହୁତ ବଡ କଥା। ତ କଣ କହିବେ, ଅନଲାଇନ୍ ନା ଅଫଲାଇନ୍ ସପିଂ, କୋଉଟା ଭଲ ଲାଗେ ଆପଣଙ୍କୁ, କୋଉଟା ଇଜି ଲାଗେ?
2: ମ୍ୟାମ୍ ବହୁତ ସଜେସନ୍ ଶୁଣିଲି ସତମାନେ କହୁଛନ୍ତି, କିନ୍ତୁ ମୁଁ ଷ୍ଟାର୍ଟିଂରୁ ଅନଲାଇନ୍ ସପିଂ କରେ, କିନ୍ତୁ କିଛିଟା କ୍ୟାଟେଗୋରିକାଲ ଆଇଟମ୍ ଥାଏ, ଯେମିତି ଆପଣ ଇଲେକ୍ଟ୍ରୋନିକ୍ସ ଆଇଟମ୍ ହଉ, ସେ ଆଇଟମ୍ ବଗେରା ପ୍ରାଇସ୍ ଦେଖିଲେ ଆପଣ ଅନଲାଇନ୍ରେ ଆପଣଙ୍କୁ କମ୍ ପ୍ରାଇସ୍ ମିଳିଥାଏ। ସେ ଗ୍ଲୋବାଲ ଆଇଟମ୍, ସେ ଆଇଟମ୍ ଯଦି ଆପଣ କିଣିବେ ଆପଣ ଠକାମିର ଚାନ୍ସେସ୍ କମ୍ ଥାଏ। କିନ୍ତୁ ଯଦି ଆପଣ ଯେ ଟେକ୍ସଟାଇଲ୍ ଆଇଟମ୍ ହଉ, କ୍ଲଥ୍ ଆଇଟମ୍, ଏ ଟିକେ ପ୍ରୋବ୍ଲେମ୍ କରେ ଅନଲାଇନ୍ରେ, ଯାହା ଦେଖାଯାଏ ସେଇଟା ମୋଷ୍ଟ କେସେସ୍ କଲର୍ ଥାଏ, କ୍ୱାଲିଟି ଡିଫରେନ୍ସ ଥାଏ ଅଫଲାଇନ୍ରେ। ସେଥିରେ ବହୁତ କେସ୍ରେ ଆପଣ ଅନଲାଇନ୍ ବି ଭଲ, ଅଫଲାଇନ୍ ଭଲ, କିନ୍ତୁ ଜିନିଷ ଦେଖିକି ମ୍ୟାଡମ୍ ସପିଂ କରେ। ଇଲେକ୍ଟ୍ରୋନିକ୍ସ, ମୋବାଇଲ ଆଇଟମ୍, ଘର ପାଇଁ ଯେତିକି ମୁଁ ପ୍ରାୟ ଅନଲାଇନ୍ କରେ, କାରଣ ପ୍ରାଇସ୍ ଟିକେ କମ୍ ଥାଏ ଆଉ
0: ବହୁତ ସାରା ଭେରାଇଟି ଥାଏ, ଗୋଟେ ଜାଗାରେ ହିଁ ସବୁ ଜିନିଷ ମିଳିଥାଏ। କଣ
2: ମ୍ୟାଡମ୍, ମୁଁ ଗୋଟେ ଷ୍ଟାର୍ଟଅପ୍ କମ୍ପାନୀରେ ଅଛି, ମୁଁ ଡକ୍ଟରେଟ୍ କରିଛି, ମୁଁ ସେଠି ଆମର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଟିମ୍ର ଲିଡ୍ ଅଛି, ମୁଁ ହେଡ୍ କରୁଛି।
0: ଆଚ୍ଛା ଆଚ୍ଛା, ବହୁତ ହି ବଢିଆ କଥା, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ। ଆଉ ମୁଁ ଆଜି ଫାର୍ଷ୍ଟ ଟାଇମ୍ ଆପଣଙ୍କ ସାଙ୍ଗରେ କଥା ହେଲି, ଆପଣ ନିହାତି ମଝିରେ ମଝିରେ କଲ୍ କରିଥିବେ, ହେଲା? ଥ୍ୟାଙ୍କ ୟୁ ସୋ ମଚ୍, ରହିଲି, ବାଏ ବାଏ। ଶ୍ରୋତା ବନ୍ଧୁ ଆପଣମାନେ ବି ମୋତେ କଲ୍ କରିପାରିବେ, ନମ୍ବରଟି ଆଉ ଥରେ କହିଦେଉଛି 0671-230-3153। ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ
3: ହ୍ୟାଲୋ
0: ହ୍ୟାଲୋ ନମସ୍କାର, କିଏ କହୁଥିଲେ?
3: ମୁଁ ଉତ୍ତମ ଚରଣ ବେହେରା, ଓଲ୍ଡି ଡେରାବିସ୍, କେନ୍ଦ୍ରାପଡ଼ାରୁ କହୁଥିଲି।
0: ଆଚ୍ଛା, କେମିତି ଅଛନ୍ତି ଆପଣ?
3: ଭଲ ଅଛି।
0: ଆପଣଙ୍କ ସାଙ୍ଗରେ କାଇଁ ଫାର୍ଷ୍ଟ ଟାଇମ୍ କଥା ହେଲା ଭଳିଆ ମତେ ଲାଗୁଛି, ଆପଣ ଆଗରୁ କଲ୍ କରିଥିଲେ?
3: ମୁଁ ଫାର୍ଷ୍ଟ ଟାଇମ୍ ହିଁ କଥା ହଉଛି।
0: କଣ କରନ୍ତି କଣ ଆପଣ?
3: ଆଜ୍ଞା, ମୁଁ ଜଣେ ଶ୍ରମିକ। ଆଜ୍ଞା,
0: ଶ୍ରମିକ, ବହୁତ ହି ବଢିଆ କଥା। ଏବେ ତ ଶ୍ରମିକ ଦିବସ ଗତକାଲି ଆମେ ପାଳନ କରିଥିଲେ, ବାକି କେନ୍ଦ୍ରାପଡାରୁ ଆଜି ଗୋଟେ ଦିଟା କଲ୍ ଆସିଲାଣି ମତେ, ସେଇଟା ବି ବହୁତ ଖୁସି ଲାଗୁଛି। ତ କଣ ଆପଣ ପସନ୍ଦ କରନ୍ତି, ଅନଲାଇନ୍ ନା ଅଫଲାଇନ୍ ସପିଂ?
3: ମୁଁ ଆଜ୍ଞା ଅଫଲାଇନ୍ ସପିଂ ପସନ୍ଦ କରେ।
0: ଆଚ୍ଛା, ଅନଲାଇନ୍ରେ କେବେ କିଛି କିଣିନାହାନ୍ତି?
3: ଅନଲାଇନ୍ରେ ଘରେ କିଣନ୍ତି, ମୁଁ କେବେ କିଣିନି।
0: ଆପଣଙ୍କ ଘରେ ଆପଣ ମନା କରନ୍ତିନି ନାଇଁ ଅନଲାଇନ୍ରୁ ସପିଂ କରନି?
3: ଅନଲାଇନ୍ରେ ସପିଂ କରନ୍ତି, ବେଳେ ବେଳେ ବି ଖରାପ ଆସେ, ଅଧିକାଂଶ ସମୟ ଭଲ ଆସେ,
0: କିନ୍ତୁ ହେଇଯାଏ ଆଉ ଡ୍ରେସ୍। ଆଚ୍ଛା, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ଶେୟାର କଲେ, ମଝିରେ ମଝିରେ କଲ୍ କରୁଥିବେ।
3: ଆଜ୍ଞା,
0: ରହିଲି, ନମସ୍କାର
3: ନମସ୍କାର।

0: ରେ ଜିନିଷ ଆଣିହବ। ମୁଁ ଠକେଇରେ ପଡିଯାଇଛି ନା, ଗୋଟେ ମୋବାଇଲ କିଣିଲି, ମୋବାଇଲ ଆଉ ରିଟର୍ନ ନେଲେନି ଅନଲାଇନ ସପିଂରେ।
1: ଆଚ୍ଛା,
0: ତେଣୁ କରି ମୁଁ ଅନଲାଇନ ସପିଂ କରିବାକୁ ଆଉ ଚାହେଁନି। କିନ୍ତୁ ମୋ ପିଲାମାନେ ପିଲା କରୁଛନ୍ତି, ହଜବ୍ୟାଣ୍ଡ ବି କରନ୍ତି ଅନଲାଇନ ସପିଂ, କିନ୍ତୁ ମୁଁ କରେନି, ମୋର ଅଫଲାଇନଟା ହିଁ ଭଲ ପାଏ।
1: ଓକେ, ଥ୍ୟାଙ୍କ ୟୁ ସୋ ମଚ୍, ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି, ନମସ୍କାର।
0: ଥ୍ୟାଙ୍କ ୟୁ।
1: শ্রোতা বন্ধু, আপনার বি মতে কহিপারিবে, শেয়ার করিপারিবে যে অনলাইন না অফলাইন শপিং, কো শপিং আপনকু বেশি সহজ লাগে? তাহলে আউ জনে বি কল কলেনি মোর বন্ধু কথা হই যিবা তাঙ্ক সঙ্গরে। হ্যালো
2: ম্যাডাম, শুভ সকাল।
1: শুভ সকাল, গুড মর্নিং, নমস্কার, কি কোচন্দি?
2: সুরেশ পাত্র আপনি সে মানে বন্ধু বড়মা কথা বুঝতে
1: পারছেন। আচ্ছা, কেমতি আছেন? মুড বি ডাউন থাকে সকাল উঠি আসিকি আপনার কথা হল পরে পুরা চার্জ হয়ে যায়।
2: কার্যক্রম বহুত ভাল লাগুছি, দিন দিন আহরি ভাল লাগিব।
1: ବହୁତ ବହୁତ ଧନ୍ୟବାଦ, ଆପଣ ମାନଙ୍କର ଭଲ ପାଇବା ଏମିତି ଥାଉ, ମୁଁ ବୁଢ଼ୀ ହେବା ପର୍ଯ୍ୟନ୍ତ ଏମିତି ଆପଣମାନଙ୍କ ସାଙ୍ଗରେ କଥା ହଉଥାଏ।
2: ସବୁଠାରୁ ଆପଣଙ୍କର ଗୋଟିଏ କଥା ମତେ ଭଲ ଲାଗିଲା, ଆପଣ ଯେ କହିଲେ ଯେ ରାଗ ମାନ ଅଭିମାନ ସଦାବେଳେ ଉଦ୍ଧାର ରହିବା
1: ଦରକାର। ଠିକ ଅଛି, ଥ୍ୟାଙ୍କ ୟୁ ସୋ ମଚ୍। ଆପଣ କୁହନ୍ତୁ, ଆପଣଙ୍କୁ ଅନଲାଇନ ନା ଅଫଲାଇନ ସପିଂ କୋଉଟା ଭଲ ଲାଗେ?
2: ଜାଣିବାରେ ଦିଟା ଏକ ଅଲଗା ଅଲଗା ଜିନିଷ, କିଛି ଜିନିଷ ଅଫଲାଇନ ରେ ଭଲ ଲାଗେ ଆଉ କିଛି ଜିନିଷ ବି ଅନଲାଇନ ରେ ଭଲ ଲାଗେ। ଗୋଟେ ଛୋଟ ଉଦାହରଣ ମୁଁ କହୁଛି, କିନ୍ତୁ ଗୋଟେ ମୋ ସାଙ୍ଗ ଗୋଟେ ଉଷା କମ୍ପାନୀର ଫ୍ୟାନ୍ କିଣିଲା, କିନ୍ତୁ ସେଇଟା ଅନଲାଇନ ରେ ଥିଲା ହଉଛି 2000 କେତେ ଟଙ୍କା, କିନ୍ତୁ ଅଫଲାଇନ ରେ ସେଇଟା ଥିଲା ହଉଛି 1800 ଟଙ୍କା। ସେମିତି କିଛି ନାହିଁ, କିଛି ଜିନିଷ ଅନଲାଇନ ରେ ଭଲ ପଡେ, କିଛି ଜିନିଷ ଅଫଲାଇନ ରେ ଭଲ ପଡେ। ଆଉ ଟିକେ ପୂର୍ବରୁ ଯୋଉ ଭଉଣୀ କହୁଥିଲେ ଯେ ଅଫଲାଇନ ରେ ଆମେ ଆକ୍ଚୁଆଲି ଫ୍ୟାମିଲି ସହିତ ବା ଯାହା ସହିତ ସାଙ୍ଗସାଥୀ ସହିତ ଗଲେ ବି ଟିକେ ବୁଲାବୁଲି କରିପାରିବା, କିନ୍ତୁ ଅନଲାଇନ ଗୋଟେ ଜିନିଷ ଦୂରତା ଆମ ଭିତରେ ବହୁତ କ୍ରିଏଟ୍ କରୁଛି। ଆଉ ସମ୍ପର୍କ ଭିତରେ ସଦାବେଳେ ମାନେ ଆମେ ବୁଲାବୁଲି ବା ସମ୍ପର୍କରେ ଆମେ ଯୋଡ଼ି ହେଇକି ରହିଲେ ଭଲ। ଅନଲାଇନରେ ଗୋଟିଏ ଜିନିଷ ମୁଁ କହିବି, କପଡ଼ା ଆଇଟମ୍ ବହୁତ ଖରାପ ପଡ଼େ, କାରଣ ଆପଣ ଜାଣିଛନ୍ତି ଆମର ମାଣିଆମନ୍ଦ ଇକତ ଅଛି, ମାଣିଆମନ୍ଦ ଶାଢ଼ୀ ବିଶ୍ୱ ପ୍ରସିଦ୍ଧ, ଯୋଉ ଶାଢ଼ୀଟା ଆପଣଙ୍କୁ ଅଫଲାଇନରେ 2000 ବା 1800 ଟଙ୍କା ପଡିବ, ସେଇଟା ଯଦି ଆପଣ ଅନଲାଇନରୁ କିଣିବେ ଆପଣଙ୍କୁ 2600 ଟଙ୍କା ପଡିବ। ଯେହେତୁ ସେ ଆଇଟମଟା ଆମେ କରୁଛୁ, ଆମେ ଜାଣିଛୁ ପ୍ରକୃତରେ ଅଫଲାଇନରେ ଅଲଗା ଜିନିଷ ଥାଏ ଆଉ ଅନଲାଇନ ଜିନିଷ ଅଲଗା ଥାଏ। କ୍ୱାଲିଟି ଦେଖିବେ, ଅନଲାଇନର କ୍ୱାଲିଟି ଅଲଗା ଆଉ ଅଫଲାଇନର କ୍ୱାଲିଟି ଅଲଗା।
1: ଯା ହଉ, ବହୁତ କିଛି ରିସର୍ଚ୍ଚ କରିଛନ୍ତି ଆପଣ, ସେଥିପାଇଁ ଆପଣଙ୍କୁ ଟିକେ ଅଫଲାଇନ ସପିଂ ବେଶୀ ସହଜ ଲାଗେ ବୋଲି ଆପଣ କହିଲେ, ଥ୍ୟାଙ୍କ ୟୁ ସୋ ମଚ୍।
2: ନାଇଁ ନାଇଁ, ସେମିତି କିଛି ନାହିଁ ମ୍ୟାଡମ, ଅନଲାଇନରେ ବି ମୁଁ ମୋବାଇଲ ଗୁଡିକ ମୁଁ ଅନଲାଇନରେ କିଣେ, କାରଣ କିଛି ଜିନିଷ ରହୁଛି, ପ୍ରତ୍ୟେକ ଜିନିଷ ନୁହଁ, କିଛି ଜିନିଷ ଅନଲାଇନରେ ଶସ୍ତା ରହୁଛି ଆଉ ଭଲ ବି ଚାଲୁଛି, କାରଣ ଆପଣଙ୍କ ସହିତ ମୁଁ ବର୍ତ୍ତମାନ ଯୋଉ କଥା ହଉଛି, ଯୋଉ ମୋବାଇଲ ଓପୋ କମ୍ପାନୀର ଗୋଟେ ମୋବାଇଲ ମୁଁ ଅନଲାଇନରେ ଆଣିଥିଲି, ବହୁତ ଭଲ ବି ଚାଲୁଛି, ତା ପୂର୍ବରୁ ଯୋଉ ମୋବାଇଲ ଆଣିଥିଲି ସିଏ ବି ଭଲ ଚାଲୁଛି। ମୋବାଇଲ ଆଇଟମ ଗୁଡିକ ମତେ ଲାଗୁଛି ଅନଲାଇନରେ ଟିକେ ଶସ୍ତା ପଡୁଛି,
1: ପ୍ଲସ ଭଲ ବି ପଡୁଛି। ହଁ, ଥ୍ୟାଙ୍କ ୟୁ ସୋ ମଚ୍, ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି, ନମସ୍କାର,
2: ଧନ୍ୟବାଦ, ଭଲ ରୁହନ୍ତୁ ସମସ୍ତେ।

ମ୍ୟୁଜିକାଲି ୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକୁ ପୁଣି ଥରେ ସ୍ୱାଗତ କରୁଛି ଆପଣମାନଙ୍କୁ ମୁଁ ଆପଣଙ୍କ କୋୟାଲ ଶ୍ରୋତା ବନ୍ଧୁ ବର୍ତ୍ତମାନ ଷ୍ଟୁଡିଓ ଖଣ୍ଡିରେ ସମୟ 10:01 ହୋଇସାରିଛି ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଆରମ୍ଭ କରିବାର ଟାଇମ୍ ହୋଇଯାଇଛି ଚାଲନ୍ତୁ ରେନ୍ବୋ ଏସ୍ଏମ୍ଏସ୍ରେ ମୁଁ ଶୁଣେଇବି ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତ ତ ଆପଣ ବି ମେସେଜ୍ କରିବା ଆରମ୍ଭ କରିଦିଅନ୍ତୁ ମେସେଜ୍ କରିବା ପାଇଁ ନିଜ ମୋବାଇଲ୍ର ମେସେଜ୍ ବକ୍ସକୁ ଯାଇ କ୍ୟାପିଟାଲ୍ ଲେଟର୍ରେ ଲେଖନ୍ତୁ FMRC ସ୍ପେସ୍ ଦେଇ ଲେଖନ୍ତୁ ଫିଲ୍ମ ବା ଆଲବମ୍ର ନାଁ ସ୍ପେସ୍ ଦେଇ ଗୀତର ନାଁ ଲେଖି ପଠାଇ ଦିଅନ୍ତୁ ଆମ ନମ୍ବର 0949596321 ଆଣ୍ଡ ମୁଁ ଆପଣଙ୍କୁ ଶୁଣେଇଦେବି ଆପଣଙ୍କ ପସନ୍ଦର ଗୀତ ତା ଭିତରେ ମୁଁ ଆପଣଙ୍କୁ ଶୁଣେଇ ଦେଉଛି ଗୋଟେ ଲଭ୍ଲି ଟ୍ରାକ୍ ଏଞ୍ଜୟ କରନ୍ତୁ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସେ ତିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ଶ୍ରୋତାବନ୍ଧୁ, ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଚାଲିଛି। ଆପଣମାନେ ନିଜ ମନ ପସନ୍ଦର ଗୀତ ଯଦି ଶୁଣିବା ପାଇଁ ଚାହୁଁଛନ୍ତି ମୋତେ ହ୍ୱାଟ୍ସଆପ୍ରେ ମଧ୍ୟ ମେସେଜ୍ କରିପାରିବେ। 8895254200 ହେଉଛି ହ୍ୱାଟ୍ସଆପ୍ ନମ୍ଘର। ସୋ ଆଜିର ପ୍ରଥମ ମେସେଜ୍ଟି ସ୍ୱାଗତ ରଞ୍ଜନ ସାହୁ ଲେଖୁଛନ୍ତି କଟକରୁ, ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ପରିବାରରୁ ପୁରିଲା ଆଶା ମୋର। ଏ ଗୀତଟି ଆପଣଙ୍କ ପାଇଁ ପ୍ଲେ କରିଛି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଅଛି ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ। ଆଜିର ଏହି ମେସେଜ୍ଟିକୁ ଲେଖୁଛନ୍ତି ରାଜେଶ, ରୀତିକା ଏବଂ ମନୀଷା ନାୟକ ଚର୍ଚ୍ଚିକା ବଜାର ଜଗତସିଂହପୁରରୁ ଶୁଣିବା ପାଇଁ ଚାହିଁଛନ୍ତି। ଦିଲ୍ ଚଳଚ୍ଚିତ୍ରରୁ ମୁଝେ ନୀନ୍ ନାୟ ଡେଡିକେଟ୍ କରୁଛନ୍ତି ଟୁନା ଭାଇନା, ତାପସ ମଣ୍ଟୁ ସାର୍, ବବ୍ଲୁ ଯିଏ କଟକରେ ରୁହନ୍ତି, ଜଲିଲ ଖାନ, ବାସନ୍ତୀ ଭାଉଜ, ସିମରନ, ଲିତା, ସୁଚରିତା ଏବଂ ସ୍ୱାଗତିକାଙ୍କ ପାଇଁ।

କାର୍ଯ୍ୟକ୍ରମ ଚାଲିଛି। ଆଜିର ପରବର୍ତ୍ତୀ ମେସେଜଟି ବର୍ତ୍ତମାନ ଅଛି ମୋ ପାଖରେ। ରାଜେନ୍ଦ୍ର ନନା ଲେଖୁଛନ୍ତି, କଟକରୁ ଶୁଣିବା ପାଇଁ ଚାହିଁଛନ୍ତି, ଜିସ୍ ଦିନ ତେରି ମେରି ବାତ୍ ନେଇ ହୋତି ମୁସ୍କାନ ଚଳଚ୍ଚିତ୍ରରୁ ଏଇ ଗୀତଟି ଆପଣଙ୍କ ପାଇଁ ପ୍ଲେ କରୁଛି। ମୁଁ ଭାବୁଛି ଆଜି ଆପଣ କଲ୍ କରିନାହାନ୍ତି ବୋଧେ, ସେଇଥିପାଇଁ ଆପଣଙ୍କ ମନଟା ବହୁତ ଦୁଃଖ ହେଇଯାଇଛି, ସେଥିପାଇଁ ଏମିତି ଗୀତ ଶୁଣିବା ପାଇଁ ଲେଖିଛନ୍ତି ନା। ଏନିୱେ ମୁଁ ଆପଣଙ୍କ ମେସେଜ ପଢ଼ି ବି ଦେଲି ଆଉ ଆପଣଙ୍କ ଗୀତ ପ୍ଲେ ବି କରିଦେଉଛି, ଏନ୍ଜୟ କରନ୍ତୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଦିଲ୍ ସେ ଦିଲ୍ ତକ୍ରେ କହିଲା ଅଛି ଆପଣମାନଙ୍କ ସାଥିରେ ଆଜିର ପରବର୍ତ୍ତୀ ମେସେଜ୍ଟି ଅଛି ମୋ ପାଖରେ ଗୁଡ୍ ମର୍ଣ୍ଣିଂ

ଆଜିର ପରବର୍ତ୍ତୀ ମେସେଜଟି ବର୍ତ୍ତମାନ ଅଛି ମୋ ପାଖରେ, ଲେଖିଛନ୍ତି ସୀମାଞ୍ଚଳ। ସେ ଶୁଣିବା ପାଇଁ ଚାହିଁଛନ୍ତି ଜୋ ଜିତା ଓ ସିକନ୍ଦର ଚଳଚ୍ଚିତ୍ରରୁ ପହଲା ନଶା।

ରିନ୍ବୋ ଏସ୍ଏମ୍ଏସ୍ରେ ଆଜିର ପରବର୍ତ୍ତୀ ମେସେଜ୍ଟିକୁ ଲେଖୁଛନ୍ତି ସୁରେଶ ପାତ୍ର କଟକ ମାଣିଆ ବନ୍ଧୁ ଲେଖୁଛନ୍ତି ଗୋଟେ ସୁନ୍ଦର ଗୀତ ତୋ ପାଇଁ ଓଡ଼ିଆ ଚଳଚ୍ଚିତ୍ରରୁ ତାଙ୍କ ସ୍ୱିଟ୍ ହାର୍ଟ ଶୁଭସ୍ମିତାଙ୍କୁ ଡେଡିକେଟ୍ କରିବା ପାଇଁ କହିଛନ୍ତି ମୁଁ ନିଶ୍ଚୟ ଡେଡିକେଟ୍ କରିଦେଉଛି ଆଉ ପ୍ଲେ ବି କରିଦେଉଛି ଏନ୍ଜୟ କରନ୍ତୁ।

ଶ୍ରୋତା ବନ୍ଧୁ ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଅଛି ଆପଣମାନଙ୍କ ସାଥିରେ ରେନ୍ବୋ ଏସ୍ଏମ୍ଏସ୍ରେ ଆଜିର ପରବର୍ତ୍ତୀ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି କିଶୋରନଗର କଟକରୁ ବବନ ଚନ୍ଦ୍ର ପାଲ ମମତା ପାଲ ଓଡ଼ିଆ ଫିଲ୍ମ ମମତାରୁ ସେ ଶୁଣିବା ପାଇଁ ଚାହିଁଛନ୍ତି ହେ ବାବୁ ମୋର ଏହି ଗୀତଟି ମୁଁ ନିଶ୍ଚୟ ଆପଣଙ୍କ ପାଇଁ ପ୍ଲେ କରିବି ପରେ ପରେ ଆପଣମାନେ ଶୁଣିପାରିବେ ମିଷ୍ଟର ନଟୱରଲାଲ ଚଳଚ୍ଚିତ୍ରରୁ ପରଦେଶିଆ ୟେ ସଚ୍ ହେ ପ୍ରିୟା ଦେବେନ୍ଦ୍ର କୁମାର ନାୟକ ବାଲିସାହି କୋଣାର୍କରୁ ଶୁଣିବା ପାଇଁ ଚାହିଁଛନ୍ତି ଏହି ଗୀତଟି ସୋ ଏହି ସୁନ୍ଦର ସୁନ୍ଦର ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୀତ ସହିତ କୋୟଲ ଆଜି ପାଇଁ ଆପଣମାନଙ୍କ ଠାରୁ ବିଦାୟ ନେଉଛି ସିଉଲି ଆସିଗଲେଣି ପୁରା ଦିନ ସାରା ଆପଣଙ୍କ ସାଥିରେ ରହିବେ ତାଙ୍କ ମିଠା ମିଠା କଥାରେ ଆପଣଙ୍କ ଦିନଟାକୁ ଏକଦମ ସୁରିଲା କରିଦେବେ ସୋ ଏଞ୍ଜୟ କରନ୍ତୁ ତାଙ୍କ ସହିତ ବାସ୍ ହସୁଥାନ୍ତୁ ଆଉ ଖୁସିରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବାଏ ଆଜି ପାଇଁ

0: ଦୁଃଖ ଦେଲେ ମଧ୍ୟ ସେ ଦୁଃଖ ଭିତରେ ହିଁ ସୁଖ ଲୁଚିକି ରହିଛି ଏବଂ ତାଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ହିଁ ହେଇଥିଲା। ସମ୍ବାଦ ପଢୁଥିଲେ, ଓଡ଼ିଆ ସମ୍ବାଦ ପଢୁଥିଲେ ନୂଆଦିଲ୍ଲୀର ଆକାଶବାଣୀଠାରେ ଏବଂ ପରେ ପରେ ତାଙ୍କର ଜୀବନ ଆରମ୍ଭ ହୋଇ ରଙ୍ଗମଞ୍ଚରୁ। ଚଳଚ୍ଚିତ୍ର ଜଗତରେ ପାଦ ଦେବା ଆଗରୁ ତ ସେ ନିହାତି ଭାବରେ ଓଡ଼ିଆ ସମ୍ବାଦ ପଢୁଥିଲେ ଏବଂ 1954 ପ୍ରଥମେ ଗୌର ଘୋଷଙ୍କ ଭାଇ ଭାଇ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ।
1: ତମ ଗାଁ ଆଉ କେତେ ଦୂର?
2: ଏଇ ତ

ଯାଯାବର କଥାଚିତ୍ରର ନୀଳକଣ୍ଠ କୁହନ୍ତୁ କିମ୍ବା କନ୍ୟାଧନ କଥାଚିତ୍ରର ଭୋଳା କୁହନ୍ତୁ, ସମସ୍ତଙ୍କର ସେ ଅତି ପ୍ରିୟ। ଆମର ଓଡ଼ିଆ ସିନେମାର ଟ୍ରାଜେଡି କିଙ୍ଗ ମଧ୍ୟ ଆମେ ତାଙ୍କୁ କହିଥାଉ, ଅଶୋକ କୁମାର ମଧ୍ୟ କହିଥାଉ, ଅଶୋକ କୁମାର ଅଫ୍ ଓଡ଼ିଆ ସିନେମା ମଧ୍ୟ ତାଙ୍କୁ କୁହାଯାଏ। ଏବଂ ସେ ହେଉଛନ୍ତି ଓଡ଼ିଆ ଚଳଚ୍ଚିତ୍ରର ଜଣେ ପ୍ରଖ୍ୟାତ ଅଭିନେତା, ନିର୍ଦ୍ଦେଶକ, ଲେଖକ, ରେଡିଓ ଆର୍ଟିଷ୍ଟ ହେମନ୍ତ ଦାସ।

ଚୁଲିଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେଇ ଦିଲ୍ ତକ୍ କଳାକାର କାର୍ଯ୍ୟକ୍ରମରେ ଆମେ ଆଜି କଥା ହେଉଛୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ନିର୍ଦ୍ଦେଶକ ଅଭିନେତା ଏବଂ ସମସ୍ତଙ୍କର ଅତିପ୍ରିୟ ହେମନ୍ତ ଦାସଙ୍କ ବିଷୟରେ। ସାଥି ସେ ନିଜର ସାଧାରଣ ଚେହେରା ଏବଂ ପ୍ରାକୃତିକ ଅଭିନୟ ଦ୍ୱାରା ଦର୍ଶକଙ୍କୁ ନିଜ ଜୀବନ ସହ ଯୋଡ଼ି ଦେଉଥିଲେ। ବିଜୟ ମହାନ୍ତିଙ୍କ ଭଳି ଅନେକ ଅଭିନେତା ତାଙ୍କୁ ପ୍ରାକୃତିକ ଅଭିନୟର ଗୁରୁ ମଧ୍ୟ ମାନୁଥିଲେ।

1956 ରୁ ତାଙ୍କର କ୍ୟାରିୟର ଆରମ୍ଭ ହୁଏ ଭାଇ ଭାଇ ଚଳଚ୍ଚିତ୍ରରୁ ଏବଂ ପରେ ପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାନ୍ତି। ପରେ ପରେ ଯାଯାବର କୁହନ୍ତୁ, ଶେଷ ଶ୍ରାବଣ କୁହନ୍ତୁ, ଚିଲିକା ତୀରେ କୁହନ୍ତୁ, ମା ଓ ମମତା, ଦଣ୍ଡା ବାଳୁଙ୍ଗା, ତୁମେ ହିଁ ସାଥୀ ମୋର, ଏମିତି ବହୁତ ସାରା କଥା ଚିତ୍ରରେ ଆମେ ତାଙ୍କୁ ଦେଖିବାକୁ ପାଇଥିଲୁ। ସାଥୀ ଅକ୍ଷୟ ମହାନ୍ତି ଏବଂ ବିଜୟ ମିଶ୍ରଙ୍କ ସହିତ ତ୍ରିମୂର୍ତ୍ତି ଛଦ୍ମ ନାମରେ ଯାଯାବର ନିର୍ଦ୍ଦେଶନା ମଧ୍ୟ ସେ ଦେଇଥିଲେ।

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ୍। ହେମନ୍ତ ଦାସଙ୍କ ବିଷୟରେ ଯେତେ କହିଲେ ମଧ୍ୟ କମ୍ ହେବ। 1991 ଜୟଦେବ ପୁରସ୍କାର ତାଙ୍କୁ ଦିଆଯାଇଥିଲା, ସମ୍ମାନିତ କରାଯାଇଥିଲା। ତା ସହିତ ମଧ୍ୟ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଜାତୀୟ ସ୍ତରର ସମ୍ମାନ ମଧ୍ୟ ପାଇଥିଲେ। ସେଠି କେବଳ ଓଡ଼ିଆ ଚଳଚ୍ଚିତ୍ର ନୁହଁ, ହିନ୍ଦୀ କଥାଚିତ୍ରରେ ମଧ୍ୟ ଆମେ ତାଙ୍କୁ ଦେଖିବାକୁ ପାଇଥିଲୁ। ଆପଣଙ୍କର ନିହାତି ଭାବରେ ମନେଥିବ ଶୋଧ କଥାଚିତ୍ରରେ ଆମେ ତାଙ୍କର ଅଭିନୟ ମଧ୍ୟ ଦେଖିବାକୁ ପାଇଥିଲୁ।

0: ସାଥୀ ଆମର କଥାବାର୍ତ୍ତା ଏଭଳି ଭାବରେ ଜାରି ରହିବ, କିନ୍ତୁ ବର୍ତ୍ତମାନ ଆସନ୍ତୁ ଶୁଣିବା ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟମ୍ପ ଟ୍ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: बस दिल से, क्योंकि आपकी याद आती रही। रेनबो पर रात 9 बजे।

ଅଲବିଦା କହିବା ପାଇଁ ସାଥି ମୋର ସମୟ ଆସିନି, କିନ୍ତୁ ମିଠା ଗୀତଟି ଶୁଣିବାକୁ ବହୁତ ଇଚ୍ଛା ହେଲା, ସେଇଥିପାଇଁ ଆପଣଙ୍କୁ ଶୁଣେଇଲି। କାହିଁକି ନା ସାଥି, ଦୂର ଜାନା କି ଖବର ସୁନକର ୟେ ଧଡକନେ ରୁକ ଜାତି ହେ, ଅଲବିଦା କହିନେ କେ ୱକ୍ତ ୟାର ମେରି ଆଖେ ଭର ଆତି ହେ। ଏଟା ତ ସତ କଥା, ମୋର ମନ ପୁରା ଦୁଃଖ ହେଇଯାଏ ଆପଣଙ୍କୁ ଛାଡ଼ି ଯିବା ପାଇଁ, କିନ୍ତୁ ମୁଁ ଯିବିନି, ବହୁତ ସାରା କଥା ବାକି ଅଛି ଆପଣଙ୍କ ସହିତ କଥା ହବା ପାଇଁ। ବହୁତ ସାରା ମିଠା ମିଠା ଗୀତ ମୁଁ ପୁରା ଲିଷ୍ଟ ବନେଇ ଦେଇଛି ଆପଣଙ୍କୁ ଶୁଣେଇବି, ଏବଂ ଆପଣଙ୍କର ମନର କଥା ମଧ୍ୟ ମୋତେ ଶୁଣିବାର ଅଛି ନା, ଯେ କ'ଣ ରହିଛି ଆଜିର ଚର୍ଚ୍ଚାରେ, ଆପଣ କ'ଣ କହିବେ ମୋ ସହିତ ଆପଣଙ୍କର ମନର କଥା। ସୋ ସିଉଲି ସହିତ ଏମିତି ରହିଥାନ୍ତୁ, 100.4 ଆକାଶବାଣୀ FM ରେନ୍ବୋ କଟକ ସହିତ ଯୋଡ଼ି ହେଇଥାନ୍ତୁ, ଦିଲ୍ ସେ ଦିଲ୍ ତା କହୁଥାନ୍ତୁ।

ଚିଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କ୍ୟାଟିକ୍ ଦିଲ୍ ସେଇ ଥିଲ ତାକ ସାଥୀ ବେଳେବେଳେ ଆମେ କିଛିଟା କାମକୁ ଅଣଦେଖା କରିଦେଇଥାଉ ଯେମିତିକି ବର୍ତ୍ତମାନର ସମୟ ହେଉଛି ଆମର କମ୍ପିଟିସନର ଯୁଗ ଆମେ ସମସ୍ତେ ଜାଣିଛୁ କେବଳ ପାଠ ନୁହଁ ପାଠ ସହିତ ମଧ୍ୟ ଆମକୁ ସବୁ କ୍ଷେତ୍ରରେ ଜାଣିବାର ଅଛି ବୁଝିବାର ଅଛି ଚେଷ୍ଟା କରିବାର ଅଛି କମ୍ପିଟିସନ ମାର୍କେଟରେ ନିଜକୁ ଠିଆ କରିବାର ଅଛି ସେଥିପାଇଁ ଆମକୁ କେବଳ ମାର୍କସ୍ ନୁହଁ କମ୍ୟୁନିକେସନ ସ୍କିଲ୍ ହେଉ ପ୍ରୋବ୍ଲେମ୍ ସଲ୍ଭିଂ ସ୍କିଲ୍ ହେଉ ନା କାହିଁକି କମ୍ପ୍ୟୁଟର ସ୍କିଲ୍ ହେଉ ନା କାହିଁକି ସବୁ ବିଷୟରେ ଜାଣିବା ମଧ୍ୟ ଖୁବ୍ ଜରୁରୀ

ପରୀକ୍ଷା ଫଳ ବାହାରି ସାରିଲା ପରେ ଆମ ଭବିଷ୍ୟତକୁ ନେଇକି ଆମେ ବହୁତ ଗୁଡ଼ିଏ ପ୍ରଶ୍ନ ଆମ ମନରେ ଘର କରି ନେଇଥାଏ, ଯେ କ'ଣ କରିବା କ'ଣ କରିବାନି, କେଉଁ ଡିସିସନଟା ନେଲେ ଆମେ ଆମ କ୍ୟାରିୟରରେ ଷ୍ଟିକ୍ କରିକି ରହିବା, ଆମ ଲାଇଫ୍ ତିଆରି ହେଇଯିବ ସୁନ୍ଦର ଭାବରେ। ସାଥି ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ହେଉଛି, ଯଦି କେଉଁ ସବଜେକ୍ଟରେ ଆପଣଙ୍କର କମ୍ ନମ୍ବର ଅଛି, ଭାଙ୍ଗି ପଡ଼ନ୍ତୁ ନାହିଁ ଜମା। ସବୁ କାମରେ ତ ହାର ଜିତ୍ ଅଛି, କିନ୍ତୁ ତା ବୋଲି ଏ ନୁହେଁ ଯେ ହାର ଜିତ୍ ଥାଏ ବୋଲି ଆମେ ଚେଷ୍ଟା ଜାରି ରଖିବାନି, ଯଥେଷ୍ଟ ପରିଶ୍ରମ ମଧ୍ୟ କରିବାର ଅଛି ନା। ଆଉ ୟା ପରେ ଯଦି ଆମକୁ ସାଟିସ୍ଫାଇଡ୍ କଲା ଭଳି ଯଦି ନମ୍ବର ନ ରହିଲା, ମନ ଦୁଃଖ କରିବାନି, ବରଂ ନେକ୍ସଟ ଟାଇମ୍ ଆହୁରି ଆମେ କେମିତି ଭଲ କରିପାରିବା, ଆଉ ଟିକେ ଅଧିକା ନମ୍ବର ରଖିପାରିବା, ସେଥିପାଇଁ ଧ୍ୟାନ ଦେବା ଦରକାର। ଆଉ ଖାସ କରିକି ଆମର ଟିଚର୍ସ, ଆମର ପ୍ୟାରେଣ୍ଟସ୍, ଆମର ମେଣ୍ଟର୍ସ ମାନଙ୍କଠୁ ପଚାରି କ୍ୟାରିୟର ଡିସିସନ ନେବା ଦରକାର।

ସିଉଲେଇ ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍। ସାଥୀ, ଯାହା ବି କିଛି ଆମେ କାମ କରିବା ଦରକାର, କାମକୁ ଆଗକୁ ବଢ଼ିବା ଦରକାର, ପ୍ରଥମେ ତ ଆମର ପଜିଟିଭ ମାଇଣ୍ଡସେଟ୍ ରଖିବା ଦରକାର ଯେ ହଁ, ଆମେ ଯେଉଁ କାମରେ ଆଗକୁ ବଢ଼ୁଛୁ ସେଇ କାମରେ ନିହାତି ଭାବରେ ଆମେ ସକ୍ସେସ୍ ପାଇପାରିବା। ଆଉ ତାପର ଷ୍ଟେପ୍ ହେଉଛି ଯେ ହାର୍ଡୱାର୍କ କରିବା, ପୁଣି ସ୍ମାର୍ଟ ୱାର୍କ କରିବା ଦରକାର, କାହିଁକି ନା ଆଜିକାଲି ତ ସବୁକିଛି ସ୍ମାର୍ଟଫୋନ୍ ସହିତ, ସ୍ମାର୍ଟ ଟିଭି ସହିତ ଆମେ ମଧ୍ୟ ସ୍ମାର୍ଟ ହେଲୁଣି। ଆଉ ସ୍ମାର୍ଟର ଦୁନିଆରେ ଆମେ ବାସ କରୁଛୁ ମାନେ କାମ କେମିତି ସ୍ମାର୍ଟ କରିବାନି କହିଲେ। ତା ସହିତ ଆପଣ ଇଣ୍ଟର୍ଣ୍ଣସିପ୍ କରିପାରିବେ, ୱାର୍କସପ୍ରେ ଜଏନ୍ କରିପାରିବେ, ଟ୍ରେନିଂ ନେଇପାରିବେ, ରିଅଲ ଲାଇଫ୍ ଏକ୍ସପିରିଏନ୍ସକୁ ନିଜେ ଆକ୍ସେପ୍ଟ କରିପାରିବେ। ଆଉ ଏବେ ତ ବହୁତ କିଛି ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ କୁହନ୍ତୁ, କରିୟର ପାଇଁ ଅପସନ୍ସ, କୋର୍ସେସ୍ ଏବଂ ଅପରଚ୍ୟୁନିଟି ମଧ୍ୟ ମିଳୁଛି। ତ ସେଥିପାଇଁ ଆମକୁ ସଜାଗ ରହିବା ଦରକାର ଯେ କେଉଁ କୋର୍ସ କରିଲେ ବା ନେକ୍ସଟ ଆମ ନମ୍ବର ହିସାବରେ ଆମର କେଉଁ ସବଜେକ୍ଟ ପ୍ରତି ଇଣ୍ଟରେଷ୍ଟ ରହିଛି ତାକୁ ଦେଖିକି ମଧ୍ୟ କରିୟରରେ କ'ଣ କରିବା ତାହାକୁ ମଧ୍ୟ ଚୁଜ୍ କରିବା ଦରକାର।

ସେତେବେଳେ ଆମେ ମଧ୍ୟ ବୁଝିପାରୁନା ଆଉ ଡରିକି ମଧ୍ୟ କାହାକୁ ପଚାରୁନା ଯେ କଣ ହବ ଆର ଆନ୍ସର, ଏଟାର ସଲ୍ୟୁସନ୍ କଣ ହବ। ଯଦି ପରୀକ୍ଷାରେ ଆମେ ଭୁଲ ବି କରିଦେଇଛୁ ତାହେଲେ ଘରେ ଆସିକି ମାଡ଼ ଡରରେ ଆମେ କାହାକୁ ବି କିଛି ଧାଡ଼ିଏ କହିନଥାଉ। ଆମର ଟ୍ୟୁସନ୍ ସାର୍ ହୁଅନ୍ତୁ କିମ୍ବା ଦିଦି ହୁଅନ୍ତୁ କିମ୍ବା ଆମ ବାପା ମା ହୁଅନ୍ତୁ ନା କାହିଁକି, ଆମେ ଡରିକି ମଧ୍ୟ ତାଙ୍କୁ କହିବାକୁ ସାହସ ମଧ୍ୟ କରିପାରୁନା, କାହିଁକି ନା ସାଥି ସେଇ ସବଜେକ୍ଟଟା ଆମକୁ ଅତି କଷ୍ଟ ଲାଗିଥାଏ।

ନହେଲେ ଆମେ ତାକୁ ଡରିଥାଉ ସେଇ ସବଜେକ୍ଟକୁ ନେଇକି, ଯୋଉଦିନ ସେଇ ସବଜେକ୍ଟର ପରୀକ୍ଷା ଥାଏ ତା ପୂର୍ବ ଦିନ ରାତିରେ ଆମକୁ ନିଦ ହୁଏନି, ନହେଲେ ଆମେ ବିଭିନ୍ନ ପ୍ରକାର ଭୟଙ୍କର ସ୍ୱପ୍ନ ସବୁ ଦେଖିଥାଉ। ଏଇଟା ତ ମୋ କ୍ଷେତ୍ରରେ ବହୁତ ଥର ହେଇଛି, କାହିଁକି ନା ଏମିତି ବହୁତ ସାରା ସବଜେକ୍ଟକୁ ଯେତେବେଳେ ପାଠ ପଢାଯାଏ ଏବଂ କିଛିଟା ଗୋଟାଏ ଦୁଇଟା ସବଜେକ୍ଟକୁ ମଧ୍ୟ ଆମେ ବେଳେବେଳେ ଡରି ଯାଇଥାଉ, ଯାହାକୁ କି ଆମେ କ୍ଲିୟର କରୁନା, ଯେ ଆମର ଡାଉଟ୍ କ୍ଲିୟର କରୁନା ଆମ ଟ୍ୟୁସନ୍ ସାର୍ଙ୍କ ପାଖରେ, ଯେଉଁଥିପାଇଁ କି ଆମେ ସେତେବେଳେ ବୁଝି ମଧ୍ୟ ପାରୁନା ଯେ ନାଇଁ ଏଇଟା ଡାଉଟ୍ କ୍ଲିୟର କଲେ ଆମକୁ ଗୋଟେ ସହଜ ଲାଗିବ ବୋଲି। ବାସ୍ ମାଡ଼ ଡରରେ, ଗାଳି ଡରରେ ଆମେ କିଛି ବି କହିବାକୁ ଆମେ ସାହସ କରିପାରୁନା। ସମସ୍ତଙ୍କର ଲାଇଫରେ ଯେମିତି ବହୁତ କିଛି ଅପ୍ସ ଡାଉନ୍ସ ଅଛି, ବହୁତ କିଛି ମାନ ଅଭିମାନ ଅଛି, ଦୁଃଖ ପରେ ସୁଖ ମଧ୍ୟ ଅଛି, ସେମିତି ସମସ୍ତଙ୍କର ସ୍କୁଲ ଲାଇଫରେ ଗୋଟେ ଗୋଟେ ସବଜେକ୍ଟ ଭୟାନକ ସବଜେକ୍ଟ ଥିବ, ଯେମିତିକି ଯୋଉ ସବଜେକ୍ଟକୁ ଆମେ ଭିଲେନ୍ ବନେଇ ଦେଇଥିବୁ। ସୋ ଆପଣଙ୍କର କେଉଁ ସବଜେକ୍ଟ ଆପଣଙ୍କୁ ଡିଫିକଲ୍ଟ ଲାଗୁଥିଲା, ଯେଉଁଥିପାଇଁ ଆପଣ ବହୁତ ଡରୁଥିଲେ ଯେଉଁଦିନ ପରୀକ୍ଷା ଥାଏ ସେଇ ସବଜେକ୍ଟର, ତା ପୂର୍ବ ଦିନ ବିଭିନ୍ନ ପ୍ରକାର ସ୍ମୃତି ସବୁ ଆପଣଙ୍କ ସହିତ ଯୋଡ଼ି ହେଇକି ରହିଛି, ଭୟଙ୍କର ଭୟଙ୍କର ସ୍ମୃତି, ନିହାତି ଭାବରେ ଆପଣ ସେୟାର କରିପାରିବେ ଆପଣଙ୍କର ରେନ୍ବୋ ସାଥୀ ସିଉଲି ସହିତ। ସିଉଲି ଅଛି ଆପଣଙ୍କ ସହିତ, ଶୁଣୁଛନ୍ତି ଆପଣ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କେଡେକ୍ ଦିଲ୍ ସେ ଦିଲ୍ ତାକ। ସୋ କିଭଳି ଭାବରେ ଆପଣ ସେୟାର କରିବେ, ଏସ୍ଏମ୍ଏସ୍ ମାଧ୍ୟମରେ। ଏସ୍ଏମ୍ଏସ୍ କରିବା ପାଇଁ ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣଙ୍କର ଉତ୍ତର ଲେଖନ୍ତୁ, ମାନେ ଆଜି ଚର୍ଚ୍ଚାରେ ଏଇ ଯେଉଁ କାର୍ଯ୍ୟକ୍ରମରେ ଆପଣଙ୍କ ପାଇଁ ଗୋଟେ ସୁନ୍ଦର ପ୍ରଶ୍ନଟି ରହିଛି, ଭୟଙ୍କର ପ୍ରଶ୍ନ ଅବଶ୍ୟ ନୁହଁ, ଭୟଙ୍କର ସବଜେକ୍ଟ ପଚାରିଛି, ମାନେ କି କେଉଁ ସବଜେକ୍ଟ ଆପଣଙ୍କୁ ଡିଫିକଲ୍ଟ ଲାଗୁଥିଲା ତା ବିଷୟରେ ଆପଣ ଲେଖିବେ ଏବଂ କାହିଁକି ଲାଗୁଥିଲା ତା ବିଷୟରେ ମଧ୍ୟ ଆପଣ ଲେଖିପାରିବେ। ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ମୋ ପାଖକୁ ପଠାଇ ଦିଅନ୍ତୁ। 09495963210 ନମ୍ବର ଏବଂ ଏହା ସହିତ ମଧ୍ୟ ଆମକୁ ହ୍ୱାଟ୍ସଆପ୍ କରିପାରିବେ 8895254200 ନମ୍ବରରେ। ଆମକୁ ଜଲ୍ଦି ଜଲ୍ଦି ମେସେଜ୍ ପଢ଼ନ୍ତୁ ଆଉ ସିଉଲି ପଢ଼ିବ ଆପଣଙ୍କର ସେ ସୁନ୍ଦର ସାଏ ଏସ୍ଏମ୍ଏସ୍।

କୁଛ ନା କହ କୁଛ ଭି ନା କହ ମୁଁ ଯଦି ନ କହିବି ତାହେଲେ ନିଜର ମନର କଥା କେମିତି ସେୟାର କରିବି ଆଉ ଆପଣ ଯଦି ନ କହିବେ ତାହେଲେ ଆପଣଙ୍କ ମନରେ କ'ଣ ରହିଛି ସେଟା ମୁଁ ଜାଣିବି କେମିତି ଏବଂ ନିଜର ମନର କଥାକୁ SMS ମାଧ୍ୟମରେ ଆମ ପାଖକୁ ପଠେଇଛନ୍ତି ସନ୍ତୋଷ ବେହେରା କଣ୍ଟଳ ଆଠଗଡ଼ରୁ ସୁନ୍ଦର ମେସେଜଟି ଲେଖି ପଠେଇଛନ୍ତି ଜୟ ଶ୍ରୀ ରାଧେ ରାଧେ ସୁଲି ମ୍ୟାମ୍ ଆପଣଙ୍କୁ ନମସ୍କାର ମୋର ଛୋଟବେଳୁ ମ୍ୟାଥ୍ ଦୁର୍ବଳ ଏଥିପାଇଁ ବଡ଼ ଭାଇ ଜଣେ ଟିଚର ଗଣିତ ପଢ଼ିଲା ବେଳେ ମୋତେ ବହୁତ ମାଡ଼ ଦିଅନ୍ତି ଶେଷରେ HSC ଏକ୍ଜାମ୍ରେ ମ୍ୟାଥ୍ରେ ମୁଁ 40 ମାର୍କସ୍ ରଖିଥିଲି ସେ ଯାହା ବି ହଉ ଯେଉଁ ସବଜେକ୍ଟଟି ଆପଣଙ୍କର ଡର ଲାଗୁଥିଲା ସେ ସବଜେକ୍ଟରେ ଆପଣ 40 ରଖିଛନ୍ତି ଏବଂ ଏତେ ଡରୁଥିଲେ ଆପଣ ଯେ ନିଜର ଡାଉଟ୍ ମଧ୍ୟ କ୍ଲିୟର କରିବାର ଥିଲା ମାଡ଼କୁ ଡରିଲେ ଯେଉଁଥିପାଇଁ କି ସେ ଯାହା ବି ହଉ ମାର୍କସ୍ ତ ଟିକେ ରହିଯାଇଛି ଏବଂ ଯେଉଁ ଦିନଟି ପଳେଇଛି ତାକୁ ମଧ୍ୟ ମନେ ପକାଇବା ପାଇଁ ବର୍ତ୍ତମାନ ନିଜକୁ ଟିକେ ହସ ମଧ୍ୟ ଲାଗୁଥିବ ଏବଂ ମନେ ମନେ ମଧ୍ୟ ଆପଣ ଭାବୁଥିବେ ଯେ ମ୍ୟାଥ୍କୁ ମୁଁ କେତେ ଡରୁଥିଲି ନମ୍ବର୍ସ ଗୁଡ଼ାକ ଆସିଥିଲା ଏତିକି ଆଉ ବର୍ତ୍ତମାନର ଡେଟ୍ରେ ପିଲାମାନଙ୍କର ଯେତେବେଳକୁ ରେଜଲ୍ଟ ଆଉଟ୍ ହୁଏ ସେତେବେଳେ ଆମେ ସମସ୍ତେ ତାଙ୍କୁ ମଧ୍ୟ ଆମେ ଗାଇଡ୍ କରିଥାଉ କାହିଁକିନା ଆମେ ଯେଉଁ ସବଜେକ୍ଟକୁ ଆମେ ଡରୁଥିଲୁ ଆମେ ଚାହୁଁନା ଯେ ଆମର ପରବର୍ତ୍ତୀ ପିଢ଼ି ମଧ୍ୟ ସେ ସବଜେକ୍ଟକୁ ଡରନ୍ତୁ ବୋଲି ବହୁତ ବହୁତ ଧନ୍ୟବାଦ ସାଥି ଆପଣଙ୍କର ସୁନ୍ଦର ମତାମତ ପାଇଁ ତେଣୁ ସାଥି ଆପଣ ମଧ୍ୟ ଚାହିଁଲେ ମୋ ସହିତ ଆପଣଙ୍କର ମନର କଥାକୁ ସେୟାର କରିପାରିବେ SMS ମାଧ୍ୟମରେ ସୋ SMS କରିବା ପାଇଁ ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣଙ୍କ ମନର କଥାଟି ଲେଖନ୍ତୁ ଯେ କେଉଁ ସବଜେକ୍ଟ ଆପଣଙ୍କୁ ଡିଫିକଲ୍ଟ ଲାଗୁଥିଲା ପିଲାବେଳେ ତା ବିଷୟରେ ଲେଖନ୍ତୁ ଏବଂ କାହିଁକି ଲାଗୁଥିଲା ତା ବିଷୟରେ ମଧ୍ୟ ଆପଣ ଲେଖିପାରିବେ ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ମୋତେ SMS କରନ୍ତୁ 09499596321 ନମ୍ବରରେ ଏହାପରେ ପରେ ହ୍ୱାଟ୍ସଆପ୍ କରିପାରିବେ ମୋତେ 8895254200 ନମ୍ବରରେ ଆପଣଙ୍କର ମତାମତ ନାଁ ଏବଂ ଠିକଣା ଲେଖିକି

ସେଇଟା ହିଁ ତ ଦରକାର। ମାଡ଼ ଖାଆନ୍ତୁ, ଠିକ ଭାବରେ ପାଠଟି ବୁଝନ୍ତୁ, ଭଲ ମାର୍କସ ରଖନ୍ତୁ, ବାସ ସେତିକି ଦରକାର। ସୁନ୍ଦର ମେସେଜ ଟି ଆମକୁ ପଠେଇଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁରୁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆପଣ ଚାହିଁଲେ ମଧ୍ୟ ସାଥି ଆମ ସହିତ ଯୋଡ଼ି ହେଇପାରିବେ ଏସଏମଏସ ମାଧ୍ୟମରେ। ସୋ ଏସଏମଏସ କରିବା ପାଇଁ ଟାଇପ୍ କରନ୍ତୁ FMRC ସ୍ପେସ ଦେଇ ଆଜିର ପ୍ରଶ୍ନର ଉତ୍ତର ଲେଖନ୍ତୁ, ଯେମିତି କେଉଁ ସବଜେକ୍ଟ ଆପଣଙ୍କୁ ଡିଫିକଲ୍ଟ ଲାଗୁଥିଲା ପିଲାବେଳେ, ଯାହାକୁ କି ଆପଣ ବହୁତ ଡରୁଥିଲେ, ଡରିକି ମଧ୍ୟ ଭୟଙ୍କର ଭୟଙ୍କର ସ୍ୱପ୍ନ କେବେ ଦେଖିଛନ୍ତି କି ଯେ ନାଇଁ ମୁଁ ଏଇ ସବଜେକ୍ଟରେ ଫେଲ୍ ହେଇଯାଇଛି, ଘରକୁ ଆସିଛି, ବହୁତ ମାଡ଼ ଖାଇଛି ବାପାଙ୍କ ଠାରୁ, ମାଙ୍କ ଠାରୁ, ଆହୁରି ବହୁତ ସାରା କଥା ନିହାତି ଭାବରେ ଆମ ସହିତ ସେୟାର କରନ୍ତୁ, ତା ବିଷୟରେ ଲେଖନ୍ତୁ। ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ଆମ ପାଖକୁ ପଠାଇ ଦିଅନ୍ତୁ 09495963210 ନମ୍ବରରେ। ଏହା ସହିତ ମଧ୍ୟ ଆପଣ ଯୋଡ଼ି ହୋଇପାରିବେ ଆମର ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ମାଧ୍ୟମରେ 8895254200 ନମ୍ବରରେ ଆମକୁ ମେସେଜ କରନ୍ତୁ। ଆଉ ଜଣେ ସାଥି ଆମକୁ ମେସେଜ କରିଛନ୍ତି, ଶୁଭ ମଧ୍ୟାହ୍ନ ଶିଉଳି ଭଉଣୀ, ଶୁଭ ମଧ୍ୟାହ୍ନ ଆପଣଙ୍କୁ ନମସ୍କାର। ମା ସରଳା ଆପଣ ଆଉ ଆପଣଙ୍କ ପରିବାରକୁ ଭଲରେ ଓ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ବହୁତ ବହୁତ ଧନ୍ୟବାଦ ଏତେ ସାରା ଭଲ ପାଇବା ପାଇଁ। ପରେ ସେ ଲେଖିଛନ୍ତି ବିଷୟ ସମ୍ପର୍କରେ, ଯେ ବିଷୟ ଭଲ ଥିବାରୁ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଯେ ସୁନ୍ଦର ମେସେଜରେ ଆପଣ ରିପ୍ଲାଏ ଦେଇପାରୁଛନ୍ତି। ଭଉଣୀ ମୋର ଇଂଲିଶରେ ଭଲ ହୁଏ ନାହିଁ, ମୁଁ ପରୀକ୍ଷା ଦେଇ ଫେରେ, ଘରେ ମିଛ କଥା କୁହେ ଭଲ ହେଇଛି, କିନ୍ତୁ ରେଜଲ୍ଟ ବାହାରେ ମୋର ଖରାପ ହୁଏ, ତାହା ଦେଖି ନନା ମୋତେ ଉତ୍ତମ ମଧ୍ୟମ ଦିଅନ୍ତି। ସେ ଯାହା ବି ହଉ, ଆପଣ କିଛି ସମୟ ପାଇଁ ଯୋଉ ଘରେ ମିଛ କଥା କୁହନ୍ତି ସେତିକି ଟିକେ ସମୟ ପାଇଁ, ରେଜଲ୍ଟ ବାହାରିଲା ପର୍ଯ୍ୟନ୍ତ ଆପଣ ଟିକେ ବଞ୍ଚିଯାଆନ୍ତି, କିନ୍ତୁ ରେଜଲ୍ଟ ବାହାରି ସାରିଲା ପରେ ତ ଆପଣଙ୍କୁ ଛଡ଼ାଯିବନି, କାହିଁକିନା ମିଛ ଯୋଉଟା କହିଥିଲେ ଆପଣଙ୍କୁ ମାଡ଼ ଖାଇବାକୁ ହିଁ ପଡ଼ିବ, ବାସ୍। ତାପରେ ଉତ୍ତମ ମଧ୍ୟମ ଯାହା ବି ନନା ଆପଣଙ୍କର ଦିଅନ୍ତି ସେ ଠିକ୍ କରନ୍ତି, କାହିଁକିନା ଆପଣ ମିଛ କହିଥିଲେ ଯଦି ସତ କହିଦେଇଥାନ୍ତେ ତାହେଲେ ଟିକେ ସେ ଆପଣଙ୍କୁ ଛାଡ଼ି ଦେଇଥାନ୍ତି, ଯେହେତୁ ମିଛ କଥା କହିଛନ୍ତି ଯେ ନାଇଁ ନାଇଁ ମୋର ଏ ସବଜେକ୍ଟରେ ଭଲ ହେଇଛି ବୋଲି। ତାପରେ ନମ୍ବର ଦେଖିଲେ ଜଣା ପଡ଼ିଯିବ ଯେ ଆପଣ ଭଲ କରିଛନ୍ତି କି ନାଇଁ, ଖରାପ କରିଛନ୍ତି। ବହୁତ ବହୁତ ଧନ୍ୟବାଦ ସୁନ୍ଦର ମତାମତ ପାଇଁ ଏବଂ ମୋତେ ହସେଇଥିବାରୁ ଆହୁରି ଗୋଟିଏ ସୁନ୍ଦର ଧନ୍ୟବାଦଟି ମୁଁ ଆପଣଙ୍କୁ ଦେବାକୁ ଚାହୁଁଛି। ସୋ ଆପଣ ଡେରି ନ କରି ମଧ୍ୟ ଆମକୁ SMS କରିପାରିବେ। ଆଉ ଥରେ କହି ରଖୁଛି, FMRC ଟାଇପ୍ କରନ୍ତୁ, ତାପରେ ଆପଣଙ୍କ ମନର କଥା ଲେଖନ୍ତୁ, ଆଜିର ଟପିକ୍ ସମ୍ପର୍କରେ ଉତ୍ତର ଦିଅନ୍ତୁ, ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ଆମକୁ ପଠାନ୍ତୁ 09495963210 ନମ୍ବରରେ, 8895254200 ନମ୍ବରରେ ଆମକୁ ହ୍ୱାଟ୍ସଆପ୍ କରନ୍ତୁ।

ଶିଉଲି ଅଛି ଆପଣଙ୍କ ସହିତ, ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତାକ୍। ପରେ ପରେ ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହୋଇଛନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ, ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ଶିଉଲି ମ୍ୟାମ୍, ଭେରି ଗୁଡ୍ ଆଫ୍ଟରନୁନ୍। ମୁଁ ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲି ସେତେବେଳେ ସାର୍ ଆମକୁ ବହୁତ ବାଡ଼ଉଥିଲେ, ଆମେ ମାଡ଼ ଡରରେ ଭଲ ମାର୍କ ରଖୁଥିଲୁ।

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟିକ ଦିଲ୍ ସେ ଦିଲ୍ ତାକ୍ ପରେ ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହେଇଛନ୍ତି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ରାଜକୁମାର ଭରଦ୍ୱାଜ ଆଭା ସେନ ଲେଖିଛନ୍ତି ସିଉଲି ଅପା ଗୁଡ୍ ଆଫ୍ଟରନୁନ୍ ନମସ୍କାର ନମସ୍କାର ଆପଣଙ୍କୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଦେଇଛନ୍ତି ଆମେ ଖାଇକି ବସିଛୁ ଅପା ଆମର ଓଡ଼ିଆରେ ବହୁତ ବଡ଼ ହଇରାଣରେ ଆମେ ପଡ଼ିଥିଲୁ କାରଣ ଆମେ ପ୍ରଥମରୁ ନନ୍ ଓଡ଼ିଆ ଥିଲୁ ଏବଂ ଇଂଲିଶ ଓ ହିନ୍ଦୀ ଆମର ଭଲ ଥିଲା କିନ୍ତୁ ଓଡ଼ିଆକୁ ଆମେ ବହୁତ ଡରୁଥିଲୁ କଷ୍ଟରେ ଆମେ ଓଡ଼ିଆ ପଢ଼ୁଥିଲୁ ଆମର ସବୁଥିରେ ଭଲ ହଉଥିଲା ଏବେ ବି ଆମେ ଓଡ଼ିଆରେ ଲେଖିପାରୁନୁ ଆମର କ୍ଲାସ୍ 10 ଏବଂ +2 ସମୟରେ ଓଡ଼ିଆରେ

ନମ୍ବର ମଧ୍ୟ ଥିଲା, ସେଇଥିପାଇଁ ଆମକୁ ଓଡ଼ିଆ ଟିକେ ଟିକେ ଟିକେ ଜଣା। ସୋ ଯାହା ବି ହଉ ଆପଣ ଚେଷ୍ଟା କରିଛନ୍ତି, ସେଟା ହେଉଛି ସବୁଠୁ ବଡ଼ କଥା। ଏବଂ ଆପଣ ଇଂଲିଶରେ ମଧ୍ୟ ଲେଖିଲେ ମଧ୍ୟ ମୁଁ ଆପଣଙ୍କୁ ସୁନ୍ଦର ଭାବରେ ମୁଁ ପଢ଼ିପାରୁଛି, କାହିଁକି ନା ଆପଣଙ୍କର ଓଡ଼ିଆ ଶିଖିବାର ଇଣ୍ଟରେଷ୍ଟ ଅଛି ଏବଂ କହିବାର ଇଣ୍ଟରେଷ୍ଟ ଅଛି, ଯେଉଁଥିପାଇଁ କି ଆପଣ ସୁନ୍ଦର ଭାବରେ ଲେଖିପାରୁଛନ୍ତି ଇଂଲିଶରେ ହେଉନା କାହିଁକି। ତେଣୁ ପିଲାବେଳେ ସମସ୍ତଙ୍କର କିଛି ନା କିଛି ସବଜେକ୍ଟରେ ଟିକେ ଡର ଥାଏ, ଯେଉଁ ସବଜେକ୍ଟରେ ତାଙ୍କୁ ଟିକେ କଷ୍ଟ ଲାଗେ, ଟିକେ ବୁଝିବାକୁ କଷ୍ଟ ହୁଏ, ପରିଶ୍ରମ କରିବାକୁ ପଡ଼େ, ସେଇ ସବଜେକ୍ଟକୁ ହିଁ ପିଲାମାନେ ଟିକେ ଡରି ଯାଇଥାନ୍ତି। ବାସ୍ ଆପଣଙ୍କର ଓଡ଼ିଆ ଯେହେତୁ ଆପଣ ନନ୍ ଓଡ଼ିଆ କହୁଛନ୍ତି ଏବଂ ବର୍ତ୍ତମାନ ଆପଣ ଓଡ଼ିଆ କହି କହି ମଧ୍ୟ ଆପଣଙ୍କର ଅଭ୍ୟାସ ହେଇଗଲାଣି ଏବଂ ସୁନ୍ଦର ଭାବରେ ଆପଣ ଓଡ଼ିଆ କହିପାରୁଛନ୍ତି। ସୋ ବହୁତ ବହୁତ ଧନ୍ୟବାଦ ସୁନ୍ଦର ମେସେଜ ପାଇଁ। ଆପଣ ଚାହିଁଲେ ମଧ୍ୟ ସେଥିରେ ଆମ ସହିତ ଯୋଡ଼ି ହେଇପାରିବେ, ଏସ୍ଏମ୍ଏସ୍ ମାଧ୍ୟମରେ FMRC ଟାଇପ୍ କରନ୍ତୁ, ସ୍ପେସ୍ ଦେଇ ଆଜିର ପ୍ରଶ୍ନର ଉତ୍ତର ଲେଖନ୍ତୁ ଯେ କେଉଁ ସବଜେକ୍ଟ ଆପଣଙ୍କୁ ଡିଫିକଲ୍ଟ ଲାଗୁଥିଲା। ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ଆମ ପାଖକୁ ପଠାଇ ଦିଅନ୍ତୁ 0949596321 ନମ୍ବରରେ, 8895252200 ନମ୍ବରରେ ଆମକୁ ହ୍ୱାଟ୍ସଆପ୍ କରିପାରିବେ। ଆଉ ଜଣେ ସାଥୀ ଆମକୁ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଶିଉଲି ଭଉଣୀ, ମୁଁ ଯେତେବେଳେ 10th କ୍ଲାସ୍ରେ ପଢୁଥିଲି ସ୍କୁଲରେ ଖାତା ଦେଖେଇ ନାହିଁ, ସାର୍ ଖାତା ଗଣନ୍ତି, ଗୋଟେ ଖାତା କମ୍ ହୁଏ, ବହୁତ ମାଡ଼ ମାରନ୍ତି। ଲେଖିଛନ୍ତି ଦିଲୀପ ସୁତାର, ଭଦ୍ରକରୁ ମେସେଜ କରିଛନ୍ତି। ସ୍କୁଲ ବେଳର ସମୟ, ସେ ଯେଉଁ ସ୍ମୃତି ଗୁଡ଼ାକ ଯଦି ଆମେ ମନେ ପକେଇବା ନା, ବର୍ତ୍ତମାନ ଆମେ ଟିକେ ଟିକେ ଆମକୁ ହସ ମଧ୍ୟ ଲାଗିବ ଏବଂ ଆମେ ମଧ୍ୟ ଭାବୁ ଯେ କେତେ ଆମେ ଦୁଷ୍ଟାମୀ କରୁଥିଲୁ, କେତେ ମାଡ଼ ଖାଉଥିଲୁ, ବିଭିନ୍ନ କାରଣ ପାଇଁ ଆମେ ମାଡ଼ ଖାଉଥିଲୁ, କିଛି କାରଣ ବି ନଥିବ ଆମେ ମାଡ଼ ଖାଉଥିବୁ, ନହେଲେ କଷ୍ଟ, ଆମେ ଲେଖିଲେ ବି ମାଡ଼ ଖାଇବା, ନ ଲେଖିଲେ ମଧ୍ୟ ମାଡ଼ ଖାଇବା, ବହୁତ ସାରା ତାର ଡିଫରେଣ୍ଟ ଡିଫରେଣ୍ଟ ସବୁ କାରଣ ଥାଏ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, ସୁନ୍ଦର ମତାମତ ମୋ ସହିତ ଆପଣ ସେୟାର କରିଲେ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମରେ। ସୋ ଶିଉଲି ସହିତ ଏମିତି କନେକ୍ଟେଡ୍ ହେଇକି ରହିଥାନ୍ତୁ, ଶୁଣିଥାନ୍ତୁ ମିଠା ମିଠା ଗୀତ, କେବଳ 100.4 ଆକାଶବାଣୀ FM ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍।

ସାଥୀ ଆମର କଥାବାର୍ତ୍ତା ଏଭଳି ଭାବରେ ଜାରି ରହିବ, କିନ୍ତୁ ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ କ୍ଷମତାଧୀନ, କହିଲେ ସୁପ୍ରିମକୋର୍ଟ। ପଶ୍ଚିମବଙ୍ଗରେ 15ଟି ମତଦାନ କେନ୍ଦ୍ରରେ ଚାଲିଛି ପୁନଃ ମତଗ୍ରହଣ। ବିପର୍ଯ୍ୟୟ ସତର୍କତା ନାଇଁ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ଚଳିତ ଆର୍ଥିକ ବର୍ଷ ପାଇଁ ବାଚସ୍ପତି ପୁନର୍ଗଠନ କଲେ 4ଟି ସଂସଦୀୟ କମିଟି। ଏବଂ ଏଏଫ୍ସି 17 ବର୍ଷରୁ କମ୍ ମହିଳା ଏସିଆ କପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଆରମ୍ଭ ହେବ ଭାରତର ଅଭିଯାନ। ଭୋଟ୍ ଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ମନୋନୟନ ଏବଂ ସେମାନଙ୍କୁ ନିୟୋଜିତ କରିବା ପାଇଁ ନିର୍ବାଚନ କମିଶନ ସମ୍ପୂର୍ଣ୍ଣ କ୍ଷମତାପ୍ରାପ୍ତ ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି। କୋଲକାତା ହାଇକୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ତୃଣମୂଳ କଂଗ୍ରେସ ପକ୍ଷରୁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏ ମାମଲାର ଶୁଣାଣି କରି କହିଛନ୍ତି, ଗତ ଏପ୍ରିଲ୍ ମାସରେ ଗଣନାକାରୀ ମନୋନୟନ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ବୈଧ ଅଟେ। ମାମଲାର ବିଚାର ସମୟରେ କୋର୍ଟରେ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ବିଜ୍ଞପ୍ତିରେ ଗଣନା କାର୍ଯ୍ୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିୟୋଜନ ନେଇ ସ୍ୱଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ତେଣୁ ଏ ସଂକ୍ରାନ୍ତ ତୃଣମୂଳ କଂଗ୍ରେସର ଆଶଙ୍କା ତଥ୍ୟଭିତ୍ତିକ ନୁହେଁ ବୋଲି କମିଶନ କହିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ସ୍ୱଚ୍ଛ ଏବଂ ଅବାଧ ଭାବରେ ଗଣନା କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି କମିଶନ କୋର୍ଟରେ ଦୃଢ଼ ଆଶ୍ୱାସନା ଦେଇଛନ୍ତି। ପଶ୍ଚିମବଙ୍ଗରେ ଭୋଟ୍ ଗଣନା ପାଇଁ କେବଳ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯିବା ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ବିରୁଦ୍ଧରେ ତୃଣମୂଳ କଂଗ୍ରେସ ହାଇକୋର୍ଟରେ ମାମଲା ଦାୟର କରିଥିଲା। ଏହାର ଶୁଣାଣି କରି ହାଇକୋର୍ଟ ତୃଣମୂଳ କଂଗ୍ରେସର ଆବେଦନକୁ ଖାରଜ କରିଦେଇଥିଲେ। 294 ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ 2ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଆସନ୍ତା 4 ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ପଶ୍ଚିମବଙ୍ଗ ମଗ୍ରାହାଟ ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀର 11ଟି ଏବଂ ଡାଇମଣ୍ଡ ହାର୍ବର ବିଧାନସଭା ନିର୍ବାଚନ ମଣ୍ଡଳୀର 4ଟି ମତଦାନ କେନ୍ଦ୍ରରେ ପୁନଃ ମତଦାନ ଚାଲିଛି। 15ଟି ମତଦାନ କେନ୍ଦ୍ରରେ ସକାଳ 7ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। ଦିନ 11ଟା ମଧ୍ୟରେ ପ୍ରାୟ 37% ମତଦାନ ରେକର୍ଡ କରାଯାଇଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ସମ୍ପୃକ୍ତ ବିଧାନସଭା ଆସନ ଅଞ୍ଚଳରେ ରିଟର୍ଣ୍ଣିଂ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ପୁନଃ ମତଦାନ କରାଯାଉଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ସମ୍ପୃକ୍ତ ବୁଥ୍ଗୁଡ଼ିକରେ ଗତ ବୁଧବାର ଦିନ ମତଦାନ ହୋଇଥିଲା। ରିପୋର୍ଟ ଆଧାରରେ କମିଶନ ଏହି ମତଦାନ କେନ୍ଦ୍ରଗୁଡ଼ିକରେ ନିର୍ବାଚନକୁ ଅବୈଧ ଘୋଷଣା କରିଥିଲେ। କେରଳମର 140 ବିଧାନସଭା ଆସନର ମତଗଣନା ପାଇଁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରତନ ୟୁ କେଲକରଙ୍କ ସୂଚନା ଅନୁଯାୟୀ ରାଜ୍ୟର 43 ସ୍ଥାନରେ ଆସନ୍ତା ସୋମବାର ସକାଳ 8ଟାରେ ଗଣନା କାର୍ଯ୍ୟ ଆରମ୍ଭ ହେବ। ରିଟର୍ଣ୍ଣିଂ ଅଧିକାରୀ ସହ ଅଧିକାରୀ ସୁପରଭାଇଜରଙ୍କ ସମେତ ମୋଟ 15,465 ଜଣ କର୍ମଚାରୀଙ୍କୁ ଗଣନା କାର୍ଯ୍ୟରେ ନିୟୋଜିତ କରାଯାଇଛି। ମତଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଯୁକ୍ତିବିଦ୍ୟା ଆଧାରରେ ସେଲ୍ ପ୍ରସାରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ପଦକ୍ଷେପ ଅଧୀନରେ ପରୀକ୍ଷାମୂଳକ ଭାବେ ଆଜି ମଧ୍ୟାହ୍ନ ସମୟରେ ନାଗରିକଙ୍କ ମୋବାଇଲ୍କୁ ସାଇରନ୍ ସତର୍କତା ସହିତ ସୂଚନା ପ୍ରଦାନ କରାଯାଇଛି। ପରୀକ୍ଷଣ ବ୍ୟବସ୍ଥାରେ ପ୍ରଦର୍ଶିତ ବାର୍ତ୍ତାରେ କୁହାଯାଇଛି, ସତର୍କ ରୁହନ୍ତୁ, ସୁରକ୍ଷିତ ଦେଶ ଏବଂ ବାର୍ତ୍ତା ପାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ। ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା ବୋଲି ସେଥିରେ ଉଲ୍ଲେଖ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଏହି ବାର୍ତ୍ତା ପାଉଥିବା ନାଗରିକ ଭୟଭୀତ ହେବାର କୌଣସି କାରଣ ନାହିଁ। ପ୍ରଯୁକ୍ତିବିଦ୍ୟା ଆଧାରିତ ମୋବାଇଲ୍ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ବିପର୍ଯ୍ୟୟ ସତର୍କତା ନେଇ ଏଭଳି ବାର୍ତ୍ତା ପ୍ରଦାନ କରାଯାଉଛି। ଦୂରସଞ୍ଚାର ବିଭାଗ ଦ୍ୱାରା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି ବ୍ୟବସ୍ଥାର ବିକାଶ କରାଯାଇଛି। ଶ୍ରୀ ସିନ୍ଧିଆ କହିଛନ୍ତି, ଭବିଷ୍ୟତରେ ଏହିଭଳି ଉପାୟରେ ନାଗରିକଙ୍କୁ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ଭାଷାରେ ସୂଚନା ପ୍ରଦାନ କରାଯାଇପାରିବ। ଦୂରସଞ୍ଚାର ବିଭାଗ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏକ ଉନ୍ନତ ସାର୍ବଜନୀନ ସତର୍କତା ଢାଞ୍ଚା ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା 2026-27 ବର୍ଷ ପାଇଁ 4ଟି ସଂସଦୀୟ କମିଟିର ପୁନର୍ଗଠନ କରିଛନ୍ତି। ଲୋକସଭାର 30 ଜଣ ସଦସ୍ୟ ବିଶିଷ୍ଟ ସରକାରୀ ବ୍ୟୟ ଅଟକଳ କମିଟିର ଅଧ୍ୟକ୍ଷ ଭାବେ ସାଂସଦ ଡକ୍ଟର ସଞ୍ଜୟ ଜୟସ୍ୱାଲଙ୍କୁ ମନୋନୀତ କରାଯାଇଛି। 15 ଜଣ ଲୋକସଭା ସଦସ୍ୟ ଓ 7 ଜଣ ରାଜ୍ୟସଭା ସାଂସଦଙ୍କୁ ନେଇ ଗଠିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କମିଟିର ଚେୟାରମ୍ୟାନ୍ ଭାବେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ମନୋନୀତ ହୋଇଛନ୍ତି। କଂଗ୍ରେସ ସାଂସଦ କେସି ଭେନୁଗୋପାଳଙ୍କୁ ସରକାରୀ ଆୟବ୍ୟୟ କମିଟିର ଅଧ୍ୟକ୍ଷ ମନୋନୟନ କରାଯାଇଛି। ଏହି କମିଟିରେ ଲୋକସଭାରୁ 15 ଜଣ ଓ ରାଜ୍ୟସଭାରୁ 7

0: ସାଂସଦ ଅଛନ୍ତି। ଅନୁସୂଚିତ ଜାତି ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ଫଗନ ସିଂହ କୁଲସ୍ତେଙ୍କୁ ମନୋନୀତ କରାଯାଇଛି। ଏହି କମିଟିରେ ଲୋକସଭାରୁ 20 ଜଣ ଓ ରାଜ୍ୟସଭାରୁ 10 ଜଣ ସାଂସଦ ଅଛନ୍ତି। କମିଟିର କାର୍ଯ୍ୟକାଳ ଚଳିତ ମାସ 1 ତାରିଖରୁ ଆସନ୍ତା ବର୍ଷ ଏପ୍ରିଲ୍ ମାସ 30 ତାରିଖ ପର୍ଯ୍ୟନ୍ତ ରହିଛି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ କୂଟନୈତିକ ସମ୍ପର୍କ ଆଗକୁ ବଢ଼ି ନ ପାରିବା ଫଳରେ ସେହି ଅଞ୍ଚଳରେ ଅନିଶ୍ଚିତତା ଦେଖାଦେଇଛି। ଲେବାନନ ପକ୍ଷରୁ କୁହାଯାଇଛି ଇସ୍ରାଏଲ୍ ସେନା ନାବାଟିଏ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରିଛି। ଡ୍ରୋନ୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉପଯୋଗ କରି ଆକାଶ ମାର୍ଗରୁ ଏହି ଆକ୍ରମଣ କରାଯାଇଛି, ଫଳରେ ବହୁ ସାଧାରଣ ଲୋକ ମୃତାହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଇସ୍ରାଏଲ୍ କହିଛି ହେଜବୁଲା ଆତଙ୍କବାଦୀ ଗୋଷ୍ଠୀକୁ ନିପାତ କରିବା ଲକ୍ଷ୍ୟ ନେଇ ଏହି ଆକ୍ରମଣ କରାଯାଉଛି। ହେଜବୁଲା ପକ୍ଷରୁ ମଧ୍ୟ ପ୍ରତି ଆକ୍ରମଣରେ ଇସ୍ରାଏଲ୍ ଉପରେ ରକେଟ୍ ଏବଂ ଡ୍ରୋନ୍ ମାଡ଼ କରାଯାଇଛି। ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ଜାହାଜ ଯାତାୟତ ଲକ୍ଷ୍ୟରେ ଇରାନ୍କୁ ଦେୟ ପ୍ରଦାନ କରୁଥିବା ବିଶ୍ୱସ୍ତରୀୟ ଜାହାଜ କମ୍ପାନୀଗୁଡ଼ିକୁ ଆମେରିକା ସତର୍କ ସୂଚନା ଜାରି କରିଛି। ଏଭଳି କ୍ଷେତ୍ରରେ ସେମାନେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି ବୋଲି ଆମେରିକାର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ କହିଛି। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଆରମ୍ଭରେ ଆମେରିକା ଓ ଇସ୍ରାଏଲ୍ ସହିତ ଇରାନ୍ର ସଂଘର୍ଷ ପରିପ୍ରେକ୍ଷୀରେ ଏହି ସମୁଦ୍ର ପଥ ଦେଇ ନିୟମିତ ଯାତାୟତ ବାଧାପ୍ରାପ୍ତ ହୋଇଆସୁଛି। ତେବେ ବିକଳ୍ପ ରାସ୍ତା ଦେଇ କିଛି ଜାହାଜ ପାଇଁ ଇରାନ୍ ସୀମିତ ପଥ ଅନୁମତି ପ୍ରଦାନ କରିଥିବା ବେଳେ କେତେକ ସମୟରେ ସେବା ପାଇଁ ଶୁଳ୍କ ମଧ୍ୟ ଆଦାୟ କରୁଥିଲା। ଏହାକୁ ବିରୋଧ କରି ଆମେରିକା ନୌସେନା ସେଠାରେ ଇରାନ୍ ତୈଳ ଟ୍ୟାଙ୍କ୍ଗୁଡ଼ିକର ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି। ଭାରତୀୟ ପାଣିପାଗ ବିଭାଗ ଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ଆକଳନ କରିଛି। ଆସନ୍ତା ଦୁଇଦିନ ମଧ୍ୟରେ ଆସାମ, ମେଘାଳୟ, ସିକ୍କିମ୍, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ, କେରଳ, ମାହେ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲରେ ବର୍ଷା ହୋଇପାରେ। ଓଡ଼ିଶା, ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଉପକୂଳ, ପୂର୍ବ ରାଜସ୍ଥାନ, ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନରେ ଧୂଳିଝଡ଼ ଓ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୌସୁମୀ ଆଗମନ ପୂର୍ବରୁ ଭାରତ ଓ ନେପାଳ ମଧ୍ୟରେ ଆଜି କାଠମାଣ୍ଡୁରେ ବନ୍ୟା ପୂର୍ବାନୁମାନ ମଡେଲ୍ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହେବ। ବିହାର ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ସନ୍ତୋଷ କୁମାର ମଲ୍ଲଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। ଭାରତ ନେପାଳର କୋଶି ଏବଂ ଗଣ୍ଡକ ନଦୀ ପ୍ରକଳ୍ପ କମିଟି ଦ୍ୱାରା ଗତମାସ 30 ତାରିଖ ଓ ଚଳିତ ମାସ 1 ତାରିଖରେ କରାଯାଇଥିବା ଦୁଇଦିନିଆ ଏକାଦଶ ମିଳିତ ବୈଠକରେ ଜଳ ପରିଚାଳନା ଓ ଭିଭିଭୂମି ପ୍ରସଙ୍ଗରେ କେତେଗୁଡ଼ିଏ ବୁଝାମଣା ହୋଇଛି। ବୈଠକ ପରେ ଆଜି ପୁଣି କାଠମାଣ୍ଡୁରେ ବନ୍ୟା ପୂର୍ବାନୁମାନ ମଡେଲ ଉପରେ ଆଲୋଚନା ହେବ। ଇତିମଧ୍ୟରେ ପଶ୍ଚିମ କୋଶି ମୁଖ୍ୟ କେନାଲ, କୋଶି ବ୍ୟାରେଜ, ଗଣ୍ଡକ ବ୍ୟାରେଜ୍ରେ 35 କିଲୋମିଟର ଅଞ୍ଚଳରୁ ଜବରଦଖଲ ହଟାଇବାକୁ ନେପାଳ ରାଜି ହୋଇଛି। ଏହା ବ୍ୟତୀତ କୋଶି ମୁଖ୍ୟ କେନାଲ ବନ୍ଧରେ ଲଗାଯାଇଥିବା ବିଦ୍ୟୁତ୍ ଖୁଣ୍ଟକୁ ହଟେଇ ନେବା ପାଇଁ ସହମତି ପ୍ରକାଶ ପାଇଛି। ଆସନ୍ତା ମୌସୁମୀକୁ ଲକ୍ଷ୍ୟ ରଖି ବନ୍ୟା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଏହି ବୁଝାମଣା କରାଯାଉଛି। ଏଏଫ୍ସି 17 ବର୍ଷରୁ କମ୍ ମହିଳା ଏସୀୟ କପ୍ ଫୁଟବଲ ପ୍ରତିଯୋଗିତାରେ ଭାରତ ଆଜି ଏହାର ଅଭିଯାନ ଆରମ୍ଭ କରିବ। ଦୀର୍ଘ 21 ବର୍ଷ ପରେ ଏହି ପ୍ରତିଯୋଗିତା ପାଇଁ ଭାରତ ଯୋଗ୍ୟତା ଅର୍ଜନ କରିଛି। ଚୀନ୍ଠାରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ଆଜି ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବ। ଭାରତୀୟ ସମୟ ଅପରାହ୍ନ 5ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କରିଥିଲା। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ସିଜିନ୍ର ଚତୁର୍ଥ ବିଜୟ ହାସଲ କରିଛି ଏବଂ ପଏଣ୍ଟ ଟେବୁଲ୍ରେ ଷଷ୍ଠ ସ୍ଥାନରେ ରହିଛି। ରାଜସ୍ଥାନ ରୟାଲ୍ସ 10ଟି ମ୍ୟାଚ୍ରୁ 6ଟିରେ ବିଜୟ ସହିତ ଚତୁର୍ଥ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭୋଟ୍ ଗଣନାକାରୀଙ୍କ ମନୋନୟନ ଏବଂ ମୁତୟନ ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ କ୍ଷମତାଧୀନ, କହିଲେ ସୁପ୍ରିମକୋର୍ଟ। ପଶ୍ଚିମବଙ୍ଗରେ 15ଟି ମତଦାନ କେନ୍ଦ୍ରରେ ଚାଲିଛି ପୁନଃ ମତଗ୍ରହଣ। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ଚଳିତ ଆର୍ଥିକ ବର୍ଷ ପାଇଁ ବାଚସ୍ପତି ପୁନର୍ଗଠନ କଲେ 4ଟି ସଂସଦୀୟ କମିଟି। ଏବଂ ଏଏଫ୍ସି 17 ବର୍ଷରୁ କମ୍ ମହିଳା ଏସୀୟ କପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଆରମ୍ଭ ହେବ ଭାରତର ଅଭିଯାନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ନରେଶ ମାଗୋ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Supreme Court declines to interfere with Election Commission's decision.

0: ସିଓଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆମର ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: मेरे प्यारे देशवासियों, आपने एक बात

0: ହୋଇ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷିତ ଭବିଷ୍ୟତ ନିର୍ଦ୍ଧାରଣ କରିବା ଦିଗରେ ଉଦ୍ୟମ କରୁଛନ୍ତି।
1: ଶିକ୍ଷା କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ଏହା ମାନବ ସଭ୍ୟତାର ପ୍ରଗତିର ମୂଳଦୁଆ ଅଟେ। ଏକ ସଶକ୍ତ ସମୃଦ୍ଧ ସମାଜ ଗଠନ କରିବା ପାଇଁ ଶିକ୍ଷା ହିଁ ଶ୍ରେଷ୍ଠ ଆୟୁଧ। ନୂତନ ଜାତୀୟ ଶିକ୍ଷାନୀତି 2020 ଭାରତକୁ ବିଶ୍ୱର ଏକ ଜ୍ଞାନ ମହାଶକ୍ତି ନଲେଜ ସୁପର ପାୱାର ଭାବେ ଗଢ଼ି ତୋଳିବାକୁ ଓଡ଼ିଶା ଆଜି ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ସାକ୍ଷୀ ହୋଇପାରିଛି। ଏହି କର୍ମଶାଳା ହେଉଛି ଏକ ମୌଳିକ ପ୍ଲାଟଫର୍ମ ଯେଉଁଠାରେ ଦେଶର ବରିଷ୍ଠ ଶିକ୍ଷାବିତ ଓ ନୀତି ନିର୍ଦ୍ଧାରକମାନେ ଏକାଠି ହୋଇ ଆମ ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ଉଜ୍ଜଳ କରିବା ପାଇଁ ନିଶ୍ଚିତ ଭାବରେ ଆଗାମୀ ଦିନରେ ଏକ ଶ୍ରେଷ୍ଠ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବେ।
0: କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଜ୍ଞାନଭୂମି ଭାବରେ ଓଡ଼ିଶା ଅନାଦିକାଳରୁ ସାରା ବିଶ୍ୱକୁ ପଥ ପ୍ରଦର୍ଶନ କରିଛି ବୋଲି କହିଛନ୍ତି। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାର ନୌବାଣିଜ୍ୟ, କୃଷି, ମନ୍ଦିର କଳା, ସାହିତ୍ୟ ଓ ସୁସଂସ୍କୃତି ସେ ସମୟର ଶିକ୍ଷାର ନିଦର୍ଶନ। ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ରାଜ୍ୟର ଯେଉଁ ଉପାନ୍ତ ଏବଂ ଦୂରାନ୍ତ ଅଞ୍ଚଳର ବ୍ଲକ୍ଗୁଡ଼ିକରେ ଉଚ୍ଚଶିକ୍ଷା ବ୍ୟବସ୍ଥା ନଥିଲା ସେହିଭଳି 18 ବ୍ଲକ୍ରେ ସରକାରୀ ମହାବିଦ୍ୟାଳୟ ଖୋଲାଯାଇଛି। ସେ କହିଛନ୍ତି ବାମପନ୍ଥୀ ପ୍ରଭାବିତ ଅଞ୍ଚଳରେ ଗ୍ରାମୋଦୟ ଯୋଜନା ମାଧ୍ୟମରେ ଶିକ୍ଷାର ବିସ୍ତାର କରାଯାଇଛି।
2: ପିଏମ୍ ଉଷା ମାଧ୍ୟମରେ ଆମେ ପାଖାପାଖି 676,70,00,000 ଅନୁଦାନ ଆମେ ପ୍ରାପ୍ୟ କରିପାରିଛନ୍ତି, ଯାହା ବିଗତ ଦିନ ମାନଙ୍କରେ ଏତେ ଅନୁଦାନ ଆମେ ପାଇପାରିନଥିଲେ। ତେଣୁ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକର ବିକାଶର କଥା କୁହନ୍ତୁ କି ଯେଉଁ ଉପାନ୍ତ ଦୂରାନ୍ତ ଅଞ୍ଚଳ ଗୁଡ଼ିକ ରହିଛି, ଯେଉଁ ବ୍ଲକ ଗୁଡ଼ିକରେ ବିଲକୁଲ ଉଚ୍ଚଶିକ୍ଷା ଅନୁଷ୍ଠାନ ହିଁ ନଥିଲା, ସେହିଭଳି 18 ବ୍ଲକକୁ ଚିହ୍ନଟ କରାଯାଇ 18 ସରକାରୀ ମହାବିଦ୍ୟାଳୟ ମଧ୍ୟ ଖୋଲାଯାଇଛି।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଯୁକ୍ତିବିଦ୍ୟା ଆଧାରରେ ସେଲ୍ ପ୍ରସାରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ପଦକ୍ଷେପ ଅଧୀନରେ ପରୀକ୍ଷାମୂଳକ ଭାବେ ଆଜି ମଧ୍ୟାହ୍ନ ସମୟରେ ନାଗରିକଙ୍କ ମୋବାଇଲ୍କୁ ସାଇରନ୍ ସତର୍କତା ସହିତ ସୂଚନା ପ୍ରଦାନ କରାଯାଇଛି। ପରୀକ୍ଷଣ ବ୍ୟବସ୍ଥାରେ ପ୍ରଦର୍ଶିତ ବାର୍ତ୍ତାରେ କୁହାଯାଇଛି ସତର୍କ ରୁହନ୍ତୁ, ସୁରକ୍ଷିତ ଦେଶ ଏବଂ ବାର୍ତ୍ତା ପାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ। ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା ବୋଲି ସେଥିରେ ଉଲ୍ଲେଖ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଏହି ବାର୍ତ୍ତା ପାଉଥିବା ନାଗରିକ ଭୟଭୀତ ହେବାର କୌଣସି କାରଣ ନାହିଁ। ପ୍ରଯୁକ୍ତିବିଦ୍ୟା ଆଧାରିତ ମୋବାଇଲ୍ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ବିପର୍ଯ୍ୟୟ ସତର୍କତା ନେଇ ଏଭଳି ବାର୍ତ୍ତା ପ୍ରଦାନ କରାଯାଉଛି। ଦୂରସଞ୍ଚାର ବିଭାଗ ଦ୍ୱାରା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି ବ୍ୟବସ୍ଥାର ବିକାଶ କରାଯାଇଛି। ଶ୍ରୀ ସିନ୍ଧିଆ କହିଛନ୍ତି ଭବିଷ୍ୟତରେ ଏହିଭଳି ଉପାୟରେ ନାଗରିକଙ୍କୁ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ଭାଷାରେ ସୂଚନା ପ୍ରଦାନ କରାଯାଇପାରିବ। ରାଜ୍ୟ ସରକାର ବନ୍ୟା ବାତ୍ୟାର ମୁକାବିଲା ଲାଗି ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି ଓଡ଼ିଶା ହେଉଛି ବାତ୍ୟା, ବନ୍ୟା ଏବଂ ଗ୍ରୀଷ୍ମପ୍ରବଣ ରାଜ୍ୟ। ଚଳିତ ମାସ ଦ୍ୱିତୀୟ ସପ୍ତାହ ଆଡ଼କୁ ଲଘୁଚାପ ନେଇ ଗ୍ଲୋବାଲ୍ ଫୋର୍କାଷ୍ଟ ସିଷ୍ଟମ୍ ଆକଳନ କରିଥିବା ପରିପ୍ରେକ୍ଷୀରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଏପ୍ରିଲ୍ ମାସରେ ଝଡ଼ ହେବା ଏବଂ ମେ ମାସରେ ବାତ୍ୟା ହେବାର ସମ୍ଭାବନା ଥାଏ। ତେବେ ଏସବୁର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ ନେଇ କୌଣସି ସୂଚନା ମିଳିନାହିଁ। କଟକ ଚଣ୍ଡୀମନ୍ଦିର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ଲାଗି ଶ୍ରୀ ମହତାବ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ମନ୍ଦିରର ମୁଖ୍ୟଦ୍ୱାରରେ ପିତ୍ତଳ କବାଟ ଲଗାଯିବା ସହ ଅନ୍ୟ ତିନୋଟି ଦ୍ୱାରରେ ଭକ୍ତଙ୍କ ଅନୁଦାନରେ କାଠ କବାଟ ଲଗାଯିବା ପରେ ମନ୍ଦିରରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହେବ ବୋଲି ସାଂସଦ ଶ୍ରୀ ମହତାବ କହିଛନ୍ତି। ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନକାରୀଙ୍କୁ ସୂଚନା ଦେବାରେ ଅବମାନନା ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କୁ 5,000 ଟଙ୍କା ଜରିମାନା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଖଡ଼ିଆଳର 13 ୱାର୍ଡର ଜଣେ ନିବାସୀ ସୂଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ ମଧ୍ୟ ନିର୍ବାହୀ ଅଧିକାରୀ ତଥ୍ୟ ପ୍ରଦାନ କରିବା ପରିବର୍ତ୍ତେ ସମୟ ଗଡ଼ାଇ ଚାଲିଥିଲେ। କମିଶନଙ୍କ ପକ୍ଷରୁ ଏନେଇ ଶୁଣାଣି ପରେ ଜରିମାନା ଦଣ୍ଡାଦେଶ ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଧାମନଗର, ବାସୁଦେବପୁର ଓ ଚାନ୍ଦବାଲିଠାରେ ତାଲୁକସ୍ତରୀୟ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଲଲାଟେନ୍ଦୁ ଜେନା ଓ ଅନ୍ୟ ବିଚାର ବିଭାଗୀୟ ଅଧିକାରୀମାନେ ସମାଜରେ ସ୍ୱେଚ୍ଛାସେବୀର ଭୂମିକା ଉପରେ ଏଥିରେ ଆଲୋଚନା କରିଥିଲେ। ଢେଙ୍କାନାଳ ଜିଲ୍ଲାରେ ଚାଲିଥିବା ସିଏମ୍ ଟ୍ରଫି ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ ଗତମାସ 18 ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଆଜିର ଉଦ୍ଯାପନୀ ଉତ୍ସବରେ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାରେ କ୍ରୀଡ଼ା ଭିଭିଭୂମିକୁ ଅଧିକ ମଜବୁତ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ।

ବୋଲି କହିଥିଲେ। ପ୍ରତିଯୋଗିତାରେ 8ଟି ବ୍ଲକରେ କବାଡ଼ି, ଖୋଖୋ ଓ ଭଲିବଲ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପାଣିପାଗ ରାଜ୍ୟରେ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ଝଡ଼ ତୋଫାନ ଓ ବର୍ଷା ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ରାଜ୍ୟରେ ସର୍ବାଧିକ ତାପମାତ୍ରା ମାଲକାନଗିରିରେ 40.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲା ଚକାପାଦରେ ସର୍ବାଧିକ 76.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୌସୁମୀ ଓ ଅଣମୌସୁମୀ ଋତୁରେ ମହାନଦୀରେ ଜଳ ପ୍ରବାହ ନେଇ ଟ୍ରିବ୍ୟୁନାଲ୍କୁ ଅବଗତ କରାଇଲେ ଓଡ଼ିଶା ଓ ଛତିଶଗଡ଼। ଚଳିତ ମାସ 30 ତାରିଖରେ ପରବର୍ତ୍ତୀ ଶୁଣାଣି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଆଉ କିଛି ସମୟ ପରେ ପ୍ରକାଶ ପାଇବ। ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି 2-ଦିନିଆ ପ୍ରଜ୍ଞା ପ୍ରେରଣା କର୍ମଶାଳା। ଏବଂ ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

ଭାରତର ସାଂସ୍କୃତିକ ଐତିହ୍ୟର ଏକ ଅତ୍ୟନ୍ତ ସମୃଦ୍ଧ ଅଂଶ ହେଉଛି ଆମ ଓଡ଼ିଶାର ଲୋକକଳା। ବିଭିନ୍ନ ପ୍ରକାରର ଲୋକକଳା ଆମେ ଦେଖିଥାଉ, ଯାହା ଆମ ପରମ୍ପରା, ଧାର୍ମିକ ଆସ୍ଥା ଏବଂ ଦୈନିକ ଜୀବନ ସହିତ ଜଡ଼ିତ।

ଆମ ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ଚିତ୍ରକଳା ହେଉଛି ପଟ୍ଟଚିତ୍ର। କପଡ଼ା ଉପରେ ପୌରାଣିକ କଥା, ବିଶେଷ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ସଂସ୍କୃତିକୁ ଚିତ୍ରିତ କରାଯାଏ। ସାଧି ପଟ୍ଟଚିତ୍ର ନାଁଟି ଗୋଟିଏ ସୁନ୍ଦର ଅର୍ଥ ରହିଛି। ପଟ୍ଟମାନେ ହେଉଛି କପଡ଼ା, ଆଉ ଚିତ୍ରମାନେ ହେଉଛି ଚିତ୍ରକଳା। ସବୁଠୁ ସୁନ୍ଦର କଥା ହେଉଛି କ'ଣ କହିଲେ, ଏ କଳାରେ ସମସ୍ତ ରଙ୍ଗ ପ୍ରାକୃତିକ ଉତ୍ସରୁ ହିଁ ତିଆରି ହୁଏ, ଯେମିତିକି ଫୁଲ, ପତ୍ର, ମାଟି, ଖଣିଜ ଆଦିରୁ। ଏହା ଏକ ପରିବେଶ ମିତ୍ର କଳା। ଆଉ ଏବେ ଯଦି ଆମେ ଦେଖିବା, ପଟ୍ଟଚିତ୍ର କେବଳ ଓଡ଼ିଶାରେ ସୀମିତ ନୁହଁ, ବିଶ୍ୱସ୍ତରରେ ମଧ୍ୟ ଏହାର ବହୁତ ଚାହିଦା ରହିଛି। ସିଉଲିଏଛି ଆପଣଙ୍କ ସହିତ, ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଥିଲ୍ ତାକ।

ଓଡ଼ିଶାର ଲୋକ ସାହିତ୍ୟରେ ପାଲା ଓ ଦାସକାଠିଆ ଦୁଇଟି ଅତ୍ୟନ୍ତ ହେଉଛି ଲୋକପ୍ରିୟ ଏବଂ ପାରମ୍ପରିକ ନାଟ୍ୟ ସଙ୍ଗୀତ ରୂପ। ପାଲାର ମୁଖ୍ୟ ଶିଳ୍ପୀଙ୍କୁ ଗାୟକ ବୋଲି କୁହାଯାଏ, ଯେଉଁଠି ଗୀତ, ଆଲୋଚନା ଏବଂ ଅଭିନୟ ତିନୋଟିକୁ ଏକା ସାଥିରେ କରନ୍ତି। ପାଲା ଦଳରେ ସାଧାରଣତଃ 4-6 ଜଣ ଶିଳ୍ପୀ ଥାଆନ୍ତି, ଯେଉଁମାନେ ଗୀତ ଓ ପ୍ରଶ୍ନ ଉତ୍ତର ଶୈଳୀରେ ପ୍ରଦର୍ଶନ କରିଥାନ୍ତି। ଦାସକାଠିଆରେ ମୁଖ୍ୟତଃ 2 ଜଣ ଶିଳ୍ପୀ ଥାଆନ୍ତି, ଜଣେ ଗାୟକ ଏବଂ ଅନ୍ୟ ଜଣେ ହେଉଛନ୍ତି ସହଯୋଗୀ। ସାଥୀ, ଆଉ ଗୋଟେ ସୁନ୍ଦର କଥାଟି କହିବାକୁ ଚାହୁଁଛି। କାଠିଆ ନାମଟି ଆସିଛି କେଉଁଠୁ କହିଲେ? ଏଥିରେ ବ୍ୟବହୃତ ହେଉଥିବା କାଠର ଛୋଟ ଖଣ୍ଡଠାରୁ ଆସିଛି, ଯାହାକି ତାଳ ଦେବା ପାଇଁ ବ୍ୟବହୃତ ହୋଇଥାଏ।

ସୁଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ୍ ସାଧି ଆମର ଓଡ଼ିଶାର ଲୋକକଳା ଭିତରୁ ତାଳପତ୍ର ଖୋଦେଇ କାମ ଗୋଟେ ସୁନ୍ଦର କାମଟେ। ତାଳପତ୍ର ଉପରେ ଖୋଦେଇ କରି ତିଆରି କରାଯାଇଥିବା ସେ ସୂକ୍ଷ୍ମ କଳାକୃତି ଏଥିରେ ରାମାୟଣ ମହାଭାରତର କାହାଣୀ ମଧ୍ୟ ଦେଖିବାକୁ ମିଳେ। ଆଉ ବର୍ତ୍ତମାନ ଯଦି ଆମେ ଦେଖିବା ଆମ ପାଇଁ ଗୋଟେ ନୂଆ ଫ୍ୟାସନ ମଧ୍ୟ କହିଲେ ଚଳେ। ଆମେ ପୁଣି ଫେରିଯାଉଛୁ ସେ ପୁରୁଣା ଦିନକୁ, ମାନେ କି ତାଳପତ୍ରରେ ଆମେ ଆଗରୁ ଖୋଦେଇ କାମ ଦେଖୁଥିଲୁ। ଆମର ସବୁ ଟିପଣା ଯେଉଁ କୁହନ୍ତି ସେଗୁଡ଼ିକ ସବୁ ଖୋଦେଇ କରିକି ରଖା ହଉଥିଲେ। ଇମ୍ପୋର୍ଟାଣ୍ଟ ସବୁ କଥାବାର୍ତ୍ତା ଆମର ଜୀବନର ଜାତକ ହେଉ କି ଯାହା ବି କିଛି ହେଉ ସେଇଥିରେ ସବୁ ଖୋଦେଇ କରିକି ରଖା ହୁଏ। କିନ୍ତୁ ବର୍ତ୍ତମାନ ଗୋଟେ ନୂଆ ଟ୍ରେଣ୍ଡ ଗୋଟେ ସାମିଲ ହେଇଛି ଆମ ଲାଇଫରେ, ଯେ ବାହାଘର ହେଉ ବ୍ରତଘର ହେଉ ଯେକୌଣସି ଇନ୍ଭିଟେସନ କାହାକୁ ଯଦି ଦେବାର ଥାଏ ତାହେଲେ ତାଳପତ୍ରରେ ଆମେ ଖୋଦେଇ କରିକି ନୂଆ ପ୍ରିଣ୍ଟ କରିକି ମଧ୍ୟ ସୁନ୍ଦର ଦେଖାଯିବା ପାଇଁ ମଧ୍ୟ ଆମେ ସମସ୍ତଙ୍କୁ ବାଣ୍ଟି ପାରୁଛୁ ସେ ତାଳପତ୍ରର ଇନ୍ଭିଟେସନ କାର୍ଡ ବନେଇକି। କିଏ କହିଲା ଯେ ଆମେ ପୁରୁଣା କଥାକୁ ସବୁ ଭୁଲି ଯାଇଛୁ? ପୁରୁଣା କଥାକୁ ଆମେ ଭୁଲିନୁ, କିନ୍ତୁ ପୁରୁଣା କଥା ଗୁଡ଼ିକୁ ସାଙ୍ଗରେ ନେଇକି ଆମେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛୁ। ଫେରିଯାଉଛୁ ସେ ପୁରୁଣା ଦିନକୁ, ସେଇ ପୁରୁଣା ଦିନକୁ ଆକ୍ସେପ୍ଟ କରୁଛୁ। ନୂଆ ଯୁଗରେ ତାଳ ମିଶେଇକି ଚାଲୁଛୁ ଆମେ।

କିନ୍ତୁ ବର୍ତ୍ତମାନ ତ ସମୟ ହେଇଯାଇଛି ସିଉଲିଓ ଆପଣଙ୍କ ସହିତ ଚାଲିପାରିବନି ଏକାଠି, କାହିଁକିନା ସମୟ ହେଇଯାଇଛି ଆପଣଙ୍କ ଠାରୁ ବିଦାୟ ନେବାର। କିନ୍ତୁ ହଁ, ମନ ଦୁଃଖ କରନ୍ତୁନି, କାହିଁକିନା ମୁଁ ତ ଯାଉଛି କିନ୍ତୁ ଆପଣଙ୍କୁ ଏକା କରିକି ଯିବିନି। ଆପଣଙ୍କ ପାଖରେ ଆଉ ଜଣେ ସାଥୀ ଯୋଡ଼ି ହେବା ପାଇଁ ଆସି ପହଞ୍ଚି ଗଲେଣି। ରାତି 11:10 ପର୍ଯ୍ୟନ୍ତ ଆପଣଙ୍କ ସହିତ ଢେର ସାରା କଥାବାର୍ତ୍ତା ହେବି, ଆପଣଙ୍କ ସହିତ ଡାଇରେକ୍ଟ ଫୋନ୍ ମାଧ୍ୟମରେ ମିଠା ମିଠା ଗୀତ ଶୁଣେଇବି, ବହୁତ ସାରା ଇନଫର୍ମେସନ୍ ଆପଣଙ୍କ ପାଇଁ ଆଣିଛନ୍ତି। ତେଣୁ ଆଜି ପାଇଁ ଆପଣଙ୍କର ସିଉଲିକୁ ବିଦାୟ ଦିଅନ୍ତୁ, କଥା ଦେଲି ନିହାତି ଭାବରେ ଆଉ ଏକ ସୁନ୍ଦର ସନ୍ଧ୍ୟାରେ ଆପଣଙ୍କ ସହିତ ଦେଖା ହେବ। ଆଜି ପାଇଁ ରହୁଛି, ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଲସି ଦଲଦା। ଆରମ୍ଭ ହେଇଯାଇଛି ସୁରିଲା ଆଫ୍ଟରନୁନ୍। ସୁରିଲା ଆଫ୍ଟରନୁନ୍ରେ ଜ୍ୟୋତି ଅଛି ଆପଣଙ୍କ ସହିତ। ବାହାରି ବହୁତ ବେଶୀ ଖରା। ମୁଁ ଯେତେବେଳେ ଏବେ ଜଷ୍ଟ ବାହାରିକି ଘରୁ କିଛି ସମୟ ପୂର୍ବରୁ ଆସିଲି, ଏତେ ବେଶୀ ଖରା ଯେ ମାନେ ପାଖରେ ପାଣି ଥାଇକି ବି ତାକୁ ପିଇ ସାରିବା ପରେ ବି ଭାରି ବ୍ୟସ୍ତ ଲାଗୁଥାଏ, ବହୁତ ଖରା। ତଥାପି ଠାଏ ଠାଏ କାଳ ବୈଶାଖୀର ବର୍ଷା ଯୋଗୁଁ କୋଉଠି କୋଉଠି ଥଣ୍ଡା ବି ପଡ଼ିଯାଇଛି। ତେବେ ଏଇ ଖରାରେ ନିହାତି ଭାବରେ ଆମେ ହାଇଡ୍ରେଟେଡ୍ ରହିବା ପାଇଁ, ମାନେ ଦେହରୁ ଆମର ଜଳୀୟ ଅଂଶ ଶୁଖି ନ ଯିବା ପାଇଁ, ଜଳୀୟ ଅଂଶ କମି ନ ଯିବା ପାଇଁ ଆମେ ପ୍ରଚୁର ମାତ୍ରାରେ ପାଣି ପିଉ। ଲସି, ସର୍ବତ, ଲେମ୍ବୁ ପାଣି, ପଇଡ଼ ପାଣି, ନହେଲେ କାକୁଡ଼ି, ତରଭୁଜ, ଯେଉଁଥିରେ ପ୍ରଚୁର ମାତ୍ରାରେ ଜଳ ରହିଛି, ସେପରି ଫଳ ପନିପରିବା ଏସବୁକୁ ଆମେ ଖାଇଥାଉ। କିନ୍ତୁ ଆମେମାନେ ଘରେ ତ କେୟାରଫୁଲି ଏତେ ସବୁ ଜିନିଷ ଖାଇଥାଉ, କିନ୍ତୁ ଆମମାନଙ୍କ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ ବାହାରକୁ ଯାଉଛନ୍ତି, ପ୍ରତିଦିନ ବାହାରେ କାମ କରୁଛନ୍ତି, ଆଉ ଯେଉଁ ଖରା ରହିଛି ଅତ୍ୟଧିକ ଖରାରେ ବି ବହୁତ ବେଶୀ ଶାରୀରିକ ପରିଶ୍ରମ କରୁଛନ୍ତି ନିଜର ଘର ଚଳାଇବା ପାଇଁ, ନିଜର ପରିବାର ଚଳାଇବା ପାଇଁ। ହଁ, ଅଂଶୁଘାତର ଯେଉଁ ଆମର ସତର୍କତା ରହିଛି ବାରମ୍ବାର କୁହାଯାଉଥିଲେ ମଧ୍ୟ, ଯେ ଦିନ 10-11 ପରଠାରୁ ଆଉ ଖରାବେଳ ଆମର 3 ବେଳ ପର୍ଯ୍ୟନ୍ତ ଟିକେ ବାହାରକୁ ନ ଯିବା, ତଥାପି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଅନେକ ଲୋକ ବାହାରେ ରହୁଛନ୍ତି ସେ ସମୟରେ। ତେବେ ସେମାନଙ୍କ ପାଇଁ ଆମେ କ'ଣ କରିପାରିବା? ସେମାନଙ୍କୁ ଶାନ୍ତ କରିବା ପାଇଁ, ମାନେ ସେମାନଙ୍କର ଯେଉଁ ପରିଶ୍ରମ ରହିଛି ସେହି ପରିଶ୍ରମ ମୁତାବକ ଆମେ ସାଧାରଣ ଗୋଟିଏ ଛୋଟିଆ ସାହାଯ୍ୟ ହେଉଛି ଜଳଛତ୍ର।

ଜଳ ଛତ୍ର, ତା ପାଇଁ କିଛି ବହୁତ ବେଶୀ ଆମେ ଖର୍ଚ୍ଚ କରିବାକୁ ପଡ଼େ ତା ତ ନୁହେଁ, କିନ୍ତୁ ଯିଏ ଶୋଷିଲା ବାଟୋଇଟିଏ ଥାଏ, ଅଧିକ ପରିଶ୍ରମ କରିଥାଏ, ଯିଏ ପାଣି ପାଇଁ ସବୁବେଳେ ବ୍ୟାକୁଳ, ହଠାତ୍ ବ୍ୟାକୁଳ ହୋଇପଡ଼େ, ତାକୁ ଜଳ ଛତ୍ର ବହୁତ ବେଶୀ ସାହାଯ୍ୟ କରିଥାଏ। ଆଉ ଆମର ଓଡ଼ିଶାର ଯାହା ସଂସ୍କୃତି ଆଉ ପରମ୍ପରା ରହିଛି, ଜଳଛତ୍ର ଏଥିରେ ବି ଗୋଟେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି। ଏହି ଜଳଛତ୍ର ଯାହା ଆମେ ଦେଖୁଛେ ରାସ୍ତା କଡ଼ରେ, ଛକ ଛକରେ ତିଆରି ହୋଇଛି, ଏସବୁ କେବଳ ପାଣି ପିଇବାର ଗୋଟେ ମାଧ୍ୟମ ନୁହେଁ, ବରଂ କହିବାକୁ ଗଲେ ଏଇଟା ମାନବ ସେବାର ଗୋଟେ ସୁନ୍ଦର ଉଦାହରଣ। ହଁ, ଆମେ ମୂଳରୁ ଜାଣିଛେ ମାନବ ସେବା ହିଁ ମାଧବ ସେବା, ବେଶୀ କିଛି ନହେଲେ ନାହିଁ। ଏଇ ଯୋଉ ରୌଦ୍ର ତାପ, ମାନେ ପ୍ରଚଣ୍ଡ ଖରାରୁ ଯଦି କାହାର ତଣ୍ଟିରେ ବା କାହାର ଶୋଷ ଆମେ ମେଣ୍ଟେଇ ପାରୁଛେ, ତାହେଲେ ତାଠାରୁ ବଡ଼ ପୁଣ୍ୟ ଆଉ କିଛି ବି ନାହିଁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଗଟେକ ଦିଲ୍, ସେହି ଦିଲ୍ ଦାଗ ଶୋ ଚାଲିଛି। ସୁରିଲା ଆଫ୍ଟରନୁନ୍, ଜ୍ୟୋତି ଅଛି ସୁରିଲା ଆଫ୍ଟରନୁନ୍ରେ ଆପଣଙ୍କ ସହିତ, ଆଉ ପହଞ୍ଚୁଛି କିଛି ବ୍ୟୁଟିଫୁଲ୍ ମ୍ୟୁଜିକାଲ୍ ଟ୍ରାକ୍ ଆପଣଙ୍କ ପାଇଁ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେଡ୍ ବୋକାଟେକ୍ ଦିଲ୍ ସି ଦିଲ୍ ତାକ୍ ଶୋ ଚାଲିଛି, ସୁରିଲ ଆଫ୍ଟରନୁନ୍ ଜ୍ୟୋତି ଅଛି ଆପଣଙ୍କ ସହିତ। ହଁ, କଥାରେ ଅଛି ଯେ ଆମେ ଯାହା ବାଣ୍ଟିବା ଆମ ପାଖରେ ସେଇଟା ହିଁ ବଢ଼ିବ। ମାନେ ଆମେ ପିଲାବେଳେ ଯେତେବେଳେ ପାଠ ପଢ଼ୁଥିଲୁ, ଯଦି ଆମ ସାଙ୍ଗମାନଙ୍କୁ ଯଦି ଆମେ କିଛି ପାଠ ଆସୁନି ଆମେ ବୁଝେଇ ଦେଉଥିଲେ, ତାହେଲେ ଯୋଉ ପାଠଟି ଆମେ ବୁଝାଉଥିଲେ ଆମର ସେଟା ବହୁତ ଭଲ ଭାବରେ ମନେ ରହିଯାଉଥିଲା। ସେମିତି ଆମେ ଯଦି କାହା ମୁହଁରେ ଟିକେ ହସ ଫୁଟେଇ ପାରିବା, ତାଙ୍କ ହସ ଦେଖି ଆମ ମୁହଁରେ ନିହାତି ଭାବରେ ଟିକେ ହସ ଫୁଟିଯିବ। ଏକଥା ଆପଣ ନିହାତି ଭାବରେ ଅନୁଭବ ବି କରିଥିବେ ଯେ ଆମେ ଯାହା ବାଣ୍ଟିବା ତାହା ହିଁ ବଢ଼ିବ। ସେମିତି ଏ ଯେଉଁ ଜଳଛତ୍ର ସମସ୍ତେ ଆମେମାନେ ଦେଖୁଛେ ବିଭିନ୍ନ ବ୍ଲକରେ କରାଯାଉଛି, ଆଉ କୌଣସି ଆମର ଗୋଷ୍ଠୀ ବା ବ୍ୟକ୍ତିଗତ ଭାବରେ ବି କିଛି ଲୋକ ଆମର ପଣା, ଆମର ଯେଉଁ ଜଳଛତ୍ର ରହିଛି, କେହି କେହି ପଣା, ଦହି ପଣା, ଦହି ସର୍ବତ, ନହେଲେ ସାଧା ପାଣି, ଥଣ୍ଡା ପାଣି ମାଠିରେ ରଖି ମଧ୍ୟ ଜଳଛତ୍ର ଖୋଲିଛନ୍ତି। ତେବେ ଜଳଛତ୍ର ଖୋଲିବା ଦ୍ୱାରା ଯେଉଁ ବାଟୋଇମାନଙ୍କର ଯେଉଁ ତୃଷ୍ଣା ରହିଛି, ଯେଉଁ ଶୋଷ ରହିଛି, ତାକୁ ଯେତେବେଳେ ମେଣ୍ଟେଇ ପାରୁଛନ୍ତି, ତାଙ୍କ ମନରେ ଯେଉଁ ଶାନ୍ତି ମିଳୁଛି, ସେମାନେ ଯେଉଁ ଶାନ୍ତି ପାଉଛନ୍ତି, ସେହି ଶାନ୍ତି ନିହାତି ଭାବରେ ଯିଏ ଜଳଛତ୍ରରେ ଠିଆ ହୋଇ ଦୁଇ ଗ୍ଲାସ୍ ପାଣି ଦେଇଛନ୍ତି ଅନ୍ୟମାନଙ୍କୁ, ସେହି ଶାନ୍ତିଟା ନିଜେ ବି ଅନୁଭବ କରିପାରୁଥିବେ।

ସ୍ୱେଚ୍ଛାସେବୀ ଅନୁଷ୍ଠାନ, ପୁଲିସ ବିଭାଗ ନହେଲେ ବ୍ୟକ୍ତିଗତ ଭାବରେ କିଛି ଲୋକ ରାସ୍ତାକଡ଼ରେ ଜଳଛତ୍ର ଖୋଲନ୍ତି, ଆଉ ଜଳସେବା କେନ୍ଦ୍ର ମଧ୍ୟ ତାଙ୍କୁ କୁହାଯାଏ। ୱାଟର ଡୋନେସନ, ଜଳ ଦାନ କରିବା ଜୀବନ ଦାନ କରିବା ସହିତ ହିଁ ସମାନ ହୋଇଥାଏ। ଭାବନ୍ତୁ ଆପଣ ବାହାରକୁ ଯାଇଛନ୍ତି, ପାଣି ବଟଲ ସାଙ୍ଗରେ ନେଇଛନ୍ତି, ତାପରେ ବି ପାଣି ସରିଯାଇଛି, କୌଣସି ଅସୁବିଧା ହେତୁ କୌଣସି ପାଣି ପାଇନାହାନ୍ତି କେଉଁଠି, ଆଉ ସାମ୍ନାରେ ଗୋଟେ ଜଳଛତ୍ର ପଡ଼ିଗଲା, ଜଳଛତ୍ରଟା ଆପଣଙ୍କୁ ଦିଶିଗଲା, କେତେ ଶାନ୍ତି ଆପଣଙ୍କୁ ଲାଗିଥିବ, ଯାହା ହଉ ପାଣି ଟିକେ ପାଇଗଲି। ତେଣୁ ଆମେ ଆମ ଘର ଦୁଆର ମୁହଁରେ ଏହି ବ୍ୟବସ୍ଥାଟା କରିପାରିବା ନା କରିପାରିବାନି, ଚିନ୍ତା କରୁଥାନ୍ତୁ। ତା ଭିତରେ ପହଞ୍ଚୁଛି କିଛି ବ୍ୟୁଟିଫୁଲ ମ୍ୟୁଜିକାଲ ଟ୍ରାକ୍, ଓନ୍ଲି 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗ ବୋକାଟେକ୍ ଦିଲ୍ ସେଇ ଦିଲ୍ ତାକ୍।

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ସମୟରେ ଏହି ଜଳଛତ୍ର ଯାତ୍ରୀ ବା ପଥଚାରୀ ବାଟୋଇଜି ଯାଇଥାନ୍ତି ବା ଶ୍ରମିକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ତାଙ୍କର ଶୋଷ ମେଣ୍ଟାଇଥାନ୍ତି। ଶରୀରରେ ଜଳୀୟ ଅଂଶ କମିଯିବା ଏବଂ ଯେଉଁ ହିଟ୍ ଷ୍ଟ୍ରୋକ୍ ବା ସନ୍ଷ୍ଟ୍ରୋକ୍ ଯେଉଁ ହୁଏ ସେସବୁର ରକ୍ଷା କରିବା ପାଇଁ ମଧ୍ୟ ଏହି ଜଳଛତ୍ର ବହୁତ ବେଶୀ ସାହାଯ୍ୟ କରିଥାଏ। କେବଳ ଜଳଛତ୍ରରେ ପାଣି ହିଁ ବଣ୍ଟାଯାଏ ତା ନୁହେଁ, ଅନେକ ଜଳଛତ୍ର ଏମିତି ଅଛି ଶୁଦ୍ଧ ଜଳ ସହିତ ବେଲପଣା, ଲେମ୍ବୁ ପାଣି କିମ୍ବା ଓଲୁଅ, ଛେନାପାଣି ଏସବୁ ମଧ୍ୟ ଦେଇଥାନ୍ତି, ଯାହା ଶରୀରକୁ ଥଣ୍ଡା ରଖେ। ଆଉ ଗୋଟେ ଭଲ କଥା ହେଉଛି ଏହି ଜଳଛତ୍ର ଦ୍ୱାରା ଯେ ଜଳର କେତେ ଗୁରୁତ୍ୱ ରହିଛି ଆଉ ଜଳ ସଂରକ୍ଷଣ କରିବାଟା କେତେ ଜରୁରୀ ସେ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି ହୋଇଯାଏ। ହଁ ହଁ, ଲୋକମାନେ ଦେଖିକି ହିଁ ବୁଝିପାରନ୍ତି ଯେ ଖରାଦିନେ ଜଳର ଆବଶ୍ୟକତା ଏତେ ଅଧିକ ଅଛି ଯେ ଆମେ ଅନ୍ୟ ସମୟରେ ଯେତେବେଳେ ପାଣିକୁ ବହୁତ ବେଶୀ ନଷ୍ଟ କରୁଛୁ ସେତେବେଳେ ଏହି ପିଇବା ପାଣି କଥା ଥରେ ତ ଚିନ୍ତା କରିବା ଦରକାର ନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ପୋକାଟେକ୍ ଦେଲ୍ ସି ତେଲ୍ ତାକ୍ ସୁରିଲା ଆଫ୍ଟରନୁନ୍ ଡି ଜ୍ୟୋତି ଅଛି ଆପଣଙ୍କ ସହିତ।

ଅପରାହ୍ନ 5ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଆଜି ପଶ୍ଚିମବଙ୍ଗର 15ଟି ମତଦାନ କେନ୍ଦ୍ରରେ ଆରମ୍ଭ ହୋଇଛି ପୁନଃ ମତଦାନ। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ଭାରତରେ ଶକ୍ତି ଯୋଗାଣ ସୁବ୍ୟବସ୍ଥିତ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ସୂଚନା। $100 ବିଲିୟନ ଅତିକ୍ରମ କଲା ଭାରତ ୟୁଏଇ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍। ଭୋଟ୍ ଗଣନାକାରୀଙ୍କ ମନୋନୟନ ଏବଂ ମୁତୟନ ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ କ୍ଷମତାଧୀନ କହିଲେ ସୁପ୍ରିମକୋର୍ଟ। ପଶ୍ଚିମବଙ୍ଗରେ 15ଟି ମତଦାନ କେନ୍ଦ୍ରରେ ଚାଲିଛି ପୁନଃ ମତଗ୍ରହଣ। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ଚଳିତ ଆର୍ଥିକ ବର୍ଷ ପାଇଁ ବାଚସ୍ପତି ପୁନର୍ଗଠନ କଲେ 4ଟି ସଂସଦୀୟ କମିଟି। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଆଜିଠାରୁ 4ଦିନିଆ ମିଆଁମାର ଗସ୍ତରେ ଯାଉଛନ୍ତି। ମୌସୁମୀ ଓ ଅଣମୌସୁମୀ ଋତୁରେ ମହାନଦୀରେ ଜଳପ୍ରବାହ ନେଇ ଟ୍ରାଇବୁନାଲକୁ ଅବଗତ କରାଇଲେ ଓଡ଼ିଶା ଓ ଛତିଶଗଡ଼। ଚଳିତ ମାସ 30 ତାରିଖରେ ପରବର୍ତ୍ତୀ ଶୁଣାଣି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଉଛି। ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି 2ଦିନିଆ ପ୍ରଜ୍ଞା ପ୍ରେରଣା କର୍ମଶାଳା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସି ଦିଲ୍ ତକ୍। ପୁରା ସମୟ ହେଇଯାଇଛି ଏନର୍ଜେଟିକ ୱେରୁ ଆରମ୍ଭ କରିବା ଆମର ଡାଇଲି ଲାଇଫ ଚିଟ୍ଚାଟ୍। ହଁ, ପୁରା ଦିନ ତମାମ ଆପଣ

ଫିର୍ ଚାଟ୍ କରିବା ପାଇଁ। ଆମେ ମାନେ ମଣିଷ ଦିନ ସାରା କେତେ କାମ କରୁ, ନିଜର ପେଟ ପୋଷିବା ପାଇଁ ହଉ, ନିଜର ପରିବାର ପାଇଁ ହଉ, କେତେ ଦାୟିତ୍ୱ ଅଛି, କେତେ କର୍ତ୍ତବ୍ୟ ଆମର ଅଛି। ବିଭିନ୍ନ ପ୍ରକାର କାମ ଭିତରେ ଆମେ ପ୍ରତିଦିନ କିଛି ନା କିଛି ଭଲ କାମ କରିବା ଦରକାର। କଣ ଭାବୁଛନ୍ତି ଏ ବିଷୟରେ, ଭଲ କାମ କରିବା ଦରକାର ନା ଦରକାର ନାହିଁ? ତେବେ ଆଜିର ପ୍ରଶ୍ନ ମାନେ ଚିଟ୍ଚାଟ୍ର ବିଷୟ ହେଉଛି, ଆଜି ଦିନରେ ଆପଣ କ'ଣ ଭଲ କାମ କରିଛନ୍ତି? ହଁ, ଆଜି ଦିନରେ କ'ଣ ଭଲ କାମ କରିଛନ୍ତି ଆମକୁ ଜଣାଇପାରିବି। ନମ୍ବରଟି ହେଉଛି 0671-230-3153। ପହଞ୍ଚୁଛି ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଆପଣଙ୍କ ପାଖରେ, ସେ ଭିତରେ ଆପଣଙ୍କର କଲ୍କୁ ୱେଟ୍ କରିଛି ଆପଣଙ୍କର ଦିଲ୍ କା ଦୋସ୍ତ ଜ୍ୟୋତି।

0: ମିଶିକି ମିଶିକି ଜଳସେଚନ ଶହେ ପଚିଶ ଖଣ୍ଡେ ପାଖାପାଖି ଆମେ ସବୁ ଲୋକମାନଙ୍କୁ ଦେଇଛୁ। ତାପରେ ସେଠୁ ଆସିକି ଜଳସେଚନ ସାରିକି ଆସି ଆମର ତିନିଟା ବେଳେ ଗଲୁ ଆମର ଟମକା ସେଠି ଆମର ଅଛି ବଡ ଜଙ୍ଗଲଟିଏ ଜଙ୍ଗଲଟା ଅଛି। ସେ ଜଙ୍ଗଲରେ ଆମର ପଶୁପକ୍ଷୀ ଯୋଉ ଆମେ ଛାଡିଛୁ ଆମର ଟାଟା ଗୁଣ୍ଡ ତରଫରୁ ସେଠି ତାଙ୍କର ଖାଦ୍ୟ ବ୍ୟବସ୍ଥା ଦେଇକି ତାଙ୍କର ରକ୍ଷଣାବେକ୍ଷଣ ସାରିକି କିଛି ବି ପ୍ଲାଣ୍ଟ ଯୋଉ ସାପ ବାହାରନ୍ତି ଆମର ସବୁ ସେଠି ଆମେ ସାପ ଛାଡିକି ତାଙ୍କର ମାସିକିଆ ଖାଦ୍ୟ ଦିନସାରା ଖାଦ୍ୟ ଆମର ସେଠି ଲୋକମାନେ ଅଛନ୍ତି ଚିକୁଡ଼ି ଗାର୍ଡ ଅଛନ୍ତି ସେଠି ଦେବା ପାଇଁ ତାଙ୍କ ପାଣିର ବ୍ୟବସ୍ଥା ଦେଇକି ଜଳସେଚନ କରିକି ଏ ପଶୁପକ୍ଷୀଙ୍କ ଖାଦ୍ୟ ତାକୁ କିଛି ଗଛ ବି ସେଠି ଜଙ୍ଗଲ ଆହୁରି କିଛି ଛୋଟ ଛୋଟ ଗଛ ବି ଆମେ ଲଗେଇକି ଆଜି ଆସିଲୁ ଆମେ ଏଇ ଦଶଟା ଆସିକି ଆମେ ଡ୍ୟୁଟି ଫେରିଛୁ ଆଉ।
1: ଆଚ୍ଛା ଆଜି କରିଛନ୍ତି ନା ଏମିତି ପ୍ରତିଦିନ କରନ୍ତି?
0: ନାଇଁ ଏଇଟା ପ୍ରତି ମାସରେ ପ୍ରତି ଶନିବାର ଆମର ହୁଏ।
1: ନିହାତି ଭାବରେ ଏମିତି କାମ ଆପଣ କରନ୍ତି ଯୋଉଟା ଅନ୍ୟମାନଙ୍କର ମଙ୍ଗଳ ପାଇଁ ନିୟୋଜିତ ଥାଏ।
0: ଆମେ ସବୁ ବତକ ଛାଡିଛୁ ଆଉ ଶୁଆ ବି ଛାଡିଛୁ ଘର ସେଠି ପକ୍ଷୀ ଛାଡିଛୁ ସେଠି ଟମୁକାରେ ବଡ ଜଙ୍ଗଲ ଏପଟେ ବି ଆମର ସୁକିନ୍ଦା ବଞ୍ଚରେ ବଡ ଜଙ୍ଗଲ ଅଛି ଆମର ଯୋଉଠି ଜଙ୍ଗଲ ହେଇଛି ଆମର କାଟଗୁଣ୍ଡ ପକ୍ଷୀରେ ଆମେ ସେଠି ସବୁ ବ୍ୟବସ୍ଥା କରାଯାଇଛି।
1: ବହୁତ ବହୁତ ଧନ୍ୟବାଦ, ଆପଣ ପଶୁପକ୍ଷୀ ଜୀବଜନ୍ତୁ ସମସ୍ତଙ୍କ ପାଇଁ ଚିନ୍ତା କରିଛନ୍ତି। ଆଉ ଏଇ ଯୋଉ ଗରମ ହଉଛି ଯୋଉ ଗ୍ରୀଷ୍ମ ପ୍ରବାହ ଚାଲିଛି ସେଥିରେ ଜଳଛତ୍ରର ବି ବ୍ୟବସ୍ଥା କରିଛନ୍ତି। ବହୁତ ବହୁତ ଧନ୍ୟବାଦ, ଏତେ ଭଲ କାମ କରିଛନ୍ତି। ଆହୁରି ବି ଧନ୍ୟବାଦ ଆମ ସହ ଯୋଡ଼ି ହେଇଛନ୍ତି, ଆପଣଙ୍କ କଥା ସମସ୍ତଙ୍କୁ ଜଣାଇଛନ୍ତି। ରହୁଛୁ, ନମସ୍କାର।
0: ନମସ୍କାର।
1: ହଁ, ଆମେମାନେ ସମସ୍ତେ କିଛି ନା କିଛି ଭଲ କାମ କରିବା ପ୍ରତିଦିନ ଦରକାର। ଯେମିତି ଏବେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମାନେ ରାସ୍ତାରେ ଲୋକମାନେ ଯେଉଁମାନେ ଯାଉଛନ୍ତି ଯାହାଙ୍କ ପାଖରେ ୱାଟର ବଟଲ ଅଛି ତା ବି ପାଣି ବି ସରିଯାଉଛି। ଆଉ ଆଭାସିନ ଯିଏ ଫୋନ୍ କରିଥିଲେ କହିଲେ ଯେ ସେ ଜଳଛତ୍ରର ବ୍ୟବସ୍ଥା ମଧ୍ୟ କରିଛନ୍ତି ଆଉ ଅନ୍ୟମାନଙ୍କ ପାଇଁ ଯେମିତି ଆମର ପଶୁପକ୍ଷୀମାନେ ରହିଲେ ତାଙ୍କ ପାଇଁ ମଧ୍ୟ କିଛି ଖାଦ୍ୟର ବ୍ୟବସ୍ଥା ହେଉ ପ୍ରତି ମାସରେ ସେ କରୁଛନ୍ତି, ବହୁତ ଭଲ ଲାଗିଲା। ତେବେ ଦେଖିବା ଏବେ ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି? ହ୍ୟାଲୋ।
2: ହଁ ମ୍ୟାଡାମ ନମସ୍କାର।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ କହୁଥିଲି।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ।
1: ସେପଟର ପାଗ ବର୍ତ୍ତମାନ କେମିତି ରହିଛି?
2: ଆଜ୍ଞା,
1: ପାଗ କେମିତି ରହିଛି ସେପଟେ? କଟକରେ ତ ଏବେ କାଳବୈଶାଖୀ ବର୍ଷା ବହୁତ ଜୋରରେ ହେଉଛି
2: ବର୍ତ୍ତମାନ। ଏପଟେ ଆଜ୍ଞା ପାଗ କୋହଲା ଅଛି ଆଉ ମେଘ ଉଠେଇକି ରଖିଛି।
1: ପବନ ଫବନ ବହୁତ ଜୋରରେ ହଉଛି ନା ଏମିତି ଖାଲି? ପାଗ
2: ପବନ ହଉଥିଲା ଦ୍ୱିପହରେ କିନ୍ତୁ ପବନ ବନ୍ଦ ହେଇଯାଇଛି, ଘଣ୍ଟେ ହବ ପବନ ବନ୍ଦ ହେଇଯାଇଛି।
1: ଆଚ୍ଛା, ପାଗ କିନ୍ତୁ ଟିକେ ଥଣ୍ଡା ପଡିଯାଇଛି।
2: ଆଜ୍ଞା, ବର୍ତ୍ତମାନ ଟିକେ ଥଣ୍ଡା ପଡିଯାଇଛି।
1: ଆଚ୍ଛା, କଣ କହିବେ ତାହେଲେ ଆଜିର ଟପିକ ବିଷୟରେ, ଆଜି କଣ ଭଲ କାମ କରିଛନ୍ତି?
2: ଆଜି ଭଲ କାମ, ଜଣଙ୍କର ଦୁଃଖପୂର୍ଣ୍ଣ କାର୍ଯ୍ୟକ୍ରମରେ ମୁଁ ଯୋଗ ଦେଇଥିଲି। ଆମର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ଜଣେ ଲୋକପ୍ରିୟ ନର୍ସ ଥିଲେ, ଜଣେ ଖ୍ୟାତନାମା ନର୍ସ, ସବୁଠାରୁ ଭଲ କାମ କରିଥିଲେ ଏବଂ ସଚୋଟ ହିସାବରେ ଲୋକମାନଙ୍କୁ ସେବା ଦେଇଥିଲେ। ଆଉ ସେଇ ନର୍ସଙ୍କର ଆଜି ପ୍ରଥମ ବାର୍ଷିକ ଶ୍ରାଦ୍ଧରେ ମୁଁ ଯୋଗ ଦେଇଥିଲି ଆଉ ତାହା ତାଙ୍କ ପରିବାରର ଗୋଟେ ଦୁଃଖପୂର୍ଣ୍ଣ କାର୍ଯ୍ୟକ୍ରମ ଥିଲା ଆଉ ତାଙ୍କ ସେଇ ପରିବାରରେ କାର୍ଯ୍ୟକ୍ରମରେ ଯୋଗ ଦେଇକି ତାଙ୍କୁ ଏଇ ଦୁଃଖ ସମୟରେ ମୁଁ ସାହାଯ୍ୟ କରିଥିଲି।
1: ଯାହା ହଉ, ଗୋଟେ ସାନ୍ତ୍ୱନା ଆଉ ସହାନୁଭୂତି ଦେବା ପାଇଁ ବି ଆପଣ ପହଞ୍ଚିଛନ୍ତି, ଏଇଟା ବି ଗୋଟେ ବହୁତ ଭଲ କାମ ଯେ ପରିବାର ଯୋଉ କ୍ଷତ ଯୋଉ ଆଘାତ ହେଇଛି ତାକୁ ତ କେବେ କେହି ପୁରା କରିପାରିବେନି, କିନ୍ତୁ ଯୋଉ ସାନ୍ତ୍ୱନାମୂଳକ କଥା ଦୀପଦ ଆପଣ କହିଥିବେ ବା ଆପଣ ଯାଇ ସେଠି ପହଞ୍ଚିବା ପରେ ତାଙ୍କ ମନର ଅବସ୍ଥା ଟିକିଏ ହୁଏତ ହାଲକା ହେଇଯାଇଥିବ ଆଉ ଆପଣ ତାଙ୍କ ଖୁସିର ବି କାରଣ ହୁଏତ ହେଇଥାଇ ପାରନ୍ତି। ସେଥିପାଇଁ ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର ଗୋଟିଏ କାର୍ଯ୍ୟକ୍ରମ, ଦୁଃଖଦପୂର୍ଣ୍ଣ କାର୍ଯ୍ୟକ୍ରମ ଆଉ ସେଠି ଯୋଗ ଦେଇଛନ୍ତି ଆଉ ଆମକୁ ଆମ ସହିତ ଏଇ କଥା ସେୟାର କଲେ, ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ ଆଜ୍ଞା, ନମସ୍କାର।
1: ନମସ୍କାର। ହଁ, ଯେତେବେଳେ ଅନ୍ୟମାନେ ଦୁଃଖରେ ଥାନ୍ତି ସେତେବେଳେ ସେମାନଙ୍କୁ ବି ସହାନୁଭୂତିର ଆବଶ୍ୟକତା ରହିଛି, ତା ବି ଗୋଟିଏ ଭଲ କାମ। ତେବେ ଏବେ ଦେଖିନବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି? ହ୍ୟାଲୋ।
3: ହ୍ୟାଲୋ।
1: ହ୍ୟାଲୋ
3: ହ୍ୟାଲୋ। ଶୁଭ ସନ୍ଧ୍ୟା ମା ସରଙ୍କା ଚୁତୁ ସହପରିବାର ବଡ ଚାନ୍ତି ଜ୍ୟୋତିମଣି।
1: ଶୁଭ ସନ୍ଧ୍ୟା
3: ମେଡିକାଲ କଲୋନୀ ଟୁନାଇନା କହୁଛି। ଆଜ୍ଞା
1: ଆଜ୍ଞା, ଟୁନା ଭାଇନା ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଆଶୀର୍ବାଦ ପାଇଁ, ଆପଣଙ୍କର ପ୍ରାର୍ଥନା ପାଇଁ ଆଉ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
3: ଧନ୍ୟବାଦ।

0: କହିବେ ଆଜିର ଟପିକ ବିଷୟରେ?
1: ଟପିକଟା ଟିକେ ରିପିଟ କଲେ,
0: ଆଜି ଦିନରେ କଣ ଭଲ କାମ କରିଛନ୍ତି ଆପଣ?
1: ଦେଖନ୍ତୁ, ହଁ ଭଲ, ବାସ୍ ଦେଖନ୍ତୁ ଭଲ କାମ ଶୁଣନ୍ତୁ, ମୁଁ କଣ ଭଲ କାମ କଲି ସେଟା ପ୍ରଭୁ ଜଗନ୍ନାଥ ସାରା ଦେଇକି ଜାଣିବେ, ଏବଂ ଯେଉଁମାନେ ଉପକୃତ ହେବେ ସେମାନେ କହିପାରିବେ। ଆପଣ ଦେଖନ୍ତୁ, ଆପଣ ସେ ଆକାଶବାଣୀ ରେନ୍ବୋ ବିଦେଶ ହଉ କିମ୍ବା କଟକ ହଉ, ସବୁ ଆର୍ଯ୍ୟ ମାନଙ୍କୁ ପଚାରିଲେ ଟୁନା ନା କେମିତିଆ ଲୋକ ସେ
0: କହିଦେବେ,
1: ଶୁଣୁଛନ୍ତି ଅଲ୍ ଓଡ଼ିଶାର ଟୁନା ନା କେମିତିଆ ସେ କହିଦେବେ।
0: ଆପଣ ଯୋଉଟା କହୁଛନ୍ତି ଏକଦମ ଠିକ କଥା, ଯେ ନିଜେ ଯାହା କରୁଛେ ଅନ୍ୟର ଭଲ କରି ନିଜ ମୁହଁରେ ଗାଇବା ବା ନିଜର ପ୍ରଶଂସା ନିଜେ କରିବା ଠିକ ନୁହେଁ, ତଥାପି ଲୋକମାନେ ଜାଣନ୍ତୁ ଯେ କଣ ଭଲ କାମ ଆପଣ କରିଛନ୍ତି ଯାହାଦ୍ୱାରା ସେଇ ପଦକ ତାଙ୍କ ପାଇଁ ଆଦର୍ଶ ହେଇପାରିବ, ସେମାନେ କିଛି ଭଲ କାମ କରିବା।
1: ଦେଖନ୍ତୁ, ମୁଁ ଯାଉଛି ମେଡିକାଲ ରହିବା ଭିତରେ, ବହୁତ ଗରିବ ମାନେ ଯୋଉମାନଙ୍କର ବ୍ଲଡ ଦରକାର ପଡୁଛି, ବ୍ଲଡ ପାଇପାରୁନଥିଲେ, ମାନେ ବ୍ଲଡ ମିଳୁନି, ଜଣେ ବ୍ଲଡ ଦେଲେ ବ୍ଲଡ ଦେଲେ ବଞ୍ଚିବ, ସେ ବ୍ଲଡ ଏଠି ନାହିଁ, ସେଥିପାଇଁ ମୁଁ ତାଙ୍କର ଯଦି ମୋ ହାବୁଡ଼ିରେ ପଡନ୍ତି, ମୁଁ ତ ମେଡିକାଲ ଭିତରେ ରହୁଛି, ମୁଁ ବୁଲାବୁଲି ଟିକେ କଲର ଯଦି ଦେଖୁଛି କିଏ ବ୍ଲଡ କାନ୍ଦୁଛନ୍ତି କିଏ କଣ କରୁଛନ୍ତି, ସାଙ୍ଗେ ସାଙ୍ଗେ ତା ପାଇଁ ବ୍ୟବସ୍ଥା ଯେମିତି ହେଲେ କରିଛି, ମୁଁ ନିଜେ ବ୍ଲଡ ଦେଇନି, ବ୍ଲଡ ଅନ୍ୟ ଜଣଙ୍କୁ ଆଣି ଡୋନେଟ କରି ତାଙ୍କ ନିଜ ଏ ହଉ ବି ହଉ ପଜିଟିଭ ହଉ ତାଙ୍କ ପାଇଁ ବ୍ଲଡ ସଂଗ୍ରହ କରିଦେଇଛି, ଏବଂ ସେ ବ୍ଲଡ ପାଇକିରି କେତେବେଳେ ବେଡ୍ ଉଠିକି ଯାଆନ୍ତି ସେ ବହୁତ ଖୁସି ହେଇଯାନ୍ତି, କିନ୍ତୁ ବାବୁ ତୁମ ପାଇଁ ମାନେ ସେତିକି ମୋର ବହୁତ ଖୁସି, ଏମିତି 50ରୁ ଅଧିକ ମୁଁ ଦେଇଛି ବ୍ଲଡ, ମୁଁ ନେଇନି ମାନେ ଅନ୍ୟାନ୍ୟ ଡୋଗାଡ କରିଦେଇଛି।
0: ଆଉ
1: ସବୁ ଅଛନ୍ତି କଟକ ମେଡିକାଲକୁ ପଠେଇ ଦିଅନ୍ତି, ଜଗତସିଂହପୁର କଟକ ହେଲା 40 କିଲୋମିଟର, ଯେତେବେଳେ ଅସହାୟ କି ଡକ୍ଟର ପାରନ୍ତିନି ସେମାନେ କଟକ ମେଡିକାଲ ପଠାନ୍ତି, ସେ ସେଠୁ କାନ୍ଦୁ ମନ୍ଦୁ ହେଇଯାନ୍ତି, ଆଜ୍ଞା ଆମେ କଟକରେ କିଛି ଜାଣିନୁ ମୁଁ କରୁନୁ, ତା ଖାଲି ତା ବାପାଟେ ଥିବ କି ତା ଭାଇଟେ ଥିବ, ସେମାନେ କାନ୍ଦୁ ମନ୍ଦୁ ହେଇଯାନ୍ତି, କି ସ୍ତ୍ରୀ ପଟ ସମେତ ସେଥିରେ ବି ମୁଁ 108 ଆମ୍ବୁଲାନ୍ସ, ଆମର ଯିଏ ଏବେ 108 ଥିଲା, ଆଗରୁ 108 ନଥିଲା, ବହୁତ ଆମ୍ବୁଲାନ୍ସ ଗାଡି ଚଲେଇକି ମୁଁ ନିଜେ ଯାଇ ଅଫିସ ଯଦି ଥିବ ଅଫିସ ଛୁଟି ନେଇକିରି ସାଙ୍ଗରେ ଯାଇକି କାଜୁଆଲି ଟ୍ରିପ୍ କଟକରେ ଆଡମିସନ କରି ଡକ୍ଟର ଗୋଟେ ଦେଖିକି ତାକୁ ଛାଡିକି ମୁଁ ପୁଣି ରିଟର୍ନ କରେ, ମୁଁ ସେତିକି ସମୟ ଦିଏ। ସେଥିପାଇଁ ମୋ ସ୍ତ୍ରୀ କବିତା ରଥ ରୁନୁ ମ୍ୟାଡମ ସିଏ ତାହା ହାତ ବି ଅଛି, ନହେଲେ ମୁଁ ଏକା କେବେ ପାରୁନଥାନ୍ତି।
0: ଏଇଟା ଗୋଟେ ଅତି ସୁନ୍ଦର କଥା ଆପଣ କହିଲେ ଯେ ରକ୍ତଦାନ ତ ମହତଦାନ, ଜଣଙ୍କର ଜୀବନ ବଞ୍ଚେଇ ଦଉଛି, ଗୋଟେ ପରିବାର ବଞ୍ଚି ଯାଉଛି, କାହା ମୁହଁର ମାନେ ଫସ ଫେରି ଦଉଛନ୍ତି, ଜୀବନର ଗୋଟେ ଆଶା ଯୋଉ ଥାଏ ତାକୁ ବି ଆପଣ ଫେରିବାରେ ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି, ୟାଠାରୁ ବଡ଼ ସାହାଯ୍ୟ ଆଉ କିଛି ନାହିଁ କହିଲେ ଚଳେ। ତଥାପି ଆପଣ କଥାଟି ଯୋଉ ସୁନ୍ଦର କଥାଟି କହିଲେ ଯେ ନିଜ ମୁହଁରେ ନିଜର ପ୍ରଶଂସା କରିବା କଥା ନୁହେଁ, ତଥାପି ଆପଣ ଯୋଉ କଥାଟି କହିଛନ୍ତି ମୁଁ ଭାବୁଛି ଆମେ ସମସ୍ତେ ଆପଣଙ୍କ କଥାରୁ କିଛି କିଛି ଶିଖିବା ଜରୁରୀ, ସେଥିପାଇଁ ହିଁ ପ୍ରଶ୍ନଟି ରହିଥିଲା। ବହୁତ ବହୁତ ଧନ୍ୟବାଦ ଆମ ସହ
1: ଯୋଡ଼ି। ଯେ ତମେ ଘର ପାଇଁ କିଛି ଖର୍ଚ୍ଚ ଘର ଖର୍ଚ୍ଚ କର, ଘରର ଆଗ ଦେଖ, ବାପାଙ୍କୁ ପଚାର ସବୁ କର, ତମର ବେକାର ଖର୍ଚ୍ଚ କିମ୍ବା ଜଳିଖିଆ ଖର୍ଚ୍ଚରୁ କମେଇ କିଛି ପଇସା ଲୋକଙ୍କୁ ସାହାଯ୍ୟ କର, ଏବଂ ମାନେ ଏମିତିଆ ଲୋକ ଯିଏକି ଅସହାୟ ପ୍ରକୃତ ଜାଣିପାରିବେ ଯେ ଲୋକଟା ପୁରା ଅସହାୟ, ତାଙ୍କୁ କିଛି ସାହାଯ୍ୟ କର ଏବଂ ଦାନ କର, ସେତିକିରେ ତମ ପ୍ରଭୁ ଜଗନ୍ନାଥ ମା ସାରା ବହୁତ ଖୁସି।
0: ନିଜର ସାମର୍ଥ୍ୟ ହିସାବରେ ଯେତିକି ପାରିବା ସେତିକି
1: ନିଜର ସାମର୍ଥ୍ୟ ହିସାବରେ ସବୁ ଦେଇଦିଅ।
0: ନାଇଁ ନାଇଁ ସେଇଟା ତ ନୁହେଁ, ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ।
1: ଏମିତି ଅଛନ୍ତି ମେଡିକାଲରେ ଆମର ପଡ଼ିଥିବେ ଆଗରୁ, ଏବେ ତ ନିର୍ମାଣ ଔଷଧ ପତ୍ର ଆଗରୁ ଔଷଧ ମିଳୁନଥିଲା, ଲୋକେ ପୁଅ ଝିଅ ମରିଯାଉଥିବେ ଇଞ୍ଜେକ୍ସନ କିଣିବାକୁ, ସେତେବେଳେ 60 ଟଙ୍କା ଇଞ୍ଜେକ୍ସନ କିଣିବାକୁ ଲୋକ ଅସମର୍ଥ ହଉଥିଲେ, ମୁଁ ତାଙ୍କୁ 60 ଟଙ୍କା ଇଞ୍ଜେକ୍ସନ କିଣିକି ଦେଇଛି, ମୋର ଏଇଲେ ମନେ ପଡ଼ିଗଲା ଯେ ଲୋକ 60 ଟଙ୍କା ଇଞ୍ଜେକ୍ସନ କିଣିକି ସେ ତା ପୁଅ ଭଲ ହେଇକି ଗଲା, ଏବଂ କହିଲେ ବାବୁ ମୁଁ 60 ଟଙ୍କା କେବେ ଆସିଲେ ଦେବି, ମୁଁ କହିଲି ନାଇଁ ତମେ ଯାଅ, କିନ୍ତୁ ମତେ ଆଶ୍ଚର୍ଯ୍ୟ ଲାଗିଲା 4 ମାସ ପରେ ସେ ମେଡିକାଲ ଆସିଲା, ମୋ ଘର ଆଗରେ ଯାଇଥିଲା, ମତେ ଯେମିତି ଦେଖିଲି ବାବୁ ମୋ ଝିଅ ପୁଅ ଭଲ କରି 60 ଟଙ୍କା ଫେରେ, ମାନେ ମୋ ଆଖି ଲୁହ ହେଇଗଲା।
0: ମୁଁ ମନେ ରଖିଛନ୍ତି, ସେ ଆପଣଙ୍କୁ ମନେ ରଖିଛନ୍ତି ଆଉ ଜୀବନ ସାରା ମନେ ରଖିବେ, ଆପଣଙ୍କୁ କେବେ ବି ଭୁଲିବେନି। ତେବେ ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଲେ, ଏତେ ଆଦର୍ଶମୂଳକ କଥା କହିଲେ, ଏତେ ସୁନ୍ଦର କଥା କହିଲେ, ଆମେମାନେ ମଧ୍ୟ ବହୁତ କିଛି ଶିଖୁଛୁ ଆପଣଙ୍କ ଠାରୁ, ବହୁତ ବହୁତ ଧନ୍ୟବାଦ, ରହୁଛୁ।
1: ଧନ୍ୟବାଦ ରହିବାରୁ ମା ସାରାଙ୍କ ପାଖରେ ପ୍ରାର୍ଥନା, ମା ସାରା ଭଉଣୀଙ୍କୁ ଭଲ ଖୁସିରେ ରଖନ୍ତି, ଏତିକି ମୋର ପ୍ରାର୍ଥନା।
0: ଧନ୍ୟବାଦ, ନମସ୍କାର।

0: ପ୍ରକୃତରେ ରକ୍ତଦାନ ଠାରୁ ଆଉ ସୁନ୍ଦର ଦାନ ଆଉ ମହତ ଦାନ ସେମିତି କିଛି ନାହିଁ। ତଥାପି ନିଜେ ଯଦି ଆମେ କୌଣସି ହେଲ୍ଥ ଇସ୍ୟୁଜ୍ ରହିଛି, ଆମର ଶାରୀରିକ କିଛି ଅସୁବିଧା ରହିଛି, ଆମେ ରକ୍ତଦାନ କରିପାରୁନାହିଁ, ତେବେ ଯେମିତି ଟୁନା ଭାଇନା କହିଲେ ଯେ ଆମେ ଆରେଞ୍ଜ କରିଦେବା, ଯେମିତି ଆଉ ଜଣେ ରକ୍ତ ପାଇଯାଉ ଆଉ ତାର ଜୀବନ ଫେରିପାଉ, ତାର ସଂସାରର ଖୁସିରେ ଚଳନ୍ତୁ ସମସ୍ତେ, ଆଉ ସେମାନେ କେହି ହଇରାଣ ନ ହୁଅନ୍ତୁ। ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ
1: ହ୍ୟାଲୋ
0: ଶୁଣିପାରୁଛନ୍ତି?
1: ହ୍ୟାଲୋ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚତିକା ବଜାର ଜଗତସିଂହପୁର।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଆପଣଙ୍କୁ ବି ବହୁତ ବହୁତ ସ୍ୱାଗତ। କାରଣ ଏଠି ଗୋଟେ କାଳ ବୈଶାଖୀ ଝଡ଼ ପ୍ରବଳ ଆସିଲାଣି, ଥଣ୍ଡା ଥଣ୍ଡା କୁଲ୍ କୁଲ୍ ପାଗ
0: କଟକରେ ଚାଲିଛି। କଟକରେ ବହୁତ ଜୋରରେ ଚାଲିଛି, କଟକରେ ବହୁତ ଜୋରରେ କାଳ ବୈଶାଖୀ ବର୍ଷା ପବନ ଚାଲିଛି ବର୍ତ୍ତମାନ। ତେବେ ବୋଧ ହୁଏ କଟକରୁ ଜଗତସିଂହପୁର ଆଡେ ଯାଉଛି ଆଉ।
1: ଆଜ୍ଞା, ନାଇଁ ପୁରା ପବନ ଦେଇକି ଗଛ ଡାଳ ଫାଳ ସବୁ ପୁରା ଭୟଙ୍କର ଭାବରେ ଦୋଳୁଛି।
0: ଏବେ ଗୋଟେ ଦି ଦିନ ତଳେ ବି ହେଇଥିଲା କାଲି ପରଦିନ।
1: ଆଜ୍ଞା
0: ଆଜ୍ଞା, ତେବେ କଣ କହିବେ ଆଜିର ଟପିକ ବିଷୟରେ, ଯେ ଆଜି ଦିନରେ କଣ ଭଲ କାମ କରିଛନ୍ତି?
1: ଆଜ୍ଞା, ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଜିନିଷ ଧନ୍ୟବାଦ ଦେବି। ଆଉ ଏଇ ଟପିକ ଉପରେ କହିବି, ଯୋଉ ଗୋଟା କହିଲେ କଣ ଭଲ କାମ କରିଛନ୍ତି, ସେଇଟା ତ ଆଜ୍ଞା ନିଜ ଗୁଣ ତ କେହି ନିଜେ ଗାନ କରନ୍ତିନି, ଆଉ ଅନ୍ୟମାନେ ଯିଏ ଆପଣଙ୍କ ମାଧ୍ୟମରେ ଯେଉଁମାନେ ବେନିଫିଟ ପାଇଥିବେ ସେମାନେ ହିଁ କହିବେ ଆପଣ କଣ ଭଲ କେତେ ମନ୍ଦ କେତେ। ତେଣୁ ମୋ ଜାଣିବାରେ ଯେମିତି ଆମର ଗୋଟେ କଥା ନାହିଁ, ସର୍ଭିସ ଟୁ ମ୍ୟାନ୍ କାଇଣ୍ଡ ଇଜ୍ ସର୍ଭିସ ଟୁ ଗଡ୍, ମାନବ ସେବା ହଉଛି ମାଧବ
0: ସେବା।
1: ପଶୁ ପକ୍ଷୀ କୀଟ ପତଙ୍ଗ ଦିନ ଦୁଃଖୀ ରଙ୍କୀ ଗରିବ ସମସ୍ତଙ୍କୁ କିଛି ନା କିଛି ସାହାଯ୍ୟ କରିବା ନିହାତି ଦରକାର, ସ୍ପେସିଆଲି ଖରାଦିନେ ସାହାଯ୍ୟ କରିବା ଆହୁରି ବେଟର। ଆଉ ଗୋଟେ କଥା ହଉଛି କଣ ନା, ବହୁତ ଜାଗାରେ ମୁଁ ଗୋଟେ ଦେଖିଛି ଭଉଣୀ, ଆଜିକାଲିକା ଲୋକମାନେ କଣ ଭିକ୍ଷା ଦେବେନି ଥାଳ ବାଡେଇ ଭାଙ୍ଗିଦେବେ। ତେଣୁ ଗୋଟେ ଜାଗା ଦେଖିଛି, ଗୋଟେ ଲୋକ ଯାଉଛି ଯୋଉ ଠେଲା ଗାଡିରେ, ତା ପାଡିକି ଲୁଚେଇ ଦବା, ତା ଗାଡିରୁ ପମ୍ପ ଖୋଲି ଦବା, ତା ଗାମୁଛା ଚପଲ ଲୁଚେଇ ଦବା, ଏଭଳିଆ କାର୍ଯ୍ୟ ସବୁ କରୁଛନ୍ତି ଆଜିକାଲିକା ଚେଙ୍ଗଡା ଟୋକା। ତେଣୁ ଏଇଟା କରିବା ଉଚିତ ନୁହଁ, ଯୋଉ ଆପଣ ତ ନିଜେ ତ ତାକୁ କିଛି ସାହାଯ୍ୟ କରିବେନି, ବରଂ ଯଦି ସିଏ ଗାଡିରେ ଉଠିପାରୁନି ଆଗକୁ ଯାଇପାରୁନି, ତା ଗାଡିଟାକୁ ପେଲିକି ଯଦି ରୋଡ କ୍ରସ କରେଇଦେବେ ସେଇଟା ଗୋଟେ ଭଲ କାର୍ଯ୍ୟ ହବ ବୋଲି
0: ନିହାତି ନିହାତି ଭାବରେ।
1: ଏଇଭଳିଆ ଲୋକ ବହୁତ ଦୁନିଆରେ ଅଛନ୍ତି
0: ନିହାତି, ଆମେ ଯଦି ଜଣଙ୍କୁ ସାହାଯ୍ୟ କରିପାରୁନି।
1: କିଛି ସମୟ ପୂର୍ବରୁ ଟୁନା ଭାଇନା ତାଙ୍କ କଥା ସବୁ କହିଲେ ବଢିଆ ବଢିଆ କଥା, ମୁଁ ବି ତାଙ୍କ ସାଙ୍ଗରେ ଓତପ୍ରୋତ ଭାବରେ ଜଡିତ, ତେଣୁ ସେଇ ଟାଇପ୍ର ସମାଜ ସେବା କରନ୍ତୁ। ଆପଣ ଯାହା ଭଲ କଲେ ମନ୍ଦ କଲେ ଅନ୍ୟମାନେ ହିଁ କହିବେ ଆପଣ କେତେ କଣ କରୁଛନ୍ତି।
0: ସେଇଟା ନିହାତି ଭାବରେ ଅତି ସୁନ୍ଦର କଥା, ଯେ ନିଜର ପ୍ରଶଂସା ଆମେ ଯାହା ଭଲ କାମ କରୁଛେ ସେଇଟାକୁ ପ୍ରଚାର କରିବାର ଆବଶ୍ୟକତା ନାହିଁ, ଲୋକମାନେ ଜାଣିପାରିବେ ଯେ କିଏ କେତେ କଣ କରୁଛି, କିନ୍ତୁ ଆମେ ପ୍ରଶ୍ନ ରଖିଛୁ।
1: ଶୁଣନ୍ତୁ ଗୋଟେ କଥା ହଉଛି, ଆପଣ ଦେଖନ୍ତୁ ମଦର ଟେରେସା, ସେ ନିଜ ମାନେ କୁଷ୍ଠ ରୋଗୀ ମାନଙ୍କ ଘାକୁ ନିଜ ହାତରେ ସଫା କରୁଥିଲେ, ଯାହା ପାଇଁ କି ସେ ନୋବେଲ ପୁରସ୍କାର ପାଇଥିଲେ। ଯେମିତିକି ଗୋପବନ୍ଧୁ ନିଜ ପୁଅ ପଡିଛି ମେଡିକାଲରେ, ତାକୁ ଛାଡିକି ବନ୍ୟା ସହାୟତା କରିବା ପାଇଁ ପଳେଇ ଆସିଲେ। ମହାତ୍ମା ଗାନ୍ଧୀ, ଏମିତି ବହୁତ ଲୋକ ତ ଉଦାହରଣ ଅଛି। ତେଣୁ ସେଭଳିଆ ଲୋକ ହବାକୁ ଚେଷ୍ଟା କରନ୍ତୁ, ଅନ୍ୟଥା କାହାର ଥାଳ ଭାଙ୍ଗନ୍ତୁନି, ଯଦି ଭିକ୍ଷା ନ ଦେବେ ଥାଳ ଭାଙ୍ଗିବାଟା ଉଚିତ ବୋଲି ମୁଁ ଭାବୁନାହିଁ।
0: ନାଇଁ ନାଇଁ, ସେଟା ଏକଦମ ଠିକ କଥା। ତେବେ ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡି ହେଇଥିବାରୁ।
1: ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ହଁ, ଏଇଟା ଏକଦମ ସତ କଥା, ଯେ ଆମେ ଅନ୍ୟକୁ ସାହାଯ୍ୟ କରିବା ନିହାତି ଦରକାର, ଯେଉଁମାନଙ୍କର ସାହାଯ୍ୟର ଆବଶ୍ୟକତା ରହିଛି ତାଙ୍କୁ ସାହାଯ୍ୟ କରିବା ନିହାତି ଜରୁରୀ। ଯଦି ଆମେ କାହାକୁ ସାହାଯ୍ୟ କରିପାରୁନି ବା ଆମର ସେତିକି ସାମର୍ଥ୍ୟ ନାହିଁ ବା ଆମର କୌଣସି ଅସୁବିଧା ରହିଛି, ସାହାଯ୍ୟ ଯଦି ନ କରିପାରୁଛେ ତେବେ କାହାକୁ ଅସୁବିଧାରେ ପକାଇବାନି। ଯେମିତି ଆମେ କହୁ ଯେ ଯଦି ଆମେ କାହା ମୁହଁରେ ହସ ଫୁଟେଇ ପାରୁନା ତେବେ ତାକୁ ଦୁଃଖ ଦେବା ବି ଉଚିତ ନୁହେଁ। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ,
2: ଅଶୋକ ପଣ୍ଡା, ମଧୁ ପଟନା, କଟକ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଆଜ୍ଞା,
0: କଣ କହିବେ ଆଜିର ଟପିକ ବିଷୟରେ?
2: ଆପଣଙ୍କ ପ୍ରଶ୍ନ ଅନୁଯାୟୀ ଶ୍ରୋତା ମାନେ ଉତ୍ତର ଦଉନାହାନ୍ତି। ଆପଣ ପଚାରିଛନ୍ତି ଆଜି ଦିନରେ, ଆଜି ଗୋଟିଏ ଦିନରେ ଆପଣ କଣ ଭଲ କାମ କରିଛନ୍ତି, ଆଉ ଇଆଡୁ ସିଆଡୁ କହିଲେ କଣ ଫାଇଦା?
0: ଠିକ ଅଛି, ଆପଣ

0: କଣ କରିଛନ୍ତି କୁହନ୍ତୁ।
1: ମୁଁ ସକାଳୁ ଆଜି ମୁଁ ପାରାମାନଙ୍କୁ ଖାଇବାକୁ ଦେଇଛି ଗହମ।
0: ଆଜ୍ଞା।
1: ତାଙ୍କ ପାଇଁକି ମାଟି ପାତ୍ର ମଲମରେ ପାଣି ରଖିଛି ଛାତ ଉପରେ।
0: ଆଜ୍ଞା ଆଜ୍ଞା।
1: ଆଉ ଆଜି ଜଣେ ମୋ ଘରକୁ ଦୁଃଖୀ ଲୋକଟିଏ ଆସିଥିଲା, ମତେ ଆସି କହିଲା ଯେ ଦେଖନ୍ତୁ ମୁଁ ସେ ଗୋଟେ ପ୍ରାଇଭେଟ କମ୍ପାନୀରେ ଚାକିରି କରିଛି, କହିଲା ମୁଁ 10 ତାରିଖରେ ଦରମା ପାଇବି, ଆଉ ମୋ ଛୁଆ ଦିଟା ତାଙ୍କର ଖାଇବାକୁ କିଛି ନାହିଁ, ମତେ କିଛି ଅର୍ଥ ଧାର ଦେଇଥାନ୍ତୁ। ମୁଁ ତାକୁ ମନା କଲିନି, ମୁଁ ତାକୁ ଅର୍ଥ ଧାର ଦେଲି। ଆଜି ଦିନ ପାଇଁକି ଆଉ FM ରେନ୍ବୋ ଶୁଣିବା ସବୁ ଯାଇ ବଡ଼ କାମ ଭଲ କାମ ମୋର।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଯେ ସେଇ ଲିଷ୍ଟ ଭିତରେ ଆମେ ଅଛୁ। ଆଜ୍ଞା
1: ଆଜ୍ଞା, ଧନ୍ୟବାଦ
0: ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ଆପଣ ଏତେ ସୁନ୍ଦର କାମ କରିଛନ୍ତି, ଅସୁବିଧାରେ ସାହାଯ୍ୟ କରିପାରୁଛନ୍ତି, ଆଉ ରହିଲେ ଆମର ପାରାମାନଙ୍କୁ ସକାଳେ ଖାଇବାକୁ ଦେଇଛନ୍ତି, ତାଙ୍କର ପାଣିର ବ୍ୟବସ୍ଥା କରିଛନ୍ତି,
1: ପ୍ରତିଦିନ କାମ।
0: ଆଜି ବି ତ ସେଟା ଇନକ୍ଲୁଡ ଅଛି। ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର କଥା କହିଲେ, ଆପଣଙ୍କ ଠାରୁ ବି ଶିଖିବାର ଅଛି ବହୁତ କିଛି। ରହିଲୁ, ନମସ୍କାର,
1: ଧନ୍ୟବାଦ।
0: ଡେଲି ଲାଇଫରେ ଆମେ ନିହାତି ଭାବରେ କିଛି କିଛି ଛୋଟ ଛୋଟ କାମ ଦ୍ୱାରା ଅନ୍ୟମାନଙ୍କର ଉପକାର କରିପାରିବା, ଅନ୍ୟମାନଙ୍କ ପାଇଁ ଭଲ ବି ଚିନ୍ତା କରିପାରିବା। ତେବେ ଦେଖିବା ଆମକୁ ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ,
2: ନମସ୍କାର ମ୍ୟାଡମ।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଜୟ ଜଗନ୍ନାଥ ମ୍ୟାମ।
0: ଜୟ ଶ୍ରୀ ଜଗନ୍ନାଥ।
2: କଲରଫୁଲ ଆଫ୍ଟରନୁନ।
0: ଭେରି ଗୁଡ ଆଫ୍ଟରନୁନ। ବହୁତ ବହୁତ ସ୍ୱାଗତ ଆପଣଙ୍କୁ।
2: ମୁଁ ମାନେ ବହୁତ ଟ୍ରାଏ କରେ ତ କୋଚିଂରେ ରହିଯାଏ, କିନ୍ତୁ ଯାହା ଗୋଟେ ଆଜି ମାନେ ଟିକେ ପିଲାଙ୍କୁ ଟିକେ ବ୍ରେକ ମାର, ମୁଁ ଟିକେ କଲ୍ କରେ, କାରଣ SMS ଆପଣ ପଢ଼ନ୍ତି ବଢିଆ ଭାବରେ, ଆଉ ଯାହା ବି ହେଲେ ଯୋଉ ରିକ୍ୱେଷ୍ଟ ଅଙ୍କର ପ୍ଲେ କରିବେ ନହେଲେ ନା ପ୍ଲେ କରିଦେବେ, ବୋଲି ଟିକେ ମ୍ୟାମ୍ଙ୍କ ସହିତ କଥା ନହେଲେ, ଶ୍ରୀ ମ୍ୟାଡମ୍ଙ୍କ ସହିତ କଥା ହେଇଥିଲେ, ଜ୍ୟୋତି ମ୍ୟାଡମ୍ଙ୍କ ସହିତ କଥା ନ ହେବି, ମୋର ଡ୍ରିମ୍ ଅଧୁରା ରହିଯିବ।
0: ନାଇଁ ନାଇଁ, ସେମିତି କିଛି ନାହିଁ, ଆପଣଙ୍କର କଲ୍ ଲାଗିଯାଇଛି।
2: ମାନେ ସତ କଥା, ମାନେ ଏମିତି FM ରେନ୍ବୋରେ କୌଣସି ଆର୍ଯ୍ୟ ନାହାନ୍ତି ଯାଇକି ଡାଇଲଗ୍ ରେ କଥା ହେଇନି, ତେଣୁ ପଦେ ପଦେ କଥା ଥରେ ହବୁ, ଆଉ ଅନ୍ୟ ସୁଧାମାନଙ୍କୁ ଚାନ୍ସ ଦେବୁ, କାରଣ ଆମର ବ୍ରତ କରିବା ଠିକ ନୁହଁ, ମୁଁ ବି କେବେ କରେ ନା, ତେଣୁ ଆପଣଙ୍କ ସହିତ ମୁଁ ଜମା କଥା ହେଇନି, ଆପଣ ଯେଉଁଠି ରେନ୍ବୋରେ ଜଏନ୍ କଲେଣି, ଡାଇଲଗ୍ କଲେଣି, ଜମା ମୁଁ କଥା ହେଇନି ଆପଣଙ୍କ।
0: ବହୁତ ବହୁତ ଧନ୍ୟବାଦ, ଏମିତି ଅପେକ୍ଷା କରି ରହୁଛନ୍ତି ସମସ୍ତଙ୍କ ସହିତ କଥା ହେବା ପାଇଁ, ଆଉ ଆଜି ଆପଣଙ୍କର କଲ୍ ଲାଗିଯାଇଛି। ତେବେ କଣ କହିବେ ଆଜିର ଟପିକ ବିଷୟରେ?
2: ଆଜିର ଟପିକ ଉପରେ କହିବି ମ୍ୟାଡମ, ଯୋଉ ଭଲ କାମ କଥା କରିଛନ୍ତି ଆଜି ଦିନରେ, ଆଜି ଦିନରେ ଭଲ କଣ, ଓଜେଇ ପରୀକ୍ଷା ଯୋଉ ପିଲାଙ୍କୁ ପଢଉଛି, ଗରିବ ପିଲାଙ୍କୁ, ସେତିକି ମତେ ବହୁତ ଖୁସି ଲାଗୁଛି। ଓଜେଇ ନିଟ୍ ଫିଟ୍ ପିଲାଙ୍କୁ ପ୍ରତିଦିନ ପଢାଏ, ତାର 10ଟା ପିଲା ପଢୁଥିବେ, ତାର 3 ଜଣ ପିଲା ଯଦି ପଇସା ଦେଲେ ଦେଲେ, ଆଉ ତାଙ୍କ ସାଙ୍ଗେ ନ ଦେଲେ ବି ମୁଁ ଆଜ୍ଞା ନାହିଁ, ବୁଝିଲେ କି?
0: ଆଜ୍ଞା।
2: ଏଇଟା ହଉଛି ମୋର ଗୋଟେ ଭଲ ଆଚିଭମେଣ୍ଟ, ପିଲାଙ୍କୁ ପଢଉଛି, ପିଲା ଆସିକି ନିଟ୍ ପାଉଛନ୍ତି, କିଏ ବିଫ ହେବା ପାଖକୁ
0: କରୁଛନ୍ତି,
2: ଭଲ ରେଜଲ୍ଟ କରୁଛନ୍ତି, କିନ୍ତୁ ମାଗଣା ମୁଁ ପିଲାଙ୍କୁ ନିହାତି 10ଟା ପିଲା ଭିତରେ ମୋ 3ଟା 4ଟା ପିଲା ମାଗଣା ଥିବେ ପଢେଇବି, ତେଣୁ ପଇସା ମାଗେନା, ତାଙ୍କ ବାପା ମା ଦେଖାଇ ମତେ ମାର୍କେଟରେ କହିବେ ସାର ପଇସାଟା ଦେଇପାରିବେ, ବୋଲି କିଛି ଦରକାର ନାହିଁ, ଏଇଟା ହଉଛି ମୋ ପାଇଁ ଗୋଟେ ସବୁଠାରୁ ଆଜି ଦିନରେ ମାନେ ଗୋଟେ ଭଲ କାମ ମ୍ୟାଡମ।
0: ବହୁତ ବହୁତ ଧନ୍ୟବାଦ ଯେ ଏତେ ମାନେ ଆପଣ ଶିକ୍ଷକତା କରୁଛନ୍ତି, ପିଲାମାନଙ୍କୁ ପଢ଼ଉଛନ୍ତି, ଶିକ୍ଷାଦାନ ବି ଗୋଟେ ବହୁତ ଭଲ କାମ। ଆଉ ଯେମିତି କହିଲେ କିଛି ଜଣ ଥାନ୍ତି ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥାଏ ଯେ ଟ୍ୟୁସନ ଦବା
2: ସମ୍ଭବ, ମୋ ତରଫରୁ ପିଲାଙ୍କୁ ପଢାଏ ଡାଇରେକ୍ଟ, ପିଲାଙ୍କୁ ସ୍କୁଲରେ କଲେଜରେ ଦେଖା କରି କହିବି, ଆଉ ସେ ପଇସା ଦେଇପାରିବେ, ମାନେ କିଛି ଦରକାର ନାହିଁ, ଟ୍ୟୁସନ ପଳାଇ ଆସ, ଭାରି ଭଲ ଲାଗେ ପିଲାଙ୍କୁ ପଢେଇବା ପାଇଁ, ମତେ ବହୁତ ଭଲ ଲାଗେ, ମୁଁ ବି ପିଲାମାନଙ୍କର କିଛି ନଲେଜ ଗେନ୍ କରେ,
0: ଏଇଟା ଅତି ସୁନ୍ଦର କଥା ଗୋଟେ କହିଲେ ଯେ ପିଲାମାନଙ୍କ ଠାରୁ ବି ଆମକୁ ଶିଖିବାକୁ ମିଳେ ଯେ କେବଳ ଶିକ୍ଷକଙ୍କ ଠାରୁ ପିଲାମାନେ ଶିଖିବେ ତା ନୁହେଁ, ପିଲାମାନଙ୍କ ପାଖରୁ ବି ଶିକ୍ଷକମାନଙ୍କର କିଛି ଶିଖିବାର ଥାଏ। ତେବେ ଆପଣଙ୍କର ସୁନ୍ଦର କଥା ପାଇଁ ବହୁତ ବହୁତ
2: ଧନ୍ୟବାଦ। ଆପଣମାନଙ୍କ ପାଖରୁ ବହୁତ କଥା ଶିଖିବାକୁ ମିଳେ, କାରଣ ଆପଣ ହେଲେ ରେଡିଓ ଜକି, ଆପଣ ଏଇ ଭଲ ଭଲ ତଥ୍ୟ ଉପରେ ଉପସ୍ଥାପନା କରନ୍ତି, କରେଣ୍ଟ ଆଫେୟାର୍ସ ଉପରେ ଆମେ ଶୁଣୁ, ତାଧିରୁ ବହୁତ ନଲେଜ ବି ଆମେ ପାଉ ମ୍ୟାଡମ, ଆପଣ ବି ଆମର ଆଜି ଦିନରେ ଆପଣଙ୍କ ପାଖରୁ ଆମେ ବହୁତ କଥା ଶିଖୁଛୁ।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର କଥା ପାଇଁ, ଆପଣଙ୍କର ସୁନ୍ଦର SMS ଯୋଉ କରନ୍ତି ବି ବହୁତ ସୁନ୍ଦର SMS କରନ୍ତି, ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ।
2: ନମସ୍କାର ମ୍ୟାମ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ହଁ, ଶିକ୍ଷାଦାନ କରିବା ତା ବି ଗୋଟେ ସୁନ୍ଦର କାମ, ଅନ୍ୟମାନଙ୍କୁ ପାଠ ପଢ଼େଇବା, ପିଲାମାନଙ୍କୁ ଉଚିତ ମାର୍ଗ ଦେଖେଇବା, ତା ବି ବହୁତ ଭଲ କାମ। ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ,

0: ନମସ୍କାର
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
0: ସନ୍ତୋଷ କହୁଛି ମାଗଳାପଡା ଭରତପୁର ଜିଲ୍ଲା ଯାଜପୁର
1: ତେବେ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ଆପଣଙ୍କୁ
0: ନମସ୍କାର ଆଜ୍ଞା
1: ଆଜି ପ୍ରଥମେ କଲ୍ କରିଛନ୍ତି ନା ଆଗରୁ କଥା ହେଇଛନ୍ତି
0: ଆଜ୍ଞା ଆଜ୍ଞା
1: ଆଗରୁ କଲ୍ କରିଛନ୍ତି ନା ଆଜି ପ୍ରଥମ କଲ୍ ଲାଗିଛି
0: ନାଇଁ ନାଇଁ ଆଗରୁ କଲ୍ କରିଛି ବହୁତ କଲ୍
1: ଆଜ୍ଞା ତେବେ କଣ କହିବେ ଆଜିର ଟପିକ୍ ବିଷୟରେ
0: ଆଜି ଟପିକ୍ ଯୋଉ ରହିଛି ଆମର ଅନ୍ୟମାନଙ୍କୁ ଯୋଉ ସାହାଯ୍ୟ କରିବା ବୁଝୁଛନ୍ତି
1: ଆଜି କଣ ଆଜି ଦିନରେ କଣ ଭଲ କାମ କରିଛନ୍ତି
0: ଆଜ୍ଞା ଆଜ୍ଞା
1: ଆଜି ଦିନରେ ଆପଣ କଣ ଭଲ କାମ କରିଛନ୍ତି
0: ଆଜି ଦିନରେ ଭଲ କାମ ମୋର ହେଲା ବର୍ତ୍ତମାନ ପଣା ସଂକ୍ରାନ୍ତିରେ ଉଠା ସଂକ୍ରାନ୍ତି ଯୋଉ ଆମର ପାଣି ଛତର ଦିଆ ହୁଏ ବର୍ତ୍ତମାନ ମୋର ସେଟା ବର୍ତ୍ତମାନ ଚାଲିଛି ବର୍ତ୍ତମାନ ପଣା ସଂକ୍ରାନ୍ତିରେ ଉଠା ସଂକ୍ରାନ୍ତି ତାଙ୍କେ ଯିବ ବୁଝୁଛନ୍ତି
1: ଆଜ୍ଞା ଆଜ୍ଞା
0: ଏଇଟା ହଉଛି ମୋର ମୁଖ୍ୟ କାମ
1: ଆମର ତ ପରମ୍ପରା ସେଇ ପଣା ସଂକ୍ରାନ୍ତି ପାଖରୁ ହିଁ ଆରମ୍ଭ ହୁଏ ଏଇ ଜଳଛତ୍ରର କାମଟା
0: ଏଇଟା ହଉଛି ମୋର ମାସେ ମାନେ ପଣା ସଂକ୍ରାନ୍ତି ଉଠା ସଂକ୍ରାନ୍ତି ମାସେ ତେଣୁକରି ସେଇଟା ମୋର ମୁଖ୍ୟ କାମ ଆଉ ସେମିତି କାହାକୁ କଣ ସାହାଯ୍ୟ କରିପାରିବି
1: ଏଇଟା ଯୋଉ ଏଇ ଯୋଉ କାମଟି ଆପଣ ଗୋଟେ ମାସ ପର୍ଯ୍ୟନ୍ତ କରୁଛନ୍ତି ଆପଣଙ୍କ ପାଖରୁ ଯେତିକି ଶୋଷିଲା ଲୋକ ନିଜର ଶୋଷ ମେଣ୍ଟେଇକି ଯାଉଥିବେ ତାଙ୍କର ସମ୍ପୂର୍ଣ୍ଣ ଆଶୀର୍ବାଦ ଆପଣଙ୍କ ଉପରେ ପଡୁଥିବ ଈଶ୍ୱରଙ୍କର କୃପା ମଧ୍ୟ ରହିଥିବ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର କାମ କରୁଛନ୍ତି ଏତେ ସୁନ୍ଦର ଆୟୋଜନ କରିପାରିଛନ୍ତି ଆଜି ସୁରିଲା ଆଫ୍ଟରନୁନ୍ରେ ବି ମୁଁ କଥା ହେଉଥିଲି ଜଳଛତ୍ର ବିଷୟରେ ଯେ ଯାହା ହଉ ଆପଣ ଜଳଛତ୍ର ନିଜେ କରିଛନ୍ତି ଆଉ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି ବହୁତ ବହୁତ ଧନ୍ୟବାଦ
0: ଆଜ୍ଞା ମ୍ୟାଡମ ଶୁଣନ୍ତୁ ଆଉ ଆପଣ ଯୋଉ ଛତ୍ର କହିଲେ ଜଳଛତ୍ର କଥା ବୁଝୁଛନ୍ତି
1: ଆଜ୍ଞା
0: ସେଇଟା କିନ୍ତୁ ମାନେ ସେଇ ଯୋଉ ଟାଇମଟା ଆସିଲେ କିନ୍ତୁ ବହୁତ ବଢିଆ ଲାଗେ ମତେ
1: ଆଜ୍ଞା
0: ଆଜ୍ଞା ବର୍ତ୍ତମାନ ଆମର ଯୋଉ ମଣ୍ଟୁ ସାର ବର୍ତ୍ତମାନ ଯୋଉ କଥା ହଉଥିଲେ ଆପଣଙ୍କ ସାର ମଣ୍ଟୁ ସାର
1: ଆଜ୍ଞା ଆଜ୍ଞା
0: ତାଙ୍କ କଥା ବି ମତେ ବହୁତ ବଢିଆ ଲାଗିଛି ମଣ୍ଟୁ ସାରକୁ ମଧ୍ୟ ମୋ ତରଫରୁ ବହୁତ ବହୁତ ନମସ୍କାର
1: ବହୁତ ବହୁତ ଧନ୍ୟବାଦ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ସମସ୍ତଙ୍କର କଥା ଶୁଣୁଛନ୍ତି ଆଉ ତାଙ୍କ କଲ୍ ପରେ ପରେ ବି ଆପଣଙ୍କ କଲ୍ ଲାଗିଯାଇଛି ଆପଣଙ୍କଠାରୁ ମଧ୍ୟ ଜଳଛତ୍ରର କଥା ଶୁଣି ବହୁତ ଖୁସି ଲାଗିଲା ତେବେ ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ
0: ନମସ୍କାର
1: ନମସ୍କାର ହଁ ଏଇ ଯୋଉ ଖରା ଚାଲିଛି ଏଥିରେ ଜଳଛତ୍ର ଯଦି ଖୋଲି ପାରୁଛନ୍ତି ଯଦି ପାଣିର ଟିକେ ସାହାଯ୍ୟ କାହାକୁ କରିପାରୁଛନ୍ତି ତା ବି ଗୋଟେ ଅତି ସୁନ୍ଦର କାମ ୟାଠାରୁ ବଡ଼ କାମ ଏଇ ସମୟରେ ଆଟଲିଷ୍ଟ ଆଉ ତ କିଛି ହେଇନପାରେ ହଁ ଜୀବନରେ ବହୁତ କିଛି କାମ ରହିଛି ଆମେ ସେମିତି କମ୍ପେୟାର କରିପାରିବାନି ଯେ ଏଇଟା ଭଲ କାମ ଏଇଟା ବେଶୀ ଭଲ କାମ ଏଇଟା ତାଠାରୁ ବେଶୀ ଭଲ କାମ ସବୁ ଛୋଟ ଛୋଟ କାମ ଯେତେ ଭଲ କାମ ଅନ୍ୟର ଖୁସି ପାଇଁ ଆମେ କରିପାରୁଛେ ସବୁ କିଛି ଭଲ କାମ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି କୋଉଠୁ କରିଛନ୍ତି ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ମୁଁ ସାଇ କହୁଛି ବେଲପଡ଼ାରୁ
1: କଣ କହିବେ ଆଜିର ଟପିକ ବିଷୟରେ
2: ମୁଁ ତ ସେମିତି ମାନେ ଆଜି କହିବାକୁ ଗଲେ ଆଜି ମୁଁ ଜଣକୁ ଖାଲି ଲିଫ୍ଟ ଦେଇଛି ତା ଛଡା ଆଉ କିଛି କରିନି ଆଉ ଏମିତି କହିବାକୁ ଗଲେ ଯଦି କାହାକୁ ସାହାଯ୍ୟ କରିବାକୁ ସେଇଟା ତ କହିବା କଥା ନୁହେଁ ହେଲେ ମୁଁ ଯେତେବେଳେ ଯାହାକୁ ଦେଖେ ବାଟରେ ଆସିଲା ବେଳକୁ କିଏ ଯଦି ଏକା ସାଙ୍ଗେ ଚାଲିକି ଆସୁଛନ୍ତି ଆଉ ମୁଁ ତାଙ୍କୁ ସାଙ୍ଗରେ ନେଇ ଆସେ କାହିଁକିନା ଯୋଉ ଖରା ହଉଛି ଖରା ନହେଲେ ବି ଅନ୍ୟ ଦିନ ବି ଯେତେବେଳେ ଦେଖେ ନେଇ ଆସେ ତାପରେ ଏଇ ଯୋଉ ଖରା ଦିନ ପାଇଁ ମୁଁ ପଶୁପକ୍ଷୀଙ୍କ ପାଇଁ ପୁରା ଛାତ ଉପରେ ପାଣି ରଖୁଛି ଘର ବାହାରେ ବି ପାଣି ରଖୁଛି ଯୋଉ ବୁଲା ଷଣ୍ଢ ମାନେ ଆସୁଛନ୍ତି ତାଙ୍କ ପାଇଁ ଘାସ ବି କାଟିକି ରଖୁଛି ଆମ ଘରେ ଯେତେବେଳେ ବି ଯାହା ମାନେ ଖାଦ୍ୟ ବଳିଯାଏ ତାକୁ ଆମେ ନଷ୍ଟ ହେବାକୁ ଦଉନା ଆଉ ବାହାରେ ଯୋଉ ବିଲେଇ ହଉ କି କୁକୁର ହଉ ସେମାନଙ୍କୁ ଦେଇଦଉ ଆଉ ମୁଁ ତ ଏଇଟା କହିବି ସମସ୍ତେ କରିବା ଦରକାର କାହିଁକିନା ବହୁତ ଲୋକ ଏମିତି ଅଛନ୍ତି ଯାହା ବି ଖାଦ୍ୟ ନଷ୍ଟ ହଉଛି ତାକୁ ଡଷ୍ଟବିନ୍ ରେ ପକେଇ ଦଉଛନ୍ତି ଏଇଟା ଭାବୁନାହାନ୍ତି ଏଇଟା ବି ତାର ଭୋକ ମେଣ୍ଟିପାରେ
1: ବହୁତ ସୁନ୍ଦର କଥା କହିଲେ ଯେ ଖାଦ୍ୟ ତ ଆମେ ବଞ୍ଚେଇ ରଖିବା ଆମ ପାଇଁ ନିହାତି ଜରୁରୀ ତଥାପି ଯଦି ବଳି ପଡୁଛି ତାକୁ ଡଷ୍ଟବିନ୍ରେ ଫେକି ନ ଫୋପାଡ଼ି ଦେଇ ଆମେ ତାକୁ ଆମର ଯିଏ ରହିଛନ୍ତି ବୁଲା ପଶୁପକ୍ଷୀ ଯେଉଁମାନେ ରହିଛନ୍ତି ସେମାନଙ୍କ ପାଇଁ ବି ଆମେ ରଖିପାରିବା ଯୋଉଦ୍ୱାରା ସେମାନଙ୍କର ବି ଭୋକ ମେଣ୍ଟିପାରିବ ସେମାନେ ଆଉ ଏଣେତେଣେ ଘରେ ପଶିବାକୁ ଚେଷ୍ଟା କରିବେନି ନୁହେଁ କି ଅତି ସୁନ୍ଦର କଥା କହିଲେ ଆଉ ଯୋଉ ଲିଫ୍ଟ ଦବା କଥା କହିଲେ ସେଟା ବି ବହୁତ ୟୁନିକ୍ ଲାଗିଲା ଯେ ଜଣେ ପରିଶ୍ରମ କରି ଚାଲିକି ଯାଉଛନ୍ତି କେତେ ବାଟ ଚାଲିକି ଯିବେ ତାର ଠିକ୍ ଠିକଣା ନାହିଁ ଯେତିକି ବାଟ ନିଜେ ଯାଉଛନ୍ତି ସେତିକି ବାଟ ନେଇ ଆସନ୍ତି ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର କାମ କରୁଥିବାରୁ
2: ଧନ୍ୟବାଦ ଦିଦି ରହିଲି ନମସ୍କାର
1: ନମସ୍କାର ଏଇ ଯୋଉ ଅସହ୍ୟ ଗରମ ସମସ୍ତଙ୍କ ପାଖରେ ତ ଗାଡ଼ି ସାଇକେଲ ନାହିଁ ବା କିଏ ଦୂର ଜାଗାରୁ ଯଦି ବସ୍ରେ ଓହ୍ଲେଇ କିଛି ବାଟ ଚାଲିକି ଯାଉଛନ୍ତି ଆପଣ ଦେଖୁଛନ୍ତି ଟିକେ ହୁସିଆର ହେଇକି ମୋର ମତ ଏଇଟା ପର୍ସନାଲ ରିଭ୍ୟୁ ଯେ ଟିକେ ହୁସିଆର ହେଇକି ଆମେ ଲିଫ୍ଟ ଦବା ସମସ୍ତଙ୍କୁ ଲିଫ୍ଟ ଦବା ଜରୁରୀ କିନ୍ତୁ ଟିକେ ଅସହାୟଙ୍କୁ ବେଶୀ ସାହାଯ୍ୟ କଲେ ଭଲ ତଥାପି ଟିକେ ସତର୍କ ହେଇ ଏ ବାବଦରେ କାମ କଲେ ବେଟର ରହିବ ବୋଲି ମୋର ଇଚ୍ଛା

0: ମୋର ନିଜସ୍ୱ ମତ। ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ
1: ହ୍ୟାଲୋ
0: କିଏ କହୁଛନ୍ତି, କୋଉଠୁ କହୁଛନ୍ତି।
1: ଯାତନା ନିଆଁରେ, ଯାତନା ନିଆଁରେ ନୀତି ମୁଁ ଜଳୁଛି, ଯାତନା ନିଆଁରେ ନୀତି ମୁଁ ଜଳୁଛି, ତୁମକୁ ମୁଁ ଭୁଲି ପାରୁନି, ତୁମ ସ୍ମୃତି ରହିଯାଇଛି ମୋ ହୃଦୟ ଚିର ଅବୁଲା ହୋଇ, ଅବୁଲା ସ୍ମୃତି ଯେ ଭୁଲି ହୁଏ ନାହିଁ, କେମିତି ଭୁଲିବି ମୁଇଁ, ତୁମ ବିନା ଜୀବନେ ଅନ୍ୟ ଗତି ନାହିଁ, ତୁମ ବିନା ଜୀବନେ ଅନ୍ୟ ଗତି ନାହିଁ, ତୁମ ବିନା ଏ ଆଖିକୁ ନିଦ ଆସେ ନାହିଁ। ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ, ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି।
0: ବହୁତ ବହୁତ ସ୍ୱାଗତ ଆପଣଙ୍କୁ କାର୍ଯ୍ୟକ୍ରମକୁ।
1: ଆଜ୍ଞା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ତେବେ କଣ କହିବା ଆଜିର ଟପିକ ବିଷୟରେ, ଆଜି କଣ ଭଲ କାମ କରିଛନ୍ତି।
1: ଆଜି ଭଲ କାମ ମାନେ ଏମିତି ତ ମୁଁ ସବୁବେଳେ ଯିଏ ବିପଦରେ ଏମିତି ସାଇକେଲ ମାନେ ଆସୁଥିବେ, ଚାଲି ଚାଲି ଆସୁଥିବେ ବାଜାରେ, ତ ତାଙ୍କୁ ମଧ୍ୟ ସାହାଯ୍ୟ କରେ। ଥରେ ଏମିତି ବି ଥରେ ଆସୁଥିଲି ଖରାବେଳେ ବାଟ ଗୋଟେ ବେଳେ, ଜଣେ ବୁଢୀ ଲୋକଟେ ସମସ୍ତଙ୍କୁ ଲିଫ୍ଟ ମାଗୁଛନ୍ତି କିନ୍ତୁ କେହି ଲିଫ୍ଟ ଦଉନାହାନ୍ତି, ତାଙ୍କ ହାତ ଭାଙ୍ଗି ଯାଇଥିଲା, ଆଉ ତାଙ୍କୁ ମଧ୍ୟ ମୁଁ ନେଇକି ନିହାତି 5-6 କିଲୋମିଟର ବାଟ ତାଙ୍କୁ ନେଇକି ସାଇକେଲ ଚଲେଇକି ନେଇକି ତାଙ୍କୁ ଛାଡିକି ଆସିଥିଲି ତାଙ୍କ ଘରେ। ଆଉ ସେଇଟା ବି ମୋ ଗୋଟେ ଜୀବନ ଗୋଟେ ବଡ ସ୍ମୃତି କହିବାକୁ ଗଲେ, କାହିଁକିନା ମୁଁ ତାଙ୍କୁ ସେଇ ମାନେ ଏମିତି ବି ମୁଁ ତାଙ୍କୁ ହେଲ୍ପ କରିଥିଲି। ଆଉ ତାପରେ ଆଉ ବି ଥରେ ଅନ୍ୟ ଜଣେ ଖରାବେଳେ ଜଣେ ଆସିଥିଲି, ରାତିରେ ଆସିଥିଲି, ଜଣେ ମଦ ପିଇ ଦେଇଥିଲେ ଅଧିକା, ଯାହାଫଳରେ ସିଏ ଆଉ ଘରକୁ ଯାଇପାରୁନଥିଲେ, ତାଙ୍କୁ ନେଇକି ମଧ୍ୟ ତାଙ୍କ ଘରେ ନେଇକି ଛାଡ଼ିଥିଲି। ଆଉ ଏମିତି ବି ଇଲେକ୍ଟ୍ରି ଇଏ କରି ସାହାଯ୍ୟ କରେ। ତାପରେ ମୁଁ ବି ବ୍ଲଡ ଡୋନେସନ କରେ, ଏମିତି ବି ଆମର ଯୋଉ ରକ୍ତଦାନ ଶିବିର ଯୋଡି ହୁଏ, ମୁଁ ସେଠି ଯାଇକି ମୋର ବ୍ଲଡ ଡୋନେସନ କରିକି ଆସେ। ଆଉ ଆଉ ଏମିତି ବି 5-6 ଥର ରକ୍ତଦାନ ବ୍ଲଡ ଡୋନେସନ କ୍ୟାମ୍ପରେ ଯାଇକି ବ୍ଲଡ ଡୋନେଟ କରିକି ମଧ୍ୟ ଆସିଛି। ଏମିତି ସବୁ ଭଲ କାମ ମୁଁ କରେ। ଆଉ
0: ଆଜି କଣ କରିଛନ୍ତି?
1: ଆଜି ବି ଏମିତି ଆସିଥିଲି, ଜଣକୁ ଖରା ହେଇଥିଲା, ଜଣେ ଯୋଉ ସାଇକେଲ ସେ ପଡି ଯାଇଥିଲେ, ତାଙ୍କର ସେ ଆଣୁଥିଲେ ଯୋଉ ଜିନିଷ ନେଇକି ଆସୁଥିଲେ, ଡାଲି ଚାଉଳ ହରିଆ ବସ୍ତା ଆଣିଥିଲେ, ଯୋଉ ସାଇକେଲ ଟା ପଡି ଯାଇଥିଲା ତାକୁ ମଧ୍ୟ ଉଠେଇଥିଲି, ଆଉ ତାଙ୍କୁ ମଧ୍ୟ ଉଠେଇଥିଲି, ଯାହାଫଳରେ ସିଏ କହିଲେ ଯାଉ ଧନ୍ୟବାଦ, ଯାଉ ମୋତେ ସାହାଯ୍ୟ କରିଥିଲା, ତାଙ୍କର ଚାଉଳ ବସ୍ତାଟା ଫାଟି ଯାଇଥିଲା, ତାକୁ ସେ ଗୋଟେକି ବସ୍ତା ପୁରେଇ ଦେଇଥିଲେ, ଆଉ ତାଙ୍କୁ ନେଇ ତାଙ୍କୁ ବସ୍ତା ଟେକି ଦେଇଥିଲେ, ସାଇକେଲ ଟେକି ଦେଇ ତାଙ୍କୁ ଉଠେଇଦେଲେ, ଆଉ ସେ ଯାହାଫଳରେ ଧନ୍ୟବାଦ ଏଇଟା ସାହାଯ୍ୟ କରିଥିଲେ ଆଜି। ଆଉ
0: ବହୁତ ସୁନ୍ଦର କାମ କରିଛନ୍ତି, ଯେ ବାଟରେ ଗଲାବେଳେ ଯଦି ଅଇରାଣ୍ଡି ପଡିଛନ୍ତି କି ତାଙ୍କୁ ସାହାଯ୍ୟ କରିଛନ୍ତି। ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡି ହେଇଥିବାରୁ। ଆଜି ଦିନରେ ଆପଣ କଣ ଭଲ କାମ କରିଛନ୍ତି, ଅନେକ ଶ୍ରୋତା ଆମ ସହ ଯୋଡି ହେଉଛନ୍ତି, ଅତି ସୁନ୍ଦର ସୁନ୍ଦର କଥା କହୁଛନ୍ତି ଯେ କଣ କରିଛନ୍ତି ଆଜି ଦିନରେ ଭଲ କାମ। ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, ଆଉ କୋଉଠୁ କରିଛନ୍ତି, ଆଉ କଣ କହୁଛନ୍ତି ଆଜି ଦିନରେ ସେ କଣ କରିଛନ୍ତି। ହ୍ୟାଲୋ,
2: ଭୁବନେଶ୍ୱରରୁ କହୁଥିଲି କୃପାସିନ୍ଧୁ କବି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ନମସ୍କାର ଆପଣଙ୍କୁ।
0: ନମସ୍କାର, ତେବେ କଣ କହିବେ ଆଜିର ଟପିକ ବିଷୟରେ?
2: ଟପିକ ବିଷୟରେ କଣ, ଏଇ ଯୋଉ ସକାଳୁ ମୁଁ ଉଠିଛି, ଯୋଉ ଆମର ସବୁ କାଉ ମାନଙ୍କୁ ମୁଁ ଖାଇବାକୁ ଦିଏ, ସେଇଟା ମୁଖ୍ୟ କାମ। ସକାଳୁ ଉଠିଲେ ସେମାନଙ୍କ ପାଇଁ ଗୋଟେ ଖାଇବା ତିଆରି ଖୁଆଇଥାଏ, ତାକୁ ଖାଇବା ସବୁ ଦିଆ ହୁଏ, ରୁଟି ପଡେ, ଚା ପଡେ, ତାଙ୍କ ପାଇଁ କାଉ ପାରା ଏମାନେ ସବୁ ଖାଆନ୍ତି। ଆଉ ଫୁଲ ତୋଳା ହୁଏ ଏଠି ଆମର ଗୋଟେ ଘର, ଆମ କ୍ଲିନିକ ଜାଗାରେ ଗୋଟେ ହନୁମାନ ମନ୍ଦିର ଅଛି, ମୋ ଗଛରୁ ଫୁଲ ତୋଳା ହବ ସବୁଦିନ, ସେ ଠାକୁରଙ୍କ ପାଇଁ ଦିଟା ଫୁଲ ତାଙ୍କ ପାଇଁ ଯାଏ,
0: ଆଚ୍ଛା
2: ତୋଳା ହୁଏ। ଆଉ ଗୋଟେ ହେଲା କଣ, ଭିକାରୀ ଜଣେ ଆସିଥିଲେ, ତାକୁ ଗୋଟେ ଭିକାରୀକୁ ଦେଇଥିଲି ପଇସା। ଆଉ ଗୋଟେ ହେଲା କଣ, ଆଉ ଗୋଟେ ଜଣେ ସେ ମାଉସୀ ଜଣେ ଆସିଥିଲେ, ତାଙ୍କ ଘରକୁ ମତେ ଯିବାକୁ ପଡିଲା, ସେ ଆସିପାରିବେନି, ବେଡ୍ରେ ପଡିଛନ୍ତି, ମୋର ଯେହେତୁ ପାଥୋଲୋଜି ଲାଇନ, ତାଙ୍କୁ ଗୋଟେ ଇଞ୍ଜେକ୍ସନ ଦବା ପାଇଁ କହିଲା, ଆଉ ଯାଇଥିଲି
0: ଘରେ ଯାଇ ତାଙ୍କୁ ସେବା କରି ଆସିଛନ୍ତି, ଯେତିକି ପାରିଛନ୍ତି ସାହାଯ୍ୟ କରିଛନ୍ତି। ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର କଥା କହିଲେ ଯେ ନିତ୍ୟକର୍ମ ଭିତରେ ଆପଣ ରଖିଛନ୍ତି ଆପଣଙ୍କର ଭଲ କାମ ଗୁଡିକୁ, ତାମାନେ ପ୍ରତିଦିନ କରିପାରୁଥିବେ। ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ଠାରୁ କଥା ଶୁଣି ବହୁତ ଭଲ ଲାଗିଲା।
2: ସେମିତି ତ ହୁଏ ବେଳେବେଳେ ବି ସାହାଯ୍ୟ, ସେମିତି ଅଜଣା ଲୋକଙ୍କୁ ବି ସାହାଯ୍ୟ ବି ମିଳେ, କିନ୍ତୁ ଯୋଉଦିନ ଯାହା ଆପଣ ତ ଆଜି ଟପିକ ଏଇଆ ରଖିଛନ୍ତି।
0: ନାଇଁ, ପ୍ରତିଦିନର ତ କାମ ଭିତରେ ଏଗୁଡା ଇନକ୍ଲୁଡ ହଉଛି, ମାନେ ଆଜି ବି କରିଛନ୍ତି, କାଲି ବି କରିବେ, ଭବିଷ୍ୟତରେ ବି କରିବେ। बहुत बहुत धन्यवाद।

0: नमस्कार। ହଁ ଆମର ପ୍ରତିଦିନର କାର୍ଯ୍ୟ ଭିତରେ ଆମେ ଛୋଟ ଛୋଟ ଏମିତି କିଛି କାମ ରଖିପାରିବା ଯାହା ଆମକୁ ନିଜକୁ ବି ଏନର୍ଜେଟିକ୍ ଫିଲ୍ ହେବ, ଆମେ ବି କାହାର ମଙ୍ଗଳ କରିପାରୁଛେ ବୋଲି ମନ ଭିତରେ ଅବଶ୍ୟ ଗର୍ବ ନ ଆସୁ, କିନ୍ତୁ କାହା ପାଇଁ ତ କିଛି ଆମ ଜୀବନରେ ମଣିଷ ଜୀବନ ପାଇକି ଆମେ ଅନ୍ୟମାନଙ୍କ ପାଇଁ କିଛି ତ କରିପାରୁଛେ ସେଇ ଭାବନା ନିଜ ଭିତରେ ଥାଉ, କେବେ ଗର୍ବ ନ ଆସୁ। ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ
1: ହ୍ୟାଲୋ
0: କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର, ବାପୁ ପାତ୍ର ମମସ୍ପୁର ବିଲାହାଟ କହୁଥିଲି।
0: ନମସ୍କାର, ତେବେ କଣ କହିବେ ଆଜିର ଟପିକ ବିଷୟରେ?
1: ମୁଁ ଟପିକ ବିଷୟରେ କହିବାକୁ ଚାହୁଁଛି ଯେ ମୁଁ ଦୁଃଖୀ ରଙ୍କୁ ମାନଙ୍କୁ ବହୁତ ସାହାଯ୍ୟ କରେ, ଆଉ ସେ ବି ମତେ ବି ସାହାଯ୍ୟ କରନ୍ତି, ଆଉ ସେ ବି ଯାହା କହନ୍ତି ସେ ମାନେ ସାହାଯ୍ୟ କଲେ ସେ କିଛି ମାନେ ଭଗବାନ ସାହାଯ୍ୟ କରିବେ। ଆଉ ପଶୁ ପଶୁ ମାନେ ପକ୍ଷୀଙ୍କୁ ବି ଖାଇବାକୁ ଦିଏ, ଗାଈ ଗୋରୁ ଷଣ୍ଢ ଏମାନଙ୍କୁ ସବୁ ଖାଇବାକୁ ଦିଏ ସାହାଯ୍ୟ କରେ।
0: ବହୁତ ବହୁତ ଧନ୍ୟବାଦ ଯେ ସମସ୍ତଙ୍କର ପେଟ କଥାଟା ଟିକେ ବୁଝିପାରନ୍ତି। ବହୁତ ସୁନ୍ଦର କଥା କହିଲେ ଯେ ଯେଉଁମାନେ କଥା କହିପାରୁନାହାନ୍ତି ତାଙ୍କ କଥା ବି ବୁଝିପାରୁଛନ୍ତି, ସେମାନଙ୍କର ପେଟ କଥା ବୁଝୁଛନ୍ତି, କିଛି ଖାଇବାର ବ୍ୟବସ୍ଥା କରିପାରୁଛନ୍ତି। ବହୁତ ବହୁତ ଧନ୍ୟବାଦ।
1: ନମସ୍କାର
0: ନମସ୍କାର।

0: हेलो
1: हेलो
0: अपन नमस्कार है
1: नमस्कार किए कहते कौटू कहते
0: सोनिका पुष्टि कटकुरु पाउचे
1: कौन कहिबे आज टॉपिक विषय रे जे आज दिन रे कौन भल काम करिसेंति
0: भल काम करथि आज मंदिर दर्शन करथि आ मेघ वर्षा तो जबर हो गछ भांगी गला गछ वाले क्या सब काटे कुटी की छात पर कथा कली आ अमृताना गछ भांगी गला सजना गछ भांगी गला भांगी गला जते बड़ा आ ताको पुनी हमर सफा करिया रहौ छना नै କ୍ଷତି ନ କରିବା ବି ସେଇଟା ଗୋଟେ ଗଛ ବୁଛ ଭାଙ୍ଗିଲେ ମାନେ କା ବାଡି ଘରେ କଣ କ୍ଷତି କରିବ ସେଇଟା କଟା କୁଟି ତାକୁ ସଫା ସୁଫି କଲା ବେଳକୁ ସେ ବି ଗୋଟେ ଟାଇମ ଲାଗୁଛି ଆଉ ସେଇଟା ହିଁ ତ ଭଲ ଗଛ ଲଗେଇବା ଭଲ କାମ ଆଉ ଗଛ ଗଛ ପରିବେଶକୁ ସଫା ସୁତୁରା କରିବାଟା ବି ଭଲ କାମ
1: ଆଉ ମନ୍ଦିର ଦର୍ଶନ କରିବାଟା ବି ଭଲ କାମ ନିହାତି ନିହାତି ପରିବେଶ ସଫା ରଖୁଛନ୍ତି ମାନେ ନିଜର ଆଖପାଖ ଯେତେବେଳେ ଆପଣ ସଫା ରଖିବେ ଆପଣଙ୍କ ଆଖପାଖରେ ଅନ୍ୟମାନେ ଦେଖିକି ବି
0: ସଫା ନ ରଖିଲେ ସାପ ଜନ୍ତୁ ସବୁ ପଶିବେ ଘରେ
1: ହଁ ତା ତ ନିଜ ପାଇଁ ନିଜ ପାଇଁ ତ ବିପଦଜନକ ହବ ତା ଛଡା ଆପଣ ଯୋଉ
0: ପରିବେଶ ସଫା ରଖିବା ଆଉ ବାଡି ଘରକୁ ସଫା ରଖିବା
1: ନିହାତି ନିହାତି ଭାବରେ ଆମର ପରିବେଶକୁ ସଫା ରଖିବା ନିହାତି ଦରକାର ଆପଣଙ୍କ ଠାରୁ ଗୋଟେ ସୁନ୍ଦର କଥା ଶିଖିବାକୁ ମିଳିଲା ଯେ ମୁଁ ଏଠି ରିକ୍ୱେଷ୍ଟ କରିବି ସମସ୍ତଙ୍କୁ ଯେ ସମସ୍ତେ ନିଜର ଆଖପାଖ ଅଞ୍ଚଳ ଯଦି ଧୀରେ ଧୀରେ ସଫା କରିବାକୁ ଆରମ୍ଭ କରିବେ ସଫା ରଖିବେ ତାହେଲେ ନିହାତି ଭାବରେ ଆମ ପୁରା ପୃଥିବୀଟା ବି ସଫା ହେଇଯିବ ପୁରା ସୁନ୍ଦର ବହୁତ ବହୁତ ଧନ୍ୟବାଦ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ସହିତ ଆଜି ଯୋଡ଼ି ହେଇଛନ୍ତି ହଁ ପରିବେଶକୁ ସଫା ରଖିବା ନିହାତି ଭାବରେ ଗୋଟିଏ ଅତି ମୂଲ୍ୟବାନ କାମ ଯେ ଆମେ ଯଦି ଆମର ନିଜ ଅଞ୍ଚଳ ନିଜର ଆଖପାଖ ଅଞ୍ଚଳକୁ ସଫା ରଖିପାରିବା ତେବେ ଆମଠାରୁ ଦେଖି ଅନ୍ୟମାନେ ମଧ୍ୟ ନିହାତି ଭାବରେ ନିଜର ଆଖପାଖ ଅଞ୍ଚଳକୁ ସଫା ରଖିବାକୁ ଚେଷ୍ଟା କରିବେ ଯଦି ସମସ୍ତେ ନିଜ ଅଞ୍ଚଳକୁ ସଫା ରଖିବେ ତାହେଲେ ଧୀରେ ଧୀରେ ନିହାତି ଭାବରେ ଆମର ସମଗ୍ର ଅଞ୍ଚଳ ରାଜ୍ୟ ଓଡ଼ିଶା ଆମର ଓଡ଼ିଶା ଆମର ଦେଶ ଆମ ପୃଥିବୀ ସବୁ କିଛି ପରିଷ୍କାର ରହିବ ତେବେ ଦେଖିନବା ନେକ୍ସଟ କଲ୍ କିଏ କରିଛନ୍ତି କୋଟ କରିଛନ୍ତି ହ୍ୟାଲୋ
2: ହ୍ୟାଲୋ ନମସ୍କାର
1: ନମସ୍କାର କିଏ କହୁଛନ୍ତି କୋଟୁ କହୁଛନ୍ତି
2: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଲୋକାବାଦରୁ ରାଜୀବ ଗୌଡ କହୁଥିଲେ
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
2: ହଁ ମ୍ୟାଡମ
1: କଣ କହିବେ ଆଜିର ଟପିକ ବିଷୟରେ ଯେ କଣ ଭଲ କାମ କରିଛନ୍ତି
2: ମ୍ୟାଡମ ଆଜି ଯୋଉ ରିଜଲ୍ଟ ବାହାରିଲା ଏବେ ସେମାନେ ଆମର ଯୋଉ ହାଇସ୍କୁଲର ପିଲାମାନଙ୍କର ରୋଲ ନମ୍ବର ଦେଖି ସେମାନଙ୍କ ପ୍ୟାରେଣ୍ଟସ ମାନଙ୍କୁ ଯୋଉ ଫୋନ କରି ଜଣାଉଛୁ ଆଉ ତା ସହିତ ଆଜି ପତ୍ରିକ ମାନଙ୍କୁ ଲେମ୍ବୁ ମିସ୍ତ୍ରୀ ପଣା କରିକିରି ପତ୍ରଚାରୀ ମାନଙ୍କୁ ପ୍ରବଳ ଯୋଉ ଖରା ହଉଛି ଦିଆ ଦିଏ କଲୁ ଆଉ
1: ବହୁତ ବହୁତ ଧନ୍ୟବାଦ ଯେ ଆମର ଅଭିଭାବକ ଅଭିଭାବିକା ଯେଉଁମାନେ ଅପେକ୍ଷା କରି ରହିଛନ୍ତି ଯେ ପିଲାମାନଙ୍କର ପରୀକ୍ଷାର ଫଳ ବାହାରୁଛି

0: ଆପଣ ତାଙ୍କୁ ରେଜଲ୍ଟ ଜଣାଇଛନ୍ତି ଆଉ ଏଇ ଯୋଉ ଖରା ରାସ୍ତାରେ ଯୋଉମାନେ ଯାଉଛନ୍ତି ତାଙ୍କୁ ଲେମ୍ବୁ ମିଶ୍ରିର ପାଣି କରିଦେଇଛନ୍ତି। ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର କାମ କରିଥିବାରୁ ଆଉ ଆମ ସହ ଯୋଡ଼ି ହେଇଥିବାରୁ। ନମସ୍କାର। ତେବେ ଶୁଣି ବହୁତ ଖୁସି ଲାଗୁଛି ଯେ ସମସ୍ତେ ଏଇ ଖରାଦିନେ ଏଇ ଜଳଛତ୍ର ସହିତ ବହୁତ ଜଣ ଆମର ଶ୍ରୋତାମାନେ ଯୋଡ଼ି ହେଇ ରହିଛନ୍ତି। ଅନ୍ୟମାନଙ୍କର ମଙ୍ଗଳ ପାଇଁ ବହୁତ ଭଲ କାମ କରୁଛନ୍ତି। ଅନ୍ୟମାନଙ୍କ ମୁହଁରେ ହସ ଫୁଟେଇ ପାରୁଛନ୍ତି। ଆହୁରି ମଧ୍ୟ କହିଲେ ପରିବେଶ ସଫା ରଖିପାରୁଛନ୍ତି, ଶିକ୍ଷାଦାନ କରିପାରୁଛନ୍ତି। ଦେଖିବା ଆମର ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି।
1: ଅନୁକ୍ରମ ବଚନ ଧ୍ୟାନ ଜଲାବେ ସୋଇ ଅମିତ ଜୀବନ ଫଲ ପାବେ। ନମସ୍କାର ଆଜ୍ଞା।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି।
1: ହ୍ୟାଲୋ,
0: କିଏ କହୁଛନ୍ତି, କୋଉଠୁ କହୁଛନ୍ତି।
1: ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ ଆଜ୍ଞା।
0: କଣ କହିବେ ଆଜିର ଟପିକ ବିଷୟରେ
1: ମ୍ୟାମ? ଆଜି ସଜତ୍ୟାଗ ପୂର୍ବରୁ ଏତିକି ଈଶ୍ୱରଙ୍କ ପାଖରେ ପ୍ରାର୍ଥନା ଥିଲା ଦିନଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଆଉ ତାପରେ ଏ ଯୋଉ ବିନା ସ୍ୱାର୍ଥରେ ଗୋ ସେବାରେ ଗୋଟେ ଘଣ୍ଟା ସମୟ ଅତିବାହିତ କରେ। ଆଉ ତାପରେ ଯୋଉ ସକାରାତ୍ମକ ଚିନ୍ତାଧାରାର ବାତାବରଣର ଯୋଉ ଯୋଉଟା କୁହନ୍ତି ସେ ତାର ବିସ୍ତାରବାଦ। ଖାଲି ମୁଁ ଖୁସିରେ ରହିଲେ ତ ହବନି ନା, ଅନ୍ୟମାନଙ୍କୁ ବି ସେ ଦିଗରେ ପ୍ରେରିତ କରିବା ଆମର
0: କର୍ତ୍ତବ୍ୟ। କରିଥିଲି
1: ଆଉ ଜଣେ ଦୁର୍ଘଟଣାଗ୍ରସ୍ତ ଭାଇଙ୍କୁ ସାକ୍ଷାତ କରିଥିଲି। ସେ କଟକ ଦୋଳମୁଣ୍ଡିରେ ଭଲ ଦହିବରା ବେପାର କରନ୍ତି, ଗୋଡଟି ଇଏ ହେଇଯାଇଛି। ସେ ବର୍ତ୍ତମାନ ମାନେ ଠିକ ହେଇଗଲାଣି, କିନ୍ତୁ ମୁଁ ତାଙ୍କ ସହିତ ଆଜି ସାକ୍ଷାତ କରି କହିଲି, ତାଙ୍କୁ ଗୋଟେ ଉପଦେଶ ଦେଲି ଯେ ତମେ ଆକାଶବାଣୀର ସହାରା ନିଅ, ତୁମ ଯୋଉ ଦିନର ସମୟଟା ସହଜ ହେଇଯିବ।
0: ବହୁତ ବହୁତ ଧନ୍ୟବାଦ, ଆପଣ ଏତେ ସୁନ୍ଦର କାମ ସବୁ କରିଛନ୍ତି। ଆଉ ସେଇ କାମ ଭିତରେ ଆମେ ବି ଥରଟେ ଆସିଛୁ।
1: ଭାବନାର ବିସ୍ତାରବାଦ ନିହାତି ଆବଶ୍ୟକ,
0: ନିହାତି ଦରକାର ଆମ ଜୀବନରେ। ପଜିଟିଭିଟି, ସକାରାତ୍ମକତାର ଭାଲ୍ୟୁ ନିହାତି ରହିଛି। ଆମେ ଯେତେ ପଜିଟିଭ ଭାବିବା ସେତେ ପଜିଟିଭ ହିଁ ହବ, ଆମେ ନେଗେଟିଭ ଭାବିବା ନିଜ ଭିତରେ
1: ଅଛି, ନିଜକୁ ଚିହ୍ନିବା ଆବଶ୍ୟକ। ପଜିଟିଭ ବିକ୍ରି ହେଉନି, ନେଗେଟିଭ ବିକ୍ରି ହେଉଛି, କିନ୍ତୁ ନିଜକୁ ଚିହ୍ନିବା ବହୁତ ନିହାତି ଆବଶ୍ୟକ।
0: ନିହାତି ଭାବରେ ନିଜକୁ
1: ଚିହ୍ନିବାର ଗୋଟେ ସୁନ୍ଦର ମାନେ ପ୍ଲାଟଫର୍ମ ହେଉଛି ଆକାଶବାଣୀ ବା ରେନ୍ବୋ।
0: ଅତି ସୁନ୍ଦର କଥା କହିଲେ ଯେ ଆପଣଙ୍କର
1: ଯୋଉ କାର୍ଯ୍ୟକ୍ରମ ଆରମ୍ଭ କରୁଛି ତା ଭିତରେ ମାନେ ଗୋଟେ ଏତେ ସୁନ୍ଦର ବାତାବରଣ କ୍ରିଏଟ୍ କରୁଛି ମ୍ୟାମ, ସକାଳୁ ବହୁତ ଆନନ୍ଦ ଲାଗୁଛି।
0: ବହୁତ ବହୁତ ଧନ୍ୟବାଦ, ଆପଣ ସକାଳୁ ଶୁଣୁଛନ୍ତି ଆମର କାର୍ଯ୍ୟକ୍ରମ। କେବଳ
1: ୟା ଭିତରେ ଥିବା ବାସ୍ତବତାକୁ ମ୍ୟାମ ଆପଣ ଟ୍ରାଫିକ ରୂପରେ ଯୋଉ ତଥ୍ୟ ଟିକେ ପଦାକୁ ଆସିଛି ସେଇଟା ଟିକେ ସେମାନେ ଏତେ ଆନନ୍ଦଦାୟକ ଟପିକ ହୁଏ, ତାକୁ ଟିକେ ରିସର୍ଚ୍ଚ କରିକି ତା ଉପରେ ଟିକେ ମତାମତ ରଖିବା ମୋ ମତରେ ହିଁ ଠିକ
0: ଆଜ୍ଞା। ଟ୍ରାଫିକ ବିଷୟରେ
1: ନମସ୍କାର ଆଜ୍ଞା।
0: ନମସ୍କାର, ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍। ଆସି ସନ୍ଧ୍ୟା 5 ବାଜି 46 ମିନିଟ୍ ହେଇସାରିଲାଣି, ଆଉ କିଛି କଲ୍ ଆଉ କିଛି ସମୟ ଆଉ କିଛି କଲ୍ ହିଁ ନେଇ ହେବ। ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ
2: ହ୍ୟାଲୋ,
0: କିଏ କହୁଛନ୍ତି, କୋଉଠୁ କହୁଛନ୍ତି।
2: ନମସ୍କାର
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି। ଆଉ ଥରେ କହିବେ, କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
2: ଆଜ୍ଞା।
0: କଣ କହିବେ ଆଜିର ଟପିକ ବିଷୟରେ?
2: ଆଜିର କଣ, ମୁଁ ସକାଳୁ ଉଠି ସେ ଆମର ଆମେ ଯୋଉ ରହୁଛୁ ଯାଜପୁରରେ ରହୁଛୁ ଆମେ, ରୁମ୍ର ଚାରିକଡ଼ ଯେତିକି ମାନେ ଅଳିଆ ଆବର୍ଜନା ସବୁ ହେଇଛି ତାକୁ ସଫା କରି ତାପରେ ତାକୁ ନିଆଁ ଲଗେଇ ମାନେ ଡଷ୍ଟବିନ୍ ରେ ରଖିକି ତାକୁ ନିଆଁ ଲଗେଇ ତାକୁ ସଫା ଏରିଆ ଚାରିକଡ଼ ସଫା କରୁଛୁ।
0: ଆପଣ କଣ କରନ୍ତି?
2: ଆମେ ଏଠି ମେକାନିକାଲରେ ରହୁଛି ଜିନ୍ଦଲ ପ୍ଲାଣ୍ଟରେ।
0: ଆଚ୍ଛା, ଆଜି ଶନିବାର ଛୁଟି ଅଛି ସେଥିପାଇଁ ଏ କାମ କରିଛନ୍ତି କି?
2: ଆଜ୍ଞା,
0: ଶନିବାର ଛୁଟି ଅଛି, ଶନିବାର ରବିବାର ଛୁଟି ପାଇଁ ପରିବେଶକୁ କିଛି ସମୟ ଦିଅନ୍ତି। ଆଚ୍ଛା, ଡ୍ୟୁଟିରେ ଥାଇକି ବି ପରିବେଶକୁ ସମୟ ଦେଇପାରୁଛନ୍ତି, ପରିବେଶ ପାଇଁ ଚିନ୍ତା କରିପାରୁଛନ୍ତି, ବହୁତ ବହୁତ ଧନ୍ୟବାଦ। ବହୁତ ସୁନ୍ଦର କାମ କରୁଛନ୍ତି। ଗୋଟିଏ ରିକ୍ୱେଷ୍ଟ ରହିବ ଯେ ଯେଉଁମାନେ କୌଣସି ପ୍ୟାକେଟ ଜିନିଷ କିଛି ବି ଖାଉଛନ୍ତି ନିହାତି ଭାବରେ ତାକୁ ଡଷ୍ଟବିନ୍ ରେ ପକାନ୍ତୁ, ଏଣେ ତେଣେ ନ ଫିଙ୍ଗି

0: କି ପରିବେଶକୁ ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ। ତାଦ୍ୱାରା ହିଁ ଆମର ପରିବେଶ ସୁନ୍ଦର ରହିବ, ଆମେ ବି ସୁସ୍ଥ ରହିବା। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର କଥା ପାଇଁ।
1: ଧନ୍ୟବାଦ।
0: ତେବେ ପରିବେଶକୁ ସଫା ରଖିବା, ପରିବେଶ ପାଇଁ ସଚେତନ ହେବା, ପରିବେଶକୁ ସୁସ୍ଥ ରଖିବା, ପ୍ରକୃତିକୁ ସୁସ୍ଥ ରଖିବା, ତାଦ୍ୱାରା ହିଁ ଆମେମାନେ ସୁସ୍ଥ ରହିବା। ତେବେ ବହୁତ ଲୋକ କହୁଛନ୍ତି, ବହୁତ ଶ୍ରୋତା ଆମର ଯୋଡ଼ି ହେଉଛନ୍ତି ଯେ ପ୍ରକୃତି ପାଇଁ, ପରିବେଶ ପାଇଁ ସେମାନେ ଚିନ୍ତା କରୁଛନ୍ତି। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି ଆଉ କ'ଣ କହୁଛନ୍ତି। ହ୍ୟାଲୋ,
2: ନମସ୍କାର ଦିଦି।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ କଟକ ଜଗତପୁରରୁ ଗୌରାଙ୍ଗ ମଲ୍ଲିକ କହୁଥିଲି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ବହୁତ ବହୁତ ଧନ୍ୟବାଦ ଆଜ୍ଞା।
0: ଆଜି ଫାର୍ଷ୍ଟ କଲ୍ କରିଛନ୍ତି ନା ଆଗରୁ କଲ୍ କରିଥିଲେ?
2: ନାଇଁ, ମୁଁ ଆଗରୁ କଲ୍ କରିଛି। କିଛି ଦିନ ହବ ମୁଁ ରେଡିଓ ଶୁଣିପାରୁନଥିଲି, ଯେହେତୁ ପ୍ରୋଗ୍ରାମରେ ବ୍ୟସ୍ତ ରହୁଥିଲି। ମୁଁ ଗୋଟେ ଦିବ୍ୟାଙ୍ଗ ଭଜନ ଚନ୍ଦ୍ର ଗ୍ରୁପର ଅଛି, ନିଜେ ଦୃଷ୍ଟିହୀନ ଅଛି ନା।
0: ବହୁତ ବହୁତ ଧନ୍ୟବାଦ ଆପଣ, ତାମାନେ ସୁନ୍ଦର ଗୀତ ଗାଇପାରୁଥିବେ, ସୁନ୍ଦର ଗୀତ ଗାଉଥିବେ। ତାହେଲେ ଗୋଟେ ଗୀତ ଶୁଣେଇ ପାରିବେ ଆମ ସମସ୍ତ ଶ୍ରୋତାଙ୍କ ପାଇଁ, ଆମ ମାନଙ୍କ ପାଇଁ?
2: ନିହାତି
0: ନିହାତି,
2: ଠିକ ଅଛି। ମୁଁ ଆପଣଙ୍କ ପାଇଁ ଗୋଟେ ପଦ ଆପଣଙ୍କ ପାଇଁ ଶୁଣେଇ ଦେଉଛି।

મોર બડ દંડ ધૂળી કરી દે કળિયા, મોર બડ દંડ ધૂળી

0: ବହୁତ
1: ନାଇଁ ନାଇଁ ବହୁତ ସୁନ୍ଦର ବହୁତ ସୁନ୍ଦର ଗାଉଛନ୍ତି ତାମାନେ ଯଦି ଭଏସ୍ ଖରାପ ଅଛି ଥଣ୍ଡା ଧରିଛି କହୁଛନ୍ତି ଏତେ ସୁନ୍ଦର ଗାଉଛନ୍ତି ଯଦି ଭଏସ୍ ଭଲ ଥିବ ଆହୁରି କେତେ ସୁନ୍ଦର ଗାଉନଥିବେ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ଗୀତ ଆମ ପାଖରେ ପହଞ୍ଚିଥିବାରୁ
0: ବିଭିନ୍ନ ପ୍ରକାର ମିନିକିରି ମଧ୍ୟ ଭଏସ୍ ମିନିକିରି କରେଇବା ଲାଗି ଗାଡ଼ିରେ ସବୁ ପ୍ରକାର ହର୍ନ ବଜେ ଡିଟୋ ପ୍ରକାର ବଜେଇ ପାରେ ନିଜ ଆମର ଯୋଉ ଟ୍ରେନ୍ ଆଲାନ୍ସ କରୁଛି ସେଗୁଡ଼ା କରେ ନିଜ ପାଟିରେ ଆଉ ଆମର ଟେଲିଫୋନ୍ ରିଙ୍ଗଟୋନ୍ ମଧ୍ୟ ନିଜ ଭଏସ୍ରେ ବଜାଏ
1: ନିହାତି ନିହାତି ଭାବରେ ଆପଣଙ୍କର ସୁନ୍ଦର ଗୀତ ସୁନ୍ଦର ଭଜନଟି ଭାରି ଭଲ ଲାଗିଲା ତେବେ କଣ କହିବେ ଆଜିର ଟପିକ ବିଷୟରେ ଆଜି କଣ ଭଲ କାମ କରିଛନ୍ତି
0: ଆଜି ତ ବହୁତ ବଢିଆ ଟପିକ ଅଛି ମୁଁ ଯେହେତୁ ଜଣେ ଦୃଷ୍ଟିହୀନ ମୁଁ ଦୁନିଆକୁ ଦେଖେନି ଅନେକ ଲୋକ ମତେ ଦେଖନ୍ତି ତ ମୁଁ ରାସ୍ତାରେ ଯିବା ସମୟରେ ଯୋଉଠି ବି ଯାହାକୁ ଦେଖେ ମୋ ପାଖରେ ସାମର୍ଥ୍ୟ ଯେତିକି ଥିବ ମୁଁ ସହଯୋଗ କରେ ଯଦି କୌଣସି ଅସହାୟ ବ୍ୟକ୍ତି କୋଉ ଜାଗାରେ ଥାନ୍ତି ସେମାନଙ୍କୁ ମଧ୍ୟ ସାହାଯ୍ୟ କରେ ଭଗବାନ ମୋତେ ପୁରା ତ ବ୍ଲାଇଣ୍ଡ କରିନାହାନ୍ତି କିଛି ମାତ୍ରାରେ ମୁଁ ଦେଖିପାରୁଛି ସେମାନଙ୍କୁ ମୋ ପାଖରେ ଖାଇବାର ଆବଶ୍ୟକତା ଯେତିକି ଥିବ କୌଣସି ଯେତେବେଳେ ମୁଁ ଦେଖେ କଟକ ଆମର ଜଗତପୁରରେ ଅନେକ ଲୋକ ବୁଲୁଥାନ୍ତି ସେମାନେ ଅସହାୟ ଅବସ୍ଥାରେ ସେମାନଙ୍କୁ ସେମାନେ କିଛି ପଇସା କଲେକ୍ସନ୍ କରୁଥାନ୍ତି ସେମାନଙ୍କୁ ପଚାର ତମର କଣ ଅସୁବିଧା ଅଛି ମୋ ପାଖରୁ କିଛି ଖାଇବା ଦେବାକୁ ଚାହେଁ ସେମାନଙ୍କୁ ଖାଇବାକୁ ମଧ୍ୟ ମୁଁ ଯାହା ରାସ୍ତା କଡ଼ରେ ବିକ୍ରି ହଉଥିବ କିମ୍ବା ବିସ୍କେଟ୍ କିଛି କିଣିକି ଖାଇବାକୁ ଯାହା ତାଙ୍କର ଇଚ୍ଛା ଶକ୍ତି ଥାଏ ଖାଇବାକୁ ଦିଏ ଏଇଟା ମୋର ପ୍ରତିଦିନର କାର୍ଯ୍ୟ ମଧ୍ୟ ରାସ୍ତାରେ ଗଲାବେଳେ ଆଜି କିଛି ସେମିତି କିଛି ଭଲ କାମ ମୋର ଭାଗ୍ୟରେ ପଡ଼ିନି କାହିଁକି ରୁମ୍ରୁ ବାହାରକୁ ଯାଇନି କାଲିର ପ୍ରୋଗ୍ରାମ ଆସିଥିଲି ରାତି ରାତା
1: ଶୋଇଥିଲି ବହୁତ ବହୁତ ଧନ୍ୟବାଦ କିଛି ଅସୁବିଧା ନାହିଁ ଯେହେତୁ ଆପଣ ପ୍ରତିଦିନ ଦିନେ ନା କେବେ ବାହାରକୁ ବାହାରନ୍ତି ଆଉ ସାହାଯ୍ୟ କରନ୍ତି ଅନ୍ୟମାନଙ୍କୁ ଭଲ କାମ କରନ୍ତି ଆଉ ଆଜି ଯେହେତୁ ବାହାରକୁ
0: ଯଦି କୁକୁର ବି ମଧ୍ୟ ମୋ ସାମ୍ନାରେ ଯାଉଥିବେ ଆଉ ସେମାନଙ୍କ ଶବ୍ଦ ହୁଏ ସେମାନଙ୍କୁ ମଧ୍ୟ ଦୋକାନରେ ଥିଲାବେଳେ ବିସ୍କେଟ୍ କିଛି ଖାଇବାକୁ ଦିଏ ଏଇଟା ମୋତେ ଆନନ୍ଦ ଲାଗେ ଆଉ
1: ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର କଥା କହିଲେ ଅନ୍ୟମାନଙ୍କ ପାଇଁ ଚିନ୍ତା କରୁଛନ୍ତି ଅନ୍ୟମାନଙ୍କ କଥା ଭାବୁଛନ୍ତି ବହୁତ ବହୁତ ଧନ୍ୟବାଦ
0: ମୁଁ ଦେଖିପାରେନି ଯାହା ଶବ୍ଦ ହବ ଯାହା କିଛି ଥିବ ମୋ ପାଖରେ ଦେଖେ ସେମାନଙ୍କୁ କିଛି ନା କିଛି ଖାଇବା ପାଇଁ
1: ନାଇଁ ନାଇଁ ସେମିତି ଭାବନ୍ତୁନି ସେଇ ତ ଶବ୍ଦ ଯଦି ଈଶ୍ୱର ଆପଣ କହୁଛନ୍ତି ଯେ ଆଂଶିକ ଭାବରେ ଆପଣ ଦେଖିପାରନ୍ତି ସେଥିପାଇଁ ଆପଣଙ୍କର ଶୁଣିବାର ଶକ୍ତି ବହୁତ ଅଧିକା ଆଉ ଆପଣ ଶୁଣିକି ବହୁତ ଅନୁଭବ କରିପାରନ୍ତି ଯେ ଆପଣଙ୍କ ଆଖପାଖରେ କିଏ ଅଛନ୍ତି ଆଉ ସେ କ'ଣ ଚାହୁଁଛନ୍ତି ଆପଣ ସେହି ହିସାବରେ ତାଙ୍କୁ ଯୋଗେଇ ବି ଦେଇପାରୁଛନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟବାଦ ନିଜକୁ କୌଣସିଥିରେ କେବେ ବି କମ୍ ଭାବନ୍ତୁନି ଜୟ ଶ୍ରୀ ଜଗନ୍ନାଥ ହଁ ନିଜକୁ କୌଣସିଥିରେ ଆମେ କମ୍ ଭାବିବା କଥା ନୁହେଁ ହଁ ଆମ ପାଖରେ ଏଇଟା ନାହିଁ ତା ପାଖରେ ଆଉ ଗୋଟେ କିଛି ଅଛି କିନ୍ତୁ ଆମେ ଏଇଟା ଭାବୁନି ଯେ ଆମ ପାଖରେ କ'ଣ ଅଛି ଯାହା ଅନ୍ୟମାନଙ୍କ ପାଖରେ ନାହିଁ ନୁହେଁ କି ତେବେ ସବୁବେଳେ ନିଜ ଭିତରେ ଗୋଟେ ପଜିଟିଭିଟି ରଖିବା

0: ନିହାତି ଦରକାର। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ,
1: ହ୍ୟାଲୋ,
0: ନମସ୍କାର,
1: ନମସ୍କାର।
0: କିଏ କହୁଛନ୍ତି, କୋଉଠୁ କହୁଛନ୍ତି।
1: କଟକରୁ କହୁଛି, କଟକର ନିର୍ମାଳରୁ ରାମଚନ୍ଦ୍ର ବେହେରା।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ସ୍ୱାଗତ, ଧନ୍ୟବାଦ।
0: କଣ କହିବେ ଆଜିର ଟପିକ ବିଷୟରେ?
1: ଆଜିର ଟପିକ ଉପରେ କହିବି କଣ, ମୁଁ ପ୍ରାୟ ଏ ଟପିକ ରେ ପ୍ରାୟ 5 ବର୍ଷ ଖଣ୍ଡେ ହେଲା ମସ୍ତ ହଉଛି, କିନ୍ତୁ ଲାଗୁନାହିଁ ଫୋନ।
0: ଆଚ୍ଛା,
1: ଆଜି ଲାଗିଛି ବହୁତ ଖୁସି।
0: 5 ବର୍ଷ ପରେ ଆଜି ଫୋନ ଲାଗିଛି, ବହୁତ ବହୁତ ଧନ୍ୟବାଦ। ଆପଣ 5 ବର୍ଷ ଧରି ଚେଷ୍ଟା କରୁଛନ୍ତି କଣ୍ଟିନ୍ୟୁଅସଲି ଆମ ସହିତ କଥା ହେବା ପାଇଁ, ଆମମାନଙ୍କ ସହିତ ବହୁତ ବହୁତ ଧନ୍ୟବାଦ। ଆଉ ଆଜି କଲ୍ ଲାଗିଯାଇଛି, ଲାଷ୍ଟ ମୋମେଣ୍ଟରେ ବି ଲାଗିଯାଇଛି,
1: ଲାଗିଯାଇଛି। ହଁ,
0: ବହୁତ ସୁନ୍ଦର।
1: ଜଷ୍ଟ ଶୁଣୁଥିଲି, ଖାଲି କଲ୍ଟା କଟିଲା ତ ମୁଁ କଲ୍ କଲି।
0: ଆଚ୍ଛା ଆଚ୍ଛା, ଠିକ୍ ଅଛି। ତେବେ କଣ କହିବେ ଆଜିର ଟପିକ ବିଷୟରେ?
1: ମୁଁ ଏ ଟପିକ ଉପରେ କହିବି, ସେ ସମସ୍ତେ କହୁଛନ୍ତି ପରିବେଶର ପରିସ୍ଥିତିର କୀଟଦାସ ମଣିଷ, କିନ୍ତୁ ମୁଁ ଏତିକି କହିବି ସମସ୍ତଙ୍କୁ ଯେ ପରିବେଶ ଆଉ ପରିସ୍ଥିତିକୁ ସୁଧାରିବାର ଦାୟିତ୍ୱ ବି ମଣିଷର
0: ନିହାତି।
1: ଆଜି ଟପିକ ଉପରେ ଏତିକି କହିବି, ଆଉ ଆମେ ବି ଚେଷ୍ଟା କରୁଛୁ, ମାନେ ଆମର ପ୍ରଧାନମନ୍ତ୍ରୀ ବି କହିଛନ୍ତି ଯେ ସ୍ୱଚ୍ଛ ଭାରତ, ଆମେ ଯୋଉଠି ବି ଖାଉଛେ କି ଯାହା କରୁଛେ, କିଏ କରୁ କି ନ କରୁ, ଆମେ ନିଜ ଅଇଁଟା କି ନିଜ ଜାଗାଟାକୁ ଆମେ ନିଜେ ପରିଷ୍କାର କରି ରଖିବାଟା, ଏତିକି ହଉଛି ମୋର।
0: ଠିକ ଠିକ, ନିଜେ ନିଜେ ପ୍ରଥମେ ସଚେତନ ହବା ଦରକାର। ତେବେ ଆଜି କଣ ଭଲ କାମ କରିଛନ୍ତି ଆପଣ?
1: ଆଜି ଭଲ କାମ ନୁହଁ ତ, ଆଜି ତ କାମ ଥିଲା, ମୁଁ ଜଣେ ରାଜମିସ୍ତ୍ରୀ।
0: ଆଜ୍ଞା,
1: ଆଜି ଯାଇଥିଲି, ଗୋଟେ ଛାତ ପଡୁଥିଲା, ସେ ଛାତ ପକେଇକି ଆସିଲି, ଏବେ ଘଣ୍ଟା ଘଣ୍ଟା ଫେରିଲି। ଆଉ
0: ବାହାର
1: କାମ କିଛି ହେଇପାରିନି।
0: ନାଇଁ ନାଇଁ, ଏଇଟା ବି ତ ଭଲ କାମ ନା, ଆପଣଙ୍କର ପ୍ରଫେସନ ଯାହା ରହିଛି, ଆପଣଙ୍କର ପେସା ଯାହା ରହିଛି, ଯେ ଅନ୍ୟମାନଙ୍କର ଘର ତୋଳି ଦଉଛନ୍ତି, ଏଇଟା କଣ ଛୋଟିଆ କାମ? ନିହାତି ଭାବରେ ନିଜ ଭିତରେ ସବୁବେଳେ ସେତିକି କନଫିଡେନ୍ସ ରଖନ୍ତୁ ଯେ ନିଜ କାମ ଭିତରେ ବି ଭଲ କାମ ଲୁଚି ରହିଛି, ଅନ୍ୟ ଜଣଙ୍କ ଘର ଅନ୍ୟ ଜଣଙ୍କୁ ଆପଣ ଆଶ୍ରୟ ଯୋଗାଇ ଦେଉଛନ୍ତି।
1: ପ୍ରାୟ ମୁଁ ଯୋଉଠି ଯାଏ, କାମ ଧନ୍ଦା ଯାହା ବି କରେ, ସମାଜ ଯାହା ବଦଳୁଛି ବଦଳୁ, ଆମର କିଛି ନାହିଁ, କିନ୍ତୁ ଆମେ ନିଜେ ଯଦି ଠିକ ରହିପାରିବା, ଯୋଉଠିକି 25 ବର୍ଷର ସରକାର ବଦଳି ଯାଉଛି, ଦିନେ ଦିନେ ଯୁଗ ବି ବଦଳି ଯାଉଛି, ଆମେ ସବୁବେଳେ କହୁଛେ ଯେ ସମୟ ବଦଳି ଗଲା, ଯୁଗ ବଦଳି ଗଲା, କାହିଁ ଯୁଗ ବଦଳିଯିବ, କାହିଁ ସମୟ ବଦଳିଯିବ, ଆମେ ନିଜେ ଯଦି ଠିକ ରହିପାରିବା ନା, ତାହେଲେ ସମାଜ ଠିକ ହେଇଯିବ।
0: ନିହାତି ଭାବରେ ଆମେ ସମସ୍ତେ ନିଜ ଭିତରେ ଆମେ ସମସ୍ତେ ସଚେତନ ହବା ଦରକାର, ନିଜକୁ ସବୁବେଳେ ଷ୍ଟ୍ରଙ୍ଗ ରଖିବା ଦରକାର। ଅତି ସୁନ୍ଦର ବାର୍ତ୍ତା ପ୍ରଦାନ କଲେ, ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବା।
1: ଜୟ ଜଗନ୍ନାଥ,
0: ଜୟ ଶ୍ରୀ ଜଗନ୍ନାଥ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ସେହି ଦିଲ୍ ତକ୍ ଶୋ ଚାଲିଛି, ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍। ଆଉ ମାତ୍ର 4-5 ମିନିଟ୍ ହାତରେ ଅଛି ଆପଣମାନଙ୍କ ସହିତ କଥା ହେବା ପାଇଁ। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ, ବୋଧହୁଏ କୌଣସି ଅସୁବିଧା ବଶତଃ ହାତରେ ହୋଲ୍ଡ ବଟନ୍ଟି ବାଜିଯାଇଛି, ସେଥିପାଇଁ କଲ୍ଟି ଡିସ୍କନେକ୍ଟ କରିବାକୁ ବାଧ୍ୟ ହେଲୁ। ତେବେ ଦେଖିବା ଆମକୁ ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ,
2: ଜୟ ମା ସାରା ଜୋତିବ, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ସାରା ଝଙ୍କଡ ମା ସାରାଙ୍କ ପୀଠରୁ କଣ୍ଟାପଡ଼ାରୁ ସାରଦା ଚରଣ ଦାସ କହୁଛି।
0: ଟିକେ ଆପଣଙ୍କର ରେଡିଓର ଭଲ୍ୟୁମ୍ ଯଦି କମ୍ କରିବେ ତାହେଲେ ଆମେ ଭଲ ଭାବରେ କଥା ହେଇପାରିବା। ଆଜ୍ଞା, ଆପଣଙ୍କର ନାଁ ଉଥରେ କହିବେ?
2: ସାରଦା ଚରଣ ଦାସ, କଣ୍ଟାପଡ଼ା, କନକପୁର, ଶାଳା ମନ୍ଦିର ପାଖ।
0: ଆଜ୍ଞା, କଣ କହିବେ ଆଜିର ଟପିକ ବିଷୟରେ?
2: ଦେଖନ୍ତୁ ବାପା, ମୁଁ 3,500 ପାଉଛି, ମୁଁ ଜଣେ ବ୍ଲାଇଣ୍ଡ ବୋଲି ଆପଣଙ୍କୁ ଆଗରୁ କହିଥିଲି। ମୁଁ 500 ରଖିଛେ କେବଳ ଯୋଉ ଶାଳା ମନ୍ଦିରରେ, କୌଣସି ମନ୍ଦିରରେ ବସୁଛନ୍ତି ଆମର ଭାଇମାନେ ମାଗୁଛନ୍ତି, ମୁଁ ମାସକୁ 2 ଥର ତାଙ୍କୁ ଜଳଖିଆ କିମ୍ବା ପଇସା ଦିଏ, 10 ଲେଖା କି 20
0: ଯେତିକି ଆପଣଙ୍କର ସାଧ୍ୟ, ଯେତିକି କରିପାରନ୍ତି କରନ୍ତି।
2: 500 ପୁରା ରଖିଦେଇଛି ଆଜ୍ଞା ତାଙ୍କ ମାନ ପାଇଁ।
0: ନିହାତି ଭାବରେ ସେଇଟାକୁ ଆପଣ ଖର୍ଚ୍ଚ କରନ୍ତି?
2: ଆଜ୍ଞା ଆଜ୍ଞା, ମୁଁ ପୁଅକୁ କହେ, ମୁଁ ତ ନିଜେ କରିପାରି ନା, ପୁଅ ସାଙ୍ଗରେ ଯାଏ ଶାଳା ମନ୍ଦିର ଦେଇକି ଆସେ।
0: ବହୁତ ସୁନ୍ଦର କାମ କରନ୍ତି, ନିଜର ସ୍ୱଳ୍ପ ବେତନ ଭିତରେ ଅନ୍ୟମାନଙ୍କ ପାଇଁ ଏତେ ସୁନ୍ଦର ଚିନ୍ତାଧାରା ମନ ଭିତରେ ରଖିଛନ୍ତି, ସେତିକି ହିଁ ସବୁଠାରୁ ବଡ କଥା।
2: ଆଉ କିଛି ସମୟ ପାଇଲେ ବାରିରେ ପୋଖରୀ ଅଛି, ପଳାଏ ବାରିକି ଦାନା ପକାଏ ମାଛଙ୍କୁ।
0: ତାଙ୍କ ସେଇଟା ବି ସୁନ୍ଦର କାମ ଯେ ଅନ୍ୟ ଜୀବଜନ୍ତୁଙ୍କୁ ଖାଇବାକୁ ଦେଇପାରୁଛନ୍ତି। ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ।
2: ଆଜ୍ଞା ରହିଲି ଅପା, ଜୟ ମାଶାଳା, ନମସ୍କାର।
0: ନମସ୍କାର। ତେବେ ନିଜର ଯେତିକି ସାମର୍ଥ୍ୟ ରହିଛି ସେହି ହିସାବରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା।

0: ଅନ୍ୟମାନଙ୍କ କଥା ଟିକେ ହଉ ଚିନ୍ତା କରିବା। ତେବେ ଦେଖିବା, ଏବେ ଆମର ସମୟ ତ ଗଡ଼ି ଗଡ଼ି ଯାଉଛି, ଲାଷ୍ଟ କଲ୍ ନେଇନବା। ହ୍ୟାଲୋ,
1: ହ୍ୟାଲୋ, ଶୁଭ ସନ୍ଧ୍ୟା ମ୍ୟାଡମ୍, ନମସ୍କାର।
0: ନମସ୍କାର, କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ଆଉ ସମୟର ସ୍ୱଳ୍ପତା ଭିତରେ ଆପଣଙ୍କର ଶେଷ କଲ୍, ତେବେ କ'ଣ କହିବେ ଆଜିର ଟପିକ୍ ବିଷୟରେ? ଆପଣ କିଏ କହୁଛନ୍ତି ଭୁଲିଗଲି ପଚାରିବା ପାଇଁ?
1: ମୁଁ ମୁନପଣ୍ଡା କଟିଲା କନପୁରରୁ ଦଶମରୁ କହୁଥିଲି।
0: ବହୁତ ବହୁତ ସ୍ୱାଗତ, ଆଜିର ଟପିକ୍ ବିଷୟରେ କ'ଣ କହିବେ?
1: ଦେଖନ୍ତୁ, ଟପିକ୍ ବିଷୟରେ ମୁଁ ତ ଜଣେ ବ୍ଲାଇଣ୍ଡ, ତଥାପି ଆଜି ଦିନ ଭଲ କାମ କହିଦେଉଛି। ମୁଁ ଅବଶ୍ୟ କାହା ପାଇଁ କିଛି କରିପାରିନି, କ'ଣ ମୋ ନିଜ ପାଇଁ ମୁଁ କରେ, କାରଣ ମୋର ରୁଟିନ୍ ହେଲା ଭୋର ଉଠିବି, ଯଦି ଆଲୋଚନା ଭଲ ଆଲୋଚନା ଶୁଣେ, ଆଗ ଆଧ୍ୟାତ୍ମିକ ଆଲୋଚନା କରେ ନିଜ ଭିତରେ। ସବୁବେଳେ ମୁଁ ଗୋଟେ ଚେଷ୍ଟା କରେ, ଯାହା ବି ମିଳୁଛି ଯେତେବେଳେ ଯେକୌଣସି ପରିସ୍ଥିତି ଆସିନା କାହିଁ, ତାକୁ ଅଳ୍ପ ସନ୍ତୁଷ୍ଟ ହେବା। ଆଉ ସେଇ କଥା ମୋ ଜୀବନରେ ଯୋଉ ଘଟଣା ଇଏ କରେ, ମୁଁ ସେଟା ଆମ ସତା ଅଛନ୍ତି କିଛି ଜଣ, ତାଙ୍କ ସାଙ୍ଗେ ବସି ଆଲୋଚନା କରୁ, ଆଉ ସବୁବେଳେ ଭଲ କଥାଟା ହିଁ ଆଲୋଚନା କରୁ। ମାନେ ଆମେ ସବୁବେଳେ ଯେ କିଛି ଗୋଟେ ବିଷୟ ଆଲୋଚନା କରିବା, ନିଶ୍ଚିନ୍ତ ସମାଜ କିଛି ନା କିଛି ସୁଧୀର, ଏମିତି ଦୁଇ ତିନିଟା ହେଇଛି
0: ଗୋଟେ
1: ଦିଟା ପିଲା ନିଶା ଖାଉଥିଲେ, ସବୁବେଳେ ଗୋଟେ ଭଲ କଥା ଆଲୋଚନା କରି କରିକି ସେ ଦି ଜଣ ମଦ ଛାଡି ଦେଇଛି, ଆଜିକି ଦେଢ ବର୍ଷ ହେଲା ସେ ମଦ ଛାଡି ଦେଇଛି।
0: ବହୁତ ସୁନ୍ଦର କାମ କରିଛନ୍ତି,
1: ଭଲ ଆଲୋଚନା କରିବା ନିଶ୍ଚିନ୍ତ ପ୍ରଭାବ ପଡିବ
0: ନିହାତି ଭାବରେ। ତେବେ
1: ଆମେ କଣ କରୁ, ଚୈତନ୍ୟ ଭାଇ, ପ୍ରଫୁଲ୍ଲ ପ୍ରଧାନ, ମାଳିଆ ଅନ୍ଧାର, ବାସନୀ ପଟୁଆ, ଲାଇନ ରହିକି କିଛି ଶ୍ରୋତାଙ୍କୁ ସାଙ୍ଗରେ ରଖି ସବୁବେଳେ ଆଲୋଚନା କରୁ, ତାଙ୍କୁ ବି କୁହାଏ ସମସ୍ତ ସାଙ୍ଗରେ ଯୋଡିଏକି ସବୁବେଳେ ଭଲ ଆଲୋଚନା।
0: ବହୁତ ସୁନ୍ଦର କଥା କହିଲେ,
1: କିଛି କୁହନି, ସବୁବେଳେ ନିଜ କଥା ଭଲ କର, ନିଜେ ଯୋଉଟା କରୁଛ ତାଙ୍କୁ ବୁଝା, ଏଇ କାମଟା କର, ତମର ଜୀବନଶୈଳୀ ହିସାବରେ କର, ନିଶ୍ଚିନ୍ତ ସୁଧୀର।
0: ନିହାତି ନିହାତି ଭାବରେ, ଅତି ସୁନ୍ଦର କଥା କହିଲେ।
1: ବିଶେଷ କରି ମୁଁ ସମସ୍ତଙ୍କୁ କହେ, ରେଡିଓ ଶୁଣ, ରେଡିଓ ଶୁଣିଲେ
0: ବହୁତ ସୁନ୍ଦର କଥା କହିଲେ ସାର। ସମୟର
1: ଲୋକ ହେଲେ ସେ ବଦଳ ଯାଏ, କାରଣ ରେଡିଓ ସବୁକିଛି ପାଇପାରିବା।
0: ବହୁତ ବହୁତ ଧନ୍ୟବାଦ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍। ଆଉ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ର କାର୍ଯ୍ୟକ୍ରମକୁ ଏଇଠି ରଖିବା। ତେବେ ଆମ ସହ ଯେଉଁମାନେ ଯୋଡ଼ି ହୋଇଥିଲେ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ, ଯେଉଁମାନେ ଆମକୁ ଶୁଣୁଛନ୍ତି ସେମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ।
2: ଭୋଟ ଗଣନାକାରୀଙ୍କ ମନୋନୟନ ଏବଂ ମୁତୟନ ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ କ୍ଷମତାଧୀନ କହିଲେ ସୁପ୍ରିମକୋର୍ଟ। ପଶ୍ଚିମବଙ୍ଗରେ 15 ମତଦାନ କେନ୍ଦ୍ରରେ ଆଜି ପୁନଃ ମତଗ୍ରହଣ। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ଚଳିତ ଆର୍ଥିକ ବର୍ଷ ପାଇଁ ବାଚସ୍କତି ପୁନର୍ଗଠନ କଲେ 4 ସଂସଦୀୟ କମିଟି। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଆଜିଠାରୁ 4 ମିଆଁମାର ଗସ୍ତରେ ଯାଉଛନ୍ତି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ଭାରତରେ ଶକ୍ତି ଯୋଗାଣ ସୁବ୍ୟବସ୍ଥିତ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ସୂଚନା। $100 ବିଲିୟନ ଅତିକ୍ରମ କଲା ଭାରତ ୟୁଏଇ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଆଉ କିଛି ସମୟ ପରେ ଆରମ୍ଭ ହେବ। ରାଜ୍ୟରେ ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ। ପାସ୍ ହାର 95.33% ରହିଥିବାବେଳେ ଗଜପତି ଜିଲ୍ଲାରେ ସର୍ବାଧିକ 99.31% ରେଜଲ୍ଟ ହୋଇଥିବା ବେଳେ କେନ୍ଦୁଝରରେ ସର୍ବନିମ୍ନ 94.35% ରେଜଲ୍ଟ ହୋଇଛି। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବୋର୍ଡର ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା। ମୌସୁମୀ ଓ ଅଣମୌସୁମୀ ଋତୁରେ ମହାନଦୀରେ ଜଳପ୍ରବାହ ନେଇ ଟ୍ରାଇବୁନାଲ୍କୁ ଅବଗତ କରାଇଲେ ଓଡ଼ିଶା ଓ ଛତିଶଗଡ଼। ଚଳିତ ମାସ 30 ପରବର୍ତ୍ତୀ ଶୁଣାଣି। ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇଦିନିଆ ପ୍ରଜ୍ଞା ପ୍ରେରଣା କର୍ମଶାଳା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ 7:00।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗ୍ ବୁକାଟେକ୍ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ପଞ୍ଚମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା ଆସର ଶୁଣିବେ ସନ୍ଧ୍ୟା 7:25। ରାତି 8:02 ଶୁଣିବେ ଗୀତରେ ମିତରେ। ଅଭୁରା ସ୍କୃତି ଶୁଣିପାରିବେ ରାତି 9:15।

ରାତି 10ଟାରେ ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 24ତମ ଅଧ୍ୟାୟ ଶୁଣିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ଶୁଭ ସକାଳ ଶୁଣିବେ ସକାଳ 7:25। ମର୍ଣ୍ଣିଂ ମେଲୋଡି ସକାଳ 8:30। ସକାଳ 9ଟାରେ ଶୁଣିବେ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିବେ ସକାଳ 10ଟାରେ। ଦିନ 11ଟାରେ ଶୁଣିବେ କାର୍ଯ୍ୟକ୍ରମ ପୋଷ୍ଟ ବକ୍ସ ନମ୍ଘର 111 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। କିଛି କଥା କିଛି ଗୀତ ଶୁଣିବେ ଅପରାହ୍ନ 12ଟାରେ। ଦିନ 1:10 ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ସେୟାର କରିପାରିବେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ଦିନ 2:45। ଅପରାହ୍ନ

ହଁ ତିନିଟାରେ ଶୁଣିବି ମୋ ଦେଶ। ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ ଚାରିଟାରେ। ଚାରିଟା ବାଜି ପଚାଶ ମିନିଟ୍ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ। ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଶୁଣିବେ ସନ୍ଧ୍ୟା ପାଞ୍ଚଟା ବାଜି ଦୁଇ ମିନିଟ୍ରେ ଏବଂ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ରେ ନିଜର ମତ ସେୟାର କରିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ଷଷ୍ଠ ଅଧ୍ୟାୟ ଶୁଣିପାରିବେ ସନ୍ଧ୍ୟା ଛଅଟା ବାଜି ଦଶ ମିନିଟ୍ରେ। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରେ। ସନ୍ଧ୍ୟା ସାତଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ। ସନ୍ଧ୍ୟା ଆସର ଶୁଣିବେ ରାତି ସାତଟା ବାଜି ପଚିଶ ମିନିଟ୍ରେ। ରାତି ଆଠଟା ବାଜି ଦୁଇ ମିନିଟ୍ରେ ଗୀତରେ ମିତରେ ଅଭୁଲା ସ୍କୃତି ଶୁଣିପାରିବେ ରାତି ନଅଟା ବାଜି ପନ୍ଦର ମିନିଟ୍ରେ।

ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ରାତି 10ଟାରେ ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ବର୍ତ୍ତମାନ ଶୁଣନ୍ତୁ ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର ପଞ୍ଚମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ପଞ୍ଚମ ଭାଗ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଶୁଣିପାରିବେ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଧରଣୀରେ ସନ୍ଧ୍ୟାରାଣୀ ଅବତୀର୍ଣ୍ଣ ଚତୁର୍ଦ୍ଦିଗରେ ଶଙ୍ଖ ଘଣ୍ଟ ଘଣ୍ଟାର ଶବ୍ଦ ଶୁଭୁଛି। ଆରମ୍ଭ କରିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ, 95.33% ପରୀକ୍ଷାର୍ଥୀକୃତ କାର୍ଯ୍ୟ, ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ହାର ଅଧିକ, ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା। ଓଡ଼ିଶାକୁ ଦେଶର ଜ୍ଞାନ ପେଣ୍ଠସ୍ଥଳୀ ଭାବେ ଗଢ଼ିତୋଳିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ସମୟାନୁବର୍ତ୍ତୀ କାର୍ଯ୍ୟ, ଉତ୍ତରଦାୟୀ ଶାସନ ଏବଂ ଭବିଷ୍ୟତ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ଉପରେ ସରକାର ଦେଉଛନ୍ତି ଗୁରୁତ୍ୱ, କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ, 5 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟଠାରେ ଆଜି ଅପରାହ୍ନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଫଳ ପ୍ରକାଶନ ପରେ ଶ୍ରୀ ଗଣ୍ଡ କହିଛନ୍ତି,
1: ଚାଇଲ୍ଡ ଟ୍ରାକିଂ ସର୍ଭେଠୁ ଆରମ୍ଭ କରି ସମସ୍ତଙ୍କୁ ସଚେତନ କରାହଉଛି କେମିତି ସ୍ୱଚ୍ଛତାର ସହିତ ପରୀକ୍ଷା ହେବ, ଏସବୁ ବିଷୟକୁ ଧ୍ୟାନ ଦିଆଯାଇଛି, ଫଳରେ ବର୍ତ୍ତମାନ ରିଜଲ୍ଟ ବି ଭଲ ହେଉ। ଚଳିତ ବର୍ଷ 2026ରେ 95.33% ଯେଉଁ ରିଜଲ୍ଟ ହେଇଛି, ଆଉ ଯେଉଁମାନେ ବି ପରୀକ୍ଷାରେ ଯେଉଁ ଫେଲ୍ ହେଇଛନ୍ତି ଆମ ଛାତ୍ରଛାତ୍ରୀମାନେ କେହି ବି ସେମିତି ଅଧୈର୍ଯ୍ୟ ହେବେ ନାହିଁ, ସେମାନଙ୍କ ପାଇଁ ଯଥେଷ୍ଟ ସମୟ ଅଛି, ସେମାନେ ସାହସର ସହିତ ପୁନର୍ବାର ସାଙ୍ଗେଣ୍ଟାରୀ ଏକ୍ଜାମ୍ ଆପିୟର କରିବେ।
0: ଚଳିତ ବର୍ଷ 5,36,306 ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ 5,19,251 ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଚଳିତ ବର୍ଷର ପାସ୍ ହାର 95.33% ରହିଛି। ଛାତ୍ରଙ୍କ ପାସ୍ ହାର 94.03% ଥିବାବେଳେ ଛାତ୍ରୀଙ୍କ ପାସ୍ ହାର 96.37% ରହିଛି। 3,310 ହାଇସ୍କୁଲରେ 100% ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ 3ଟି ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନଥିବା ଜଣାପଡ଼ିଛି। ଗଜପତି ଜିଲ୍ଲାରେ ପାସ୍ ହାର 99.31% ରହିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ 95.33% ରହିଛି। ଏ ୱାନ୍ ଗ୍ରେଡ୍ରେ 2,456 ଜଣ, ଏ ଟୁ ଗ୍ରେଡ୍ରେ 15,681, ବି ୱାନ୍ ଗ୍ରେଡ୍ରେ 43,565, ବି ଟୁ ଗ୍ରେଡ୍ରେ 86,103, ସି ଗ୍ରେଡ୍ରେ 1,29,813, ଡି ଗ୍ରେଡ୍ରେ 1,46,152 ଏବଂ ଇ ଗ୍ରେଡ୍ରେ 95,481 ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଗତ ଫେବୃୟାରୀ 19ରୁ ମାର୍ଚ୍ଚ

0: ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମଧ୍ୟମ ଏବଂ ମୁକ୍ତ ବିଦ୍ୟାଳୟର ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶ ପାଇଛି। ମାଲକାନଗିରି ଜିଲ୍ଲାରେ ପାସ୍ ହାର ରାଜ୍ୟର ହାରାହାରି ପାସ୍ ହାରଠାରୁ ଅଧିକ ରହିଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ଜିଲ୍ଲାର 22 ଜଣ ଛାତ୍ରଛାତ୍ରୀ 90%ରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଆସନ୍ତା 11-22 ତାରିଖ ମଧ୍ୟରେ ଆବେଦନ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ମାଟ୍ରିକ୍ ପରୀକ୍ଷା ଫଳ ଫାଇଲ୍ ଅନ୍ଲାଇନ୍ ମାଧ୍ୟମରେ ଏବଂ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଓ ମଧ୍ୟମ ଛାତ୍ରଛାତ୍ରୀ ଅଫ୍ଲାଇନ୍ ବାବଦରେ ଆବେଦନ କରିପାରିବେ। ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଆସନ୍ତା 8-18 ତାରିଖ ମଧ୍ୟରେ ଆବେଦନ କରିପାରିବେ। ଓଡ଼ିଶାକୁ ଦେଶର ଜ୍ଞାନର ପେଣ୍ଠସ୍ଥଳୀ ଭାବେ ଗଢ଼ିତୋଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆହ୍ୱାନ ଦେଇଛନ୍ତି। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ ନେଇ ଭୁବନେଶ୍ୱର କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ ଦୁଇଦିନିଆ ଜାତୀୟସ୍ତରୀୟ କର୍ମଶାଳାରେ ଯୋଗଦେଇ ଶ୍ରୀ ମାଝି ରାଜ୍ୟରେ ଶୈକ୍ଷିକ ପରିବେଶରେ ବୈପ୍ଳବିକ ପରିବର୍ତ୍ତନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶିକ୍ଷାନୀତି ବିଶ୍ୱରେ ଭାରତକୁ ଏକ ନଲେଜ୍ କ୍ୟାପିଟାଲ୍ ଭାବେ ପ୍ରତିଷ୍ଠିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟ ସରକାର ଶିକ୍ଷାକ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଶ୍ରୀ ମାଝି କହିଛନ୍ତି ଚଳିତ ଆର୍ଥିକ ବର୍ଷରେ ଶିକ୍ଷାକ୍ଷେତ୍ର ପାଇଁ 41,273 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜ୍ୟର ଯୁବପିଢ଼ିଙ୍କ ଉଜ୍ଜଳ ଭବିଷ୍ୟତ ଗଠନରେ ଏହି ପିଞ୍ଜି ଦୃଢ଼ ଭିଭିଭୂମି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଶିକ୍ଷାଗତ ପାର୍ଥକ୍ୟକୁ ଦୂର କରିବା ପାଇଁ ସରକାର ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ 12,000 କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟର 6,794 ଗ୍ରାମ ପଞ୍ଚାୟତରେ ଅତ୍ୟାଧୁନିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମାଝି କହିଛନ୍ତି।
1: ଆମର ପ୍ରତିଟି ପଦକ୍ଷେପ ଆଗାମୀ ପିଢ଼ିର ସ୍ୱପ୍ନ ସହିତ ଇଏ ଜଡିତ ଅଛି। ଜାତୀୟ ଶିକ୍ଷାନୀତି 2020 କେବଳ ଏକ ନୀତି ନୁହଁ, ଏହା ହେଉଛି ଏକ ରାଷ୍ଟ୍ରୀୟ ସଂକଳ୍ପ। ଆମେ ଓଡ଼ିଶାର ମାତୃଭାଷାରେ ଉଚ୍ଚଶିକ୍ଷା ପ୍ରଦାନ ଠାରୁ ଆରମ୍ଭ କରି କନ୍ୟା ସନ୍ତାନମାନଙ୍କର ପାଇଁ ଶକ୍ତିଶ୍ରୀ ଯୋଜନା ଏବଂ ଗବେଷଣା ପାଇଁ ଫେଲୋସିପ୍ ଭଳି ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆଜି ଆମେ ଗ୍ରହଣ କରିବା ପରିପ୍ରେକ୍ଷୀରେ ଆମର ଲକ୍ଷ୍ୟ ସ୍ପଷ୍ଟ ଯେ 2036 ମସିହାରେ ଯେତେବେଳେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର 100 ବର୍ଷ ପୂର୍ତ୍ତି ହେବ, ଆଉ ସେତେବେଳକୁ ଓଡ଼ିଶା ପୂର୍ବ ଭାରତର ଏକ ନଲେଜ୍ ହବ୍ ହିସାବରେ ପହଞ୍ଚିପାରିଥିବ।
0: କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସାଂସ୍କୃତିକ ଏବଂ ଶିକ୍ଷାର ଅପୂର୍ବ ସମନ୍ୱୟ ଓଡ଼ିଶାରେ ଦେଖିବାକୁ ମିଳେ। ଏହି କ୍ଷେତ୍ରରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ। ଜାତୀୟ ଶିକ୍ଷାନୀତି ଦକ୍ଷତା ବୃଦ୍ଧିର ମାଧ୍ୟମ ପାଲଟିବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ କର୍ମଶାଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ନିର୍ଦ୍ଦେଶିକା ପୁସ୍ତକ ଉନ୍ମୋଚନ କରିବା ସହ ଶକ୍ତିଶ୍ରୀ ମୋବାଇଲ୍ ଆପ୍ର ଉଦ୍ଘାଟନ କରିଛନ୍ତି। ଅଟଳ ନବୀକରଣ ଏବଂ ସହର ରୂପାନ୍ତରଣ ମିଶନ ଅମୃତ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଓଡ଼ିଶା ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ନିଜକୁ ସାମିଲ କରିପାରିଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏହି ସଫଳତା ରାଜ୍ୟ ସରକାରଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଏବଂ ଏ ସଂକ୍ରାନ୍ତ ନୀତିନିୟମଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନର ପରିଣାମ। ସମୟାନୁବର୍ତ୍ତୀ କାର୍ଯ୍ୟ, ଉତ୍ତରଦାୟୀ ଶାସନ ଏବଂ ଭବିଷ୍ୟତ ପାଇଁ ଭିଭିଭୂମି ପ୍ରସ୍ତୁତି ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। 99 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଅମୃତ ଯୋଜନା ଦ୍ୱିତୀୟ ପର୍ଯ୍ୟାୟରେ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରାଯାଇଛି। ସାର୍ବଜନୀନ ଜଳଯୋଗାଣ, ଜଳାଶୟଗୁଡ଼ିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ 345 ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ 4,030 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ହୋଇଛି। ସମାବେଶୀ ଆଭିମୁଖ୍ୟ ଦୃଷ୍ଟିକୋଣ ଆଧାରରେ ଅମୃତ ମିତ୍ର ଏବଂ ୱିମେନ୍ ଫର୍ ଟ୍ରି ଭଳି ପଦକ୍ଷେପ ମାଧ୍ୟମରେ ବ୍ୟାପକ ଜନଭାଗିଦାରିତା ସୃଷ୍ଟି କରାଯାଉଛି। ଏହାଦ୍ୱାରା ଜଳାଶୟଗୁଡ଼ିକର ପୁନରୁଦ୍ଧାର ଏବଂ ପରିବେଶ ସ୍ଥିରତା କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେତୃତ୍ୱ ନେବା ପାଇଁ ସଶକ୍ତ କରାଯାଉଛି ବୋଲି ଡକ୍ଟର ମହାପାତ୍ର କହିଛନ୍ତି। ଭୁବନେଶ୍ୱର, କଟକ, ସମ୍ଭଲପୁର ଏବଂ ବ୍ରହ୍ମପୁର ଭଳି ପ୍ରମୁଖ ସହରଗୁଡ଼ିକ ପାଇଁ ସହରାଞ୍ଚଳ ଆହ୍ୱାନ ପାଣ୍ଠି ଅଧୀନରେ 3,030 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ 5 ବୃହତ୍ ଭିଭିଭୂମି ପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ଗ୍ରହଣ କରାଯାଇଥିବା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗର ଶୁଣାଣି ସମ୍ପର୍କରେ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ କହିଛି। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ସକାଶେ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ଆଜି ବଣ୍ଟନ କରାଯାଇଛି। ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝି ଯୋଗଦେଇ କ୍ଷତିପୂରଣ ରାଶି ବଣ୍ଟନ କରିଛନ୍ତି। କେଶରୀଗୁଡ଼ା ମୌଜାର 15 ଜଣ ହିତାଧିକାରୀଙ୍କୁ 70 କୋଟି 48 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବଣ୍ଟନ କରାଯାଇଛି।

କାର୍ଯ୍ୟକ୍ରମରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏବଂ କବି ସ୍ୱର୍ଗତ ନାରାୟଣ ମିଶ୍ରଙ୍କ ପୁଣ୍ୟତିଥି ଅବସରରେ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାସ୍ଥିତ ଟିଏଲ୍ସି ଛକଠାରେ ଶ୍ରୀ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ପୌର ପରିଷଦ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରୀ ମିଶ୍ରଙ୍କ ସ୍କୃତିଚାରଣ କରିଛନ୍ତି। ଘରୋଇ ହିଂସାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାର ସମ୍ପ୍ରଦାୟ ଭିତ୍ତିକ ନେତୃସ୍ଥାନୀୟ ବ୍ୟକ୍ତି ଏହି ଗୋଷ୍ଠୀ କୈନ୍ଦ୍ରିକ ଆଲୋଚନାରେ ଯୋଗ ଦେଇଥିଲେ। କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଘରୋଇ ହିଂସା ଆଇନ ଏବଂ ଯୌତୁକ ନିରୋଧ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି। ରାଜ୍ୟରେ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଗଜପତି, ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ଝଡ଼ ତୋଫାନ ଏବଂ ବର୍ଷାର ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ତେବେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ। 95.33% ପରୀକ୍ଷାର୍ଥୀକୃତ କାର୍ଯ୍ୟ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ। ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା। ଓଡ଼ିଶାକୁ ଦେଶର ଜ୍ଞାନ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ସମୟାନୁବର୍ତ୍ତୀ କାର୍ଯ୍ୟ, ଉତ୍ତରଦାୟୀ ଶାସନ ଏବଂ ଭବିଷ୍ୟତ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ଉପରେ ସରକାର ଦେଉଛନ୍ତି ଗୁରୁତ୍ୱ, କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ। 5 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।

ସନ୍ଧ୍ୟା 7ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ଭୋଟ ଗଣନାକାରୀଙ୍କ ମନୋନୟନ ଏବଂ ମୁତୟନ ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ କ୍ଷମତାଧୀନ କହିଲେ ସୁପ୍ରିମକୋର୍ଟ। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ଚଳିତ ଆର୍ଥିକ ବର୍ଷ ପାଇଁ ବାଚସ୍କତି ପୁନର୍ଗଠନ କଲେ 4ଟି ସଂସଦୀୟ କମିଟି। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଆଜିଠାରୁ 4ଦିନିଆ ମ୍ୟାମାର ଗସ୍ତରେ। ରାଜ୍ୟରେ ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ, ପାସ୍ ହାର 95.33%। ଗଜପତି ଜିଲ୍ଲାରେ ସର୍ବାଧିକ 99.31% ରେଜଲ୍ଟ ହୋଇଥିବା ବେଳେ କେନ୍ଦୁଝରରେ ସର୍ବନିମ୍ନ 94.35% ରେଜଲ୍ଟ ହୋଇଛି। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ, ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ। ଓଡ଼ିଶାକୁ ଦେଶର ଜ୍ଞାନ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ସମୟାନୁବର୍ତ୍ତୀ କାର୍ଯ୍ୟ, ଉତ୍ତରଦାୟୀ ଶାସନ ଏବଂ ଭବିଷ୍ୟତ ପାଇଁ ଭିଭିଭୂମି ପ୍ରସ୍ତୁତି ଉପରେ ସରକାର ଦେଉଛନ୍ତି ଗୁରୁତ୍ୱ, କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଆଇପିଏଲ୍ କ୍ରିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଉ କିଛିକ୍ଷଣ ମଧ୍ୟରେ ମୁକାବିଲା। ବିଶିଷ୍ଟ ସଙ୍ଗୀତକାର ପ୍ରସୂନ ଯୋଶୀ ପ୍ରସାର ଭାରତୀର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସୂଚନା। ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ। 5 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ।

ଏବଂ 2 ଅନୁସୂଚିତ ଜନଜାତି ନିର୍ବାଚନ ମଣ୍ଡଳୀ ରହିଛି। ନିର୍ବାଚନରେ 4023 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଆସନ୍ତା ସୋମବାର ସକାଳ 8 ଗଣନା ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା କରାଯିବ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ କୌଣସି ଅପ୍ରୀତିକର ଘଟଣା ଘଟି ନଥିବା ବେଳେ 85.10% ମତଦାନ ହୋଇଥିବାରୁ ଏହା ରେକର୍ଡ ସୃଷ୍ଟି କରିଛି। ଭାରତୀୟ ରେଳବାଇ ପକ୍ଷରୁ ମେଟ୍ରୋ ରେଳ ଶକ୍ତି ବ୍ୟବସ୍ଥା ତ୍ୱରାନ୍ୱିତ କରିବା ଏବଂ ରେଳ ସେତୁ ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ପ୍ରକଳ୍ପ ଲାଗି 895 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରାଯାଇଛି। ଉତ୍ତର ଦକ୍ଷିଣ କୋଲକାତା ମେଟ୍ରୋ ରେଳ କରିଡର କାର୍ଯ୍ୟ ସୁଦୃଢ଼ କରିବା ନିମନ୍ତେ 671.72 କୋଟି ଅନୁମୋଦନ କରାଯାଇଛି। 1980 କୋଲକାତା ମେଟ୍ରୋ ବ୍ୟବସ୍ଥା ସ୍ଥାପନ ହୋଇଥିଲା। ଭାରତୀୟ ରେଳବାଇ ପକ୍ଷରୁ ପ୍ରକଳ୍ପ ନିମନ୍ତେ ଅର୍ଥ ମଞ୍ଜୁର ଦ୍ୱାରା କୋଲକାତା ମେଟ୍ରୋ ସେବା ତ୍ୱରାନ୍ୱିତ ହେବ। ସେହିପରି ମଧୁକୁଣ୍ଡ ଦାମୋଦର ସେକ୍ସନ ସେତୁ ନିର୍ମାଣ ନିମନ୍ତେ 223 କୋଟି ଏକ ପ୍ରକଳ୍ପ ଅନୁମୋଦନ କରାଯାଇଛି। ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ ଅଧୀନରେ ରହିଥିବା ସମସ୍ତ ସେତୁର ପୁନଃ ନିର୍ମାଣ ପାଇଁ ମଧ୍ୟ ପ୍ରକଳ୍ପ ହାତକୁ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଲେହଠାରେ ତଥାଗତ ବୁଦ୍ଧଙ୍କ ପବିତ୍ର ଅବଶେଷର ପ୍ରଦର୍ଶନୀ ଉଦ୍ଘାଟନ ହୋଇଥିବା ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ଏହି ପବିତ୍ର ଅବଶେଷ କପିଳବସ୍ତୁର ପିପ୍ରୱାହା ସ୍ତୂପ ସହ ସମ୍ପୃକ୍ତ ଏବଂ 19 ଶତାବ୍ଦୀର ନିକଟବର୍ତ୍ତୀ କାଳରେ ଏହା ଖୋଦିତ କରାଯାଇଥିଲା। ଏହା ଭଗବାନ ବୁଦ୍ଧଙ୍କ ବାଣୀ ପ୍ରଚାରିତ କରିଥାଏ ବୋଲି ସେ କହିଛନ୍ତି। ମେ 14 ପର୍ଯ୍ୟନ୍ତ ତଥାଗତ ବୁଦ୍ଧଙ୍କ ପବିତ୍ର ଅବଶେଷ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଆଗାମୀ ଦିନରେ ଏହି ଅବଶେଷ ଜାନ୍ସ୍କାରକୁ ଯାତ୍ରା କରିବ। ଏହି କାର୍ଯ୍ୟକ୍ରମ ଯୋଗୁଁ ଲଦାଖବାସୀ ଭଗବାନ ବୁଦ୍ଧଙ୍କ ଅବଶେଷକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଲାଗି ସୁଯୋଗ ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଗୁଜରାଟର ଜାତୀୟ ରାଜପଥ 48 ଚୋରାୟସୀ ଟୋଲ୍ ପ୍ଲାଜାଠାରେ ବିନା ବାଧା ଟୋଲ୍ ସଂଗ୍ରହ ମଲ୍ଟିଲେନ୍ ଫ୍ରି ଫ୍ଲୋ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ବ୍ୟବସ୍ଥାରେ ବିଭିନ୍ନ ଗାଡ଼ି ମୋଟରଗୁଡ଼ିକ ଟୋଲ୍ ପ୍ଲାଜାରେ ନ ରହି ବିନା ବାଧାରେ ଯାତାୟତ କରିପାରିବ। ବିଶିଷ୍ଟ ଗୀତିକାର ତଥା ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଯୋଶୀଙ୍କୁ ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ଯୋଶୀ ତାଙ୍କର ଲୋକପ୍ରିୟ ଚଳଚ୍ଚିତ୍ର ଗୀତ ଏବଂ ବିଜ୍ଞାପନ ନିମନ୍ତେ ସମଗ୍ର ଦେଶରେ ପରିଚିତ। ତାଙ୍କ ନିଯୁକ୍ତିରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଶ୍ରୀ ଯୋଶୀଙ୍କର ବିଶ୍ୱରେ ଚଳଚ୍ଚିତ୍ର କଳା ସାହିତ୍ୟ ଏବଂ ବିଜ୍ଞାପନ କ୍ଷେତ୍ରରେ ଅନନ୍ୟ ସୃଜନାତ୍ମକ ପ୍ରତିଭା ରହିଛି। ତାଙ୍କ ନେତୃତ୍ୱରେ ପ୍ରସାର ଭାରତୀ ଅଧିକ କ୍ରିୟାଶୀଳ ସଶକ୍ତ ଏବଂ ସୃଜନାତ୍ମକ କାର୍ଯ୍ୟକଳାପ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ପଶ୍ଚିମ ଏସିଆ ସଙ୍କଟଜନକ ପରିସ୍ଥିତି ସତ୍ତ୍ୱେ ଏଲ୍ପିଜି ବିତରଣ କେନ୍ଦ୍ରରେ ପର୍ଯ୍ୟାପ୍ତ ଗ୍ୟାସ୍ ମହଜୁଦ ଥିବାବେଳେ ଉପଭୋକ୍ତାମାନଙ୍କୁ ଗ୍ୟାସ୍ ଯୋଗାଣ 100% ସୁନିଶ୍ଚିତ କରାଯାଇପାରିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଅନ୍ଲାଇନ୍ ମାଧ୍ୟମରେ ଏଲ୍ପିଜି ସିଲିଣ୍ଡର ବୁକିଂ ପରିମାଣ ଗତକାଲି ସୁଦ୍ଧା 99% ବୃଦ୍ଧି ପାଇଥିଲା। ସେହିପରି ଓଟିପି ଭିତ୍ତିକ ଯୋଗାଣ ବ୍ୟବସ୍ଥା 94%ରୁ ଅଧିକ ଥିଲା। ବନ୍ଦର ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତୀୟ ନାବିକମାନେ ସୁରକ୍ଷିତ ଅଛନ୍ତି। ଗତ 24 ମଧ୍ୟରେ ଭାରତୀୟ ପତାକାଧାରୀ ଜାହାଜ ଚଳାଚଳରେ କୌଣସି ବାଧାବିଘ୍ନ ଘଟିନାହିଁ। ଛତିଶଗଡ଼ରେ କାନକାର ନାରାୟଣପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆଜି ଆଇଇଡି ବିସ୍ଫୋରଣ ଘଟି 4 ସୁରକ୍ଷା କର୍ମଚାରୀ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଜିଲ୍ଲା ରିଜର୍ଭ ଗାର୍ଡର କର୍ମଚାରୀମାନେ ବିସ୍ଫୋରକ ସାମଗ୍ରୀକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ସେହି ଅଞ୍ଚଳରେ ଅପରେସନ୍ ଚଳାଇଥିବା ସମୟରେ ଏପରି ଦୁର୍ଘଟଣା ଘଟିଛି। ବସ୍ତର ରେଞ୍ଜର ପୋଲିସ ଆଇଜି ସୁନ୍ଦରରାଜ ପି କହିଛନ୍ତି ନିକଟରେ ବସ୍ତର ଡିଭିଜନ ଅଞ୍ଚଳରେ ବହୁ ସଂଖ୍ୟାରେ ବୋମାକୁ ନିଷ୍କ୍ରିୟ କରାଯାଇଥିବା ବେଳେ ଅନେକ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଇଟାଲୀର ପୂର୍ବତନ ଫର୍ମୁଲା 1 ଡ୍ରାଇଭର ତଥା ପାରା ଅଲମ୍ପିକ୍ସରେ 4 ସ୍ୱର୍ଣ୍ଣପଦକ ବିଜେତା କିମ୍ବଦନ୍ତୀ ଖେଳାଳି ଆଲେକ୍ସ ଜନାର୍ଦ୍ଦିଙ୍କ ପରଲୋକ ହୋଇଛି।
ମୃତ୍ୟୁ ବେଳକୁ ତାଙ୍କୁ 69 ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶୋକ ପ୍ରକାଶ କରିବା ସହ ତାଙ୍କୁ ଜଣେ ଅସାଧାରଣ ଖେଳାଳି ଭାବେ ବର୍ଣ୍ଣନା କରିଛନ୍ତି। 2001ରେ ତାଙ୍କର ଦୁଇ ଗୋଡ଼ ହରାଇବା ପରେ ସେ 2012 ଲଣ୍ଡନ ପାରାଲମ୍ପିକ୍ସର ସାଇକେଲ ଚାଳନା ଏବଂ 2016 ରିଓ ଡି ଜେନିରୋଠାରେ ଅନୁଷ୍ଠିତ

ପାରାଅଲମ୍ପିକ୍ସରେ 2 ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ମ୍ୟାଚ୍ ଆରମ୍ଭ ହେବ। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଆଜି ଆଇସିସି ମହିଳା ଟି20 ବିଶ୍ୱକପ୍ 2026 ନିମନ୍ତେ 15 ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ଏହି ଦଳରେ ହରମନପ୍ରୀତ କୌରଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ଉପ ଅଧିନାୟକ କରାଯାଇଛି। ଆସନ୍ତା ଜୁନ୍ ମାସ 12 ତାରିଖରୁ ଇଂଲଣ୍ଡ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ। ଫାଇନାଲ୍ ମ୍ୟାଚ୍ ଜୁଲାଇ ମାସ 5 ତାରିଖରେ ଲର୍ଡ଼ସ୍ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ବାଂଲାଦେଶ ଓ ନେଦରଲ୍ୟାଣ୍ଡ ସହ ଭାରତ ଗ୍ରୁପ୍ ଏକ୍ରେ ସ୍ଥାନ ପାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପଶ୍ଚିମବଙ୍ଗରେ 15 ବୁଥ୍ରେ ଅନୁଷ୍ଠିତ ପୁନଃ ଭୋଟ୍ ଗ୍ରହଣ, ଅପରାହ୍ନ 5 ସୁଦ୍ଧା 87% ମତଦାନ। ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀ ବିଧାନସଭା ଆସନ ପାଇଁ ଆସନ୍ତା ସୋମବାର ଭୋଟ୍ ଗଣନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରେଳ ଭିତ୍ତିଭୂମିର ବିକାଶ ଲାଗି ଭାରତୀୟ ରେଳବାଇ ପକ୍ଷରୁ 895 କୋଟି ଟଙ୍କା ଅନୁମୋଦିତ। ପ୍ରସାର ଭାରତୀର ନୂତନ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ 2026 ନିମନ୍ତେ 15 ଜଣିଆ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ। ସମ୍ବାଦ ଶେଷ ହେଲା।

ୱାନ୍ସ ଏଗେନ୍ ୱେଲକମ୍ ବ୍ୟାକ୍ ଫ୍ରେଣ୍ଡ୍ସ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସୀ ଦିଲ୍ ତାକ୍ ସନ୍ଧ୍ୟା ସ୍ତରରେ ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଲେଖିଛନ୍ତି ଶୁଭ ସନ୍ଧ୍ୟା ଜ୍ୟୋତି ଭଉଣୀ ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା ମା ସରଳା ଆପଣ ଓ ଆପଣଙ୍କ ପରିବାରକୁ ଭଲରେ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି ଆମର ଏଠାରେ ପ୍ରବଳ ବର୍ଷା ହେଉଛି ଏହି ବର୍ଷା ଭିଜାରେ ରେନ୍ବୋର ସମସ୍ତ ସଦସ୍ୟ ଏବଂ ଶୁଣୁଥିବା ସମସ୍ତ ଶ୍ରୋତାମାନଙ୍କୁ ଅଭିନନ୍ଦନ ଶୁଭେଚ୍ଛା ଦେବା ସହ ମା ସରଳା ଭଲରେ ଓ ଖୁସିରେ ରଖନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ବହୁତ ବହୁତ ଧନ୍ୟବାଦ ଆପଣ ସମସ୍ତଙ୍କ ପାଇଁ ଚିନ୍ତା କରିଛନ୍ତି ସମସ୍ତଙ୍କ ପାଇଁ ଗୋଟିଏ ସୁନ୍ଦର ଏସ୍ଏମ୍ଏସ୍ ଲେଖିଛନ୍ତି ସନ୍ଧ୍ୟା ଆସରରେ ଆପଣଙ୍କର ଏସ୍ଏମ୍ଏସ୍ ପାଇଁ ବହୁତ ବହୁତ ଧନ୍ୟବାଦ

ନେକ୍ସଟ ଏସଏମଏସଟି ଆସି ପହଞ୍ଚି ଯାଇଛି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖିଛନ୍ତି ଜ୍ୟୋତିଅପା ଗୁଡ୍ ଇଭିନିଂ ନମସ୍କାର ଭେରି ଗୁଡ୍ ଇଭିନିଂ ନମସ୍କାର ଜୟ ଶ୍ରୀ ଜଗନ୍ନାଥ ଟାଟା ଷ୍ଟିଲ୍ ପ୍ଲାଣ୍ଟ ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଜଣାଇଛନ୍ତି ଆଜି ଆମର ଷ୍ଟାଫ୍ ରୁଚିକା ରାୟଙ୍କର ହାପି ବଲ ବର୍ଥଡେ ସେଥିପାଇଁ ବହୁତ ଶୁଭକାମନା ଜଣାଇଦେବା ପାଇଁ ଲେଖିଛନ୍ତି ତେବେ ରୁଚିକା ମ୍ୟାଡମ୍ ଆପଣ ଯଦି ଆମକୁ ଶୁଣୁଛନ୍ତି ତେବେ ଆପଣଙ୍କର ଷ୍ଟାଫ୍ମାନେ ଆପଣଙ୍କ ପାଇଁ ବର୍ଥଡେ ୱିସେସ୍ କରିଛନ୍ତି ଆପଣଙ୍କୁ ଭେରି ଭେରି ହାପି ବର୍ଥଡେ ଆମ ତରଫରୁ ଆମ ସମସ୍ତଙ୍କ ତରଫରୁ ଏବଂ ତାପରେ ପରେ ସେ ଲେଖିଛନ୍ତି ଦୁନିଆ ପାଇଁ ପଦେ ଦିଲ୍ କେ ବଜାର ମେ ଦୌଲତ ନହିଁ ଦିଖତି ଦେଖି ଦିଲ୍ କେ ବଜାର ମେ ଦୌଲତ ନହିଁ ଦେଖି ଜାତି ମହବତ ହୋ ଯାଏ ତୋ ସୁରତ ନହିଁ ଦେଖି ଜାତି ଏକ ହି ଶଖ୍ସ ପର ଲୁଟା ଦୋ ଅପନା ସବ କୁଛ କ୍ୟୁକି

ଆଉ ଗୋଟିଏ ଏସଏମଏସ ସନ୍ଧ୍ୟା ଆସରରେ ଆମ ପାଖରେ ଆସି ପହଞ୍ଚି ଯାଇଛି। ଏସଏମଏସ କରିଛନ୍ତି ମଣ୍ଟୁ ସାର୍ ଜିଗରନ୍ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି, ମ୍ୟାମ୍ ନମସ୍କାର, ଜୟ ଜଗନ୍ନାଥ ଏବଂ ଗୁଡ୍ ଇଭିନିଂ, ଭେରି ଗୁଡ୍ ଇଭିନିଂ, ଜୟ ଶ୍ରୀ ଜଗନ୍ନାଥ, ନମସ୍କାର ମ୍ୟାମ୍, ଆପଣଙ୍କର ବ୍ୟୁଟିଫୁଲ୍ ପ୍ରେଜେଣ୍ଟେସନ୍ ପାଇଁ ଆପଣଙ୍କୁ ସବୁବେଳେ ହୃଦୟରୁ ଧନ୍ୟବାଦ ଆଣ୍ଡ ଶୁଭ ଅଭିନନ୍ଦନ।

ଏବଂ ଏସଏମଏସରେ ସେ ଲେଖିଛନ୍ତି ଯେ ମ୍ୟାମ୍, ଆଜିର ଶିଶୁ ଅଶାନ୍ତ କାଲିର ନାଗରିକ, ଆସନ୍ତାକାଲିର ନାଗରିକ। ଶିଶୁମାନଙ୍କର ଯତ୍ନ ନିଅନ୍ତୁ ଏବଂ ସେମାନଙ୍କର ଜୀବନକୁ ମଧୁମୟ କରନ୍ତୁ। ବହୁତ ସୁନ୍ଦର ଏସଏମଏସ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଉ ଆମର ପ୍ରେଜେଣ୍ଟେସନ ବହୁତ ଭଲ ଲାଗୁଛି, ସେଥିପାଇଁ ମଧ୍ୟ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଏବଂ ଯେଉଁ ସୁନ୍ଦର କଥାଟି ଲେଖିଛନ୍ତି ଯେ ଆଜିର ଶିଶୁ ଆସନ୍ତାକାଲିର ନାଗରିକ, ତେବେ ଶିଶୁମାନଙ୍କର ଯତ୍ନ ନେବା ଜରୁରୀ, ଯେହେତୁ ସେମାନେ ଆମର ଭବିଷ୍ୟତ, ସେମାନେ ଆମର ଉତ୍ତର ପିଢ଼ି। ତେବେ ଆପଣଙ୍କର ଏହି ଚିନ୍ତାଧାରା ସମସ୍ତଙ୍କ ପାଖରେ ପହଞ୍ଚୁ, ସମସ୍ତେ ପିଲାମାନଙ୍କୁ ସ୍ନେହ କରନ୍ତୁ, ସମସ୍ତେ ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରନ୍ତୁ। ଏବଂ ଖାଲି କାମନା ନୁହେଁ, ସେଥିପାଇଁ ଆଗକୁ ଆଗକୁ ଅନେକ କାମ କରନ୍ତୁ, ପଦକ୍ଷେପ ନିଅନ୍ତୁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏସଏମଏସ ପାଇଁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶୋ ଚାଲିଛି ସନ୍ଧ୍ୟା ଆଶାର। ସନ୍ଧ୍ୟା ଆଶାରରେ ଯଦି ଆପଣ ଜଣାଇବାକୁ ଚାହୁଁଛନ୍ତି ନିଜର ମନର କଥା, ନିଜର ଗୁଡ୍ ୱିଶେସ୍ ନିଜର ନିୟର ଆଣ୍ଡ ଡିୟର ୱାନ୍ସଙ୍କ ପାଖକୁ, ତାହେଲେ ନିହାତି ଭାବରେ ଆମକୁ ଏସ୍ଏମ୍ଏସ୍ କରନ୍ତୁ। ଏସ୍ଏମ୍ଏସ୍ କରିବା ପାଇଁ ମୋବାଇଲ୍ର ଏସ୍ଏମ୍ଏସ୍ ବକ୍ସକୁ ଯାଇ ଟାଇପ୍ କରନ୍ତୁ ଏଫ୍ଏମ୍ଆର୍ସି, ସ୍ପେସ୍ ଦେଇ ନିଜର ନାଁ ଓ ଠିକଣା ଲେଖି ନିଜର ଏସ୍ଏମ୍ଏସ୍ଟି ଲେଖି ଆଉ ଗୋଟେ ସ୍ପେସ୍ ଦେଇ ଯାହାଙ୍କ ପାଖକୁ ଏସ୍ଏମ୍ଏସ୍ ଲେଖୁଛନ୍ତି ତାଙ୍କର ନାଁ ଓ ଠିକଣା ଲେଖି ପଠାଇ ଦିଅନ୍ତୁ ଅନ୍ ଦ ନମ୍ବର 09499632100 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆପଣଙ୍କର ଏସ୍ଏମ୍ଏସ୍ର ଅପେକ୍ଷାରେ ଜ୍ୟୋତି ରହିଛି ଆଉ ପହଞ୍ଚୁଛି କିଛି ବ୍ୟୁଟିଫୁଲ ମ୍ୟୁଜିକାଲ ଟ୍ରାକ୍ ଆପଣଙ୍କ ପାଖରେ ବ୍ୟାକ୍ ଟୁ ବ୍ୟାକ୍। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏନ୍ଜୟ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଜ୍ୟୋତି ଅଛି ଆଜି ଇଭିନିଂରେ ଆପଣଙ୍କ ସହିତ। ଆରମ୍ଭ କରିବା ଶୋ ଗୀତରେ ମିଥରେ ଏହି ନ୍ୟୁଜ୍ ହେଡ୍ଲାଇନ୍ସ ପରେ।

ରାତିଆଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ପଶ୍ଚିମବଙ୍ଗରେ 15 ବୁଥ୍ରେ ଆଜି ପୁନଃ ଭୋଟ୍ ଗ୍ରହଣ ଅନୁଷ୍ଠିତ। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀ ବିଧାନସଭା ଆସନ ପାଇଁ ଆସନ୍ତା ସୋମବାର ଭୋଟ୍ ଗଣନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରେଳ ଭିଭିଭୂମିର ବିକାଶ ଲାଗି ଭାରତୀୟ ରେଳବାଇ ପକ୍ଷରୁ 895 କୋଟି ଟଙ୍କା ଅନୁମୋଦିତ। ପ୍ରସାର ଭାରତୀର ନୂତନ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ। ଛତିଶଗଡ଼ରେ ବିସ୍ଫୋରଣରେ 4 ସୁରକ୍ଷାକର୍ମୀଙ୍କ ମୃତ୍ୟୁ। ଆଇସିସି ମହିଳା T20 ବିଶ୍ୱକପ୍ 2026 ନିମନ୍ତେ 15 ଜଣିଆ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ। ରାଜ୍ୟରେ ବଞ୍ଚିତ ଥିବା 1,23,849 ଜଣ ହିତାଧିକାରୀଙ୍କୁ ଆସନ୍ତା 4 ତାରିଖରେ ମିଳିବ ସୁଭଦ୍ରା ଯୋଜନାର ଅର୍ଥରାଶି, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସରକାରୀ ଓ ବେସରକାରୀ ଜମିର ରେକର୍ଡିଂ ସମ୍ବନ୍ଧୀୟ ସଂଶୋଧିତ ମାର୍ଗଦର୍ଶିକା ଖସଡ଼ା ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶନାମା ଜାରି। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ 2026-27 ବର୍ଷ ନିମନ୍ତେ ନାମଲେଖା ଆସନ୍ତା 15 ତାରିଖକୁ ବୃଦ୍ଧି। ସ୍କୁଲ ଅଫ୍ ସର୍ଭିସେସ୍ ଏବଂ ସ୍କୁଲ ଅଫ୍ ଇଞ୍ଜିନିୟରିଂ ପାଠ୍ୟକ୍ରମ ଅନ୍ତର୍ଗତ 10 ବିଷୟରେ ନାମ ଲେଖାଇବେ ଛାତ୍ରଛାତ୍ରୀ। ରାଜ୍ୟରେ ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ, ପାସ୍ ହାର 95.33%। ଗଜପତି ଜିଲ୍ଲାରେ ସର୍ବାଧିକ 99.31% ଏବଂ କେନ୍ଦୁଝରରେ ସର୍ବନିମ୍ନ 94.35% ରେଜଲ୍ଟ ହୋଇଥିବା ବୋର୍ଡର ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଅନୁଭୂତ। ଆସନ୍ତା 7 ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଜାରି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା।

ସୁନା ରୂପାର ଗହଣା ସବୁକିଛି ତୁମ ପ୍ରେମ ଆଗରେ ଫିକା। ତୁମ ଓଠର ସେଇ ହସଟିକକ ହିଁ ମୋ ପାଇଁ ସ୍ୱର୍ଗ। ତୁମେ ଖୁସିରେ ରହିଲେ, ତୁମେ ଆନନ୍ଦରେ ରହିଲେ, ତୁମର ଶାନ୍ତିରେ ମୁଁ ବହୁତ ଖୁସି। ତୁମକୁ ଖୁସିରେ ଦେଖିଲି ମୋ ମନରେ ପ୍ରଜାପତି ଉଡ଼େ। ହଁ, ତୁମେ ସବୁବେଳେ ଖୁସିରେ ରୁହ, ଯେଉଁଠି ବି ଥାଅ, ଖାଲି ମୋର ହେଇଥାଅ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଗୀତରେ ମିତରେ ଜ୍ୟୋତି ଅଛି ଆଜି ଇଭିନିଂରେ ଆପଣଙ୍କ ସହିତ। ହଁ, ଆମ ସମସ୍ତଙ୍କ ଜୀବନରେ ଏମିତି ଜଣେ ଜଣେ ଥାନ୍ତି ଯାହାଙ୍କୁ ହରାଇବା ପାଇଁ ଆମେ ସବୁବେଳେ ଡରୁ, ଯାହାଙ୍କ ପାଇଁ ଆମେ ସବୁବେଳେ ଚିନ୍ତା କରୁ, ଆଉ ସେ ଯୁଆଡ଼ୁ ଯାଆନ୍ତୁ ଯେତେବେଳେ ଫେରନ୍ତୁ ତାଙ୍କ ଫେରିବା ବାଟକୁ ଆମେ ନିହାତି ଭାବରେ ୱେଟ୍ କରିଥାଉ। ତାଙ୍କ ଦେଖା କରିବା, ତାଙ୍କ ସହିତ କଥା ହେବା, ଏସବୁ ଆମକୁ ବହୁତ ବେଶୀ ଭଲ ଲାଗେ। ହଁ, ସେ ହୁଏତ ଆମର ମନର ମଣିଷ ହୋଇଥାଇପାରନ୍ତି ବା ଆମର କେହି ସାଙ୍ଗ ହୋଇଥାଇପାରନ୍ତି, କେହି ବି ହୋଇପାରନ୍ତି।

ରିଙ୍ଗ୍ ଏସ୍ଏମ୍ଏସ୍ରେ ଏଥର ଏସ୍ଏମ୍ଏସ୍ କରିଛନ୍ତି ପ୍ରଭାତ ବଳିଆର ସିଂ, ଚନ୍ଦନ ଟୁନି ବାଙ୍କି କଲେଜ ବାଙ୍କି କଟକରୁ, ଏବଂ ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି ଦୁର୍ଗାପ୍ରସାଦ ଦଳାଇ, ପାରେଶ୍ୱର ସାହି, ଯୋବ୍ରା, କଲେଜ ସ୍କୋୟାର କଟକରୁ। ପହଞ୍ଚୁଛି ଆପଣଙ୍କ ଫର୍ମାଇସ୍ର ଗୀତ ବ୍ୟାକ୍ଗ୍ରାଉଣ୍ଡ।

ପରବର୍ତ୍ତୀ ଏସଏମଏସଟି କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଜୟଲୋ କଟକରୁ ଏବଂ ତାଙ୍କ ପରେ ପରେ ଏସଏମଏସ କରିଛନ୍ତି ଦିଲ୍ଲୀପ ସୁତାର ଭଦ୍ରକରୁ।

ନେକ୍ସଟ ଏସଏମଏସଟି କରିଛନ୍ତି ସୁକାନ୍ତ ମାଝି ବିଶୋଇ ମୟୂରଭଞ୍ଜରୁ, ତାଙ୍କ ପରେ ଏସଏମଏସ କରିଛନ୍ତି ଡକ୍ଟର ଅଭୟ କୁମାର ରାଉତ, ମହାପ୍ରସାଦ ରାଉତ, ସୋନୁ, ପୂଜାଲିନ ଓ ଅନ୍ୟମାନେ ଓଲ୍ଡ ଏଲ୍ଆଇସି କଲୋନୀ ବାଦାମବାଡ଼ି କଟକରୁ।

ନେକ୍ସଟ ଏସଏମଏସଟି କରିଛନ୍ତି ମଣ୍ଟୁ ସାର୍ ଜିଗରନ ପଟାମୁଣ୍ଡେଇ କନ୍ଦ୍ରାପଡ଼ାରୁ। ତାଙ୍କ ପରେ ପରେ ଏସଏମଏସ କରିଛନ୍ତି ଦୀପ ସୀତା ପଟ୍ଟନାୟକ ଭୁବନେଶ୍ୱରରୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ସି ଦିଲ୍ ତକ୍ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ରେନ୍ବୋ ଏସ୍ଏମ୍ଏସ୍ ପର ଇସ୍ ବାର ଏସ୍ଏମ୍ଏସ୍ କିଏ ହେଁ ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ ଲକ୍ଷ୍ମୀଦେବୀ ଗୋସ୍ୱାମୀ ଯୋଗେଶପୁରୀ ଟ୍ୱିଙ୍କଲ ଡିମ୍ପଲ ମୀନାକ୍ଷୀ ନିଶା ତୁଲସୀ ଓ ଦିଶା ଗୋସ୍ୱାମୀ ନରଗୋଡ଼ା ଛତିଶଗଡ଼ ସେ ସୁନ୍ନା ଚାହତେ ହେଁ କଭି କଭି ଫିଲ୍ମ ସେ କିଶୋର କୁମାର ଓ ଲତା ମଙ୍ଗେସ୍କର ଜୀ କେ କଣ୍ଠ ସେ ये सुंदर सा गाना है।

0: ନେକ୍ସଟ ଏସଏମଏସଟି କରିଛନ୍ତି ସତୀଶକର ଭୁବନେଶ୍ୱର ବଡ଼ଗଡ଼ା ବ୍ରିଟ୍ କଲୋନୀରୁ ଏବଂ ସ୍ୱପ୍ନ ସାଗର ଫିଲ୍ମରୁ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ ଶୁଣିବାକୁ ଚାହିଁଛନ୍ତି ଏବଂ ପ୍ରଶାନ୍ତ ନନ୍ଦଙ୍କ 80ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ କହିଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସୁନ୍ଦର ଏସଏମଏସ ପାଇଁ। ଏବଂ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ରମେଶ କୁମାର ଦାସ, ଚିନ୍ମୟ ଦାସ, ପାଉ, ରାନୁ, ଡୁକୁ କଟକ ବାରେସ ମୌଜାରୁ ଆଧୁନିକ ଗୀତଟି ଶୁଣିବାକୁ ଚାହିଁଛନ୍ତି। ସେଥିରେ ପହଞ୍ଚୁଛି ଆପଣଙ୍କ ଫର୍ମାଇଶର ଗୀତ।
1: ସେଇ ଦୀପ ଅଛି, ସେଇ ଫୁଲ ଅଛି, କେବେ ତୁମେ ନାହିଁ।

ନେକ୍ସଟ ଏସଏମଏସଟି କରିଛନ୍ତି ହାଲୁ ଭାଇ ସୟା ଆଠଗଡ଼ରୁ ଏବଂ ତାଙ୍କ ପରେ ପରେ ଏସଏମଏସ କରିଛନ୍ତି ସ୍ୱର୍ଣ୍ଣଲତା ରାଉତ ସନ୍ଥପୁର କେନ୍ଦ୍ରାପଡ଼ାରୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହ ଯୋଡ଼ି ହୋଇଥିଲେ ମୁନି, ରାନୀ, ସୋନା, ଚନ୍ଦନ, ସଞ୍ଜୁ, ସନ୍ତୋଷ, ନିର୍ମଳା, ମାମାଲି, କଣ୍ଟୋଲ ଆଠଗଡ଼ରୁ ଏବଂ ସମୀର, ସଙ୍ଗୀତା ପଣ୍ଡା, ତେଲେଙ୍ଗାପେଣ୍ଠ କଟକରୁ, ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଏବଂ କୈଳାସ ବେହେରା, କାମିନୀ ବେହେରା, କଣ୍ଟୋଲ ଆଠଗଡ଼ରୁ, ଉପେନ୍ଦ୍ର କର ଗୁପ୍ତା, ଲାଲୁ ପଟେଲ, ଆକାଶ ଯାଦବ, ରାୟଗଡ଼ ଛତିଶଗଡ଼ରୁ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୁକାଟେକ୍ ଦିଲ୍ ସି ଦିଲ୍ ତାକ୍।
1: ରାତି 11:05 ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ ଡକ୍ଟର ଆର୍ ବାଲ ସୁବ୍ରମଣ୍ୟମ୍ ଓ ଡକ୍ଟର ଜୋରମ୍ ଅନ୍ୟୁଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା 21 ତାରିଖରେ ପୁନଃ ମତଦାନ ହେବା ନେଇ ନିର୍ବାଚନ ଆୟୋଗଙ୍କ ସୂଚନା। 24 ତାରିଖରେ ପ୍ରକାଶିତ ହେବ ଗଣତି ଓ ଫଳାଫଳ। ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 169 ରନ୍କୁ ପିଛା କରି ଚେନ୍ନାଇ ସୁପର କିଙ୍ଗ୍ସ 16 ଓଭରରେ 2 ୱିକେଟ୍ ହରାଇ 138 ରନ୍ ସଂଗ୍ରହ କରିଛି। ପଶ୍ଚିମବଙ୍ଗରେ 15ଟି ବୁଥ୍ରେ ଆଜି ପୁନଃ ଭୋଟ୍ ଗ୍ରହଣ ଅନୁଷ୍ଠିତ। ରେଳ ଭିଭିଭୂମିର ବିକାଶ ଲାଗି ଭାରତୀୟ ରେଳବାଇ ପକ୍ଷରୁ 895 କୋଟି ଟଙ୍କା ଅନୁମୋଦିତ।

ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା 21 ତାରିଖରେ ପୁନଃ ମତଦାନ ହେବା ନେଇ ନିର୍ବାଚନ ଆୟୋଗଙ୍କ ସୂଚନା। 24 ତାରିଖରେ ପ୍ରକାଶିତ ହେବ ଗଣତି ଓ ଫଳାଫଳ। ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 169 ରନ୍କୁ ପିଛା କରି ଚେନ୍ନାଇ ସୁପର କିଙ୍ଗ୍ସ 16 ଓଭରରେ 2 ୱିକେଟ୍ ହରାଇ 138 ରନ୍ ସଂଗ୍ରହ କରିଛି। ପଶ୍ଚିମବଙ୍ଗରେ 15ଟି ବୁଥ୍ରେ ଆଜି ପୁନଃ ଭୋଟ୍ ଗ୍ରହଣ ଅନୁଷ୍ଠିତ। ରେଳ ଭିଭିଭୂମିର ବିକାଶ ଲାଗି ଭାରତୀୟ ରେଳବାଇ ପକ୍ଷରୁ 895 କୋଟି ଟଙ୍କା ଅନୁମୋଦିତ। ଛତିଶଗଡ଼ରେ ବିସ୍ଫୋରଣରେ 4 ସୁରକ୍ଷା କର୍ମଚାରୀ ମୃତ। ଆଇସିସି ମହିଳା ଟି20 ବିଶ୍ୱକପ୍ 2026 ନିମନ୍ତେ 15 ଜଣିଆ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା, ମଧ୍ୟମ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ଦୃଢ଼ ସଂକଳ୍ପ, ନିଷ୍ଠା ଓ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବା ପାଇଁ ଦେଲେ ଆହ୍ୱାନ। ରାଜସ୍ୱ ସେବାକୁ ଅଧିକ ସହଜ, ସରଳ ଓ ଲୋକାଭିମୁଖୀ କରିବା ଲକ୍ଷ୍ୟ ନେଇ ଏବଂ ଓଡ଼ିଶା ପ୍ରଶାସନିକ ସେବା 2023 ବ୍ୟାଚ୍ର ଅଧିକାରୀଙ୍କୁ ନେଇ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଜାତୀୟ ରାଜପଥ ଓ ରାସ୍ତାଘାଟ ଏବଂ ଭିଭିଭୂମି ସୁଦୃଢ଼ୀକରଣ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ। ବିଶିଷ୍ଟ ସଂଗୀତକାର ପ୍ରସୁମ ଯୋଶୀ ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ, ସୂଚନା ପ୍ରସାରଣ ମନ୍ତ୍ରଣାଳୟର ସୂଚନା। ରାଜ୍ୟରେ ବଞ୍ଚିତ ଥିବା 123,849 ଜଣ ହିତାଧିକାରୀଙ୍କୁ ଆସନ୍ତା 4 ତାରିଖରେ ମିଳିବ ସୁଭଦ୍ରା ଯୋଜନାର ଅର୍ଥରାଶି, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।

ମନ ତୁମରି ଦାସ ତୁମେ ଜଗତୀଶୀ ତୁମେ ହିଁ ମୋର ପ୍ରଭୁ ମୁଁ ଭକ୍ତ ତୁମେ ପ୍ରଭୁ ମୋ ଦାସ ତୁମେ ଦାତା ଭକ୍ତର ଗୁହାରି ଶୁଣ ପ୍ରଭୁ ତୁମ ଆଶିଷରେ ଭରିଦିଅ ମୋର ଏ ପଣତ କାନି ତୁମେ ସ୍ରଷ୍ଟା ତୁମେ ସୃଷ୍ଟି ମୁଁ ଜୀବ ପ୍ରଭୁ ତୁମେ ମୋ ଜୀବନ ତୁମ ବିନା ନାହିଁ ଗତି ନାହିଁ ମୁକ୍ତିର ପଥ ଆଉ କିଛି ତୁମେ ହିଁ ମୁକ୍ତି ତୁମେ ହିଁ ଦାତା ମନରେ ଭକ୍ତି ଭାବ ଭରି ଈଶ୍ୱରଙ୍କ ଚରଣରେ ନିଜକୁ ସମର୍ପଣ କରି ଆଜିର ଏ ନୂଆ ସକାଳକୁ ଆରମ୍ଭ କରିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନାମ ନେଇ।

ନୂଆ ଏବଂ ପବିତ୍ର ସକାଳ। ଏହି ସକାଳରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣରେ ନିଜକୁ ସମର୍ପି ଦେବା, ତାଙ୍କରି ନାମ ନେଇ ଆଜିର ଏହି ଦିନଟିକୁ ଆରମ୍ଭ କରିବା। ପ୍ରଭୁ ସାରା ଓଡ଼ିଶାବାସୀଙ୍କୁ, ସାରା ବିଶ୍ୱବାସୀଙ୍କୁ ନିଜ ଭକ୍ତିର ଡୋରିରେ ବାନ୍ଧି ରଖିଛନ୍ତି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଲୀଳାରେ ଅବଗାହନା ନିମିତ୍ତ ବିଶ୍ୱର କୋଣ ଅନୁକୋଣରେ ତାଙ୍କର ବିଭିନ୍ନ ମନ୍ଦିରମାନ ସବୁ ତିଆରି କରାଯାଇଛି। ତେବେ ଆମ ଓଡ଼ିଶାରେ ରହିଛି ଚାରୋଟି ଶ୍ରୀକ୍ଷେତ୍ର। ଯୁଗେ ଯୁଗେ ଶ୍ରୀକ୍ଷେତ୍ର ପୁରୀ ବହୁ ନାମରେ ନାମିତ ହୋଇଛି। ନୀଳାଦ୍ରି, ନୀଳଗିରି, ନୀଳାଚଳ, ନୀଳଶୈଳ, ନୀଳକନ୍ଦର, ଶଙ୍ଖକ୍ଷେତ୍ର, ଶ୍ରୀଧାମ, ଜଗନ୍ନାଥ ଧାମ, ଭୂସ୍ୱର୍ଗ, ମର୍ତ୍ତ୍ୟ ବୈକୁଣ୍ଠ, ପୁରସ୍ତମ ଧାମ, ଜଗନ୍ନାଥ ଧାମ ପୁରୀ, ଏମିତି ଅନେକ ଗୁଡ଼ିଏ ନାଁ ରହିଛି ଆମ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶ୍ରୀକ୍ଷେତ୍ର ପୁରୀର। ଶ୍ରୀକ୍ଷେତ୍ରରେ ଯୁଗେ ଯୁଗେ ପ୍ରଭୁ ଭଗବାନଙ୍କର ଦିବ୍ୟ ଲୀଳା ସଂରଚନା ହେଇଆସୁଛି। ଏହି କ୍ଷେତ୍ର ହେଉଛି ଶ୍ରୀ ବିଷ୍ଣୁଙ୍କର ନିତ୍ୟ ବୈକୁଣ୍ଠ ଧାମ। ପୁରାଣ ଶାସ୍ତ୍ର ଅନୁସାରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପଥପୁରୁଷ ରାଜଶ୍ରୀ ଇନ୍ଦ୍ର ଦ୍ୟୁମ୍ନ ସହସ୍ରେ ବୈଦିକ ଯଜ୍ଞାନୁଷ୍ଠାନ କରି ଏହି ଭୂଖଣ୍ଡରେ ଅନୁଷ୍ଠିତ କରିଥିଲେ। ଶଙ୍ଖକ୍ଷେତ୍ର ପଞ୍ଚକ୍ରୋଶ ମଧ୍ୟରେ ହେଲେ ଅଧିଷ୍ଠିତ ଏବଂ ପୂଜିତ ମଧ୍ୟ। ରତ୍ନ ସିଂହାସନ ଉପରେ ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀବଳଭଦ୍ର, ସୁଭଦ୍ରା ମାତା, ସୁଦର୍ଶନ ଭଗବାନ, ଶ୍ରୀଦେବୀ ଏବଂ ଭୂଦେବୀ ଅଧିଷ୍ଠିତ ହୋଇ ଭକ୍ତମାନଙ୍କୁ ଦର୍ଶନ ବି ଦେଉଛନ୍ତି ଆଉ ନିଜର କୃପା ଢାଳି ଦେଉଛନ୍ତି। ଆମ ଓଡ଼ିଶାରେ ରହିଛି ଚାରୋଟି ଶ୍ରୀକ୍ଷେତ୍ର, ଆଉ ସେଥିମଧ୍ୟରୁ ଶ୍ରୀକ୍ଷେତ୍ର ପୁରୀ ବା ଶଙ୍ଖକ୍ଷେତ୍ର ହେଉଛି ସବୁଠାରୁ ନିଆରା, ସବୁଠାରୁ ଶ୍ରେଷ୍ଠ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କୃପା ସବୁବେଳେ ଭକ୍ତମାନଙ୍କୁ ମିଳିଆସୁଛି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନାମ ନେଲେ ହିଁ

କେବେ ବୁଝି ସହି ପାରନ୍ତିନି ମନର କଥା ବୁଝି ମନର ଆଶାକୁ ପୂରଣ କରନ୍ତି ସେ ଆସନ୍ତୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଗୁଣଗାନ କରିବା ତାଙ୍କରି ଭକ୍ତିରେ ନିଜକୁ ହଜାଇ ଦେବା।

ଚାରୋଟି ଶ୍ରୀକ୍ଷେତ୍ର ଆଜି ସେହି ଶ୍ରୀକ୍ଷେତ୍ର ମାନଙ୍କର ଦର୍ଶନ କରିବା ଆମେ ହୃଦୟରୁ ମନରୁ ପ୍ରଭୁଙ୍କର ଦର୍ଶନ ସେତେବେଳେ ହିଁ ଆମକୁ ହେଇଯାଏ ଯେତେବେଳେ ଆମେ ତାଙ୍କୁ ନିଜ ମନରେ ସ୍ମରଣ କରିଥାଉ। ଯିଏ ଦେଇଛନ୍ତି ଫୁଲରେ ସୁଗନ୍ଧ ପାଖୁଡ଼ାରେ ରଙ୍ଗ ଦେଇଛନ୍ତି ଯିଏ ସିଏ ହେଉଛନ୍ତି ସୃଷ୍ଟିକର୍ତ୍ତା ପରମ ଈଶ୍ୱର। କିଏ ହେବ ତାଙ୍କ ପରି? ତାଙ୍କ ମନରେ ସବୁବେଳେ ପବିତ୍ରତା, ତାଙ୍କରି ନାମରେ ସବୁବେଳେ ପବିତ୍ରତା। ତାଙ୍କ ନାମକୁ ସ୍ମରଣ କରି ଯେବେ ଭକ୍ତଟିଏ ତାଙ୍କ ଭକ୍ତି ଭାବରେ ହଜିଯାଏ ସେତେବେଳେ ସେ ତାକୁ କୋଳେଇ ହିଁ ନିଅନ୍ତି। ଆମ ପ୍ରଭୁ ଶ୍ରୀ ଜଗନ୍ନାଥ କାଳିଆ ଠାକୁର ଦେବତାଟିଏ ନୁହନ୍ତି, ସିଏ ହେଉଛନ୍ତି ଭକ୍ତଙ୍କର ବନ୍ଧୁ ପରି। ଭକ୍ତଙ୍କୁ ଏତେ ସୁନ୍ଦର ଭାବରେ ସିଏ ଆଲିଙ୍ଗନ କରନ୍ତି, କୋଳେଇ ନିଅନ୍ତି। ତାଙ୍କ ଶ୍ରୀମୁଖକୁ ଦର୍ଶନ କଲା ମାନେ ଆଖିରୁ ଦୁଇ ଟୋପା ଲୁହ ନିଶ୍ଚୟ ଝରି ଆସେ। ସିଏ ସର୍ବବ୍ୟାପୀ, ସିଏ ହିଁ ନ୍ୟାୟକାରୀ। ଆମ ଦ୍ୱାରା କରାଯାଉଥିବା ଭଲ ମନ୍ଦର ସେ ହେଉଛନ୍ତି ସାକ୍ଷୀ। ଆମେ ଯେଉଁଠି ଅଛୁ, ଯେଉଁ ଭାବରେ ରହିଛୁ, ଯେଉଁ କାର୍ଯ୍ୟରେ ଆମେ ଲାଗିଛୁ, ସେଠି ଆମେ ଆମର ପ୍ରତ୍ୟେକ କର୍ମକୁ କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ କରୁଛୁ କି ନ କରୁଛୁ, ସବୁର ହିସାବ ଆମ ପ୍ରଭୁ ରଖନ୍ତି। ଭକ୍ତଙ୍କୁ ସିଏ ଏତିକି ଭଲ ପାଆନ୍ତି, ଭକ୍ତଙ୍କର ଭକ୍ତି ଭାବରେ ସିଏ ହଜିଯାଆନ୍ତି।

ମନ ଦେବଦାସୀଟିଏ ସାଜିଯାଏ ତାଙ୍କରି ପାଖରେ, ନାଟ ମଣ୍ଡପରେ ନାଟ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନକୁ ମୋହିନିଏ ଭକ୍ତଟିଏ ନିଜ ଭକ୍ତି ଭାବରେ। ମନ ଏମିତି ଗୋଟିଏ ପକ୍ଷୀ ଯିଏ ଉଡ଼ି ଉଡ଼ି ଯାଏ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦର୍ଶନ ପାଇଁ। ଆମ ଓଡ଼ିଶାରେ ରହିଛି 4 ଶ୍ରୀକ୍ଷେତ୍ର, ସେଥିମଧ୍ୟରୁ ଆଠଗଡ଼ ରାଜାଙ୍କ ନିକଟରେ ଅସମୟରେ ପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଗଜପତି ପରିବାର ଗଣ ଶରଣ ନେଇଥିବା ହେତୁ ମାରଦା ଶରଣ ଶ୍ରୀକ୍ଷେତ୍ର ନାମରେ ଆଜି ପର୍ଯ୍ୟନ୍ତ ନାମିତ ହୋଇ ରହିଛି। ଶରଣ ଶ୍ରୀକ୍ଷେତ୍ର ମାରଦା ଗୋଟିଏ ପୁଣ୍ୟପୀଠର ମାନ୍ୟତା ପାଇସାରିଛି। ଆମ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅନେକ ସମୟରେ ଆକ୍ରମଣ ସବୁ ହୋଇଛି ଏବଂ ଗୋଟିଏ କିମ୍ବଦନ୍ତୀ ଅନୁଯାୟୀ ଏହି ଆକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରଭୁ

ଏକାଦଶୀ ଦିନରେ ସେଇ ମନ୍ଦିରରେ ମହାଦୀପ ଜଳାଇବାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଶରଣ ଶ୍ରୀକ୍ଷେତ୍ର ଭାବରେ ମାରଦା ଭୂଇଁକୁ ଗୋଟିଏ ପୁଣ୍ୟପୀଠରେ ଗଣାଯାଏ ଏବଂ ଗୋଟିଏ ଶ୍ରୀକ୍ଷେତ୍ର ଭାବରେ ମଧ୍ୟ ଗଣାଯାଏ, କାରଣ ଆମ ପ୍ରଭୁ ଶ୍ରୀ ଜଗନ୍ନାଥ ଯେଉଁଠି ରହିବେ ସେହି କ୍ଷେତ୍ର ହୋଇଯିବ ଶ୍ରୀକ୍ଷେତ୍ର। ପ୍ରଭୁ ଜଗନ୍ନାଥଙ୍କର ମହିମା, ତାଙ୍କର କରୁଣା,

ଦୁଃଖ ବୁଝିବା ପାଇଁ, ଭକ୍ତଟିର ଭକ୍ତିରେ ଲୀନ ହେବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କେତେ ଯେ ରୂପ, କେତେ ଯେ ନାମ, ପ୍ରଭୁଙ୍କର ନାମ ନେଇ ଆଜିର ଏହି ସକାଳରେ ଆଗକୁ ବଢ଼ି ଚାଲିବା। ଆସନ୍ତୁ

ମନେ ଯେତେବେଳେ ଥକିଯାଏ ସେତେବେଳେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶରଣକୁ ହିଁ ଯାଏ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶରଣରେ ମନ ସବୁଠାରୁ ଅଧିକ ଶାନ୍ତି ପାଇଥାଏ। ଆମ ଓଡ଼ିଶାର ଆଉ ଗୋଟିଏ ଶ୍ରୀକ୍ଷେତ୍ର ହେଉଛି ଶାବର ଶ୍ରୀକ୍ଷେତ୍ର। କୋରାପୁଟ ଜିଲ୍ଲାର ଗୋଟିଏ ପାହାଡ଼ ଉପରେ ରହିଛି ଏହି ଶାବର ଶ୍ରୀକ୍ଷେତ୍ର। ନୀଳାଚଳ ଧାମ ପୁରୀରେ 1969 ଠାକୁରଙ୍କର ନବକଳେବର ହୋଇଥିଲା। ଆଉ ସେହି ସମୟରେ ବଳକା ଦାରୁଙ୍କୁ ନେଇ ନିର୍ମିତ ହୋଇଥିଲା ଚତୁର୍ଦ୍ଧା ମୂର୍ତ୍ତି ଆଉ ସ୍ଥାନିତ ହୋଇଥିଲେ ସୁଦୂର କୋରାପୁଟଠାରେ। ଶାବର ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀଜୀଉମାନଙ୍କୁ ଶ୍ରୀକ୍ଷେତ୍ର ପୁରୀ ସହିତ ଅନୁକରଣ କରି ସବୁ ପ୍ରକାରର ନିତ୍ୟ ପୂଜାବିଧି କରାଯାଉଛି। ଶାବର ଶ୍ରୀକ୍ଷେତ୍ର ମଧ୍ୟରେ ଆନନ୍ଦ ବଜାର ସମସ୍ତଙ୍କୁ ଆନନ୍ଦ ବିଭୋର କରିବାରେ ସମର୍ଥ ବି ହୋଇଛି। ଭକ୍ତର ଭକ୍ତି ସେଇଠି ଯାଇ ପହଞ୍ଚିଯାଏ, ଭକ୍ତର ମନଟି ଯେଉଁଠି ତାର ପ୍ରଭୁ ଥାନ୍ତି। ଓଡ଼ିଶାରେ ଏହି ଶାବର ଶ୍ରୀକ୍ଷେତ୍ର ଗୋଟିଏ ପୁଣ୍ୟଭୂମି, ଆଉ ଏଇଠି ମନ ଆପେ ଆପେ ଯାଇ ପହଞ୍ଚିଯାଏ। ପ୍ରଭୁଙ୍କର ନାମ ନେଇ ଆଗକୁ ବଢ଼ିବା ଏହି ଦିନକୁ ଆଉ

ପ୍ରଭୁଙ୍କର ଭକ୍ତି ଭାବ ସହିତ ଆଜି ଆମେ କଥା ହେଉଥିଲେ ଆମ ଓଡ଼ିଶାରେ ଥିବା ଚାରି ଶ୍ରୀକ୍ଷେତ୍ର ବିଷୟରେ। ଓଡ଼ିଶାର କେନ୍ଦ୍ରାଞ୍ଚଳରେ ଅବସ୍ଥିତ ରହିଛି ଅନୁଗୁଳ ସହର। ଆଉ ଏହି ସହରର ମଧ୍ୟଭାଗର ରାଜରାସ୍ତା ପାର୍ଶ୍ୱରେ ସୁନାଶଗଡ଼ ପାହାଡ଼ ଉପରେ ନିର୍ମିତ ହୋଇଛି ଶୈଳା ଶ୍ରୀକ୍ଷେତ୍ର। ଶ୍ରୀଜଗନ୍ନାଥ ପ୍ରଭୁ ଲୀଳାମୟ, ସେ କେତେବେଳେ କେଉଁ ରୂପରେ ବିଭବରେ ଉଦ୍ଭାସିତ ହେବେ କେହି ଜାଣିନାହାନ୍ତି। ନହେଲେ ଗୋଟିଏ ପ୍ରସ୍ତର ଉପରେ 111 ଫୁଟ ଉଚ୍ଚତା ବିଶିଷ୍ଟ ବିଶାଳ ଶ୍ରୀବତ୍ସ ଖଣ୍ଡଶାଳ ସଦୃଶ ମନ୍ଦିର କେମିତି ସମ୍ଭବ ହୋଇଥାନ୍ତା। ସେହି ମନ୍ଦିର ହେଉଛି ଶୈଳା ଶ୍ରୀକ୍ଷେତ୍ର। ଶ୍ରୋତାବନ୍ଧୁ, ଏଇଠି ହିଁ ଶେଷ କରିବା ଆଜିର ଆମର ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ବର୍ତ୍ତମାନ ଆସନ୍ତୁ ଶୁଣିବା ଅତିବଡ଼ି ଶ୍ରୀଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 20ତମ ଭାଗ।

ଶ୍ରୀକୃଷ୍ଣ ଦ୍ୱାରକାକୁ ଆସିବା ଶୁଣି ବଳରାମ, ବସୁଦେବ, ଅକ୍ରୁର ଓ ଉଗ୍ରସେନ ତାଙ୍କୁ ଦେଖିବାକୁ ଆସିଲେ। ମାୟାଧର କୃଷ୍ଣ ମାୟା ବଳରେ ତାଙ୍କର ସମସ୍ତ ପତ୍ନୀମାନଙ୍କ ଘରେ ଏକାବେଳିକା ଦେଖାଦେଲେ। ପ୍ରତ୍ୟେକ ପତ୍ନୀ ସ୍ୱାମୀଙ୍କୁ ଆପଣା ଘରେ ପାଇ ସେବା କଲେ। ଏହାପରେ ପାଣ୍ଡବଙ୍କ ଉପରେ ପ୍ରତିଶୋଧ ନେବାକୁ ଅଶ୍ୱତ୍ଥମା ବ୍ରହ୍ମସର ମାରିବା ବିଷୟ ସୌନକ ପଚାରିଲେ।

ମଣିଷ ସେତେବେଳେ ସଫଳ ହୁଏ ଯେବେ ସେ ଦୁନିଆକୁ ନୁହେଁ ବରଂ ନିଜକୁ ସେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥାଏ। ପ୍ରତ୍ୟେକ ସକାଳ ଗୋଟିଏ ନୂଆ ଅବସର ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ଆମକୁ ଦେଇଥାଏ, ତେଣୁ ହସି ହସି ତାକୁ ସ୍ୱାଗତ କରିବା ଆସନ୍ତୁ। ହ୍ୟାଲୋ, ନମସ୍କାର, ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ ଶ୍ରୋତା ବନ୍ଧୁ। ଟ୍ୟୁନ୍ କରିଛନ୍ତି ଆପଣ ମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ। ମୋ ତରଫରୁ ଆପଣମାନଙ୍କୁ ଭେରି ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ। ଆପଣଙ୍କ କୋୟଲ ଆପଣମାନଙ୍କ ପାଖରେ ହାଜର ହୋଇସାରିଛି। ତାହେଲେ ଚାଲନ୍ତୁ ସମସ୍ତେ ଏକାଠି ମିଶି ଆଜିର ଏହି ନୂଆ ସକାଳକୁ ଶୁଭ ସକାଳ ବନେଇବା, ପରସ୍ପର ପାଇଁ ଆଜିର ଏହି ନୂଆ ସକାଳକୁ ଏଞ୍ଜୟ କରିବା, ଆମର ଏହି ସକାଳର ଜର୍ଣ୍ଣିକୁ ଷ୍ଟାର୍ଟ କରିବା ଗୋଟେ ସୁନ୍ଦର ମିଠା ଗୀତରୁ, ଯେଉଁ ଗୀତ ଏକଦମ ସୁରିଲା ହେଇକି ଆମ ମର୍ଣ୍ଣିଂକୁ ସୁରିଲା କରିଦେବ। ତାହେଲେ ଆରମ୍ଭ କରିବା ଆଜିର ଏହି ସୁନ୍ଦର ସଫରର, ହମ୍ ସଫର ଯେଉଁଠି ଆପଣ ଅଛନ୍ତି ମୋର, ସେହି ସଫରକୁ ଗୋଟେ ସୁରିଲା ଗୀତରୁ। ଷ୍ଟେ ଟ୍ୟୁନ୍ଡ।

ନିଜକୁ ପାଇପାରନ୍ତି। ବେଲେ ଆଜିର ଏଇ ଖାସ ଦିନରେ ମୋର ସବୁ ଶ୍ରୋତାମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ତା ସହିତ ଆଜି ଦିନଟି ହେଉଛି ମେକ୍ ଅ ୱିଶ୍ ଡେ, ମାନେ ବିଶ୍ୱ ୱିଶ୍ ଡେ, ମାନେ ନିଜର ଇଚ୍ଛାକୁ ଆପଣ ଆଜି ପୂରଣ କରିବା ପାଇଁ ଗୋଟେ ୱିଶ୍ ମାଗିପାରନ୍ତି। ମେକ୍ ଅ ୱିଶ୍ ଫାଉଣ୍ଡେସନର ପ୍ରତିଷ୍ଠାକୁ ସ୍ମରଣ କରି ପାଳନ କରାଯାଉଛି ଆଜିର ଏହି ଦିନ, ଯାହା ଗୁରୁତର ଅସୁସ୍ଥ ଥିବା ଶିଶୁ

ଜଳ ବିନା ଆମେ କେବେ ବି ତିଷ୍ଠି ରହିପାରିବାନି। ଜଳ କେବଳ ଆମର ଶୋଷ ମେଣ୍ଟେଇ ନଥାଏ, ବରଂ ବିଭିନ୍ନ ରୋଗ ଉପଶମର କାରଣ ବି ସାଜିଥାଏ। ତେଣୁ ଜଣେ ସୁସ୍ଥ ମଣିଷ ପ୍ରତ୍ୟେକ ଦିନ 8-10 ଗ୍ଲାସ୍ ପାଣି ପିଇବା ନିହାତି ଦରକାର, କାହିଁକି ନା ତାଦ୍ୱାରା ଆମ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହେ, ପାଚନ କ୍ରିୟା ସକ୍ରିୟ ହୁଏ, ଆଉ ଆମ ସ୍କିନ୍ ଯୋଉ ସଫ୍ଟନେସ୍, ତ୍ୱଚାର ନମନୀୟତା ସେଇଟା ବଜାୟ ରହିବା ସଙ୍ଗେ ସଙ୍ଗେ ଆମକୁ ବିଭିନ୍ନ ପ୍ରକାରର ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ସେଇଥିପାଇଁ ତ ସାଇଣ୍ଟିଷ୍ଟ ମାନେ କୁହନ୍ତି କି ପାଣି ପିଇବା ବହୁତ ଜରୁରୀ। ନିୟମିତ ଠିକ୍ ପରିମାଣରେ ପାଣି ପିଇଲେ ଆମର ପାଚନ ତନ୍ତ୍ର ସୁଚାରୁ ରୂପରେ କାର୍ଯ୍ୟ କରିଥାଏ, ଠିକ୍ ଭାବରେ କାର୍ଯ୍ୟ କରିଥାଏ, ଯାହାଦ୍ୱାରା ଖାଦ୍ୟ ଭଲରେ ହଜମ ହୋଇଥାଏ। ଖାଇବା ସମୟରେ ପାଟିରୁ ଲାଳ ବାହାରିଥାଏ, ଯାହାକି ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ, କିନ୍ତୁ ପାଣି ପିଇବା କମିଗଲେ ପାଟିରୁ ଯୋଉ ସାଲାଇଭା ବା ଲାଳ ବାହାରେ ସେଇଟା ବି କମିଯାଏ। ସେଇଥିପାଇଁ ଖାଦ୍ୟ ଠିକ୍ ଭାବରେ ହଜମ ହୁଏନି, ଗ୍ୟାଷ୍ଟ୍ରିକ୍ର ସମସ୍ୟା ମଧ୍ୟ ଦେଖାଯାଏ। ସୋ ପାଣି ପିଇବା ଦ୍ୱାରା ଶରୀର ସବୁବେଳେ ହାଇଡ୍ରେଟ୍ ହେଇକି ରହେ, ଯାହାଦ୍ୱାରା ଆମର ସ୍କିନ୍, ତ୍ୱଚା ଉଜ୍ଜଳ ଆଉ ସଫା ବି ଦେଖାଯାଏ। ପାଣି ପିଇବା ଦ୍ୱାରା ଶରୀର ଠିକ୍ ରହେ, ଟକ୍ସିନ୍ ବା ଅପରିଷ୍କାର ପଦାର୍ଥ ଝାଳ ଆଉ ପରିସ୍ରା ଦେଇକି ବାହାରକୁ ମଧ୍ୟ ବାହାରିଥାଏ, ଆଉ ସେଇଟା ସେତେବେଳେ ହେଇପାରିବ ଯେତେବେଳେ ଆମେ ସଠିକ୍ ପରିମାଣରେ ପାଣି ପିଇବା। ପାଣି ପିଇବା ଦ୍ୱାରା ଆମର ଥକାପଣ ଦୂରେଇ ଯାଇଥାଏ, ମାନସିକ ଶାନ୍ତି ମିଳିଥାଏ, ଯାହାଦ୍ୱାରା ଆମ ଧ୍ୟାନ କେନ୍ଦ୍ରିତ କରିବାର କ୍ଷମତା ମଧ୍ୟ ବଢ଼ିଥାଏ, ମାନେ କନ୍ସେନ୍ଟ୍ରେସନ୍ ପାୱାର ମଧ୍ୟ ବଢ଼ିଥାଏ। ଗୋଟିଏ ନିୟମ ଆମ ସମସ୍ତଙ୍କୁ ମନେ ରଖିବା ଉଚିତ, ଖାଇବାର ଅଧଘଣ୍ଟା ପୂର୍ବରୁ ଗୋଟେ ଗ୍ଲାସ୍ ପାଣି ପିଇବା, ଯୋଉଟାକି ଆମ ଭୋକର ମାତ୍ରାକୁ ଟିକେ କମେଇ ଦେଇଥାଏ, ଯାହାଦ୍ୱାରା ଆମେ ବେଳେବେଳେ ଅଧିକା ଖାଇଦେଇନଥାଉ, ସେଇଟା ଆଉ ହୁଏନି। ଆଉ ଆମ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବାରେ ଏହି ପ୍ରକ୍ରିୟା ଖୁବ୍ ସାହାଯ୍ୟ କରେ। ତେବେ ପାଣି ତ ନିହାତି ଆମ ସମସ୍ତଙ୍କୁ ପିଇବା ଉଚିତ। ପାଣିର ଏତେ ଗୁଡ଼ିଏ ଉପକାରିତା ଆପଣଙ୍କୁ କହିଦେଲି, ଯେହେତୁ ଖରାଦିନ ଆପଣ ଟିକେ ଫ୍ରିଜ୍ ପାଣି ଆଭଏଡ୍ କରନ୍ତୁ, ମାଠିଆ ପାଣି ପିଅନ୍ତୁ, ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ରହିବ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସି ଦିଲ୍ ତକ୍। ମୁଁ କୋୟଲ ଆପଣମାନଙ୍କୁ ଅଂଶିକିନ୍ ଶୁଭ ସକାଳ ଜଣାଉଛି, କାହିଁକି ନା ଆଜିର ଦିନଟି ଆପଣମାନଙ୍କ ପାଇଁ ଶୁଭ ଶୁଭ ହେଇଯାଉ ଏଇ ଇଚ୍ଛା ମୋର ତ ଅଛି। ତେବେ ଆମେ ସମସ୍ତେ ଚାହାନ୍ତି ଆମର ପୁରା ଦିନ ଶୁଭ ଶୁଭ ହେଉ ଆଉ ଆମ ଶରୀର ସୁସ୍ଥ ରହୁ, କିନ୍ତୁ ସୁସ୍ଥ କେମିତି ରହିବ ଯଦି ଆମେ ତାର ଯତ୍ନ ନ ନେବା, ଆଉ ବିଶେଷ କରି ଏଇ ଖରା ଦିନରେ। ଜଳ ହେଉଛି ଜୀବନ।

0: କଣ ପଢିଛ ତମେ?
1: ପାଠ ପଢା ସରିଲାଣି, ଏ ଯୋଉ ଗୋଟେ ମାନେ ହୋଟେଲ ରେ ଗୋଟେ କଟାକୁଟି ସବୁ ଏମିତି ମାନେ କରିଦଉଛି ଆଉ।
0: ଆଚ୍ଛା କାମ କରୁଛ?
1: ହଁ।
0: କଣ ପଢିଛ ତମେ?
1: ଟେନ୍ଥ ପର୍ଯ୍ୟନ୍ତ ପାଠ ପଢିଲି, ତାପରେ ଆଉ ପଢିଲିନି, ପଇସା ପତ୍ର ଅଭାବରୁ ମୁଁ ଆଉ କଲେଜ ଯାଇକି ଯାଇପାରିଲିନି।
0: ଆଚ୍ଛା ତାହେଲେ ତମେ ବର୍ତ୍ତମାନ ନିଜେ ଚାକିରି ଖଣ୍ଡେ କରିଛ?
1: ଆଜ୍ଞା, ଦୋକାନରେ ନିହାତି ରହିଛି ଆଉ, ଏବେ ଏବେ ନୂଆ ନୂଆ ଆଉ।
0: ଆଚ୍ଛା ଏବେ ନୂଆ ନୂଆ ମାନେ କେତେ ଦିନ ହେଲାଣି?
1: ଏଇ ବର୍ଷେ ଦି ବର୍ଷ ହବ ଆଉ।
0: ତମେ ଏମିତି କାମ ଦାମ କର, ମନ ଖୁସି କର, ପ୍ରଭୁ ନୀଳମାଧବ ସମସ୍ତଙ୍କୁ ଖୁସିରେ ରଖନ୍ତୁ। ପ୍ରଭୁ ନୀଳମାଧବଙ୍କୁ ତୁମେ ମଧ୍ୟ ସବୁବେଳେ ଦର୍ଶନ କର, ତୁମର ସେ ସୌଭାଗ୍ୟ ତ ଅଛି ଆଉ ଥାଉ ମଧ୍ୟ ସବୁବେଳେ। କୁହ ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବ?
1: ମୁଝସେ ପ୍ୟାର ହୋ ଜାଏ, ଏଇ ଗୀତଟି ଶୁଣିଲି।
0: ବାଃ ବଢିଆ ଗାଇଲ, ଆଉ କଣ ଏତେ ସୁନ୍ଦର ଗାଉଛ ବୋଲି ଜାଣିଥିଲେ ପ୍ରଥମରୁ କହିଥାନ୍ତି ଗୀତ ଗାଅ ବୋଲି।
1: ଆଜ୍ଞା
0: ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି ତୁମ ପାଇଁ।

0: ତୁମେ କହୁଥିବ ମୁଁ ଲେଖୁଥିବି, ଏଇଟା ଆମର ରୀତି।
1: ମୁଁ ଲେଖୁଥିବି, ତୁମେ ପଢୁଥିବ, ବୁଝି ନେବ ଆମ ପ୍ରୀତି।
0: ଲେଖିଛନ୍ତି ରଞ୍ଜନ କୁମାର ଗିଲ, ମହମ୍ମଦପୁର ବିଲହାଟ ତେଣ୍ଡାକୁଡା କଟକରୁ।
1: କିଏ ତୁମେ ସେହି ରାଜକୁମାରୀ, ରାତିରେ ଆସୁଛ ଧୀରେ ଧୀରେ, ଅଧ ନିଦରୁ ମୋ ସପନ ଭାଙ୍ଗୁଛି, ତୁମକୁ ଦେଖୁଛି ମନ ଭରି।
0: କେତେ ଦିନ ଆଉ ଲୁଚି ଦେଖିବି, ପାଖକୁ ମୋର ଆସ ଚାଲି, ମିଠା ମିଠା କଥା ତୁମକୁ କହିବି, ସ୍ୱର୍ଗ ରାଇଜ ଯିବା ବୋଲି।
1: ଆଉ ରହି ହେଉ ନାହିଁ ତୁମ ବିନା, ଏକା ଏକା ମତେ ଭଲ ଲାଗେ ନା, କୁହ ସାଥୀ କେବେ ଏକାଠି ହେବା, ତୁମ ବିନା ମୋର ମନ ବୁଝେ ନା।
0: ଆସିଯାଅ ସାଥୀ କୋଳକୁ ମୋର, ସବୁଦିନ ପାଇଁ ମୁଁ ତୁମର, ଲେଖିବା ଏକ ନୂଆ କାହାଣୀ, ଏ ପ୍ରେମ ଗପ ଆମ ଅମର, ଏ ପ୍ରେମ ଗପ ଆମ ଅମର।

0: ଲେଖିଛନ୍ତି ପ୍ରତାପ ଚନ୍ଦ୍ର ମଲ୍ଲିକ କୋଠି ଏରସମା ଜଗତସିଂହପୁର।
1: କଳା ନାଲି ନୀଳ ଗୋଲାପ ରଙ୍ଗର କାଳିରେ ଲେଖୁଛି ପ୍ରୀତିର ଚିଠି। ଚିଠି ନୁହେଁ ସେ ତ ସ୍ନେହ ମମତାର ଅତୁଟ ସମ୍ପର୍କ, ଜୀବନୀ କେବେ ତୁଟି।
0: ଦୂର ପରବାସୀ ଚାହେଁ ଏ ଚିଠିକୁ, ଚାହିଁ ରହିଥାଏ ଅର୍ଦ୍ଧାଙ୍ଗିନୀ। ଚାତକିନୀ ସମ ଶ୍ରୋତାଟିଏ ଚାହେଁ ଶୁଣିବା ପାଇଁ କି ତା ପ୍ରିୟ ବାଣୀ।
1: ଡାକ ପିଅନର ଚିଠି ଚିଠି ଡାକେ, ସଭିଏ ହୁଅନ୍ତି ଆନନ୍ଦ ଖୁସି। ଚିଠିଟେ ପାଇଲେ ଭାବନା ରାଇଜେ, କେତେ ବି ଯାଆନ୍ତି ନୀରବେ ବସି।
0: ଶୁଭ ଅଶୁଭର ବାରତା ଚୁକାଏ, ସମସ୍ତଙ୍କୁ ସିଏ ଭଲ ପାଉଥାଏ। ଦୁଃଖ ଓ ସୁଖର ସାଥିଟିଏ ଭଳି ଜୀବନର କଥା ଲେଖିଦିଏ।
1: ସୁନୀଳ ଆକାଶ ସବୁଜ ବନାନୀ, ନୀତି ତମ ପାଇଁ ଛୁରେ। ନୀଳ ଛାଡ଼ି ପକ୍ଷୀ ତମେ ଆସିଗଲେ, ଖୁସି ଆନନ୍ଦର ଅମୃତ ଝରେ।
0: ମୋ ପସନ୍ଦର କଥାରେ ଗୀତରେ କି ଯାଦୁ ରହିଛି ସତରେ ଭରି। ଦିନେ ନ ଶୁଣିଲେ ଲାଗଇ ପରସ, ମୋ ପସନ୍ଦ ଲୋ ତମ ପାଇଁ ସାଥୀ ଯିବି ମୁଁ ମରି।

0: ଲେଖିଛନ୍ତି ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ ଘଣ୍ଟା ଏବଂ ସମୟର ସୁନ୍ଦର ଚିତ୍ର ସହିତ
1: ଅଟକାଇବାକୁ ଚାହିଁଲେ ବି ଅଟକି ଯାଏ ନା ସମୟ ଚାଲୁଥାଏ ସିଏ ବିରାମ ନ ନେଇ ଏଇ ତାର ପରିଚୟ
0: ମଣିଷ ଜୀବନେ ସମୟର ମୂଲ୍ୟ କଳନା କରି ହୁଏ ନା ଅଯଥା କାମରେ ନଷ୍ଟ କରିଦେଲେ ଆଉ କେବେ ସେ ଫେରେ ନା
1: ଆଜି କାମ ଆଜି କରିଦେଲେ ଶେଷ ବୋଝ ହୋଇ ରହେ ନାହିଁ ଆସନ୍ତାକାଲିର କାମ କରିଥିଲେ ଭାବିବାର କିଛି ନାହିଁ
0: ସମୟକୁ ଯିଏ ସଠିକ ଭାବରେ କରିଥାଏ ବିନିଯୋଗ ସମୟ ତାର ସାଥେ ସାଥେ ରହି ଦେଖାଏ ଉଚିତ ମାର୍ଗ
1: କଥା ପରା ଅଛି ବସିକି ଖାଇଲେ

0: ପାଇପାରିଲି ସରିଯାଏ ସେଥିପାଇଁ କି ଅଳସୁଆ ଲୋକ ଜୀବନରେ ଦୁଃଖ ପାଏ।
1: ସମୟର ସତ୍ ଉପଯୋଗ କଲେ ସଫଳତା ପାଦ ଛୁଏଁ, ମାନ ସମ୍ମାନ ଯଶ ଗୌରବ ଜୀବନରେ ମିଳିଥାଏ।
0: ସମୟ ଅଟାଇ ବହୁ ମୂଲ୍ୟବାନ ଦେଖାଇ ସଠିକ ପଥ ଭବିଷ୍ୟତ ହେବ ଉଜ୍ଜଳମୟ, ଏ କଥାଟି ଅଟେ ସତ।
1: ସମୟ ଶିଖାଏ ଧୈର୍ଯ୍ୟ ସଂଯମ, ଶିଖାଏ ଶୃଙ୍ଖଳା ଜ୍ଞାନ, ବିଶ୍ୱାସ ବିନୟ କର୍ତ୍ତବ୍ୟ କୌଶଳ ଶିଖାଏ ଅନୁଶାସନ।
0: ଖାଇବା ଶୋଇବା ଖେଳିବା ବୁଲିବା ଯେତେ ଯାହା ସବୁ କାମ ସଠିକ ସମୟ କରିଥିଲେ ଶେଷ ସୁସ୍ଥ ରହେ ଦେହ ମନ।
1: ସମୟକୁ ଯିଏ ସମ୍ମାନ ଦିଏ ଜୀବନରେ ହାରେ ନାହିଁ, ସମୟ ବି ତାକୁ ପ୍ରେରଣା ଯୋଗାଏ ଆଗକୁ ବଢିବା ପାଇଁ।
0: ବେଳ ଥାଉ ଥାଉ କରିବା କର୍ମ ସମୟକୁ କରି ସାଥୀ, କେ କହିପାରିବ ଏଇ ଜୀବନଟା ହେଇଯିବ କେବେ ଇତି।
1: କେହି ଯଦି ତୁମ ସାଥିରେ ନ ଚାଲେ ଚାଲ ତୁମେ ଏକା ଏକା, ସମୟ ସାଥିରେ ବାଟ ଚାଲୁଥିଲେ ପିନ୍ଧିବ ବିଜୟ ଟିକା,
0: ପିନ୍ଧିବ ବିଜୟ ଟିକା।

0: ଲେଖିଛନ୍ତି କବିରାଜ ପରିଡ଼ା ଲତାହରଣ କାକଟପୁର ପୁରୀରୁ।
1: କାହିଁକି କେଜାଣି ମୁଁ ଜ୍ଞାତ ସରରେ ହେଉ ଅବା ଅଜ୍ଞାତ ସରରେ କେଉଁ ବ୍ରାହ୍ମ ମୁହୂର୍ତ୍ତରେ ଦୁଇ ବାହୁ ପ୍ରସାରିତ ହୋଇଯାଏ ଭଗବାନଙ୍କ ଆଡ଼କୁ କେବଳ ଦୁଇ ଜଣଙ୍କ ପାଇଁ, ଜଣେ ନମିତା ଜଣେ ଜସ୍ମିନ।
0: ପୁନଶ୍ଚ ସମୟ ସମୟ ଦୁଇ ଆଣ୍ଠୁକୁ ଯୋଡ଼ି ସନ୍ଧ୍ୟା ଆଳତୀ ସମୟରେ ମାଙ୍କ ନିକଟରେ ମଥାକୁ ଆନନ୍ଦ କରି ମନେ ମନେ କେତେ କଣ ମାଗିବ ସେ କେବଳ ଦୁଇ ଜଣଙ୍କ ପାଇଁ, ଜଣେ ନମିତା ଆଉ ଜଣେ ଜସ୍ମିନ।
1: ଦିବସର ପରିସମାପ୍ତି ସାୟନ୍ତର ଆଗମନରେ ଆକାଶରେ ସୁନ୍ଦର ତାରାମାନଙ୍କୁ ଦେଖେ ମନେ ମନେ ବହୁତ କଥା ଭାବେ, ତାହା କେବଳ ଦୁଇ ଜଣଙ୍କ ପାଇଁ, ଜଣେ ନମିତା ଜଣେ ଜସ୍ମିନ।
0: ଠିକ ସବୁ ରବିବାର ଦିନ ନଅ ଘଟିକା ସମୟରେ ସବୁ କାର୍ଯ୍ୟକୁ ପଛରେ ପକାଇ ରେଡିଓ ସାମ୍ନାରେ ବସିଯାଏ ଅତି ଆଗ୍ରହ ସହକାରେ, ତାହା କେବଳ ଦୁଇ ଜଣଙ୍କ ପାଇଁ, ଜଣେ ନମିତା ଜଣେ ଜସ୍ମିନ।

0: ସୁନ୍ଦର ସୁନ୍ଦର କବିତା ପଠାଇଥିବାରୁ ଆପଣଙ୍କୁ ଧନ୍ୟବାଦ ବନ୍ଧୁ।
1: ହ୍ୟାଲୋ ନମିତା ବାପା ନମସ୍କାର।
0: ନମସ୍କାର,
1: ମୁଁ ସାଇ ପ୍ରସାଦ ସିଂ ନିଆଳି କଟକରୁ କହୁଛି।
2: ସାଇ ପ୍ରସାଦ ସିଂ
1: ଆଜ୍ଞା,
2: କେମିତି ଅଛ?
1: ମୁଁ ଭଲ ଅଛି।
2: କଣ କରୁଛ?
1: ମୁଁ 9th ହେଲା, ମୁଁ ଏକ୍ସାମରେ ଭଲ ମାର୍କ ରଖିଛି ଏଥର।
2: ବଢିଆ କଥା।
1: ଫାର୍ଷ୍ଟ ହେଇଛି ଆମ ହେଡ୍ ସାର୍ ନିଜ ମୋତେ ଦେଇଛନ୍ତି ପ୍ରାଇଜ।
2: ବହୁତ ବଢିଆ କଥା,
0: ଆମେ ବି ଖୁସି ହେଲୁ। ବହୁତ ଭଲ ଲାଗିଲା ଯେ ତୁମେ ଏଇ ଖବରଟି ଆମକୁ ଦେଲ। 10th ଭଲ ଖବର ଯେମିତି ଆମକୁ ଶୁଣେଇବ ଆଉ ଥରେ। ଆଉ
1: ଅପା, ମୁଁ ଗୋଟେ ସାଇଡ୍ରେ କହିବି,
2: ଜଲ୍ଦି ଜଲ୍ଦି।
1: ମହୁ ଠାରୁ ମତେ ବେଶୀ ମିଠା ଲାଗେ ନମିତା ଓ ଜସ୍ମିନ ଅପାଙ୍କ କଥା। ହଁ ଗାଏ ଫୁଲକୁ ଚାହିଁ, ଫୁଲ ତୁ ତ ମୋର ମିତ, ହେଲେ ତୁ ତ ଜାଣିଛୁ ନମିତା ଓ ଜସ୍ମିନ ଅପା ସଭିଙ୍କ ମନରେ ପ୍ରଜାପତି ପରି ଉଡି ବୁଲୁଛନ୍ତି। ଆରେ ମିତ ସଦାବେଳେ କହୁଛି କହିବି ମୋ ପସନ୍ଦ ମୋର ମିତ, ପାଇ ଚଢେଇ ବର୍ଷା ଯେମିତି ସବୁବେଳେ ଗଛରେ ଝୁଲୁଥାଏ, ସେମିତି ନମିତା ଓ ଜସ୍ମିନ ଅପାଙ୍କ କଥା ସଭିଙ୍କ ମନକୁ ଛୁଉଁଥାଏ। ହେଲେ ନମିତା ଓ ଜସ୍ମିନ ଅପାଙ୍କ କଥାରେ ମଉଳା ଫୁଲ ବି ସତେଜ ହୋଇଯାଏ, ରବିବାର ହେଲେ ମୋ ପସନ୍ଦ ଝରଣା ପରି ଝରୁଥାଏ, ସୋମବାର ହେଲେ ମୋ ପସନ୍ଦ ମେଘ ପରି ପଳାଇ ଯାଏ।
2: ଯତିପାତ ପଢୁନଥିଲା କିନ୍ତୁ ଯେହେତୁ ଲେଖିଛ ନିଜ ମନରୁ କହୁଛ ତାହେଲେ ଭଲ ଲାଗୁଥିଲା।
0: ଆଉ ଏତେ ଭଲ ଭାବନା ନେଇ ଲେଖିଛ ଆମମାନଙ୍କ ବିଷୟରେ, ଆମ ଦୁଇଜଣଙ୍କ ବିଷୟରେ ବହୁତ ଭଲ ଭାବ ତମ ମନରେ ଅଛି ଜାଣି ଆମ ମନ ବହୁତ ଖୁସି ହେଇଗଲା। ତୁମେ ଏତେ ଭଲ ପାଅ ମୋ ପସନ୍ଦକୁ ବୋଲି।
1: ଆଜ୍ଞା।

0: ଏତେ ଭଲ ପାଉଥାଉ ସବୁଦିନ, ଆଉ ସବୁଦିନ ମୋ ପସନ୍ଦକୁ ଶୁଣୁଥାଉ।
1: ପରିବାରରେ ସବୁ କିଏ କିଏ ଅଛନ୍ତି?
2: ମୋ ମାମା ଅଛନ୍ତି ଆଉ ମୋ ବାପା ଅଛନ୍ତି।
0: ମାମା ବାପା କଣ କରନ୍ତି ସବୁ?
2: ମାମା ହାଉସ ୱାଇଫ, ବାପା ଟିଚର।
0: ତୁମ ସ୍କୁଲରେ ଟିଚର ଅଛନ୍ତି କି ଆଉ କୋଠି ଅଛନ୍ତି?
2: ସେ ଆଦର୍ଶରେ ପଢାନ୍ତି, ପ୍ରାଇଭେଟରେ କୋଚିଂ କରୁଛୁ।
0: ଆଚ୍ଛା, ତୁମେ ବାପା ମାଙ୍କ କଥା ମାନ କି ନାହିଁ?
2: ଆଜ୍ଞା।
0: ଆଉ ମୋବାଇଲ କେତେ ଘଣ୍ଟା ଧର?
2: ମୋବାଇଲ ବେଶୀ ଦେଖେନି, ଅଧଘଣ୍ଟା। ମୁଁ ସକାଳୁ ଉଠିକି ଯୋଗ କରେ।
0: ବଢିଆ, ମା କରନ୍ତି ତୁମ ସାଙ୍ଗରେ?
2: ମାମା ବି କରନ୍ତି, ମୁଁ ବି କରେ ସକାଳୁ ଉଠିକି। ତାପରେ ମୁଁ ଠାକୁର ଡାକି ମୋ ବାପା ମାଙ୍କୁ ପ୍ରଣାମ କରେ।
0: ତୁମ ବାପା ମା ତାହେଲେ ତୁମକୁ ବହୁତ ଭଲ କଥା ଶିଖେଇଛନ୍ତି, ଆଉ ତୁମେ ବି ଶିଖିବାକୁ ରାଜି ଅଛ, ସବୁ ମାନୁଛ। ତାହେଲେ ତୁମ ବାପା ମାଙ୍କ ନାଁ କଣ ସବୁ କହିଦିଅ?
2: ମୋ ମାମାଙ୍କ ନାଁ ହେଲା ସଂଯୁକ୍ତା ବାଳା ସିଂ, ଆଉ ମୋ ବାପାଙ୍କ ନାଁ ହେଲା ଗଗନ ଚନ୍ଦ୍ର ସିଂ।
0: ତୁମେ ଆଗରୁ ଥରେ କଥା ହେଇଥିଲ ନା?
2: ମୁଁ 2024 ମସିହା ନଭେମ୍ବର ମାସରେ କଥା ହେଇଛି।
1: ପୁରା ମନେ ରଖିଛ, ଲେଖିକି ରଖିଛ ବୋଧେ?
0: ପାଷ୍ଟ ପିଲା ସବୁ ମନେ ରଖୁଥିବେ। ହଉ, ତୁମେ ଯାହା ଚାହୁଁଛ ତୁମ ଲକ୍ଷ୍ୟ ପଥରେ ଆଗେଇ ଚାଲ, ସବୁଥିରେ ସଫଳ ହୁଅ। ବହୁତ ଭଲ ଲାଗିଲା ତମ ସହିତ କଥା ହେଇ। କହିଦିଅ କଣ ଗୀତ ଶୁଣିବ ମୋ ପସନ୍ଦର?
2: ହ୍ୟୁମର ସହ ଗାଇଥିବା ତୋର ସବୁ ନଜର ଲାଗେ ମୋତେ ପ୍ରେମ ନଜର, ଏଇ ଗୀତ ଶୁଣେଇଦେବି।

0: ସାଥୀ ଆପଣ ବି ଯଦି ଏମିତି ନିଜ ମନର କଥା ଆମ ସହିତ ବାଣ୍ଟିବାକୁ ଚାହୁଁଛନ୍ତି
1: ଆଉ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି ତାହେଲେ ଆମକୁ କଲ୍ କରନ୍ତୁ
0: ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 06712303149
1: 06712303149 ଏଇଟି ଆମର ଫୋନ୍ ନମ୍ବର
0: ପ୍ରତ୍ୟେକ ଶୁକ୍ରବାର ଦିନ 12:00 ଗୋଟାଏ ପର୍ଯ୍ୟନ୍ତ କଲ୍ କରିବାର ସମୟ
1: ଭୁଲିବେନି ସାଥୀ ନିଶ୍ଚୟ କଲ୍ କରିବେ
0: ଖୋଜୁଥିବା ଅନୁଭବ
1: ତୁମେ ମୋ ନିରବତାରେ ମଧୁର ସ୍ୱଭାବ
0: ତୁମେ ଶୂନ୍ୟ ଜୀବନର ପୂର୍ଣ୍ଣ ବିଭବ
1: ତୁମେ ଉଚ୍ଚାକାଂକ୍ଷୀ ଆଶାର ଅମୂଲ୍ୟ ସମ୍ଭବ
0: ସତୀ ତୁମେ ପ୍ରେମର ଦିବ୍ୟ ଉତ୍ସବ

0: ସାଥୀ ଆଜି ତ ସମୟ କହିଲାଣି ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ
0: ଓନ୍ଲି ଅନ୍
1: AIR FM ରେନ୍ବୋ କଟକ
0: ଦିଲ୍ ସେ ଦିଲ୍ ତକ୍ରେ।

0: ஆனந்தி அப்புறமான 100.4 ஆகாஷ் பாணி எஃப்எம் இன்போ கடைக் தில் சிதில் தய கோயல் அப்புறமான சாத்திரி அச்சு டைல் இன் லைவ் சிட்சாட் ப்ரோக்ராம் சல்ச்சி ஆ ஆஜி ஆமே கதா ஹோச்சி କି ଆମମାନଙ୍କ ଭିତରୁ ସମସ୍ତଙ୍କର ପ୍ରାୟ ସମସ୍ତଙ୍କର କିଛି ନା କିଛି ଖାଦ୍ୟ ସହିତ ଜଡ଼ିତ କିଛି ଅଜବ ଅଭ୍ୟାସ ସବୁ ଅଛି ଯେମିତି ଆପଣଙ୍କୁ ଟିକେ ଆଗରୁ କହୁଥିଲି ବିସ୍କୁଟକୁ ପାଣିରେ ବୁଡ଼େଇକି ଖାଇବାକୁ କିଛି ଜଣଙ୍କୁ ଭଲ ଲାଗେ ଆଉ କିଛି ଜଣଙ୍କୁ ଭଲ ଲାଗେ ବିସ୍କିଟ୍ ପ୍ୟାକେଟ୍କୁ ଖୋଲିକି ରଖିଦେବେ ଆଉ ତା ପରଦିନ ସେଇଟା ଯେଉଁ ନରମ ହେଇଯାଇଥାଏ ସିପ୍ଟି ଯାଇଥାଏ ତାକୁ ଖାଇବାକୁ ଭଲ ଲାଗେ ଆଉ କିଛି ଜଣଙ୍କର ଅଛି ମିଠା ସହିତ ରାଗ ମିକ୍ସ କରିକି ଖାଇବାକୁ ଭଲ ଲାଗେ ଏମିତି ବହୁତ ଜଣଙ୍କର ବହୁତ ପ୍ରକାରର ଖାଦ୍ୟର ଅଜବ ଅଭ୍ୟାସ ସବୁ ରହିଛି ତ ଆପଣଙ୍କର କ'ଣ ସେମିତି ଅଭ୍ୟାସ ଅଛି ମୋ ସହିତ ସେୟାର କରିବା ପାଇଁ ଆପଣମାନେ କଲ୍ କରିପାରିବେ 0671230353 ନମ୍ବରରେ ବର୍ତ୍ତମାନ କଲ୍ ବି ଆସିଗଲାଣି ତ ଫର୍ଷ୍ଟ କଲ୍ଟି ନେଇଯିବା ଆଜିର ହ୍ୟାଲୋ
1: ହ୍ୟାଲୋ ଶୁଭ ସକାଳ କହିଲି ମ୍ୟାମ୍ ନମସ୍କାର
0: ନମସ୍କାର ଶୁଭ ସକାଳ କିଏ କହୁଥିଲେ
1: ମୁଁ ମୁନାପଣ୍ଡା କୋଟିଲା କନ୍ନପୁର ଜଗତସିଂହପୁର କହୁଥିଲି
0: କେମିତି ଅଛନ୍ତି
1: ମୁଁ ତ ସବୁବେଳେ ବିନ୍ଦାସ ଅଛି ଆଶା ଅଛି ମା ଶାରଳାଙ୍କ ଆଶୀର୍ବାଦ ଆପଣ ବିନ୍ଦାସ ହେଇଥାନ୍ତୁ ଖୁସି ହେଇଥାନ୍ତୁ
0: ମା ଶାରଳା
1: ମଣ୍ଡ ଗୋଟେ ରଖିଥାନ୍ତୁ ଏବଂ ମା କାକେ ପାଚନ୍ତା ଆପଣ ସବୁବେଳେ ପାଇଁ ରାଇଟ ଖାଦ୍ୟ ଖାଆନ୍ତୁ ଅଜବ ଖାଦ୍ୟ ନ ଖାଆନ୍ତୁ
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସାରା ଭଲ ପାଇବା ପାଇଁ ତାହେଲେ ଏମିତି କିଛି ଅଜବ ଅଭ୍ୟାସ ଆପଣଙ୍କର ବି ଅଛି କି
1: ହଁ ମ୍ୟାଡାମ ଅଛି ନାହିଁ ବୋଲି କହିବିନି ମୁଁ କଣ କରେ ଚାହା ଯେତେବେଳେ ପିଉଦେବି ପାଣି ଟିକେ ପିଉଦେବି କାକୁଡି ଗାଧେ ପାଣି ପିଇବି ତରଭୁଜ ଗାଧେ ପାଣି ପିଇବି
0: ଚାହା ସାଙ୍ଗରେ ପାଣି ପିଅନ୍ତିନି ଆପଣ ଜାଣିନାହାନ୍ତି ଚାହା ସାଙ୍ଗରେ ପାଣି ପିଅନ୍ତିନି ଆପଣ ଜାଣିନାହାନ୍ତି
1: ହଁ ମତେ କୁହନ୍ତି ଚାହା ସାଙ୍ଗରେ ପାଣି ପିଇଲେ ଦାନ୍ତ ପଡିଯିବ କିନ୍ତୁ ମୁଁ ଆଜିକି 47 ବର୍ଷ ହେଲେ ମୋ ଦାନ୍ତ ଯେତିକି ମଜବୁତ ଅଛି ଏମିତି କାହାର ବି ନଥିବ ମୋ ସବୁ ବିରୋଧ କରେ କିନ୍ତୁ ଭଲ ସୁସ୍ଥ ଅଛି ଏଇଥିପାଇଁ ସୁସ୍ଥ ଅଛି କଣ ମୁଁ ଯୋଉ ଖାଦ୍ୟଟା ଖାଏ ଦେଶୀ ଖାଦ୍ୟ ଖାଏ ଏବଂ ସବୁବେଳେ ପାଇଁକି କମ୍ ତେଲ ମସଲା ଖାଏ ସେଥିପାଇଁ ସୁସ୍ଥ ଅଛି କିନ୍ତୁ ଆଉ ଗୋଟେ ଅଛି କଣ ଭାତ ସାଙ୍ଗରେ କଦଳୀ ପାଚିଲା କଦଳୀ ନହେଲେ ଗୁଡ ଲଗେଇ ଖାଏ ନହେଲେ ମିଠା ଲଗେଇ
0: ଖାଏ
1: ଏସବୁ ବିଭିନ୍ନ ପ୍ରକାର ଅଛି ଆଇସକ୍ରିମ ସାଙ୍ଗରେ କାକୁଡି ବି ଖାଏ
0: ହେ ଭଗବାନ ଆପଣ ତ ପୁରାପୁରି ଅଜବ ଅଜବ କଥା କହିଲେଣି ମାନେ ମୁଁ ତ ଆଜି ଫାର୍ଷ୍ଟ ଟାଇମ୍ ଶୁଣୁଛି ଏମିତି ସବୁ କଥା ଏନିୱେ ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ଏତେ ବଢିଆ ସେ ଆପଣଙ୍କ ଜୀବନର ଏତେ ଅଜବ କଥା ସେୟାର କଲେ ଥ୍ୟାଙ୍କ ୟୁ ସୋ ମଚ୍ ରହିଲି ନମସ୍କାର
1: ରହୁଛି ମା କାକେ ଆପଣ ସବୁବେଳେ ସୁସ୍ଥ ଥାନ୍ତୁ ମା ଶାଳା ଆପଣ ମଣ୍ଟ ଗୋଟେ ରଖିଥାନ୍ତୁ ରହୁଛି ନମସ୍କାର
0: ବହୁତ ବହୁତ ଧନ୍ୟବାଦ ନମସ୍କାର ଶ୍ରୋତା ବନ୍ଧୁ ଶୁଣିଲେ ତ ମାନେ ଆମ ଶ୍ରୋତାମାନଙ୍କ ଭିତରେ ବି ରହିଛି କିଛି ଅଜବ ଅଭ୍ୟାସ ମତେ ତ ମୁଁ କହିବି କି ହଁ ମତେ ବି ଏମିତି କିଛି ଭଲ ଲାଗେ ମାନେ ଯୋଉ ପାଣିରେ ବିସ୍କୁଟ ବୁଡ଼େଇକି ଖାଇବା କଥା ନାହିଁ କି ସେଇଟା ମତେ ବି ଭଲ ଲାଗେ ଆଉ ଫ୍ରିଜ୍ରୁ ପୁରା ଥଣ୍ଡା ଥଣ୍ଡା କ୍ଷୀର ବାହାର କରିବ ଆଉ ସେ ଥଣ୍ଡା ଥଣ୍ଡା କ୍ଷୀରରେ ବିସ୍କୁଟ ବୁଡ଼େଇକି ଖାଇବ ତାର ଟେଷ୍ଟ ବି କିଛି ନିଆରା ଲାଗେ ମତେ ତ ଦେଖିବା ଆଉ କିଏ ଅଛନ୍ତି ମୋର ବନ୍ଧୁ କଣ ତାଙ୍କର ଅଛି ଅଜବ ଖାଦ୍ୟର ଅଭ୍ୟାସ ହ୍ୟାଲୋ ଫୋନ୍ଟି କଟିଯାଇଛି କିଛି କଥା ନାହିଁ ଆପଣମାନେ ମୋତେ ଫଟାଫଟ କଲ୍ କରନ୍ତୁ 0671230353 ନମ୍ବରରେ ଆଉ ସେୟାର କରନ୍ତୁ ଆପଣଙ୍କର ଅଜବ ଖାଦ୍ୟର ଅଭ୍ୟାସ ବିଷୟରେ ହ୍ୟାଲୋ ଆଜି କଣ ହଉଛି ମାନେ ଫୋନ୍ କଲ୍ ଆସୁଛି ବଟ୍ କଟିଯାଉଛି କିଛି କଥା ନାହିଁ ମୁଁ ଆପଣଙ୍କ କଲ୍ର ଅପେକ୍ଷାରେ ଅଛି ଆଉ ଗୋଟେ କଲ୍ ଆସିଯାଇଛି କଲ୍ଟି ନେଇଯିବା ହ୍ୟାଲୋ
2: ହ୍ୟାଲୋ
0: କିଏ କହୁଥିଲେ
2: ହ୍ୟାଲୋ ଦିଦି ନମସ୍କାର ଗୁଡ୍ ମର୍ଣ୍ଣିଂ
0: ନମସ୍କାର ଗୁଡ୍ ମର୍ଣ୍ଣିଂ କିଏ କହୁଥିଲେ ହ୍ୟାଲୋ ହ୍ୟାଲୋ ବହୁତ ହୁଏ ଆଙ୍କ ଫୋନ୍ଟି ବି କଟିଯାଇଛି କିଛି କଥା ନାହିଁ ଆପଣମାନେ କଲ୍ କରନ୍ତୁ ତା ଭିତରେ ମୁଁ ଗୋଟେ ସୁନ୍ଦର ଗୀତ ଆପଣମାନଙ୍କ ପାଇଁ ପ୍ଲେ କରିଦେଉଛି

0: ଅଜାଣତରେ ତ ବହୁତ କିଛି ଘଟଣା ଘଟିଯାଏ, ଅଜାଣତରେ ଆମେ କିଛି ବି କରିଦେଇଥାଉ, କିନ୍ତୁ ଅଜାଣତରେ ଆମେ ସେସବୁ କେବେ ବି ଖାଇନଥାଉ ଯୋଉଗୁଡା ଆମକୁ ଖାଇବାକୁ ଭଲ ଲାଗେ, ମାନେ କିଛି ଅଜବ ଅଭ୍ୟାସ ବି ଥାଏ ଖାଦ୍ୟକୁ ନେଇକି ଆମ ମାନଙ୍କର। ଆଉ ଆଜି ଆମେ ଡାଇଲି ଲାଇଫ ପ୍ରୋଗ୍ରାମରେ ସେଇ ବିଷୟରେ ହିଁ କଥା ହଉଛି। ଦେଖିବା କି ମୋର ବନ୍ଧୁ ବର୍ତ୍ତମାନ ଅଛନ୍ତି ଫୋନ ଲାଇନରେ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ନମସ୍କାର, କିଏ କହୁଥିଲେ? ହ୍ୟାଲୋ କିଏ କହୁଥିଲେ? ମୋ କଥା ଶୁଣାଯାଉଛି ଆପଣଙ୍କୁ? ମତେ ଲାଗୁଛି ଆଜି ମାନେ ନେଟୱାର୍କ ର କନେକ୍ସନ ରେ କିଛି ଗଡବଡି ଅଛି, ମାନେ ଅଜବ ଖାଦ୍ୟ ବିଷୟରେ କଥା ହବା ବୋଲି ନେଟୱାର୍କ ବି ଆମ ସାଥ ଦଉନି। ଦେଖିବା ଆଉ ଗୋଟେ କଲ ଆସିଯାଇଛି, କିଏ କଲ କରିଛନ୍ତି? ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍କାର, ଗୁଡ ମର୍ଣ୍ଣିଂ, କେମିତି ଅଛନ୍ତି?
0: ନମସ୍କାର, ଗୁଡ ମର୍ଣ୍ଣିଂ, ମୁଁ ଭଲ ଅଛି, ଆପଣ କିଏ କହୁଛନ୍ତି?
1: ଦିଦି ଆପଣଙ୍କ ଭଏସ୍ ଆକ୍ଚୁଆଲି ବହୁତ ହି ସ୍ଲୋ ଆସୁଛି।
0: ଆଚ୍ଛା ଆପଣ କିଏ କହୁଛନ୍ତି?
1: ଆଜ୍ଞା ଦିଦି ଶୁଭସ୍ମିତା କହୁଥିଲେ, କଟକ ପୋଲିସ ମଜାରୁ।
0: କେମିତି ଶୁଭସ୍ମିତା, କେମିତି ଅଛ?

0: against this?
1: Hello? ଆଜି ନିହାତି ଭାବରେ ନେଟୱାର୍କରେ କିଛି ପ୍ରୋବ୍ଲେମ୍ ଅଛି ମୋତେ ଲାଗୁଛି, ନହେଲେ କଥାବାର୍ତ୍ତା ହିଁ ହେଇପାରୁନି ମୁଁ। ଆପଣ ଟ୍ରାଏ କରୁଥାନ୍ତୁ, ଦେଖିବା କ'ଣ ପ୍ରୋବ୍ଲେମ୍ ହେଇଛି, କିଛି ଟେକ୍ନିକାଲ ଇସ୍ୟୁ ରହୁଛି ବୋଧେ ମୋତେ ଲାଗୁଛି। ହ୍ୟାଲୋ
2: ହ୍ୟାଲୋ
1: କିଏ କହୁଥିଲେ?
2: ନମସ୍କାର
1: ନମସ୍କାର, କିଏ କହୁଥିଲେ?
2: କଟକ ମହିଳା ବଜାର ଶିବେନ୍ଦ୍ର ସିଂ କହୁଛି।
1: କେମିତି ଅଛନ୍ତି ଆପଣ?
2: ଆଜ୍ଞା ଭଲ ଅଛି, ଆଉ ବେପାର କରୁଛି ଅଦା ରସୁଣ ପିଆଜ।
1: ଆଚ୍ଛା, କଣ କଣ କହିବେ ଅଜବ ଖାଦ୍ୟ ବିଷୟରେ, ଆପଣଙ୍କର ସେମିତି କିଛି ଅଭ୍ୟାସ ଅଛି?
2: କଦଳୀ ଚୁଡା ଦହି ସାଙ୍ଗରେ ମେରି ବିସ୍କୁଟ ଗୁଳେଇକି ଡେଲି ଖାଏ।
1: କି ବିସ୍କୁଟ?
2: ରାତିରେ
1: କି ବିସ୍କୁଟ?
2: ମେରି ବିସ୍କୁଟ।
1: ଆଚ୍ଛା ଆଚ୍ଛା ଆଚ୍ଛା, ତାହେଲେ ଆପଣଙ୍କର ଏମିତି ଅଭ୍ୟାସ ଅଛି ନା?
2: ଆଜ୍ଞା, ମେରି ବିସ୍କୁଟ ଗୋଟେ ଡେଲି 5 ଟଙ୍କା ଖର୍ଚ୍ଚ କରିବି, ରାତିରେ 5 ଟଙ୍କା ଖର୍ଚ୍ଚ କରି ତା ଦେହରେ ଗୋଳେଇକି ସବୁ ଖାଏ।
1: ଭଲ ଲାଗେ ଆପଣଙ୍କୁ ତାର ଟେଷ୍ଟ? ମୁଁ ବି ଥରେ ଟ୍ରାଏ କରିକି ଦେଖିବି କେମିତି ଲାଗୁଛି। ବହୁତ ବହୁତ ଧନ୍ୟବାଦ। ଆଚ୍ଛା, ମୁଁ ବି ଥରେ ନିଶ୍ଚୟ ଟ୍ରାଏ କରିବି। ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ, ରହିଲି, ନମସ୍କାର। ଶ୍ରୋତା ବନ୍ଧୁ, ଏମିତି ଆପଣମାନଙ୍କର ବି ବହୁତ କିଛି ଅଭ୍ୟାସ ଥିବ। ତେବେ ବହୁତ ତ କଲ୍ ଆସୁଛି, କିନ୍ତୁ କିଛିଟା କଲ୍ କଟିଯାଉଛି, ଦେଖିବା ବର୍ତ୍ତମାନ କିଏ ଅଛନ୍ତି ଫୋନ୍ ଲାଇନ୍ରେ। ହ୍ୟାଲୋ
3: ହ୍ୟାଲୋ ଦିଦି ନମସ୍କାର।
1: ଶୁଭଶ୍ରୀ, କେମିତି ଅଛ? ଶୁଭସ୍ମିତା, ହଁ ହଁ, ମୁଁ ଭଲ ଅଛି, ତମେ କେମିତି ଅଛ? ବହୁତ ଦିନ ପରେ କଲ୍ କରିଲ।
3: ଆଜ୍ଞା ଦିଦି, ବହୁତ ଦିନ ପରେ ଆପଣଙ୍କ ସହିତ କଥା ହଉଛି। ମୁଁ ବି ବହୁତ ଭଲ ଅଛି, ଆପଣଙ୍କ ସୁଇଟ୍ ଭଏସ୍ ଶୁଣିକି ଆହୁରି ଭଲ ହେଇଗଲି।
1: କେମିତି ଚାଲିଛି ଖରାଦିନ, କେମିତି କାଟୁଛ?
3: ଖରାଦିନ ତ ଦିଦି ବହୁତ ବଢିଆ ସେ କଟୁଛି।
1: ମତେ ଯେତେବେଳେ ଗରମ ଲାଗିବ ନିଜେ ବକର ବକର ବକର ବକର ହଉଥିବି ଘରେ। ଆଚ୍ଛା,
3: ଶୁଭଶ୍ରୀ ଛାତ ଉପରେ ବସିଛି ଉପର ଘରେ, ସେଥିପାଇଁ ଥଣ୍ଡା ବି ଲାଗୁଛି, ପ୍ଲସ ଆପଣଙ୍କ କଥା ବି ଶୁଣୁଛି।
1: ଶୁଭସ୍ମିତା, କଣ ମାନେ କିଛି ଅଜବ ଖାଦ୍ୟର ଅଭ୍ୟାସ ଅଛି?
3: ଆଜ୍ଞା ଦିଦି, ଅଜବ କହିପାରିବି ଗୋଟେ ପ୍ରକାର, ମତେ ଭାତ ସହିତ ଗରମ ଭାତ ସହିତ ଗରମ ଶାଗ ଭଜା ଗୋଳେଇ ଖାଇବା ପାଇଁ ବହୁତ ଭଲ ଲାଗେ।
1: ଆଚ୍ଛା, ଖାଲି ଭାତ ଶାଗ ଭଜା ଗୋଳେଇ ଦେଲେ ଖାଇଦବ?
3: ଆରାମସେ ଦିଦି ଖାଇଦେବି, ମତେ ଆଉ ତା ସହିତ କିଛି ଆବଶ୍ୟକତା ହିଁ ପଡ଼େନି।
1: ଆଚ୍ଛା, ତାହେଲେ ଇଏ ତ ଗୋଟେ ଟେଷ୍ଟି ଖାଇବା ମୁଁ ଆଜି ଶୁଣିଲି, ମୁଁ ବି ଦିନେ ଟ୍ରାଏ କରିବି। ଏନିୱେ, ଥ୍ୟାଙ୍କ ୟୁ ସୋ ମଚ୍ ଶୁଭସ୍ମିତା, କଲ୍ କଲ ଏତେ ଦିନ ପରେ, ମଝିରେ ମଝିରେ କଲ୍ କରୁଥିବ। ହଁ
3: ଆଜ୍ଞା ଦିଦି, ଆକ୍ଚୁଆଲି ଆପଣଙ୍କ ସୋରେ ତ ଡିମାଣ୍ଡ ରହିଛି, ଜମା କଲ୍ ଲାଗୁନି, ବହୁତ ଟ୍ରାଏ କଲା ପରେ ମୋର ଏତେଥର ଲାଗିଲା, ଆଉ କଲ୍ ବି କଟିଗଲା।
1: ଆଜି ନେଟୱାର୍କରେ କିଛି ପ୍ରୋବ୍ଲେମ୍ ରହୁଛି ଲାଗୁଛି, ସେଥିପାଇଁ ବୋଧେ ବହୁତ ଜଣଙ୍କର କଲ୍ କଟିଯାଉଛି। ଏନିୱେ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କୃପା ହେଲା, ଆମେ କଥା ହେଇଗଲେ, ତାଠୁ ବଡ କଥା ଆଉ କଣ। ଚାଲ, ଆଜି ଦିନ ବନିଗଲା ତମର ବି ମୋର ବି। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
3: ଥ୍ୟାଙ୍କ ୟୁ ଦିଦି, ବାଏ
1: ବାଏ ବାଏ। ଶ୍ରୋତା ବନ୍ଧୁ, ଆପଣମାନଙ୍କର ଭଲ ପାଇବା ସ୍ନେହ ଏମିତି ହିଁ ସବୁବେଳେ ଆମ ପାଇଁ ରହିଥାଉ ଆପଣଙ୍କ ହୃଦୟରେ, ଆଉ ଦିଲ୍ ସେ ଦିଲ୍ର କନେକ୍ସନ୍ ଆପଣଙ୍କର ମୋର ଏମିତି ହିଁ ରହିଥାଉ। ବାସ୍ ଏତିକି ମୋର ବେଶ, ଆଉ ମୋର ଆଜି ବେଶ ଡେରେ ଆଉ କିଛି ବେଶ ନାହିଁ। ବାକି ଗୋଟେ କଲ୍ ଏବେ ବି ଆସିଯାଇଛି, ଦେଖିବା କିଏ କଲ୍ କରିଛନ୍ତି। ହ୍ୟାଲୋ
4: ନମସ୍କାର, ମୁଁ ଭୁବନେଶ୍ୱର ସହନଗରରୁ ବାସନ୍ତୀ କହୁଛି।
1: ବାସନ୍ତୀ ମ୍ୟାଡାମ୍ କେମିତି ଅଛନ୍ତି?
4: ବହୁତ ଭଲ ଅଛି।
1: କଣ କଣ ଖାଦ୍ୟର ଅଭ୍ୟାସ ଅଛି, ଅଜବ ଖାଦ୍ୟର ଅଭ୍ୟାସ ଆପଣଙ୍କର, କଣ କହିବେ?
4: ଆପଣ ଯେମିତି କହିଲେ, ମୁଁ କ୍ଷୀର, ଯୋଉ ଥଣ୍ଡା କ୍ଷୀର ବିସ୍କୁଟ ଖାଏ, ସେ ଥଣ୍ଡା କ୍ଷୀରକୁ ଆଉ ପାଲାଜି ବିସ୍କୁଟ ବୁଡେଇକି ଖାଏ, ଆଉ ପାଣିରେ ବି ବୁଡେଇକି ଖାଏ ପାଲାଜି ବିସ୍କୁଟ।
1: ଆଚ୍ଛା,
4: ଆଉ ରସ ଯୋଉ ଖାଆନ୍ତି ଚାହାର ଖାଆନ୍ତି, କିନ୍ତୁ ମୁଁ ଚାହାର ନ ଖାଇକି ବୁଡେଇକି ମୁଁ ଥଣ୍ଡା ପାଣିରେ ବୁଡେଇକି ରସ ଖାଏ।
1: ଭଲ ଲାଗେ
4: ଆଜ୍ଞା। ଶୁଭସ୍ମିତା ଆପଣଙ୍କୁ କହିଲେ, ଗରମ ଭାତରେ ଶାଗ ଭଜା ଗୋଳେଇକି ଖାଇବା, ସେଇଟା ଗୋଟେ ଅଲଗା ଟେଷ୍ଟ ଥାଏ, କାହିଁକି ସେଇଟା ବି ମୁଁ ଖାଏ, ମୋ ଝିଅ ବି ଖାଏ, ସେଇଟା ଗୋଟେ ଟେଷ୍ଟ ଥାଏ।
1: ସତରେ, ମୁଁ ବି ତାହେଲେ ଟ୍ରାଏ କରିବି। ହଉ, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି, ନମସ୍କାର।
4: ନମସ୍କାର
1: ଶ୍ରୋତା ବନ୍ଧୁ, ଏମିତି ଆପଣମାନେ ବି କଲ୍ କରନ୍ତୁ ଆଉ ମୋ ସହିତ ସେୟାର କରନ୍ତୁ ଆପଣଙ୍କର କଣ ଏମିତି ସବୁ ଟିକେ ଡିଫରେଣ୍ଟ ଟାଇପ୍ର, ଟିକେ ଅଜବ ଟାଇପ୍ର ଖାଇବାର ଅଭ୍ୟାସ ଅଛି। କଲ୍ କରିବା ପାଇଁ ନମ୍ବରଟି ହେଉଛି 0671230315।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ କହିଲା ଆପଣମାନଙ୍କ ସାଥିରେ ଅଛି। ତେବେ ଶ୍ରୋତା ବନ୍ଧୁ, ଆପଣମାନଙ୍କ ସାଥିରେ ଆଜିର କଥାବାର୍ତ୍ତାଟି, ଆଜିର ଚର୍ଚ୍ଚାଟି ଖୁବ୍ ଜମୁଛି। ମତେ ତ ବହୁତ ଇଣ୍ଟରେଷ୍ଟିଂ କଥା ସବୁ ଶୁଣିବାକୁ ମିଳୁଛି, ଆଉ ମୁଁ ନୂଆ ନୂଆ କଥା ବି ଜାଣୁଛି। ତେବେ ଦେଖିବା ବର୍ତ୍ତମାନ ଆଉ କିଏ ଅଛନ୍ତି ମୋର ବନ୍ଧୁ ଫୋନ୍ ଲାଇନ୍ରେ। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ, କିଏ କହୁଥିଲେ? ନମସ୍କାର,
1: ଗୁଡ୍ ମର୍ଣ୍ଣିଂ।
0: ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ?
1: ଆଜ୍ଞା,
0: କିଏ କହୁଥିଲେ?
1: ହ୍ୟାଲୋ
0: ହ୍ୟାଲୋ, ମୋ କଥା ଶୁଣାଯାଉଛି?
1: ଗୁଡ୍ ମର୍ଣ୍ଣିଂ,
0: ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ?
1: ମୁଁ ମଧୁସୂଦନ ଦାସ କହୁଥିଲି ଭୁବନେଶ୍ୱରରୁ।
0: କେମିତି ଅଛନ୍ତି ମଧୁ? ହ୍ୟାଲୋ

0: ଦି ଅଛନ୍ତି ମୋ କଥାରୁ ଜଣାପଡୁନି ମୁଁ ଏକଦମ ବିନ୍ଦାସ ଅଛି ଆଚ୍ଛା ମଧୁ କଣ ସବୁ ଅଜବ ଖାଦ୍ୟର ଅଭ୍ୟାସ ଅଛି
1: ଆଜ୍ଞା ଆଉ ଥରେ କହିବେ
0: ଖାଦ୍ୟର କଣ ଅଜବ ଅଭ୍ୟାସ ଅଛି ମୁଁ ହସିବାକୁ ହିଁ ଚାହୁଁଛି ସକାଳୁ ସକାଳୁ ମତେ ଜଲ୍ଦି ଜଣା
1: ମୋର ପ୍ରଥମ ଗୋଟେ ମାନେ ବଢିଆ ମଜା କଥା ହଉଛି କଣ କହିଲି ଖାଦ୍ୟରେ ଆପଣ ମାନେ ସମସ୍ତେ ଚାହା ପିଅନ୍ତି ଆମ ଘରେ ବି ଚାହା ହୁଏ ବେଳେ ବେଳେ ଚାହା ପିଅନ୍ତି ବଟ୍ ମୁଁ କଣ କରେ ନା ଚାହା କେବେ ଖାଲିରେ ପିଏନି ବୁଝିଲେ ନା ହ୍ୟାଲୋ
0: ହଁ ହଁ ମୁଁ ଶୁଣୁଛି ମୁଁ ଶୁଣୁଛି
1: ହଁ ଖାଲିରେ ପିଏନି ମୁଁ କଣ କରେ ନା ଚାହାରେ ଛତୁଆ ସବୁବେଳେ ପକାଏ ଯେତେ ଥର ହବ ମୁଁ ଚାହାରେ ଛତୁଆ ପକେଇ ଖାଇବି
0: ଚାହାରେ ଛତୁଆ କିଏ ଖାଏ ୟାର ଚାହାର ଟେଷ୍ଟ ତ ପୁରା ଖରାପ ହେଇଯିବ
1: ଖରାପ ହବ ମତେ ବହୁତ ଟେଷ୍ଟ ଲାଗେ ସେଇଟା
0: ସତରେ ହେ ଭଗବାନ
1: ସତୁଆ ପକେଇ ଖାଇବାକୁ ମତେ ବହୁତ ଭଲ ଲାଗେ ବଢିଆ ମଜା ଜିନିଷ ହଉଛି କଣ କହିଲେ ମୁଁ ଯେତେବେଳେ ଯାଇଥିବି ମାନେ କୋଉଠି ବାହାର ମାନେ ହୋଟେଲ ବଗେରାରେ ଖାଇଲି ସେଠି ମୁଁ କଣ କରେ ନା ଛେନାପୋଡ ଖାଇବି ତାପରେ ରସଗୋଲା ଖାଇବି କିମ୍ବା ଆଗ ରସଗୋଲା ଖାଇବି ତାପରେ ଛେନାପୋଡ ଖାଇବି ଦିଟା
0: ଆଚ୍ଛା ଦିଟା ଯାକ ଏକା ସାଙ୍ଗରେ ଖାଇବାର ହିଁ ଅଛି
1: ଆଜ୍ଞା
0: ଦିଟା ଯାକ ଏକା ସାଙ୍ଗରେ ଖାଇବାର ହିଁ ଅଛି ଆପଣଙ୍କର
1: ଯେତେ ଥର ମୁଁ ମତେ ମୋର ବହୁତ ଫେଭରେଟ୍ ହଉଛି ଦୋସା ମୁଁ ଯେତେ ଥର ବି ଦୋସା ଖାଇବି ଦୋସା ପରେ ପରେ ଭେଜିଟେବୁଲ ଚପ୍ ଖାଇବାଟା ସିଓ
0: ଆଚ୍ଛା ଠିକ ଅଛି ଏସବୁ ତ ନର୍ମାଲ କଥା ହେଲା କିନ୍ତୁ ଯୋଉ ଚାରେ ଛତୁଆଟା କହିଲେ ଏଇଟା ମତେ ବହୁତ ଅଜବ ଲାଗିଲା ସତରେ ମୁଁ ଜାଣିନି କେମିତି ଟେଷ୍ଟ ଲାଗିବ ଚା ସାଙ୍ଗରେ ତ ମାନେ ଚାହାର ଟେଷ୍ଟ ହିଁ ଅଲଗା ଚାହାରେ କିଛି ବି ମିଶେଇ ଦେଲେ ତାର ଟେଷ୍ଟ ବଦଳି ଯାଏ ପତା ନି କେମିତି ଲାଗୁଥିବ ମୁଁ ତ ବିଲକୁଲ ଇମାଜିନ ବି କରିପାରୁନି ଏନିୱେ ଥରେ
1: ମତେ ତ ଭଲ ଲାଗେ ଗୋଟେ କଥା ହଉଛି ଆମ ଘରକୁ ଯୋଉ ଆସେ ଛତୁଆ ମାନେ କଣ କହିଲେ ଆମର ଅଙ୍ଗନବାଡି ଛତୁଆ ତାର ମାନେ ମିଠା ଅଂଶଟା ଟିକେ କମ ଥାଏ
0: ଆଉ
1: ଚାହାର ଚାହାର ସେଟା ପକେଇ ଦିଏ ସେ ପୁରା ପରଫେକ୍ଟ ହେଇଯାଏ ଆକ୍ଚୁଲି ସେଥିପାଇଁ ମୁଁ ସବୁବେଳେ ସେଟା ଚାହାରେ ପକେଇ ଖାଏ
0: ଆଚ୍ଛା ହଉ ଥ୍ୟାଙ୍କ ୟୁ ସୋ ମଚ୍ ମଧୁସୂଦନ କଲ୍ କଲେ ଆଉ ସେୟାର କଲେ ରହିଲି ନମସ୍କାର
1: ଆଜ୍ଞା ଆଜ୍ଞା ଆପଣଙ୍କୁ ମଧ୍ୟ ଧନ୍ୟବାଦ ସୁନ୍ଦର ଟପିକ ରଖିଛନ୍ତି ମତେ ଏତେ ଭଲ ଲାଗିଲା ଆକ୍ଚୁଲି ମୁଁ ଆସିଛି ବାହାରକୁ ମାନେ ବସ୍ ଷ୍ଟପ୍ରେ ଛିଡ଼ା ହେଇଥିଲି ଗୋଟେ କାମ ଦେବା ପାଇଁ ବସ୍ ମିସ୍ କରିକି ଆପଣଙ୍କ ସହିତ କଥା ହେବା
0: ପାଇଁ ଓହୋ ଥ୍ୟାଙ୍କ ୟୁ ସୋ ମଚ୍ ଏତେ ଭଲ ପାଇବା ପାଇଁ ରହିଲି ଆଉ ନମସ୍କାର
1: ଆଜ୍ଞା ରହୁଛି ନମସ୍କାର
0: ଶ୍ରୋତା ବନ୍ଧୁ ସତରେ ଆପଣ ମାନଙ୍କର ମାନେ ଅଜବ ଅଜବ କଥା ଶୁଣିକି ମତେ ତ ବହୁତ ଇଣ୍ଟରେଷ୍ଟିଂ ଲାଗୁଛି ମୁଁ ଭାବିନଥିଲି ଯେ ଏତେ ସବୁ ଇଣ୍ଟରେଷ୍ଟିଂ କଥା ଆଜି ମତେ ଶୁଣିବାକୁ ମିଳିବ ଆଉ ଗୋଟେ କଲ୍ ଆସିଯାଇଛି କଲ୍ଟି ନେଇଯିବା ହ୍ୟାଲୋ
2: ହ୍ୟାଲୋ
0: ହ୍ୟାଲୋ ନମସ୍କାର କିଏ କହୁଥିଲେ ମତେ ତ ଶୁଣାଯାଉଛି ଆପଣଙ୍କ ରେଡିଓର ସାଉଣ୍ଡ ଏତେ ଜୋରରେ ଦିଆହେଇଛି ଯେ ମତେ ମୋ କଥା ଶୁଣାଯାଉଛି ଆପଣଙ୍କୁ କେମିତି ଶୁଣାଯାଉନି
2: ହ୍ୟାଲୋ
0: କିଏ କହୁଥିଲେ
2: କଟକ ବଙ୍ଗାଳୀ ସାହିରୁ ଟିନା ପ୍ରଧାନ କହୁଥିଲି
0: ଟିନା
2: ଆଜ୍ଞା
0: ଆଚ୍ଛା ଫର୍ଷ୍ଟ ଟାଇମ୍ କଲ୍ କରିଛନ୍ତି କି ମତେ ମତେ ତ ଲାଗୁନି କେବେ ଆପଣଙ୍କ ସାଙ୍ଗରେ କଥା ହେଲା ଭଳିଆ
2: ମୁଁ କରିଥିଲି ଆପଣ କିନ୍ତୁ ଆସୁନଥିଲେ ମୁଁ ଆଉ ଦୁଇ ତିନି ଥର ଚାରି ଥର କରିଛି ଆପଣ ଆସୁନଥିଲେ ମୁଁ ତ ମୁଁ ସବୁବେଳେ ଶୁଣେ ଆପଣଙ୍କ ଭଏସ୍ ଟା ବହୁତ ବଢିଆ ଲାଗେ ଶୁଣିବା ପାଇଁ
0: ଥ୍ୟାଙ୍କ ୟୁ ସୋ ମଚ୍ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଭଲ ଲାଗିଲା
2: ଏତେ ସୁନ୍ଦର ଲାଗେ ଶୁଣିବା ପାଇଁ ମୁଁ ସବୁବେଳେ ମନେ ମନେ ଖୋଜେ ମୁଁ କହିଲି କୋଏଲ ମ୍ୟାଡମ୍ କୁଆଡେ ଗଲେ କାଇଁ ଆସୁନାହାନ୍ତି
0: ନାଇଁ ମୁଁ ଟିକେ ଟିକେ ଗ୍ୟାପ୍ ଗ୍ୟାପ୍ ରେ ଆସୁଛି ଆଉ ଏନିୱେ ଆଜି ତ ଆସିଛି କଥାବାର୍ତ୍ତା ଚାଲିଛି ତ କଣ ଖାଦ୍ୟର ଅଜବ ଅଭ୍ୟାସ ଅଛି ଆପଣଙ୍କର ମତେ ଆଗ କହିଲେ
2: ଆଜ୍ଞା ମୋର ଯେ ଚାହା କରେ ଚାହା ସକାଳୁ କହିନି ତା ଦେହରେ ମେରିଗୋଲ୍ଡ ବିସ୍କୁଟ ପକେଇ ଦିଏ ଆଉ ଫୁଲି ଯେ ଚାହାରେ ପଇଲା ମାନେ ଟିକେ ଫୁଲି ଯାଏ ବଡ଼ ବଡ଼ ହେଇଯାଏ ସେ ମତେ ଟିକେ ବହୁତ ଭଲ ଲାଗେ ସେମିତି ଖାଇବା ତାପରେ ମୁଁ ତାକୁ ଚାମଚ ଆଣିନି ଧୀରେ ଧୀରେ ଉଠେଇକି ନା ଖାଇବ ତ ବହୁତ ବଢିଆ ଲାଗେ
0: ହଁ ମୁଁ ବି ଏଇଟା ବହୁତ ଟ୍ରାଏ କରିଛି ପିଲାବେଳେ ପ୍ରାୟ ଆମେ ସମସ୍ତେ ଏଇଟା କରିଥିଲୁ ମାନେ ସେତେବେଳେ ଯୋଉ ଆରା ରୁଟ୍ ବିସ୍କିଟ୍ ଆସୁଥିଲା ଆଉ ସ୍ପେଶିଆଲି ସେ ଆରା ରୁଟ୍ ବିସ୍କିଟ୍ର ଟେଷ୍ଟ ହିଁ ଅଲଗା ଥିଲା ତାକୁ ଥାଳିଆରେ ରଖିଦେବୁ ତା ଦେହରେ ଚା ଢାଲିଦେବୁ ସେଟା ପୁରା ଫୁଲିକି ଏତେ ବଡ ହେଇଯିବ ତାକୁ ବସିକି ଖାଇବୁ ଧୀରେ ଧୀରେ ବହୁତ ଭଲ ଲାଗେ ସେଟା
2: ମିନିକ୍ ବିସ୍କୁଟ ଟା ଯୋଉ ଆସେ ସେଇଟା ବି ପକେଇଲେ ବହୁତ ବଡ ବଡ ହେଇଯାଏ ଫୁଲିକି
0: ସେଇଟା
2: ବଢିଆ ଟେଷ୍ଟ ଲାଗେ ଖାଇବା ପାଇଁ
0: ଆପଣଙ୍କୁ ଏମିତି ଖାଇବାକୁ ଭଲ ଲାଗେ ତାହେଲେ ବିସ୍କିଟ୍ ଚାହା
2: ଆଜ୍ଞା
0: ହଉ ହଉ ଥ୍ୟାଙ୍କ ୟୁ ସୋ

0: କରିଥିବି ସେ ଡାଲମାକୁ ଲେମ୍ବୁ ପାଣି ସବୁ ଏକାଠି ଗୋଳେଇଦେବି।
1: ଏହେ ଭଲ ଲାଗେ ସେମିତି ଖଟା ଖଟା ହେଇଯିବ।
0: ଖଟା ଖାଇବୁ ବହୁତ, ମତେ ବହୁତ ଖଟା ଭଲ ଲାଗେ।
1: ଓକେ, ତ ସେମିତି ଖାଇବାକୁ ଭଲ ଲାଗେ ନା?
0: ଆଉ ବହୁତ ଜିନିଷ ମତେ ଖାଏ, ପାଲା ବିସ୍କୁଟ ପାଣିରେ ବୁଡେଇକି ବି ଖାଏ। ଯେମିତି କହୁଥିଲି ନା ବାସନ ଚପାନା କିଏ ଜଣେ କହୁଥିଲି, ସେମିତି ଆଉ।
1: ଓକେ, ତ ଏତେ ପ୍ରକାର ସବୁ ଅଜବ ଅଭ୍ୟାସ ଅଛି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ କଲ୍ କଲେ ଆଉ ଜଣେଇଲେ, ମୋ ସହିତ ସେୟାର କଲେ। ରହିଲି, ନମସ୍କାର।
0: ନମସ୍କାର, ରହୁଛି।
1: ଶ୍ରୋତା ବନ୍ଧୁ, ସତରେ ବେଳେ ବେଳେ ମୁଁ ଏମିତି ବି ଦେଖିଛି, ମାନେ ଆଳୁଟାକୁ ଆମେ ଭର୍ତ୍ତା କରୁ, ନହେଲେ ଆଳୁଟାକୁ ନର୍ମାଲି ଟିକେ ସୋରିଷ ତେଲ ପକେଇକି ଚକଡିକି ଖାଉ। କେତେ ଲୋକଙ୍କର ଅଭ୍ୟାସ ଦେଖିଛି, ସେ ଆଳୁ ଚକଟାରେ ଏତେ ପାଣି ପୁରେଇବେ, ତାକୁ ହାପୁଡି ହାପୁଡି ଖାଇବେ, ଏମିତିଆ ଅଜବ ଅଭ୍ୟାସ ବି ଲୋକଙ୍କର ଅଛି। ତ ଦେଖିବା ବର୍ତ୍ତମାନ କିଏ ଅଛନ୍ତି ଫୋନ ଲାଇନରେ, ମୋର ଆଉ ଜଣେ ବନ୍ଧୁ। ହ୍ୟାଲୋ, ହ୍ୟାଲୋ,
2: ହ୍ୟାଲୋ,
1: ହ୍ୟାଲୋ, ନମସ୍କାର, କିଏ କହୁଥିଲେ? ହ୍ୟାଲୋ,
2: ହ୍ୟାଲୋ,
1: ହଁ, ଶୁଣାଯାଉଛି ମୋ କଥା ଆପଣଙ୍କୁ? ଲାଗୁଛି ଶୁଣାଯାଉନି, କିଛି କଥା ନାହିଁ, ଆପଣମାନେ କଲ୍ ଟ୍ରାଏ କରୁଥାନ୍ତୁ, କଲ୍ କରୁଥାନ୍ତୁ, ଆମେ ଆଗକୁ ମଧ୍ୟ କଥା ହେବା। ଆଉ ଗୋଟେ କଲ୍ ଆସିଛି, ନେଇଯିବା କଲ୍ଟି ବର୍ତ୍ତମାନ। ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ଭାଇ ମୋ କଥା ଆଜି କାହାକୁ ବି ଶୁଣାଯାଉନି, କଣ ହେଇଛି ଆଜି? ମାଇକ୍ ଖରାପ ହେଇଗଲାନି ତ? ହ୍ୟାଲୋ, କିଏ କହୁଥିଲେ? କିଏ କହୁଥିଲେ? ହଉ, ଥ୍ୟାଙ୍କ ୟୁ ସୋ ମଚ। ମୁଁ ତ ଶୁଣି ହିଁ ପାରିଲିନି କିଏ ମୋର ବନ୍ଧୁ କଲ୍ କରିଥିଲେ। ଆପଣମାନେ ଏମିତି ହିଁ କଲ୍ କରୁଥାନ୍ତୁ, ମତେ ଲାଗୁଛି ଆଜି ଟେକ୍ନିକାଲ ଇସ୍ୟୁ ରହିଛି ଫୋନ ଲାଇନରେ, ନହେଲେ ଆପଣଙ୍କୁ ମୋ କଥା ମତେ ଆପଣଙ୍କ କଥା କାହିଁକି ଠିକ୍ସେ ଶୁଣାଯାଉନି। ଏନିୱେ, ଯୋଉ ଟିକେ ଟିକେ କଥାବାର୍ତ୍ତା ବି ହେଇପାରୁଛି ମୁଁ ଆପଣମାନଙ୍କ ସାଙ୍ଗରେ, ସେତିକିରେ ବି ମୁଁ ବହୁତ ଖୁସି। ବହୁତ ବଢିଆ ବଢିଆ କଥା ଆପଣମାନେ ସେୟାର କରୁଛନ୍ତି। ଆଉ ଗୋଟେ କଲ୍ ଆସିଛି, କଲ୍ଟି ନେଇଯିବା, ଦେଖିବା କଥା ହେଇ ହଉଛି କି ନାହିଁ। ହ୍ୟାଲୋ,
3: ହ୍ୟାଲୋ, ହ୍ୟାଲୋ,
1: ହଁ, ନମସ୍କାର, କିଏ କହୁଥିଲେ?
3: ହ୍ୟାଲୋ,
1: ମୋ କଥା ଶୁଣାଯାଉଛି ଆପଣଙ୍କୁ?
3: ଶୁଣି ଆଉ ଆପଣଙ୍କ ଟୋନ୍ ଜମା ଶୁଭୁନି ମ୍ୟାଡମ,
1: ଶୁଣାଯାଉନି। ହ୍ୟାଲୋ,
3: କିଛି ଶୁଭୁନି ଆଜ୍ଞା। ହ୍ୟାଲୋ,

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ଲାଇଭ୍ ଇନ୍ ଚିଟ୍ ଚାଟ୍ ପ୍ରୋଗ୍ରାମ୍ରେ ଆଜି ଆମେ କଥା ହଉଛେ ଆମର ଖାଦ୍ୟର କିଛି ଅଜବ ଅଭ୍ୟାସ ବିଷୟରେ। ବର୍ତ୍ତମାନ ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: କିଏ କହୁଥିଲେ? ହ୍ୟାଲୋ କିଏ କହୁଥିଲେ? ନୋ ନୋ ନୋ ନୋ, ମତେ ଲାଗୁଛି ଆଜି ଫୋନ ଲାଇନରେ ଆମକୁ କଥା କରେଇ ଦବନି, ମାନେ ଏତେ ଭାରି ମାତ୍ରାରେ ୟାର ପ୍ରୋବ୍ଲେମ ଚାଲିଛି ଆଜି। ଦେଖିବା ଆଉ ଗୋଟେ କଲ୍ ଅଛି, କାଳେ କଥା ହେଇ ହବ। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ, ଶୁଭ ସକାଳ ମା ସାରଙ୍ଗା ସହିତ ସହପରିବାର ବଡ଼ତନ୍ଦୁ ଆଜି କହିଲି ମ୍ୟାମ, ମୁଁ ଯାଜପୁର ମେଡିକାଲ କଲୋନୀ ଟୁନାଇନା କହୁଛି।
0: ଟୁନାଭାଇନା କେମିତି ଅଛନ୍ତି?
2: ଆପଣଙ୍କ ଭଲପା ମା ସାରଙ୍ଗା ସହିତ ବହୁତ ଭଲ ଅଛି, ଆଶାର ମା ସାରା ନିଶ୍ଚିନ୍ତ ଆପଣଙ୍କୁ ଭଲ ରଖୁଛି।
0: ମୁଁ ଭଲ ଅଛି, ବହୁତ ବହୁତ ଧନ୍ୟବାଦ। ଆପଣଙ୍କୁ ମୋ କଥା ଶୁଣାଯାଉଛି ନା?
2: ଆଜ୍ଞା
0: ମୋ କଥା ଶୁଣାଯାଉଛି ନା ଆପଣଙ୍କୁ?
2: ଏବେ ଶୁଣାଯାଉଛି।
0: ଆଚ୍ଛା, ତ କଣ ଖାଦ୍ୟର ଅଜବ ଅଭ୍ୟାସ ଅଛି ଆପଣଙ୍କର, ଜଲ୍ଦି ଜଲ୍ଦି କହିଦିଅନ୍ତୁ, ନହେଲେ ଫୋନ ଲାଇନ ଟି ପୁଣି ଡିସ୍କନେକ୍ଟ ହେଇଯିବ।
2: ପିଲାବେଳୁ ଭାତ ସହିତ ବରା କଲେ ବରା ଦିଟା, ଭାତ ସହିତ ବରା ଦିଟା ମୋର ନିହାତି ଦରକାର, ଚାରିଟା ବରା ହଉ ଯାହା ତରକାରୀ ପକାଇ ଦିଅ, ବରା ନହେଲେ ଭାତ ଖାଉନଥିଲି।
0: ମାନେ କଣ ଡେଲି ଡେଲି କଥା
2: କଲେ ଯେ ପଡିଆ ପର୍ଯ୍ୟନ୍ତ ଖାଉଥିଲି, ମୋ ବଡ ଭାଇ ଭାତ ସହିତ ମିଠା ରସଗୋଲା ନ ରହିଲେ ସିଏ ଖାଇବନି।
0: ଆଚ୍ଛା ଠିକ ଅଛି, ବଢିଆ କଥାଟା ତ ଆପଣ ଶେୟାର କଲେ, କିନ୍ତୁ ଏଇଟା

0: बिल्कुल भी अजब लगिलानि मते एडा त नॉर्मल कथा किछि कथा नै आपन को त भलो लागथला खाइबा पई एडा गोटे सुंदर कथा आपन शेयर करले नहिले नमस्कार श्रोता बंधु आपण मध्ये कॉल करि परिबे आ बहुत कम समय रहिला आपण मानक सहित कथा बा पई 0671-230-3153 नंबर रे कॉल करन त गोटे कॉल बेस जे छी कॉल टी नै जबा वर्तमान हेलो
1: जय जगन्नाथ नमस्कार
0: नमस्कार जय जगन्नाथ के कोथले
1: नमस्कार मु कोथले राजेश नायक फ्रॉम चर्चिका बाजार जगतसिंहपुर
0: किमति अछन्ति आपण
1: हेलो
0: किमति अछन्ति सुनाउछु मो कथा
1: आपण वॉइस के स्लो आसुछि फिर भी किछि किछि सुना जाउछि आउ
0: कौन खाद्य रो अजब अभ्यास अछि आपण कर जल्दी कहि दियंतु ताहले
1: सुनला टॉपिक आनछन्ति सति पै दिल से धन्यवाद देबी ଆଉ ଏ ଟପିକ ଉପରେ କହିବି ବହୁତ ଲୋକଙ୍କ ତ ବିଭିନ୍ନ ପ୍ରକାର ଅଜବ ଅଭ୍ୟାସ ଥାଏ ମୁଁ ତ ଦେଖିଛି ଆମ ଘର ପାଖରେ ସେ ମୋର ଗୋଟେ ଭଉଣୀ ଥିଲା ସିଏ କଣ କରିବ ନା ପାଉଁଶ ଦାନ୍ତ ବସୁଥିବ ପାଉଁଶକୁ ଖାଇଦିଏ ଆଉ ଗୋଟେ ଭଉଣୀ ଥିଲା ସିଏ ଚକ ଖଡ଼ିରେ ଲେଖୁଥିବ ଲେଖୁଥିବ ସେ ଖଡ଼ିକି ପୁରା ଗିଳି ଦିଏ ଯେ ପୁରା ଗଲା ଆମେ ପୁରା ନାକେଦମ
0: ଏମିତି
1: ଅଛି ଆଉ ବହୁତ ଲୋକ ବି ଅଛନ୍ତି କିଏ କାଚ ଖାଏ କିଏ କଣ୍ଟା ବି ଖାଇଦିଏ ଆପଣଙ୍କର ଆଲପିନି ଆଉ ବିଭିନ୍ନ କଣ୍ଟା ବି କିଣି ପକାନ୍ତି ଆଉ ଆପଣ ତ ଜାଣିଥିବେ ଯେମିତିକି ଚାଇନା ମାନେ ଯେମିତି ବିଭିନ୍ନ ଖାଦ୍ୟ ଖାଆନ୍ତି ଯେମିତି ଚୁଚୁନ୍ଦ୍ରା ମୂଷା ଅସରପାର ଆଚାର
0: ଆପଣ ଅଲଗା ଆଡକୁ ପଳେଇଲେଣି
1: ଏମିତି ବିଭିନ୍ନ ପ୍ରକାର ଅଜବ
0: ଆପଣ ଅଲଗା ଆଡକୁ ପଳେଇଲେଣି ମୁଁ ପଚାରୁଛି ଆପଣଙ୍କର କଣ ଖାଦ୍ୟର ଅଜବ ଅଭ୍ୟାସ ଅଛି ଆପଣ ସେ ବିଷୟରେ କୁହନ୍ତୁ ନା
1: ପଇସା ନବ ତେଣୁ ଆମେ ଜେନେରାଲ ଖାଦ୍ୟ ଖାଇବା ଉଚିତ ଆଉ ମୋର ଗୋଟେ ଅଜବ ଅଭ୍ୟାସ ଅଛି ମୁଁ ମିଠା ଯେତେବେଳେ ଖାଇବି ନା ରସଗୋଲା ଏକାଥରେ ଚୁପୁଡିକି ଖାଇବି ମିନିମମ 30-35 ନହେଲେ ପେଟ ପୁରିବ ନାହିଁ ଆଉ
0: ବାହ ବଢିଆ କଥା କହିଲେ ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କୁ ତେବେ ଶ୍ରୋତା ବନ୍ଧୁ ଏମିତି ହିଁ ଆପଣ ମଧ୍ୟ ନିଜ ମନର କଥା ସେୟାର କଲେ ବହୁତ ସୁନ୍ଦର ସୁନ୍ଦର କଥା ଆଜି ସେୟାର କଲେ ଯେହେତୁ ଫୋନ୍ ଲାଇନ୍ରେ କିଛି ଟେକ୍ନିକାଲ ଇସ୍ୟୁ ଅଛି ଆଜି ଭଲସେ କଥା ବି ହେଇପାରିଲିନି ଆପଣମାନଙ୍କ ସାଙ୍ଗରେ ସେଥିପାଇଁ ମନ ତ ଟିକେ ଦୁଃଖ ଲାଗିଲା କିନ୍ତୁ ଆଉ ଗୋଟେ ବଢିଆ ଗୀତ ବର୍ତ୍ତମାନ ଆପଣଙ୍କୁ ଶୁଣେଇ ଦେଉଛି ଆପଣମାନେ ଏନ୍ଜୟ କରନ୍ତୁ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ଶ୍ରୋତା ବନ୍ଧୁ, ଆଜିର ପରବର୍ତ୍ତୀ ମେସେଜ୍ଟି ଅଛି ନିର୍ମଳା ବେହେରା, ସନ୍ତୋଷ ବେହେରା ଆଉ ତାଙ୍କ ନାତୁଣୀ ଆଦ୍ୟାଶାଙ୍କ ତରଫରୁ। କଣ୍ଟ୍ରୋଲ ଆଠଗଡ଼ରୁ ଲେଖିଛନ୍ତି, କାବେରୀ ଚଳଚ୍ଚିତ୍ରରୁ ଶୁଣିବା ପାଇଁ ଚାହିଁଛନ୍ତି। ଆସିବ ବର ତୋର ହୋଇବ ବାହାଘର, ଏଞ୍ଜୟ କରନ୍ତୁ।

ଶ୍ରୋତାବନ୍ଧୁ ଆଜିର ପରବର୍ତ୍ତୀ ମେସେଜଟି ଅଛି ବର୍ତ୍ତମାନ ମୋ ପାଖରେ ସୁନୀଲ କାନ୍ତ ମହାନ୍ତି ଲେଖିଛନ୍ତି ସିଲୁ ଆକୃତି ଦେଓକାଳୀ ଶଙ୍ଖଦ୍ରାସ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ବାଦଲ ଚଳଚ୍ଚିତ୍ରରୁ ନା ମିଲୋ ହଂସେ ଜ୍ୟାଦା କହିଁ ପ୍ୟାର ହୋ ନା ଯାଏ।

ଆଜିର ପରବର୍ତ୍ତୀ ମେସେଜଟି ଅଛି। ବର୍ତ୍ତମାନ ମୋ ପାଖରେ ବାପୁଜୀ ପାତ୍ର ମହମ୍ମଦପୁର ବିଲହାଟରୁ ଲେଖୁଛନ୍ତି, ତମେ ମୋ ପାଖରେ ଥିଲ ଲାଗୁଥିଲ ଦୂର ଦୂର। ଚକା ଚକା ଭଉଁରୀ ଚଳଚ୍ଚିତ୍ରରୁ ଏଇ ଗୀତଟି ଆପଣଙ୍କ ପାଇଁ ପ୍ଲେ କରିଦେଉଛି, ଏନ୍ଜୟ କରନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ ଶୁଣୁଛନ୍ତି ନିଜ ମନ ପସନ୍ଦର ଗୀତ ଆପଣଙ୍କ କୟାଲ ଅଛି ଆପଣମାନଙ୍କ ସାଥିରେ ଆଜିର ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି କିଶୋର ପ୍ରଧାନ ଖୋର୍ଦ୍ଧାରୁ ଗୁଡ୍ ମର୍ଣ୍ଣିଂ ମ୍ୟାମ୍ ଶୁଣିବା ପାଇଁ ଚାହୁଁଛି ଓଡ଼ିଆ ଚଳଚ୍ଚିତ୍ର ଧନରେ ରଖିବୁ ଶପଥ ମୋରରୁ ନା ବରସାକୁ ନା ବିଜୁଳିକୁ ଏହି ସୁନ୍ଦର ଗୀତଟିକୁ ପ୍ଲେ କରିଦେଉଛି ଆପଣଙ୍କ ପାଇଁ ଏନ୍ଜୟ କରନ୍ତୁ

ଆଜିର ପରବର୍ତ୍ତୀ ମେସେଜଟି ଅଛି ମୋ ପାଖରେ ପ୍ରକାଶ ନିଶା କୁମାରୀ ରେଶମା ଦୀପାଲି ଆଉ ଦେବେନ ଜୀ ଲେଖୁଛନ୍ତି ଝାଡ଼ଖଣ୍ଡ ବଡ଼ବାମ୍ବୋ ସୁପାଇ ସାହି ଗାଁରୁ ଲେଖିଛନ୍ତି ଦେବେନ୍ଦ୍ର ତନ୍ତି ରାକେଶ ତନ୍ତି ପ୍ରକାଶ ନିଶା କୁମାରୀ ରେଶମା ଦୀପାଲି ଆଉ ଦେବେନ୍ ଜୀ ସମସ୍ତେ ଶୁଣିବା ପାଇଁ ଚାହିଁଛନ୍ତି ଆନ୍ ମିଲୋ ସଜନାର ଏହି ଗୀତଟି।

କାର୍ଯ୍ୟକ୍ରମରେ ଆଜି ଆମେ କଥା ହେଉଛେ ବଲିଉଡ୍ର ଗୀତିକାର ଲିରିସିଷ୍ଟ ସାହିର ଲୁଧିଆନଭିଜୀଙ୍କ ବିଷୟରେ। ତାଙ୍କରି ଲେଖା କିଛି ସୁନ୍ଦର ସୁନ୍ଦର ଗୀତ ମଧ୍ୟ ଶୁଣୁଛନ୍ତି। ତେବେ ତାଙ୍କୁ ନା ଜମାରୁ ପ୍ରେମ ବିଷୟରେ ଲେଖିବା ପସନ୍ଦ ନଥିଲା। ଇନଫ୍ୟାକ୍ଟ ତାଙ୍କୁ ଖୁଦା ହୁସ୍ନ ପ୍ୟାର ଇଶ୍କ ମହବତ ଏସବୁ ବିଷୟରେ ଲେଖିବା ବିଲକୁଲ ପସନ୍ଦ ନଥିଲା। ତାଙ୍କୁ ଲାଗୁଥିଲା ଏସବୁ ଛଡ଼ା ଆହୁରି ବହୁତ କିଛି ଦୁନିଆରେ ଅଛି ଯାହା ବିଷୟରେ ଗୀତ ଲେଖାଯାଇପାରେ। ଜୀବନରେ ଆହୁରି ବହୁତ କିଛି ଦୁଃଖ ଅଛି, କେବଳ ପ୍ରେମକୁ ନେଇ ହୃଦୟ ଭାଙ୍ଗିବା କ'ଣ ଦରକାର। ଇନଫ୍ୟାକ୍ଟ ତାଙ୍କର ଏମିତି କିଛି ଲେଖା ଏମିତି କିଛି କବିତା ଅଛି ଯଦି ଆପଣ ପଢ଼ିବେ ଯାହା ବଲିଉଡ୍ରେ ବ୍ୟବହାର କରାଯାଇନି, ତେବେ ସେଥିରେ ସିଏ ସମାଜ ବିଷୟରେ ଲେଖିଛନ୍ତି, ଯୁଦ୍ଧ ରାଜନୀତି କୃଷକଙ୍କ ଜୀବନ ବିଷୟରେ ଲେଖିଛନ୍ତି। ଏହିସବୁ ଲେଖିବା ତାଙ୍କୁ ଖୁବ୍ ପସନ୍ଦ ଥିଲା ଆଉ ସେଇଥିପାଇଁ ସେ ସବୁଠୁ ୟୁନିକ୍ ବି ଥିଲେ।